ଆକାଶବାଣୀ ଜୟପୁର, ଆଜି ଗୁରୁବାର 1948 ଶତାବ୍ଦ, ଜ୍ୟେଷ୍ଠ 28 ଦିନ, 2026 ମସିହା ଜୁନ୍ ମାସ 18 ତାରିଖ। ଆପଣଙ୍କୁ ଶୁଭ ଅଭିବାଦନ ଜଣାଇ ସ୍ୱାଗତ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ ଏବଂ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 5:57।

ଶୁଣିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ। ଆଜି ଶୁଣିବା ଏହାର 52ତମ ଭାଗ।

0: ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 52ତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ଅଶୋକ ମିଶ୍ର।
1: ଛାୟା ମନ୍ୟସ୍ୟ କୁର୍ବନ୍ତି ତିଷ୍ଠନ୍ତି ସ୍ୱୟଂ ଆତପେ ଫଳାନ୍ୟାପି।

0: ଯାହା ବି ପ୍ରତିବନ୍ଧକ ଆସୁ ସେଇ ସତ୍ପଥରେ ହିଁ ଚାଲିବା ଜାରି ରଖନ୍ତୁ। ସତ୍ୟ ଦିନେ ପ୍ରକାଶିତ ହୁଏ, ସତ୍ୟ ଦିନେ ପ୍ରତିଷ୍ଠିତ ହୁଏ, କାରଣ ସତ୍ୟ ହିଁ ଭଗବାନ, ସତ୍ୟ ହିଁ ଈଶ୍ୱର। ଯଦି ଆପଣ ସତ୍ପଥର ଯାତ୍ରୀ ତେବେ ମନେ ରଖିଥିବେ ଈଶ୍ୱର ସଦା ଆପଣଙ୍କର ସହଯାତ୍ରୀ, ସେ ଚାଲିଥାନ୍ତି ଆପଣଙ୍କ ସାଥେ ସାଥେ, ଆପଣଙ୍କ ପାଖେ ପାଖେ। ତେବେ ଆଉ ଭୟ କାହାକୁ? ବାସ୍ ଆଜି ପାଇଁ ଏତିକି। ଭୁଲ ଯଦି କିଛି କହିଛି ତେବେ ଦୟାକରି ଉଦାର ହୃଦୟରେ ମୋତେ କ୍ଷମା ଦେବେ।
1: ଶୁଣିଲେ ଆଜିର ଅନୁଚିନ୍ତା, ରଚନା ଏବଂ ଉପସ୍ଥାପନା କରିଥିଲେ ଅଶୋକ ମିଶ୍ର। ଆକାଶବାଣୀ ଜୟପୁର, ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
2: ଆଜିର ଚାଷବାସ କାର୍ଯ୍ୟକ୍ରମରେ ଶୁଣିବା ତରଭୁଜ ଚାଷ ବିଷୟରେ। ତରଭୁଜ ଚାଷ କରିବା ପାଇଁ ଜଳବାୟୁ ତ ନିହାତି ଆବଶ୍ୟକ, ସେଥିପାଇଁ ଶୁଷ୍କ, ଉଷ୍ମ ଏବଂ କୁହୁଡ଼ି ବିହୀନ ଜଳବାୟୁ ସହିତ ଗରମ ଦିନ ଏବଂ ଥଣ୍ଡା ରାତ୍ରି ତରଭୁଜ ଚାଷ ପାଇଁ ଉପଯୁକ୍ତ। ମାଟିର ଉତ୍ତାପ 25-30 ଡିଗ୍ରୀ ସେଲସିୟସ୍ ରହିଲେ ଅଙ୍କୁରୋଦଗମ ଠିକ୍ ହୋଇଥାଏ। ଗଛ ବୃଦ୍ଧି ସମୟରେ 28-30 ଏବଂ ଫଳ ସମୟରେ 24-27 ଡିଗ୍ରୀ ସେଲସିୟସ୍ ଏବଂ ପାଚିବା ସମୟରେ ଶୁଖିଲା ପାଗ ଥିବା ସ୍ଥାନରେ ଅମଳ ଏବଂ ଫଳର ମାନ ବଢ଼ିଥାଏ। ଏଥିପାଇଁ ମୃତ୍ତିକା ଉର୍ବର, ନିଗିଡ଼ା, ଅମ୍ଳତା 6.5-7.0, ସରଳ କିସମ ପାଇଁ ବାଲି ଦରସା ମାଟି ଏବଂ ବିଳମ୍ବ କିସମ ପାଇଁ ଦରସା ମାଟିରେ ତରଭୁଜ ଚାଷ ଭଲ ହୋଇଥାଏ। ନଦୀ ପଠା ଏବଂ ନଦୀ ବାଲିରେ ମଧ୍ୟ ଏହି ଚାଷ କରାଯାଇପାରେ। ଏଥିପାଇଁ କିସମଗୁଡ଼ିକ ହେଲା ଉନ୍ନତ କିସମ ଏବଂ ଶଙ୍କର କିସମ। ଉନ୍ନତ କିସମରେ ସୁଗାର, କଇ, ଆର୍କାମାଣିକ, ଲାଲ ସୋନା ଏସବୁ ଏବଂ ଶଙ୍କର କିସମରେ ମାଧୁରୀ, ମାୟା, ସୁଗାର ବୟ, ସୁଇଟ୍ ରୁବି, ମମତାଜ, ଅପୂର୍ବ, ବ୍ଲାକ୍ ବଲ୍, ବ୍ଲାକ୍ ବୟ, ବ୍ଲାକ୍ ମ୍ୟାଜିକ୍, ସୁଗାର ପ୍ୟାକ୍ ଏସବୁ କିସମଗୁଡ଼ିକ ରହିଛି। ଏଥିପାଇଁ ବିହନ ଏକର ପ୍ରତି 400-800 ଗ୍ରାମ ମଞ୍ଜି ଦରକାର। ମଞ୍ଜି ବୁଣିବା ପୂର୍ବରୁ 1 କିଲୋଗ୍ରାମ ମଞ୍ଜିକୁ କାର୍ବନିଜମ 1 ଗ୍ରାମ ଏବଂ ଥିରମ 2 ଗ୍ରାମ 1 ଲିଟର ପାଣିରେ ମିଶାଇ 10-12 ଘଣ୍ଟା ବତୁରାଇ ଛାଣି ଦିଆଯାଏ। ଥଣ୍ଡା ଦିନରେ ଗଜା ଶୀଘ୍ର ବାହାରିବା ପାଇଁ ବତୁରା ମଞ୍ଜିକୁ ଅଦା କନାରେ ଗୁଡ଼ାଇ ଉଷୁମ ସ୍ଥାନରେ 24-48 ଘଣ୍ଟା ରଖାଯାଏ। ଏଥିପାଇଁ ଚାରା ରୋପଣ, ଜମିକୁ 2-3 ଥର ଗୁଣ୍ଡ ଚାଷ କରି ଅନାବନା ଗଛ ସବୁ ବାଛି ଦିଆଯାଏ। ଧାଡ଼ିକୁ ଧାଡ଼ି 1.2 ମିଟର ଏବଂ ମନ୍ଦାକୁ ମନ୍ଦା 1.2 ମିଟର ବ୍ୟବଧାନରେ 45-60 ସେଣ୍ଟିମିଟର ଲମ୍ବ ପ୍ରସ୍ତ ଏବଂ 30 ସେଣ୍ଟିମିଟର ଗଭୀର ଗାତ ଖୋଳି ଉପର ମାଟି, କମ୍ପୋଷ୍ଟ, ମୂଳସାର ଏବଂ କାର୍ବୋଫ୍ଲୁରାନ ମିଶାଇ ଗାତ ପୂରଣ କରି ଜଳସେଚନ କରାଯାଏ। ଗାତ ପ୍ରତି ଗଜା ବାହାରିବା 3-4 ଗୋଟି ମଞ୍ଜି 2 ସେଣ୍ଟିମିଟର ଗଭୀରରେ ଦିଆଯାଏ। ଏଥିପାଇଁ ଅଧିକ ଉତ୍ତାପ ଓ ଅଧିକ ଯବକ୍ଷାରଜାନ ସାର ମାଟିରେ ରହିଲେ ଅଣ୍ଡିରା ଫୁଲ ଅଧିକ ହୁଏ। ସେଥିପାଇଁ ସମସ୍ତ ସାର ଫୁଲ ହେବା ପୂର୍ବରୁ ଦିଆଯାଏ। ଫଳ ହେବା ପରେ 15-20 ଦିନ ବ୍ୟବଧାନରେ 3-4 ଥର ୟୁରିଆ ସ୍ପ୍ରେ କରାଗଲେ ଫଳର ଆକାର ବୃଦ୍ଧି ହୋଇଥାଏ। ମଞ୍ଜି ଲଗାଇବାର 10 ଦିନ ମଧ୍ୟରେ ଖାଲି ଥିବା ସ୍ଥାନରେ ପଲିଥିନରେ ନୂତନ ଚାରା ଲଗାଇବା, ସାର ପ୍ରୟୋଗ ସମୟରେ କୋଡ଼ାକଷା କରି ସମସ୍ତ ଅନାବନା ଗଛ ଉପାଡ଼ି ଦେବା ପରେ ଦରକାର ଅନୁସାରେ 1-2 ଥର ହାତ ବଛା କରିବା। ଜମିରେ ମହୁ ଚାଷ କଲେ ଅମଳ ବଢ଼ିଥାଏ। ବତର ଓ ପାଗ ଦେଖି 5-15 ଦିନ ବ୍ୟବଧାନରେ ଜଳସେଚନ କରାଯାଏ। ଜଳସେଚନ ସମୟରେ ପତ୍ରରେ ପାଣି ଲାଗିବା ଅନୁଚିତ। ଫଳ ପାଚିବା ସମୟରେ ଜଳସେଚନ କମ୍ କିମ୍ବା ବନ୍ଦ କରିବା ଦରକାର, ନଚେତ ଫଳ ଫାଟିବା ସହିତ ଫଳର ମାନ କମିଯାଏ। ଅମଳ, ଏଥିପାଇଁ ମଞ୍ଜି ଲଗାଇବାର 90-120 ଦିନ ମଧ୍ୟରେ ଫଳ ଅମଳ କରାଯାଏ। ଫଳରେ ମାଟିରେ ଲାଗିଥିବା ଅଂଶଟିର ରଙ୍ଗ ଧଳାରୁ ହଳଦିଆ ବା ଘିଅ ରଙ୍ଗ ହେଲେ, ଆଙ୍ଗୁଠିରେ ବାଡ଼େଇଲେ ଫମ୍ପା ଶବ୍ଦ ହେଲେ ଏବଂ ଢେଣ୍ଡି ଶୁଖିଗଲେ ଫଳ ପାଚିବାର ଜଣାଯାଏ। ଫୁଲ ଫୁଟିବାର 30-40 ଦିନ ମଧ୍ୟରେ ଫଳ ପାଚିଯାଏ। ଅମଳର 1 ସପ୍ତାହ ପୂର୍ବରୁ ଜଳସେଚନ ବନ୍ଦ କରିବା ଉଚିତ। ଏକର ପ୍ରତି 100-250 କ୍ୱିଣ୍ଟାଲ ଫଳ ଅମଳ ହୋଇଥାଏ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣିବା ଗଦବା ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ବଡ଼ବିର୍ସା ସିସା ଏବଂ ସାଥୀ।
0: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଦବା ସମ୍ପ୍ରଦାୟର ଗୀତ।

ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସକାଳ 9ଟାରେ ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ସମ୍ପର୍କିତ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 7:25ରେ ପ୍ରଚାର କରିବୁ ବର୍ଣ୍ଣ ବିଭାଗ ବର୍ଣ୍ଣାଳୀ କ୍ରମରେ ଗବାକ୍ଷ କାର୍ଯ୍ୟକ୍ରମ ସକାଳ 8:30ରେ ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ ଶିଳ୍ପୀମାନେ ହେଲେ ସନାତନ ପୁରୋହିତାସ ଏବଂ ପ୍ରଜ୍ଞା ପ୍ରିୟଦର୍ଶନୀ ପଣ୍ଡା ସକାଳ 8:45ରେ ପ୍ରଚାର କରିବୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ ଶୁଣିବେ ସକାଳ 9:35ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:35ରେ ଲୋକଗୀତ କ୍ରମରେ ଦାସକାଠିଆ ଗୀତ ପ୍ରଚାର କରିବୁ ଦିନ 11ଟାରେ ପରିବେଷଣ କରିଛନ୍ତି ଉପେନ୍ଦ୍ର ପାଣିଗ୍ରାହୀ ଏବଂ ସାଥୀ ଦିନ 11:30ରେ ପ୍ରଚାର କରିବୁ ତଥ୍ୟ ସମ୍ବଳିତ ରୂପକ ତରଙ୍ଗାୟିତ ନୀଳ ପରବର ତରଙ୍ଗାୟିତ ପର୍ବତ ଶିଖର ରଚନା ଉମାକାନ୍ତ ଦାସ ପ୍ରଯୋଜନ ଜଗଦୀଶ ଅଧିକାରୀ ଦିନ 12ଟାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ସୌରା ଭାଷାର କାର୍ଯ୍ୟକ୍ରମ ତାରଭା ଶୁଣିବେ ଦିନ 12:30ରେ ଦିନ 1:20ରେ ପ୍ରଚାର କରିବୁ ଘର ଓ ଘରଣୀ କାର୍ଯ୍ୟକ୍ରମ ଏଥିରେ ରହିଛି ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସଙ୍ଗିନୀ ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଚୈତିଜନ ଶୁଣିବେ ଅପରାହ୍ନ 5:30ରେ ଏଥିରେ ଭେଟଘାଟରେ ଶୁଣିବେ ଏସ୍ଏଚ୍ଜି କଲେ କାଇ ସୁବିଧା ପରେ ପରେ ଶୁଣିବେ ସାକ୍ଷାତକାର ସରକାରୀ ହାସ୍ପାତାଲ ତାନେ କାଇ କାଇ ସୁବିଧା ମିଲ୍ଲାନି ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20ରେ ସନ୍ଧ୍ୟା 6:30ରେ ଶୁଣିବେ ବିକାଶ ମନ୍ତ୍ର ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 9:30ରେ ପ୍ରଚାର କରିବୁ ସଜମୁଜ କାର୍ଯ୍ୟକ୍ରମ ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସକାଳ 7:02 ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ବିଜ୍ଞାପନ ବିରତି ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟରେ ସୌରଚାଳିତ ପମ୍ପର ଅଧିକରୁ ଅଧିକ ବ୍ୟବହାର କରିବା ନେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ସୌରଚାଳିତ ଜଳସେଚନ ପମ୍ପର ବ୍ୟବହାର ଦ୍ୱାରା କୃଷକମାନଙ୍କର ଖର୍ଚ୍ଚ ହ୍ରାସ ପାଇବା ସହିତ ଆୟ ବୃଦ୍ଧି ହୋଇପାରିବ ଏବଂ ନବୀକରଣ ଶକ୍ତି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ରାଜ୍ୟପାଳ କହିଛନ୍ତି। ଭୁବନେଶ୍ୱରଠାରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ପିଏମ୍ କୁସୁମ ଯୋଜନାକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ବ୍ୟାପକ ସଚେତନତା ଓ ରଣନୀତି ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6:00 ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ସ୍କୁଲ ଚାଲିବ। ସମ୍ଭଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହର ଓ ଉପକଣ୍ଠରେ ଥିବା ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଆସନ୍ତା ଜୁଲାଇ ମାସ ପହିଲାରୁ ରାଜ୍ୟ ସରକାର ବିକଶିତ ଭାରତ ଗ୍ରାମୀଣ ରୋଜଗାର ଓ ଆଜୀବିକା ମିଶନ ବିଭିଜି ରାମଜୀକୁ ଲାଗୁ କରିବେ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଏହି ଯୋଜନା ଅଧୀନରେ 125 ଦିନର ନିଶ୍ଚିତ ଶ୍ରମଭିତ୍ତିକ ରୋଜଗାର ସରକାର ଯୋଗାଇଦେବେ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହି ଯୋଜନା ଅଧୀନରେ ମୁଖ୍ୟତଃ ଭାବେ ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମିର ମୌଳିକ ସୁବିଧା ଓ ଉନ୍ନତି, ଜୀବିକା ସମ୍ପର୍କିତ ଭିତ୍ତିଭୂମି ଆଦି କାର୍ଯ୍ୟକୁ ଅଗ୍ରାଧିକାର ମିଳିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିକାଶର ଧାରା ଓଡ଼ିଶା ସାରା ସମ୍ପର୍କିତ ଜନସମ୍ପର୍କ ଏବଂ ନାଗରିକ ସହଭାଗିତା ସାମ୍ବାଦିକ ସମ୍ମିଳନୀରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବରଗଡ଼ଠାରେ ସରକାରଙ୍କ ପ୍ରମୁଖ ଜନକଲ୍ୟାଣମୂଳକ ଯୋଜନା ଓ ସଫଳତା ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ଭଦ୍ରକରେ ସରକାରଙ୍କର ବିକାଶଧାରା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଉପସ୍ଥିତ ରହି ସରକାରଙ୍କ ଉପଲବ୍ଧି ନେଇ ଆଲୋଚନା କରିଥିଲେ। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ଅନୁଷ୍ଠିତ ସମ୍ମିଳନୀରେ ବିଧାୟକ ଗୁରୁଶଙ୍କର ମାଝୀ ସରକାରଙ୍କ ଉପଲବ୍ଧି ଓ ବିକାଶଧାରା ସମ୍ପର୍କରେ ଅବଗତ କରାଇଥିଲେ। ନୂଆପଡ଼ା ଜିଲ୍ଲା ବୋଡେନ୍ଠାରେ ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ୍ ସିଂ ମାଝୀ ବିକଶିତ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ସରକାରଙ୍କର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ସବୁଜ ଜଳବାୟୁ ପାଣ୍ଠିର ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଗସ୍ତ କରି ଭାରତୀୟ ଉପକୂଳ ଅଧିବାସୀଙ୍କ ଜଳବାୟୁ ସହନଶୀଳତା ଅଭିବୃଦ୍ଧି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଚିଲିକା ଉପକୂଳ ଓ ବାହୁଦା ଉପକୂଳରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହିତ ସେଠାରେ ବସବାସ କରୁଥିବା ଲୋକମାନଙ୍କର ସୁରକ୍ଷିତ ପରିବେଶର ଆକଳନ କରିଥିଲେ। ଗଞ୍ଜାମ ଜିଲ୍ଲାରେ ଏହି ପ୍ରକଳ୍ପ 4 ବ୍ଲକର 40 ଗ୍ରାମ ପଞ୍ଚାୟତର 191 ଗ୍ରାମରେ କାର୍ଯ୍ୟକାରୀ ହେଉଛି। ସରକାରଙ୍କର ଏହି ଯୋଜନା ଦ୍ୱାରା ଏହି ଅଞ୍ଚଳର 50,000 ପରିବାର ଉପକୃତ ହେଉଥିବା ନେଇ ଆମ ସମ୍ବାଦଦାତା ଜଣାଇଛନ୍ତି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓ ଓଡ଼ିଶା ସାରା ସମ୍ପର୍କିତ ସାମାଜିକ ଗଣମାଧ୍ୟମରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ଇନ୍ଫ୍ଲୁଏନ୍ସର ଓ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ଅମର ନାୟକ, ହିମାଂଶୁ ଶେଖର ସାହୁ ପ୍ରମୁଖ ଯୋଗଦେଇ ଜିଲ୍ଲାର ଐତିହ୍ୟ ଏବଂ ବିକାଶଧାରାକୁ ସକାରାତ୍ମକ ଭାବେ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପୁରୀ ରେଳ ଷ୍ଟେସନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ଓ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆଜି ପୁରୀ ବଡ଼ବିଲ୍ ଏକ୍ସପ୍ରେସ୍ ଓ ଆସନ୍ତାକାଲି ପାଇଁ ବଡ଼ବିଲ୍ ପୁରୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ପୁରୀ ପାରାଦୀପ ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍କୁ ଆଜି ଓ ଆସନ୍ତାକାଲି ପାଇଁ ବାତିଲ କରାଯାଇଛି। ଅନୁଗୁଳ ପୁରୀ ମେମୋ ଟ୍ରେନ୍ ଆଜି ଓ ଆସନ୍ତାକାଲି ପୁରୀ ବଦଳରେ ଖୋର୍ଦ୍ଧାଠାରୁ ଯିବା ଆସିବା କରିବ। ଏହାବ୍ୟତୀତ ପୁରୀ ଅହମ୍ମଦାବାଦ ଏକ୍ସପ୍ରେସ୍, ପୁରୀ ହତିଆ ତପସ୍ୱିନୀ ଏକ୍ସପ୍ରେସ୍, ପୁରୁଷୋତ୍ତମ ଏକ୍ସପ୍ରେସ୍, ଉତ୍କଳ ଏକ୍ସପ୍ରେସ୍ ଆଦି ଟ୍ରେନ୍ଗୁଡ଼ିକରେ ସାମୟିକ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ।

0: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ଆଲର୍ଜି ଜନିତ ଚର୍ମ ରୋଗ ଆଲୋଚନା କରିଛନ୍ତି ଡାକ୍ତର ଶଙ୍କର୍ଷଣ ମିଶ୍ର।
1: ସୁସ୍ଥ ଶରୀର କୌଣସି ଜୀବାଣୁ କୀଟାଣୁ ଭୂତାଣୁ ଦ୍ୱାରା ସଂକ୍ରମିତ ନ ହୋଇ ହଠାତ୍ ଅସୁସ୍ଥତା ଅନୁଭବ କରିବା ବେଳେ ଅନେକ ଅସୁବିଧା ହୋଇଥାଏ। ଏହା କେବେ କେବେ ଦେଖାଦିଏ କିଛି ଖାଦ୍ୟ ଖାଇ ବାହ୍ୟ ପରିବେଶ ସହିତ ସମ୍ପର୍କରେ ଆସି କୌଣସି ବ୍ୟବହାର କରୁଥିବା ଦ୍ରବ୍ୟ ଦ୍ୱାରା ଶରୀରରେ ବିରୋଧାଭାସ ପ୍ରକାଶିତ ହୋଇ ଅସୁସ୍ଥତା ଅନୁଭବ କରିବା ଅବସ୍ଥାକୁ ଆଲର୍ଜିକ୍ କୁହାଯାଏ। ସମ୍ପୃକ୍ତ ଖାଦ୍ୟ ପଦାର୍ଥ ପରିବେଶ ସବୁ ବ୍ୟକ୍ତିର ଶରୀରରେ ବିରୋଧାଭାସ କରେ ନାହିଁ। ଏହି ଅବସ୍ଥା କାହାକୁ ହୁଏ କାହାର ହୁଏ ନାହିଁ। ଅର୍ଥାତ୍ ଅଣ୍ଡା ଖାଇବା ଦ୍ୱାରା ମୁଣ୍ଡ କେଶରଙ୍ଗ କରି କୌଣସି ଔଷଧ ଖାଇବା ପରେ ଅସୁସ୍ଥତା ଦେଖାଯାଏ। ଏହା କାହାର ହୋଇଥାଏ କାହାର ହୋଇନଥାଏ। ଯେଉଁ ବ୍ୟକ୍ତି ନିର୍ଦ୍ଦିଷ୍ଟ ଖାଦ୍ୟଦ୍ରବ୍ୟ ପରିବେଶରେ ଅସୁସ୍ଥତା ଅନୁଭବ କରିଥାଏ ତାହାକୁ ଜାଣି ଆଜୀବନ ଛାଡ଼ିବାକୁ ହୁଏ। ଆଲର୍ଜି ଏକ ରୋଗ ନୁହେଁ, ଏହା ଶରୀର ପ୍ରତି ନିର୍ଦ୍ଦିଷ୍ଟ କାରଣକୁ ନେଇ ବିରୋଧାଭାବ ପ୍ରକାଶ ମାତ୍ର। ଆଲର୍ଜି ସଂକ୍ରାମକ ହୋଇ ଏକ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମିତ ହୁଏ ନାହିଁ। ଆଲର୍ଜି ଲକ୍ଷଣ ସମୟ ସମୟରେ ଶରୀରରେ ଅତି ଜଟିଳ ଅସୁବିଧା କରିଥାଏ। ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀରେ ଅନ୍ତରାୟ ସୃଷ୍ଟି କରେ। କେତେକ ସମୟରେ ଅନ୍ୟ ରୋଗ ସଂକ୍ରମିତ କରାଇ ବହୁ ଅସୁବିଧା ମଧ୍ୟ କରେ। କୁଣ୍ଡେଇ ହୋଇ ଚର୍ମ ଲାଲ ହୋଇ ଫୁଲିଯିବା, ଯନ୍ତ୍ରଣା ଥାଇ ଉକେଇ ଏବଂ ବାନ୍ତି ହେବା, ଉକେଇ ସହିତ ଅଧକପାଳି ବ୍ୟଥା କିମ୍ବା ପୁର ମୁଣ୍ଡବ୍ୟଥା ହେବା ଏହି ରୋଗର ଲକ୍ଷଣ। ଶ୍ୱାସକ୍ରିୟାରେ ଶ୍ୱାସ ପରି ଲକ୍ଷଣ ମଧ୍ୟ ଦେଖାଦିଏ। ଆଲର୍ଜି ଅବସ୍ଥା କେତେ ପ୍ରକାର, ଖାଦ୍ୟ କେତେ ପ୍ରକାର, ରଙ୍ଗ କେଶ କଳା କରିବା ରଙ୍ଗ, କେତେକ ଅବସ୍ଥାରେ ଗନ୍ଧ ଧୂଳି କଣା ଆଦିରୁ ହୋଇଥାଏ। ଏହି ଆଲର୍ଜି ଅବସ୍ଥା ସବୁ କ୍ଷେତ୍ରରେ ସମସ୍ତଙ୍କର ସମାନ ହୁଏ ନାହିଁ, କାହାର ହୁଏ କାହାର ହୁଏ ନାହିଁ। ସମସ୍ତଙ୍କର ସମାନ ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ। ପ୍ରାୟତଃ ଚର୍ମ ଉପରେ ଅଧିକ ପ୍ରଭାବ ଦେଖାଦେଇଥାଏ। ଚର୍ମ ଉପରେ ଅଜ୍ଞାବାତ ବା ଅଟିକରିଆ ପରି ଫୁଲି ଲାଲ ଦେଖାଯାଏ। ଅନେକ କ୍ଷେତ୍ରରେ ଘିମିରି ପରି ହୋଇ ପରେ ଘା ହୁଏ, ଲସା ବାହାରିଯାଏ, ବ୍ୟଥା ଏବଂ ଦରଜ ରହେ। ହୋମିଓପାଥିକ ଚିକିତ୍ସାରେ ଆଲର୍ଜିର ପ୍ରଥମ ଏବଂ ମୁଖ୍ୟ ଔଷଧ ହେଉଛି ଟ୍ୟୁବରକୁଲିନମ୍ ଏବଂ ସଲଫର। ଦୁଧ ଏବଂ ଦୁଧଜାତ ଖାଦ୍ୟ, ଅଣ୍ଡା, ପ୍ରାଣିଜ ଖାଦ୍ୟ, ମାଛ ମାଂସ ଆଦି ବ୍ୟବହାରରେ ହେଉଥିବା ଆଲର୍ଜି ଲକ୍ଷଣରେ ଏହା ପ୍ରୟୋଗ ହୁଏ। ଗହମଜାତ ଖାଦ୍ୟ ବ୍ୟବହାର କରି ଚର୍ମ ଆଲର୍ଜି ହେଲେ ସୋରିନମ୍ ଦିଆଯାଇଥାଏ। ଷ୍ଟ୍ରବେରୀ ବ୍ୟବହାରରେ ଚର୍ମ ଅଜ୍ଞାବାତ ପରି ଫୁଲିଗଲେ ଫାର୍ଗାରିଆ ଭେଷ୍ଟା ଦିଆଯାଏ। ଚିନି ଗୁଡ଼ ଖାଇ ଆଲର୍ଜିରେ ସାଚୁରିୟମ୍ ଅଫ୍ ପ୍ରୟୋଗ ହୋଇଥାଏ। ଅଣ୍ଡା ଦ୍ୱାରା ହେଉଥିବା ଆଲର୍ଜିରେ ଫେରମେଟ୍ ଦିଆଯାଇଥାଏ। କେଶରଙ୍ଗ ଦ୍ୱାରା ହୋଇଥିବା ଚର୍ମ ଆଲର୍ଜିରେ ସଲଫର ପ୍ରୟୋଗ ହୁଏ। ଆର୍ଜେଣ୍ଟମ୍ ନାଇଟ୍ରମକମ୍ ଔଷଧକୁ ଅନେକ ଚର୍ମ ଆଲର୍ଜିରେ ବ୍ୟବହାର କରାଯାଇଥାଏ। ଚର୍ମର ଆଲର୍ଜି ଲକ୍ଷଣ ତାପ ବା ଗରମରୁ ଅଧିକ ହେଲେ ଏପିସ୍ମେଲ୍ ପ୍ରୟୋଗ ହୁଏ। ଥଣ୍ଡା ଲାଗି ଅଧିକ ହେଲେ ଆର୍ସେନିକ୍ ଆଲ୍ବା ଦିଆଯାଇଥାଏ। ଆଣ୍ଟିବାୟୋଟିକ୍ସ ଔଷଧ ଖାଇ ଆଲର୍ଜି ହେଲେ ସଲଫର ପ୍ରୟୋଗ ହୋଇଥାଏ। ମଦ୍ୟ ଆଦି ନିଶା ପାନୀୟ ବ୍ୟବହାରରେ ଚର୍ମ ଆଲର୍ଜି ହେଲେ କୋଲୋଟ୍ରମ୍ ବ୍ୟବହାର କରିବ। ସନ୍ତସନ୍ତିଆ ସ୍ଥାନରେ ବାସ କରି ଚର୍ମ ଆଲର୍ଜି ହେଲେ ଡାଲକାମରା ବ୍ୟବହାର କରିବ। ଏତତ୍ ବ୍ୟତୀତ ଲକ୍ଷଣ ଦେଖି ଇଟିକା ୟୁରେନ୍ସା, ପେଟ୍ରୋସେଲିନମ୍, ଆଲିୟମ୍ ସିପା, ନେଟ୍ରମିଓର 6x, ନେଟ୍ରମ୍ ସଲ୍ଫ 6x, ନେଟ୍ରମ୍ ଫସ୍ 6x ଆଦି ବ୍ୟବହାର କରାଯାଇଥାଏ।
0: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଆଲର୍ଜି ଜନିତ ଚର୍ମରୋଗ ଆଲୋଚନା କରିଥିଲେ ଡାକ୍ତର ଶଙ୍କର୍ଷଣ ମିଶ୍ରା।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ପାଞ୍ଚ ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ନିରାପଦ ସମାବେଶୀ ଓ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଭିବାଟେକ୍ 2026 ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଳବାୟୁ ସଙ୍କଟ, ବିବାଦ ଓ ଅର୍ଥାଭାବ ହେତୁ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବା ନେଇ ଜାତିସଂଘର ରିପୋର୍ଟ, ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ

ଅକଲା ଭାରତୀୟ ମହିଳା ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ପାଞ୍ଚଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର ବେତୁଲଠାରେ ଆଧ୍ୟାତ୍ମିକ ଜାଗରଣ ମାଧ୍ୟମରେ ଆଦିବାସୀ ସମାଜର ସଶକ୍ତିକରଣ ଉପରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି ମଧ୍ୟପ୍ରଦେଶର ଓମକାରେଶ୍ୱରରେ ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ସମାରୋହରେ ଯୋଗଦେବେ। ସେହିଦିନ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିରର ଉଦ୍ଘାଟନ କରିବା ସହ ଓଡ଼ିଶାର ରାଇରଙ୍ଗପୁରସ୍ଥିତ କୁସୁମୀ ବ୍ଲକ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ଏକ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ଉତ୍ସର୍ଗ କରିବେ। ଶନିବାର ଦିନ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାହାଡ଼ପୁରର ସ୍କୁଲ୍ ଏବଂ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବେ। ସେହିଦିନ ଏକ କାର୍ଯ୍ୟକ୍ରମରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବେ। 21 ତାରିଖରେ ମଧ୍ୟପ୍ରଦେଶର ଜବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ସେହିଦିନ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସହରିଆ ଜନଜାତିର ସଦସ୍ୟ ଚିତା ଟ୍ରାକର ପର୍ଯ୍ୟଟନ ଗାଇଡ୍ ଏବଂ କୁନୋ କ୍ଷେତ୍ର ଦଳ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ଏକ ନିରାପଦ ସମାବେଶୀ ଏବଂ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଏଆଇର ପ୍ରକୃତ ଶକ୍ତି ମେସିନ୍ର ଶକ୍ତିରେ ନୁହେଁ, ବରଂ ସାଧାରଣ ଲୋକଙ୍କ ବିକାଶ ଦିଗରେ ଏହାର ପ୍ରକୃତ ବ୍ୟବହାରରେ ନିହିତ ଅଛି। ଗତକାଲି G7 ସମ୍ମିଳନୀର ଏକ ଅଧିବେଶନରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କୃତ୍ରିମ ବୁଦ୍ଧିମତା ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଦକ୍ଷତା ରଖିଛି। ତେବେ ସେ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରଭାବଶାଳୀ ଆକାର ଏବଂ ଶାସନ ଦ୍ୱାରା ନିର୍ଦ୍ଦେଶିତ ହେବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି ଡିଜିଟାଲ ଯୁଗରେ ଶିଶୁମାନଙ୍କ ସୁରକ୍ଷା ପାଇଁ କୃତ୍ରିମ ବୁଦ୍ଧିମତାର ଫଳପ୍ରଦ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଏଆଇ ଦ୍ୱାରା ଶିକ୍ଷଣ ଏବଂ ନବସୃଜନକୁ ଅଧିକ ପରିବ୍ୟାପ୍ତ କରାଯାଇପାରିବ, କିନ୍ତୁ ଯୁବ ବ୍ୟବହାରକାରୀମାନଙ୍କୁ ଏହା ଯେଭଳି ଅମୂଳକ ସୂଚନା ଓ ଡିପ୍ ଫେକ୍ର ବ୍ୟବହାରଠାରୁ ଦୂରେଇ ରଖିବ ସେଥିପାଇଁ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି କହିଛନ୍ତି ବିଶ୍ୱର ସମସ୍ତ ଗଣତାନ୍ତ୍ରିକ ଦେଶଗୁଡ଼ିକ ଉନ୍ନତ ଏଆଇ ମଡେଲକୁ ଆପଣାଇ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୂଚନାର ସୁରକ୍ଷା ଓ ବୃଦ୍ଧି ପାଉଥିବା ସାଇବର ସୁରକ୍ଷାକୁ ମଜବୁତ କରିବା ଆବଶ୍ୟକ। ଆସନ୍ତା 21 ତାରିଖରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଯୋଗ ସଙ୍ଗମ ପୋର୍ଟାଲରେ 1,70,000 ଅଧିକ ସଂଗଠନ ପଞ୍ଜୀକରଣ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ସଂଗଠନଗୁଡ଼ିକ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଦେଶର କୋଣ ଅନୁକୋଣରେ ଯୋଗ ସମ୍ବନ୍ଧିତ ସଚେତନତା ବାର୍ତ୍ତା ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ବିଭାଗୀୟ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର 1,000 ସ୍ଥାନରେ ଯୋଗ ଦିବସ ପାଳନ କରାଯିବ। ଗତ 12 ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ଶୀର୍ଷକ ଧାରାବାହିକରେ ଆଜି ଆସନ୍ତୁ ଜାଣିବା ନକ୍ସଲବାଦ ଦୂର କରିବା ଏବଂ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିକାଶମୂଳକ କାର୍ଯ୍ୟକ୍ଷେତ୍ରରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଦେଶକୁ ନକ୍ସଲବାଦ ଏବଂ ମାଓବାଦର ଭୟରୁ ମୁକ୍ତ କରିବା ଲାଗି ସୁସମନ୍ୱିତ ଢଙ୍ଗରେ ଦୀର୍ଘକାଳୀନ ଯୋଜନା ଜରିଆରେ ଉଦ୍ୟମ ଜାରି ରଖିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚଳିତ ବର୍ଷ ମାର୍ଚ୍ଚ 31 ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ଲାଗି ପୂର୍ବରୁ ଘୋଷଣା କରିଥିଲେ ଓ ତାହା ସଫଳ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ମାଓ ନେଟୱାର୍କକୁ ଦମନ କରିବା କ୍ଷେତ୍ରରେ ସୁରକ୍ଷା ଅଭିଯାନଗୁଡ଼ିକ ସଫଳ ହୋଇଥିବା ବେଳେ ଏ କ୍ଷେତ୍ରରେ ସୁରକ୍ଷାକର୍ମୀଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ହୋଇଛି। 2022 ମସିହାରେ ଝାଡ଼ଖଣ୍ଡର ବୁଦ୍ଧ ପାହାଡ଼ ଅଞ୍ଚଳରେ ଅକ୍ଟୋପସ୍ ଅଭିଯାନ ଆରମ୍ଭ କରାଯିବା ପରେ ସେହି ବର୍ଷ ଫେବୃୟାରୀରେ ଗୁମ୍ଲା ଲୋହାରଡାକା ଏବଂ ଲାଟେହାର ଜିଲ୍ଲାକୁ ମାଓମୁକ୍ତ କରାଯାଇଥିଲା। ସେହିପରି ଥଣ୍ଡରଷ୍ଟ୍ରମ୍ ବ୍ଲାକ୍ ଫରେଷ୍ଟ ଭଳି ଅଭିଯାନ ଝାଡ଼ଖଣ୍ଡ ତେଲଙ୍ଗାନା ଓ ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳକୁ ମାଓମୁକ୍ତ କରିବାରେ ସଫଳତା ହାସଲ କରିଥିଲା। 2024 217 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ 2025 ଏହି ସଂଖ୍ୟା 256କୁ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ଏପର୍ଯ୍ୟନ୍ତ 26 ଜଣ ନକ୍ସଲଙ୍କୁ ନିପାତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ହେଡ୍ମା କାର୍ଦି ସତ୍ୟନାରାୟଣ ରେଡ୍ଡି ଗଣେଶ ଉଇକେ ଏବଂ ବାସବରାଜୁଙ୍କ ସମେତ ଅନେକ ଶୀର୍ଷ ନେତା ଅଛନ୍ତି। ମାଓବାଦ ଦମନକୁ ଦୃଢ଼ କରିବା ଲାଗି ଦେଶରେ 596 ସ୍ୱତନ୍ତ୍ର ପୁଲିସ୍ ଥାନା ସ୍ଥାପନ କରାଯାଇଥିବା ବେଳେ ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନାରେ ପ୍ରକଳ୍ପ

0: ପାଇଁ 1761 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଗତକାଲି ରାତିରେ ପ୍ୟାରିସ୍ରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହିତ ଭିଭାଟେକ୍ 2000ରେ ଆଜି ଯୋଗଦେବେ। ୟୁରୋପର ଏହି ସର୍ବବୃହତ ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟଅପ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବୃଦ୍ଧି ପାଉଥିବା ନବସୃଜନ ଇକୋସିଷ୍ଟମ୍ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବେ। ଭିଭାଟେକ୍ ସମ୍ମିଳନୀର ଏହି ସଂସ୍କରଣରେ ଭାରତର ବୃହତ ଜାତୀୟ ପାଭିଲିୟନ୍ ସ୍ଥାନ ପାଇବ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ମୋଦି G7 ଶିଖର ସମ୍ମିଳନୀରେ ଏକାଧିକ ବୈଠକରେ ଯୋଗଦେବା ପରେ ପ୍ୟାରିସ୍ରେ ପହଞ୍ଚିଥିଲେ। G7 ସମ୍ମିଳନୀରେ ଶ୍ରୀ ମୋଦି ଶାସନ ଏବଂ ନୀତି ନିର୍ଦ୍ଧାରଣର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଭାରତର କାର୍ଯ୍ୟଦକ୍ଷତା ବିଷୟ ପ୍ରକାଶ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଶ୍ୱର ବିକାଶ ପାଇଁ ଭାରତ ଗ୍ଲୋବାଲ୍ ସାଉଥ୍ ସହିତ ଘନିଷ୍ଠ ଭାବରେ କାମ କରିବାର ସୁଯୋଗ ପାଇଛି। ଗତକାଲି ଏକ ଆଉଟରିଚ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ପଶ୍ଚିମ ଏସିଆ ସଙ୍କଟର ଦୀର୍ଘସ୍ଥାୟୀ ପରିଣାମ ଉପରେ ନିଜର ଚିନ୍ତା ବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି, ୟୁରୋପୀୟ ସଂଘ ନେତା ଉର୍ସୁଲା ଭନ୍ ଡେର୍ ଲେୟନ୍, ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ, ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍, କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସମେତ ବହୁ ବିଶ୍ୱସ୍ତରୀୟ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆମେରିକା ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି ନାବିକମାନଙ୍କ ସୁରକ୍ଷା ପ୍ରସଙ୍ଗ ନେଇ କହିଥିଲେ,
1: एक्सेलेंसी हम जानते हैं कि मैरिटाइम ट्रेड की दुनिया में भारत के लाखों सी फेरर आज दुनिया के अलग अलग समुद्र में अपनी सेवाएं दे रहे हैं, विश्व की प्रगति में बहुत बड़ा योगदान दे रहे हैं और मैं समझता हूं कि उनकी सुरक्षा भी उतना ही महत्वपूर्ण है। मुझे पूरा विश्वास है कि समझौते में सी फेरर की सुरक्षा भी सुनिश्चित होगी और उसको प्राथमिकता मिलेगी। तो मैं फिर एक बार पश्चिम एशिया में शांति बहाल कराने के आपके भरसक प्रयासों का मैं बुरी बुरी प्रशंसा करता हूं।
0: ଜାତିସଂଘର ଖାଦ୍ୟ ଏଜେନ୍ସୀ ପକ୍ଷରୁ ଜଳବାୟୁ ସଂକଟ, ଦେଶ ଦେଶ ମଧ୍ୟରେ ବିବାଦ ଓ ଅର୍ଥାଭାବ ହେତୁ ଆସନ୍ତା ମାସରେ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବ ବୋଲି କୁହାଯାଇଛି। ବିଶ୍ୱ ଖାଦ୍ୟ ସଂଗଠନ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ରିପୋର୍ଟରେ ଏବେ ବିଶ୍ୱର ପ୍ରାୟ 266 ନିୟୁତ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା କୁହାଯାଇଛି। ରିପୋର୍ଟରେ ସୁଦାନ, ଦକ୍ଷିଣ ସୁଦାନ, ୟେମେନ୍ ଏବଂ ପାଲେଷ୍ଟାଇନ୍ରେ କ୍ଷୁଧାଭାବ ସବୁଠାରୁ ଅଧିକ ହୋଇଥିବା ବେଳେ ନାଇଜେରିଆ ଏବଂ ସୋମାଲିଆ ମଧ୍ୟ ଏହି ତାଲିକାରେ ସାମିଲ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। 2026 ଫିଫା ବିଶ୍ୱକପ୍ରେ ଇଂଲଣ୍ଡ 4-2 ଗୋଲ୍ରେ କ୍ରୋଏସିଆକୁ ପରାସ୍ତ କରି ଗ୍ରୁପ୍ ଏଲ୍ ଅଭିଯାନ ଆରମ୍ଭ କରିଛି। ଗତକାଲି ପର୍ତ୍ତୁଗାଲ ଓ ଡିଆର୍ କଙ୍ଗୋ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ 1-1 ଅମୀମାଂସିତ ରହିଛି। ସେହିପରି ଅଷ୍ଟ୍ରିଆ 3-1 ଗୋଲ୍ରେ ଜୋର୍ଡାନ୍କୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା 3-0 ଗୋଲ୍ରେ ଆଲ୍ଜେରିଆକୁ ପରାସ୍ତ କରିଛି। ନରୱେ 4-1 ଗୋଲ୍ରେ ଇରାକକୁ ମଧ୍ୟ ପରାସ୍ତ କରିଛି। ତିନି ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ ଭାରତ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରି 2-0 ଅଗ୍ରଣୀ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ 49 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 402 ରନ୍ ସ୍କୋର କରିଥିଲା। ଜବାବରେ ଆଫଗାନିସ୍ତାନ 44 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 232 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଆଇସିସି ମହିଳା T20 ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଭାରତ 95 ରନ୍ରେ ନେଦରଲ୍ୟାଣ୍ଡସ୍କୁ ପରାସ୍ତ କରିଛି। ପ୍ରଥମ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 209 ରନ୍ ସ୍କୋର କରିଥିଲା। ଜବାବରେ ନେଦରଲ୍ୟାଣ୍ଡ 17 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 114 ରନ୍ ସ୍କୋର କରିଥିଲା। ଆଜିଠାରୁ 5 ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ନିରାପଦ, ସମାବେଶୀ ଓ ମାନବକୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଭିଭାଟେକ୍ 2026 ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଳବାୟୁ ସଂକଟ, ବିବାଦ ଓ ଅର୍ଥାଭାବ ହେତୁ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବା ନେଇ ଜାତିସଂଘର ରିପୋର୍ଟ ଏବଂ ତିନି ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ଆଇସିସି ମହିଳା T20 ବିଶ୍ୱକପ୍ର ଗ୍ରୁପ୍ ଏ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍କୁ 95 ରନ୍ରେ ପରାସ୍ତ କଲା ଭାରତୀୟ ମହିଳା ଦଳ। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଗବାକ୍ଷ କାର୍ଯ୍ୟକ୍ରମ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। ଉପସ୍ଥାପନ

0: ଗୋଟିଏ ସାଧାରଣ ଅର୍ଥରେ ଯଦି ଆମେ କହିବା ଲକ୍ଷ୍ୟ କ'ଣ, ତାହେଲେ ଆମେ କହିପାରିବା ଲକ୍ଷ୍ୟ ହେଉଛି ଆମ ଜୀବନର ଉଦ୍ଦେଶ୍ୟ ବା ଗନ୍ତବ୍ୟ ପଥ।
1: ଆମେ ଭବିଷ୍ୟତରେ କ'ଣ କରିବାକୁ ଚାହୁଁଛୁ ଆଉ କ'ଣ ହାସଲ କରିବାକୁ ଚାହୁଁଛୁ, ତାହା ହେଉଛି ଲକ୍ଷ୍ୟ।
0: ଲକ୍ଷ୍ୟ ବିନା ଜୀବନ ହେଉଛି ଗୋଟିଏ ଦିଗହୀନ ରାସ୍ତା ପରି, ଯାହା ଆମକୁ ଆମ ଗନ୍ତବ୍ୟସ୍ଥଳକୁ କେବେ ବି ନେଇପାରେନା। ଲକ୍ଷ୍ୟ ଆମକୁ ପରିଶ୍ରମ କରିବାକୁ ପ୍ରେରଣା ଦିଏ।
1: ଯେତେବେଳେ ଆମର ଏକ ନିଶ୍ଚିତ ଲକ୍ଷ୍ୟ ଥାଏ, ସେତେବେଳେ ଆମେ ସମୟର ସଦୁପଯୋଗ କରୁ, ଶୃଙ୍ଖଳା ଆଉ ସଂଯମତାରେ ରହୁ, ସବୁବେଳେ ନିଜର କାମ ଉପରେ ଧ୍ୟାନ ଦେଉ।
0: ଲକ୍ଷ୍ୟ ଆମକୁ ଭୁଲ ରାସ୍ତାରୁ ଦୂରେଇକି ରଖେ। ତେଣୁ ଆମ ସମସ୍ତଙ୍କ ଜୀବନରେ ଗୋଟିଏ ଭଲ ଲକ୍ଷ୍ୟ ରହିବା ନିହାତି ଆବଶ୍ୟକ।

0: ହେଲି ଡକ୍ଟର ଅଶୋକ କୁମାର ମହାନ୍ତି, ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବାମନ ଯୋଡ଼ି।
1: ଶିଶୁ ବଢ଼ି କ୍ରମେ ହୁଏ ଯୁବା ବୃଦ୍ଧ ଚତୁର ପ୍ରବୀଣ ନର ପ୍ରଭାତ ଅରୁଣେ ଲୁଚି ରହିଥାଏ ମଧ୍ୟାହ୍ନ ତେଜ ପ୍ରଖର। ମନୁଷ୍ୟର ଭବିଷ୍ୟତ ସଦାସର୍ବଦା ଅନିଶ୍ଚିତ, ସେଥିପାଇଁ ତ କୁହାଯାଏ ବାଲ୍ୟକାଳୁ ଧର୍ମ ଧନମୁ ସଞ୍ଚିବି ଏ ଜୀବନ ଅନିଶ୍ଚିତ, କେଜାଣି କାହାର କେତେବେଳେ ମୃତ୍ୟୁ ହୋଇଯିବ ଉପସ୍ଥିତ। ସେଇ ଅନିଶ୍ଚିତ ଭବିଷ୍ୟତକୁ ନିଶ୍ଚିତରେ ପରିଣତ କରିବା ପାଇଁ ପ୍ରତ୍ୟେକଙ୍କର କିଛି ନା କିଛି

ଲକ୍ଷ୍ୟ ରହିବା ନିତ୍ୟାନ୍ତ ଆବଶ୍ୟକ। ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ମନୁଷ୍ୟ ନିଜ ଜୀବନକୁ ପରିଚାଳିତ ପରିବର୍ତ୍ତିତ କରିଥାଏ। ଲକ୍ଷ୍ୟହୀନ ଜୀବନ ମୂଲ୍ୟହୀନ। ନୀତି ବାକ୍ୟ ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ନିଜର ରୁଚିକୁ ନେଇ ଗୋଟିଏ ଲକ୍ଷ୍ୟ ପଥରେ ଗତିଶୀଳ ହୋଇଥାନ୍ତି, ନଚେତ ଅନୁତାପ କରିବାକୁ ଶେଷରେ ବାଧ୍ୟ ହୋଇଥାନ୍ତି। ନେଡ଼ିଗୁଡ଼ କହୁଣୀକୁ ବହିଗଲା ଭଳି ନା ବୟସ ଥିବ ନା ସମୟ। କୋଟିଏ ଜନ୍ମ ତପବଳେ ମାନବ ଜନ୍ମ ମହି ତଳେ, ଏହି ଜନ୍ମ ବ୍ୟର୍ଥ ନ ଯାଉ ମହନୀୟ ଲକ୍ଷ୍ୟ ନେଇ ଜୀବନକୁ ପରିଚାଳିତ କରିବା ଉଚିତ। ତେଣୁ ସମସ୍ତେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସଦାସଦା ଚେଷ୍ଟିତ ଥାନ୍ତି। ଜଣେ ଛାତ୍ରଛାତ୍ରୀ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ମହତ୍ଵ ଯଥେଷ୍ଟ ଅଛି। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଅବଦୁଲ କାଲାମ ଭୁବନେଶ୍ୱରଠାରେ ଶିଶୁ ବୈଜ୍ଞାନିକ ମାନଙ୍କୁ ଆହ୍ୱାନ ଦେଇ କହିଥିଲେ, ସ୍ୱପ୍ନ ଦେଖ, ସ୍ୱପ୍ନ ସଫଳରେ ସଫଳ କର, ଜୀବନର ସାର୍ଥକ କର। ପ୍ରତିଟି ମଣିଷର ଭବିଷ୍ୟତ ତା ନିଜ ହାତରେ ହିଁ ନିୟନ୍ତ୍ରିତ ହୋଇଥାଏ। ନିଜ କାର୍ଯ୍ୟକୁ ନେଇ ସେ ଫଳ ଭୋଗ କରିଥାଏ। ନିଜ ଜୀବନର ଲକ୍ଷ୍ୟ ପୂରଣ କରିବାକୁ ହେଲେ ପ୍ରଥମେ ମନୁଷ୍ୟକୁ ସ୍ୱପ୍ନ ଦେଖିବାକୁ ପଡିଥାଏ। ସ୍ୱପ୍ନ ଦେଖାରୁ ହିଁ ଅଭୀଷ୍ଟ ସିଦ୍ଧି ହୁଏ। ଖାଲି ସ୍ୱପ୍ନରେ ଭାସିଗଲେ ଚଳିବ ନାହିଁ, ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ କଠିନ ଶ୍ରମ କରିବାକୁ ହେବ। ଛାତ୍ର ଜୀବନରୁ ହିଁ ସମୟର ସଦୁପଯୋଗ କରି ନିଜର ଲକ୍ଷ୍ୟକୁ ଚରିତାର୍ଥ କରିହେବ। ଲକ୍ଷ୍ୟ ଥରେ ଠିକ ହେଲେ କାର୍ଯ୍ୟ ତ୍ୱରାନ୍ୱିତ ହୁଏ, ଲକ୍ଷ୍ୟ ନ ରହିଲେ ଅଣାୟତ ପରିସ୍ଥିତି ସୃଷ୍ଟି ହୁଏ। ମା କୋଳରୁ ମାଟିର ଲକ୍ଷ୍ୟ ପ୍ରତି ଆଗ୍ରହ, ଉତ୍ସାହ, ଏକାଗ୍ରତା, ସାଧନା ରହିଲେ ଫଳପ୍ରସୂ ହୁଏ। ମହାଭାରତର ସେହି ଗୁରୁ ଶିଷ୍ୟ ଉଦାହରଣ ଦ୍ରୋଣ ଓ ଅର୍ଜୁନ ଉପାଖ୍ୟାନ। ବୃକ୍ଷରେ ପକ୍ଷୀର ପୁତୁଳା ରଖି ଲକ୍ଷ୍ୟ ସାଧନ ପାଇଁ ଗୁରୁ ସବୁ ଶିଷ୍ୟମାନଙ୍କୁ କହିଥିଲେ, ସେ ପାଣ୍ଡବ ହୁଅନ୍ତୁ ବା କୌରବ ହୁଅନ୍ତୁ। କେବଳ ଅର୍ଜୁନଙ୍କର ଲକ୍ଷ୍ୟ ଠିକ ଥିଲା, ଅନ୍ୟମାନଙ୍କର ଲକ୍ଷ୍ୟ ବିଭ୍ରାନ୍ତିକର ଥିଲା, ଲକ୍ଷ୍ୟହୀନ ଥିଲା। ଗୁରୁ ନ ଥାଇ ଏକଲବ୍ୟ ମଧ୍ୟ ତାର ସାଧନରେ ଲକ୍ଷ୍ୟ ହାସଲ କରିପାରିଥିଲା। ଲକ୍ଷ୍ୟର ପରିପୂର୍ତ୍ତି ମଣିଷକୁ ସମାଜରେ ପ୍ରତିଷ୍ଠିତ କରାଏ, ଯଶ ଗୌରବର ଅଧିକାରୀ କରାଏ। ମଧୁବାବୁଙ୍କର ଲକ୍ଷ୍ୟ ଥିଲା, ମୁଁ ଉତ୍କଳ ପ୍ରଦେଶ ଗଠନ କରିବି। ଶହୀଦର ବୀର ମାନଙ୍କର ଲକ୍ଷ୍ୟ ମଧ୍ୟ ଥିଲା, ଦେଶକୁ ସେମାନେ ସ୍ୱାଧୀନ କରିବେ। ଭଗତ ସିଂ ଠାରୁ ଆରମ୍ଭ କରି ଲକ୍ଷ୍ମଣ ନାୟକ ପର୍ଯ୍ୟନ୍ତ ମଦର ଟେରେସାକୁ ଲକ୍ଷ୍ୟ ଥିଲା ସେବା ମନୋବୃତ୍ତି। ମଣିଷର ଲକ୍ଷ୍ୟ ଭଲ ବ୍ୟକ୍ତିତ୍ୱ ଗଠନରେ ସହାୟକ ହୋଇଥାଏ।

ଅଫିସ ନାହିଁ ଦୋଷ ଲକ୍ଷ୍ୟ ମଣିଷକୁ ପରିଶ୍ରମୀ ଆଉ ଶୃଙ୍ଖଳିତ କରିଥାଏ। ଶ୍ରମର ଅଭିବାଦନ ସମ୍ରାଟର ଅଭିବାଦନ ଠାରୁ ମଧ୍ୟ ଅଧିକ ମହତ୍ଵପୂର୍ଣ୍ଣ ଅଟେ। ପରିଶ୍ରମ ବିନା କୌଣସି ପ୍ରଗତି ଆଶା କରିବା ଆକାଶ କୁସୁମ ସହିତ ସମାନ, ମୃଗତୃଷ୍ଣା ଭଳି। ଶ୍ରମ କୁଣ୍ଠ ପରିଶ୍ରମ କାତର ହେଲେ ଜୀବନ ନିରର୍ଥକ ହୋଇଯାଏ। କର୍ମଠ ହେଲେ, ଶୃଙ୍ଖଳିତ ହେଲେ, କର୍ମବୀର ହେଲେ ଜୀବନର ଲକ୍ଷ୍ୟ ଶୀର୍ଷ ସ୍ଥଳରେ ପହଞ୍ଚିଥାଏ। ଶ୍ରମରୁ ସୌଭାଗ୍ୟ, ଶୃଙ୍ଖଳ ଆଳସ୍ୟରୁ ଦୁର୍ଭାଗ୍ୟ ଆସେ। ପରିଶ୍ରମ ଦ୍ଵାରା ଲକ୍ଷ୍ୟ ପୂର୍ତ୍ତି ସହିତ ଆର୍ଥିକ ସ୍ୱଚ୍ଛଳତା ବୃଦ୍ଧି ପାଏ, ଜୀବନକୁ ଶୃଙ୍ଖଳିତ କରେ, ମାନସିକ ପ୍ରଫୁଲ୍ଲତା ସ୍ଥିର ରହେ। ପରିଶ୍ରମ ଲକ୍ଷ୍ୟ ବିଶ୍ରାମ ଲାଭ କରିବା। ଦେଶର ଉନ୍ନତି ପାଇଁ ନାଗରିକର ଲକ୍ଷ୍ୟବାଦ ହେବା ଏକାନ୍ତ ଆବଶ୍ୟକ। କାରଣ ଇତିହାସକୁ ଅବଲୋକନ କଲେ କେତେ ବାଦ, କେତେ ମତବାଦ ଏ ସମାଜକୁ ଗ୍ରାସ କରି ତାର କରାୟତ କରି କାୟା ବିସ୍ତାର କରି ଚାଲିଯାଇ, ଜୀବନେ କରିବି ଏମିତି କାମ, ଟେକ ରହିବ ମୋ ଜାତିର ନାମ। ପର ଉପକାର ପୁଣ୍ୟମୟ ବ୍ରତ ପାଳନ୍ତି ମହତ ଜନ, ଉର୍ବି ଦିବାକର ପର ଉପକାରେ ଦିଅନ୍ତି ଶସ୍ୟ କିରଣ। ପରୋପକାରାୟ ବହନ୍ତି ନଦିଆ, ପରୋପକାରାୟ ଫଳନ୍ତି ବୃକ୍ଷା, ପରୋପକାରାୟ

ଆବହ ପରୋପକାରାୟ ଇଦମ୍ ଶରୀରମ୍। ଦେଶର ନାଗରିକ ହିସାବରେ ଆମ ଜୀବନର ଲକ୍ଷ୍ୟ ପୂରଣ ସହିତ ଦେଶ ଜାତିର ଲକ୍ଷ୍ୟ ପୂରଣ ନିମିତ୍ତ ଆମ୍ଭେମାନେ ମଧ୍ୟ କିଛି କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ। କାରଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି କରିଅସି। ଗୋପବନ୍ଧୁଙ୍କର ଭାଷାରେ ପୁଣ୍ୟ ଜନ୍ମଭୂମି ପୁଣ୍ୟ ଦେବାଳୟ ଉଦ୍ଧରିବା ଲାଗି କଲେ ତନୁ କ୍ଷୟ ମାନବ ଜୀବନ ହୁଅଇ ସଫଳ ଏକଥା କି କେବେ ବୁଝିବ ଉତ୍କଳ। ଦେଶର ସମୃଦ୍ଧି ସହିତ ଆମର ସମୃଦ୍ଧି ଜଡିତ, ଦେଶର ସୁରକ୍ଷା ସହିତ ଆମର ସୁରକ୍ଷା ଜଡିତ, ଦେଶର ଜୟ ଆମର ମଧ୍ୟ ଜୟ। ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର। ଯେଉଁ ଛାତ୍ର ନମ୍ର ଶୃଙ୍ଖଳିତ ଗୁରୁଭକ୍ତ ଧୈର୍ଯ୍ୟଶୀଳ କଷ୍ଟ ସହିଷ୍ଣୁ ଆତ୍ମବିଶ୍ୱାସୀ ଯାହାକୁ ଅନ୍ୟମାନେ ଅନୁସରଣ କରିବାକୁ ବାଧ୍ୟ ହୁଅନ୍ତି ତାକୁ ଆଦର୍ଶ ଛାତ୍ର କୁହାଯାଏ। ଛାତ୍ରାଣାଂ ଅଧ୍ୟୟନଂ ତପଃ ଅଧ୍ୟବସାୟୀ ପରିଶ୍ରମୀ ମିତବ୍ୟୟୀ ପରୋପକାରୀ ଛାତ୍ର ଲକ୍ଷ୍ୟ ହେବା ଉଚିତ। ଆଦର୍ଶ ଛାତ୍ର ଯାହା କହେ ତାହା କରେ। ଏ ସମସ୍ତ ଦୈବୀ ଗୁଣ ଛାତ୍ର ମଧ୍ୟରେ ଲୁକ୍କାୟିତ ରହିଛି, ସେଗୁଡିକ ପରିସ୍ଫୁରଣ ହୋଇଥାଏ ଛାତ୍ର ଜୀବନରେ ବିଦ୍ୟାଳୟ ମହାବିଦ୍ୟାଳୟରେ। ସମୟ ନଷ୍ଟ ହେଉଛି ଜୀବନ ନଷ୍ଟ। ଯିଏ ସମୟାନୁବର୍ତ୍ତୀ ଧୈର୍ଯ୍ୟବାନ ପରୋପକାରୀ ଛାତ୍ର ତାକୁ ସମସ୍ତେ ଅନୁସରଣ କରିଥାନ୍ତି, ସେ ସ୍ୱତଃ ଅନ୍ୟ ପାଇଁ ଆଦର୍ଶ ହୋଇଯାଏ। ଯିଏ ସମସ୍ତଙ୍କ ହୃଦୟ ଜୟ କରେ ସେ ନିଶ୍ଚିତ ଆଦର୍ଶ ଛାତ୍ରଟିଏ, ଆଦର୍ଶ ନାଗରିକ।

ଜାଗ ଯେପର୍ଯ୍ୟନ୍ତ ତୁମର ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚୁଛ ସେ ପର୍ଯ୍ୟନ୍ତ କାର୍ଯ୍ୟ ଅବ୍ୟାହତ ରଖ, ଯାହା କହିଥିଲେ ସ୍ୱାମୀ ବିବେକାନନ୍ଦ। ତ ଆମେ ସମୟ ଆସିଛି, ଆମେ ମଧ୍ୟ ଆମର ଲକ୍ଷ୍ୟକୁ ପୂର୍ଣ୍ଣ କରିବା ପର୍ଯ୍ୟନ୍ତ ଅଧ୍ୟବସାୟ ନିଷ୍ଠା ଜାରି ରଖିବା। ଆଉ ଶେଷରେ ମତେ ଯଦି ପ୍ରଶ୍ନ କରାଯାଏ ନିଜର ଅନୁଭୂତି ବିଷୟରେ କିଛି କହିବା ପାଇଁ ଲକ୍ଷ୍ୟକୁ ନେଇ, ତାହେଲେ ମୁଁ ନିଶ୍ଚିତ ଭାବରେ କହିବି, ସତ କହିବି ନା ମିଛ କହିବି, ଯାହା ଅଙ୍ଗେ ନିଭେଇଛି ତାହା କହିବି। ପ୍ରକୃତରେ ହାଇସ୍କୁଲ ପର୍ଯ୍ୟନ୍ତ ସେପରି କିଛି ଲକ୍ଷ୍ୟ ନଥିଲା। ଜାଣତରେ ହେଉ ବା ଅଜାଣତରେ ହେଉ, ମାଟ୍ରିକ ପରେ ଜ୍ଞାନର ସମ୍ୟକ ଉଦ୍ରେକ ଘଟିଲା। ନା ଯାହା ହେଉ, ମୋତେ କିଛିଟା ଲକ୍ଷ୍ୟ ସ୍ଥିର କରିବାକୁ ପଡିବ। ଆର୍ଟ୍ସ ପଢିବି ନା ସାଇନ୍ସ ପଢିବି, ITI କରିବି ନା ଡିପ୍ଲୋମା ପଢିବି, ଶେଷରେ ସ୍ଥିର ହେଲା ନା କଲେଜରେ ପଢିବି। ଏଜୁକେସନ ଅନର୍ସ ନେଲି, PG କଲି, BD କଲି, ଶିକ୍ଷକତା କଲି, ଯାହା ହଉ ଗୁରୁ ଗୁରୁଜନଙ୍କ ଆଶୀର୍ବାଦରୁ, ପିତାମାତାଙ୍କ ଆଶୀର୍ବାଦରୁ, ସମସ୍ତଙ୍କ ଆଶୀର୍ବାଦରୁ ଶିକ୍ଷକତା ବୃତ୍ତି ଆଦରେ ନେଲି। ଆଉ ଶିକ୍ଷକ ବୃତ୍ତି ପ୍ରତି ମୋର ଯୋଉ ଲକ୍ଷ୍ୟ ନିଷ୍ଠା ଥିଲା, ନିଶ୍ଚିତ ଭାବରେ ମୋତେ ରାଜ୍ୟପାଳ ପୁରସ୍କାର ପ୍ରଦାନ କରିଛି, ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିଛି। ଦେଶ ପାଖରେ, ଜାତି ପାଖରେ, ଗୁରୁ ଗୁରୁଜନ, ପିତାମାତା ପାଖରେ ମୁଁ ମଧ୍ୟ ଋଣୀ। ତୁମକୁ ମଧ୍ୟ ଆଜିର ମୋର ସନ୍ଦେଶ ଅଛି, ଲକ୍ଷ୍ୟ ସ୍ଥିର କର। ଆଉ ଲକ୍ଷ୍ୟକୁ ପୂର୍ଣ୍ଣ କରିବା ପାଇଁ ଗୁରୁ ଗୁରୁଜନ ନିଷ୍ଠା ଆଉ ତୁମର ଯୋଉ ଅଧ୍ୟବସାୟ ବଳବତ୍ତର ରଖ, ଗୁରୁ ଗୁରୁଜନ ମାନଙ୍କର ପରାମର୍ଶ ନିଅ। ତୁମ ଲକ୍ଷ୍ୟ ଆଜିଠାରୁ ସ୍ଥିର କରି ଏ ଲକ୍ଷ୍ୟ ପଥରେ ଆଗେଇ ଯିବା ପାଇଁ ମୋର ତୁମମାନଙ୍କୁ ଏତିକି ନିବେଦନ ଆବେଦନ।

0: ଡକ୍ଟର ଏପିଜେ ଅବଦୁଲ କଲାମ ଛୋଟବେଳରୁ ହିଁ ସ୍ୱପ୍ନ ଦେଖିଥିଲେ। ତାଙ୍କର ଲକ୍ଷ୍ୟ ଥିଲା ବିଜ୍ଞାନ କ୍ଷେତ୍ରରେ ଦେଶ ପାଇଁ କାମ କରିବେ।
1: ନିଜର ପରିଶ୍ରମ ଆଉ ଦୃଢ଼ ସଂକଳ୍ପ ବଳରେ ସେ ଜଣେ ପ୍ରସିଦ୍ଧ ବୈଜ୍ଞାନିକ ଆଉ ପରେ ପରେ ଭାରତର ରାଷ୍ଟ୍ରପତି ହୋଇଥିଲେ।
0: ଲକ୍ଷ୍ୟ ସବୁବେଳେ ମଣିଷକୁ ସଫଳତାର ରାସ୍ତା ଦେଖାଇଥାଏ। ଧରିନିଅନ୍ତୁ ଜଣେ ବ୍ୟକ୍ତି ଠେଲାଗାଡ଼ିରେ ଜଳଖିଆ ବିକ୍ରି କରନ୍ତି। ତାଙ୍କର ଲକ୍ଷ୍ୟ ହେଉଛି ନିଜେ ନିଜର ଏକ ବଡ଼ ଦୋକାନ ଖୋଲିବା।
1: ସେ ପ୍ରତିଦିନ କଠିନ ପରିଶ୍ରମ କରନ୍ତି, ମନ ଲଗାଇ କାମ କରନ୍ତି ଆଉ ଭଲ ବ୍ୟବସାୟ କରନ୍ତି।
0: କିଛି କିଛି ଟଙ୍କା ସଞ୍ଚୟ କରି ଛୋଟ ଦୋକାନ ଖୋଲନ୍ତି, ପରେ ତାହା ବଡ଼ ବ୍ୟବସାୟରେ ପରିଣତ ହୁଏ।
1: ହଁ, ଏଥିରୁ ଆମେ ଜାଣିପାରିଲେ ଯେ ଲକ୍ଷ୍ୟ ଆଉ ପରିଶ୍ରମ ଥିଲେ ଜଣେ ସାଧାରଣ ଠେଲାଗାଡ଼ି ବ୍ୟବସାୟୀ ବି ଦିନେ ସଫଳ ବ୍ୟବସାୟୀ ହୋଇପାରନ୍ତି।
0: ଲକ୍ଷ୍ୟ ଆମକୁ ଆମ ଭବିଷ୍ୟତ ଦେଖାଏ, ଆଉ ପରିଶ୍ରମ ସେଇ ଦେଖୁଥିବା ଭବିଷ୍ୟତକୁ ପୂରା କରିବାରେ ସାହାଯ୍ୟ କରେ।
2: ମୁଁ ସଙ୍ଗୀତା ମିଶ୍ର, ମୁଁ ଜଣେ ସମାଜସେବୀ। ଲକ୍ଷ୍ୟ ଶବ୍ଦର ଅର୍ଥ ହେଉଛି ଉଦ୍ଦେଶ୍ୟ, ଯାହାକୁ ହାସଲ କରିବା ପାଇଁ ଚେଷ୍ଟା କରାଯାଏ। ଯେମିତିକି ଗୋଟେ ଛୋଟିଆ ଉଦାହରଣ ଦଉଛି, ମୋର ଲକ୍ଷ୍ୟ ହେଉଛି ପରୀକ୍ଷାରେ ଭଲ ଫଳାଫଳ କରିବା। ଜୀବନରେ ସଫଳତା ପାଇଁ ସ୍ପଷ୍ଟ ଲକ୍ଷ୍ୟ ରହିବା ଦରକାର। ଯେମିତିକି ମୁଁ ବଡ ହେଲେ ଇଞ୍ଜିନିୟର ହେବି, ବଡ ହେଲେ ଡକ୍ଟର ହେବି, ବଡ ହେଲେ ଗୋଟେ IAS ଅଫିସର ହେବି। ତ ଏଇଟାକୁ ନେଇକି ଆମେ ଲକ୍ଷ୍ୟ କହିଥାଉ। ଜଣେ ସାଧାରଣ ବ୍ୟକ୍ତିଙ୍କ ଜୀବନରେ ଲକ୍ଷ୍ୟ ଅତ୍ୟନ୍ତ ଆବଶ୍ୟକ। ଏହା ଜୀବନକୁ ଦିଗ, ଉଦ୍ଦେଶ୍ୟ ଓ ପ୍ରେରଣା ଦେଇଥାଏ। ଲକ୍ଷ୍ୟ ଆବଶ୍ୟକ ହେବାର କିଛି କାରଣ ରହିଛି, ଯେମିତିକି ଜୀବନକୁ ଦିଗ୍ଦର୍ଶନ ଦେବା। ଲକ୍ଷ୍ୟ ନଥିଲେ ମଣିଷ କ'ଣ କରିବ, କେଉଁଠାକୁ ପହଞ୍ଚିବ ତାହା ସ୍ପଷ୍ଟ କରିପାରେ ନାହିଁ। ଲକ୍ଷ୍ୟ ଥିଲେ ତାଙ୍କ କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ଦିଗକୁ ଆଗେଇ ଚାଲିଥାଏ, ଯେମିତିକି ପ୍ରେରଣା ଓ ଉତ୍ସାହ ବଢ଼ିଥାଏ। ଲକ୍ଷ୍ୟ ମଣିଷକୁ କଠିନ ପରିଶ୍ରମ କରିବା ଶିଖାଇଥାଏ। ବାଧା ଆସିଲେ ମଧ୍ୟ ଲକ୍ଷ୍ୟ ତାକୁ ଅଟକିବା ପାଇଁ ଦିଏ ନାହିଁ। ଯାହାର ଲକ୍ଷ୍ୟ ଥିବ ସେ ନିଶ୍ଚୟ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିଥାଏ। ସମୟ ଶକ୍ତିର ସଠିକ୍ ବ୍ୟବହାର ଜଣେ ମଣିଷ କରିଥାଏ ଯେତେବେଳେ ତାର କିଛି ଲକ୍ଷ୍ୟ ଥାଏ। ଲକ୍ଷ୍ୟ ଥିଲେ ମଣିଷ ନିଜର ସମୟ ଓ ପ୍ରୟାସକୁ ଠିକ୍ କାମରେ ଲଗାଇ ସେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଲାଗି ପଡ଼ିଥାଏ, ଯାହା ତାକୁ କୌଣସି କ୍ଷେତ୍ରରେ ମାନେ ବାଧାପ୍ରାପ୍ତ ହେଲେ ମଧ୍ୟ ସେ ଆଗକୁ ବଢ଼ିବା ପାଇଁ ଗୋଟେ ଆତ୍ମବିଶ୍ୱାସ ଜାଗ୍ରତ କରିଥାଏ। ଲକ୍ଷ୍ୟ ହେଉଛି ଜୀବନର ଦିଗ୍ଦର୍ଶକ। ଏହା ବିନା ଜୀବନ ଦିଗହୀନ ହୋଇପାରେ, କିନ୍ତୁ ଏକ ସ୍ପଷ୍ଟ ଲକ୍ଷ୍ୟ ମଣିଷକୁ ଶୃଙ୍ଖଳିତ, ପରିଶ୍ରମୀ ଓ ସଫଳ କରିଥାଏ।

ଦେଶର ଉନ୍ନତି ପାଇଁ ନାଗରିକ ମାନଙ୍କର ମାନେ ଲକ୍ଷ୍ୟବାନ ହେବା ବହୁତ ଜରୁରୀ, କାରଣ ଦେଶର ଉନ୍ନତି ନାଗରିକ ମାନଙ୍କର ଚିନ୍ତାଧାରା, କାର୍ଯ୍ୟ ଏବଂ ଦାୟିତ୍ୱ ବୋଧ ଉପରେ ନିର୍ଭର କରେ। ଯଦି ନାଗରିକ ମାନେ ଲକ୍ଷ୍ୟବାନ ହୁଅନ୍ତି, ତେବେ ସେମାନେ ନିଜ ଏବଂ ଦେଶର ପ୍ରଗତି ପାଇଁ ସଚେତନ ଭାବରେ କାମ କରନ୍ତି। ଲକ୍ଷ୍ୟବାନ ନାଗରିକ ନିଜ କାମକୁ ନିଷ୍ଠାର ସହିତ କରନ୍ତି, ଯାହା ଦେଶର ଆର୍ଥିକ ଉନ୍ନତିରେ ସାହାଯ୍ୟ କରେ। ଲକ୍ଷ୍ୟ ରଖି ଶିକ୍ଷା ଓ ପ୍ରଶିକ୍ଷଣ ଗ୍ରହଣ କରିବା ଦ୍ୱାରା ଦେଶର ମାନବ ସମ୍ପଦ ଶକ୍ତିଶାଳୀ ହୁଏ, ସାମାଜିକ ଶୃଙ୍ଖଳା ଓ ଏକତା ବଜାୟ ରହେ। ଲକ୍ଷ୍ୟବାନ ନାଗରିକମାନେ ଆଇନ ମାନନ୍ତି ଏବଂ ସମାଜର ଶାନ୍ତି ଓ ସମୃଦ୍ଧି ପାଇଁ କାମ କରନ୍ତି। ନବସୃଜନ ଶୃଙ୍ଖଳା ଓ ଏକତା ବଜାୟ ରହେ, ଦେଶର ସର୍ବାଙ୍ଗୀଣ ଉନ୍ନତିକୁ ସୁଚିନ୍ତିତ କରେ। ଲକ୍ଷ୍ୟହୀନ ଜୀବନ ଜଣେ ବ୍ୟକ୍ତିକୁ ଅନେକ ସମସ୍ୟାରେ ପକାଇ ପାରେ। ଲକ୍ଷ୍ୟ ନଥିଲେ ଜୀବନର ଦିଗ ଅସ୍ପଷ୍ଟ ହୋଇଯାଏ ଏବଂ ସଫଳତା ପାଇବା କଷ୍ଟକର ହୁଏ। ଜୀବନରେ ଦିଗହୀନତା ଆସେ, କଣ କରିବା, କେଉଁ ଦିଗକୁ ଯିବା ଉଚିତ ତାହା ବୁଝିବା କଷ୍ଟକର ହୁଏ। ସମୟର ଅପଚୟ ହୁଏ, ଲକ୍ଷ୍ୟ ନଥିବାରୁ ସମୟ ଅନାବଶ୍ୟକ କାର୍ଯ୍ୟରେ ବ୍ୟୟ ହୁଏ। ଯେମିତି ଏବେ ପିଲାମାନେ ଘରେ ବସିକି ରିଲ୍ସ ଦେଖୁଛନ୍ତି କି କଣ ଟିଭି ଦେଖୁଛନ୍ତି, ତାଙ୍କର ଲକ୍ଷ୍ୟ କିଛି ନାହିଁ। ହଁ, ଆମେ ପଢୁଛୁ, ଏମିତି ପଢିବୁ, ଆଗକୁ ଯାହା ହେଲେ ଗୋଟେ କରିବୁ, ତାକୁ କୁହାଯାଏ ଲକ୍ଷ୍ୟହୀନ ବ୍ୟକ୍ତି। ସଫଳତାର ସ୍ପଷ୍ଟ ପଥ ନଥିବାରୁ ନିଜ କ୍ଷମତା ଉପରେ ସନ୍ଦେହ ସୃଷ୍ଟି ହୁଏ। ସେମାନଙ୍କୁ ଲାଗେ, ଆରେ ମୋର କିଛି ଦକ୍ଷତା ନାହିଁ କି, ମୁଁ ପାରିବି ନାହିଁ କି, ସେଇ ପିଲାଟା ମେଟ୍ରିକରେ ଫାଷ୍ଟ ଡିଭିଜନ ରଖିଲା, ବୋଧେ ମୋ ଦ୍ୱାରା ହବନି, ମୋର ସେତିକି ଦକ୍ଷତା ନାହିଁ, କାହିଁକି ସେ ଜିନିଷଟା ସୃଷ୍ଟି ହୁଏ ଯେତେବେଳେ କିଛି ଲକ୍ଷ୍ୟ ନଥାଏ। ଜଣେ ଲକ୍ଷ୍ୟବାନ ବ୍ୟକ୍ତି କଣ କରିବ, ନା ମୁଁ ପାରିବି, ତା ମନରେ ସବୁବେଳେ ଗୋଟେ ଆତ୍ମବିଶ୍ୱାସ ଆସିବ, ମୁଁ ପାରିବି। ତ ଯୋଉଟା କି ଲକ୍ଷ୍ୟହୀନ ବ୍ୟକ୍ତି ପାଖରେ ନଥାଏ। ଭବିଷ୍ୟତ ସମ୍ପର୍କରେ ସ୍ପଷ୍ଟ ଧାରଣା ନଥିବାରୁ ଠିକ ନିଷ୍ପତ୍ତି ନେବା କଷ୍ଟକର ହୁଏ, ସଫଳତା ହାସଲ କରିବା କଠିନ ହୁଏ। ଲକ୍ଷ୍ୟକୁ ହାସଲ କରିବା ପାଇଁ ସର୍ବପ୍ରଥମେ କଣ ଦରକାର, ସର୍ବପ୍ରଥମେ କଠିନ ପରିଶ୍ରମ ଦରକାର, ଧୈର୍ଯ୍ୟ ଦରକାର, ଆତ୍ମବିଶ୍ୱାସ ଦରକାର। ଯାହା ପାଖରେ ଏଇ ତିନିଟା ଜିନିଷ ଅଛି, ସେ ନିଶ୍ଚୟ ତାର ଲକ୍ଷ୍ୟକୁ ହାସଲ କରିପାରିବ, କିନ୍ତୁ ଲକ୍ଷ୍ୟହୀନ ବ୍ୟକ୍ତି ପାଖରେ ଏସବୁ ଜିନିଷ ନଥାଏ। ଆଜିକାଲି ପିତାମାତା କଣ କରୁଛନ୍ତି, ଗୋଟେ ପିଲାର ଲକ୍ଷ୍ୟ ଗୋଟେ ଜିନିଷ ଥିବ, କିନ୍ତୁ ତାକୁ ପ୍ରେସର ଦଉଛନ୍ତି ତୁ ଏଇଟା କର, ତୁ ସେଇଟା କର, ସେଇଥିରେ କଣ ହଉଛି, ଗୋଟେ ବ୍ୟକ୍ତି ତାର ଲକ୍ଷ୍ୟ ଯୋଉଟା ଥିବ ସେ ହାସଲ କରିପାରୁନି, ସେ ପ୍ରେସରରେ ରହିଯାଉଛି, ମାନସିକ ଚାପରେ ରହିଯାଉଛି, ଯୋଉଥିପାଇଁ କି ତାର ଭାଗ୍ୟ ବି ପରିବର୍ତ୍ତନ ହେଇଯାଉଛି, ସେ ଯୋଉଟା କରିବା କଥା ସେ କରିପାରୁନି। ସେଥିପାଇଁ ଗୋଟେ ପିଲାର ଯଦି କିଛି ଲକ୍ଷ୍ୟ ଅଛି, ମୁଁ ସବୁ ପିତାମାତାଙ୍କୁ ଅନୁରୋଧ କରିବି, ତାକୁ ସହଯୋଗ କରନ୍ତୁ, ତାକୁ ଆଗକୁ ବଢିବାରେ ତାକୁ ହାତରେ ହାତ ମିଶେଇକି ଆଗକୁ ଚାଲନ୍ତୁ, କାହିଁକି ନା ଅତ୍ୟଧିକ ମାନସିକ ଚାପ ବେଳେବେଳେ ପିଲାଙ୍କୁ ଡିପ୍ରେସନ ଆଡକୁ ଠେଲି ଦେଇଥାଏ। ସେଥିପାଇଁ ସବୁବେଳେ ପିଲାଙ୍କ ସହିତ ବନ୍ଧୁତା କରନ୍ତୁ, ଲକ୍ଷ୍ୟ ହାସଲ ପାଇଁ ତାଙ୍କୁ ସହଯୋଗ କରନ୍ତୁ। ଏକ ଆଦର୍ଶ ଛାତ୍ରର ଲକ୍ଷ୍ୟ ହେଉଛି ନିଜ ପରିବାର, ବିଦ୍ୟାଳୟ ଓ ଦେଶର ନାମ ଉଜ୍ଜଳ କରିବା। ସେ ନିଜ କ୍ଷମତା ଅନୁଯାୟୀ ଡାକ୍ତର, ଶିକ୍ଷୟିତ୍ରୀ, ବୈଜ୍ଞାନିକ, ପ୍ରଶାସନ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ସଫଳ ହୋଇ ସମାଜର ସେବା କରିବାକୁ ଚେଷ୍ଟା କରିବା ଉଚିତ। ଏହା ସହିତ ସେ ଦେଶର ଉନ୍ନତି ଓ ମାନବ କଲ୍ୟାଣରେ ନିଜର ଅବଦାନ ରଖିବାକୁ ସଦା ପ୍ରୟାସ କରିବା ଉଚିତ। ସେଥିପାଇଁ ଜଣେ ଆଦର୍ଶ ଛାତ୍ର ଗଢିବାରେ କେବଳ ଗୋଟେ ଛାତ୍ରର ଭୂମିକା ନାହିଁ, ସେଥିରେ ପିତାମାତାଙ୍କର ବି ଭୂମିକା ରହୁଛି, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କର ବି ଭୂମିକା ରହୁଛି। ତେଣୁ ମୁଁ ଗୋଟେ ଜିନିଷ ସଂକ୍ଷିପ୍ତରେ କହିବି, ଜଣେ ଆଦର୍ଶ ଛାତ୍ରଛାତ୍ରୀଙ୍କର ଲକ୍ଷ୍ୟ ହେବା ଉଚିତ ଜ୍ଞାନ, ଚରିତ୍ର, ସେବାଭାବ ମାଧ୍ୟମରେ ନିଜକୁ ଜଣେ ଉତ୍ତମ ମଣିଷ ଭାବେ ଗଢି ତୋଳିବା। ଆଉ ସବୁଠୁ ବଡ଼ ଜିନିଷ ହେଉଛି ସଂସ୍କାର। ସଂସ୍କାର ନଥିଲେ ଗୋଟେ ମଣିଷ ତାର ପ୍ରକୃତ ଲକ୍ଷ୍ୟ ପାଇପାରେ ନାହିଁ। ଗୋଟେ ସମୟ ଏମିତି ଆସେ ଯେତେବେଳେ ସେ ଦିଗହରା ହୋଇଯାଏ, ସେ ଯାହା ଲକ୍ଷ୍ୟ ରଖିଥାଏ କରିପାରେ ନାହିଁ। ସେଥିପାଇଁ ପ୍ରତ୍ୟେକ ପିତାମାତା ନିଜ ପିଲାଙ୍କୁ ଉଚିତ ସଂସ୍କାର ଦିଅନ୍ତୁ, କୋଉଟା ଠିକ କୋଉଟା ଭୁଲ ତାକୁ ଛୋଟବେଳୁ ବୁଝେଇକି ରଖନ୍ତୁ। ତାକୁ ବେଶୀ ଗାଳି କରିବା, ପିଟାମରା କରିବା ଏଟା ଠିକ ନୁହଁ, ତାଙ୍କ ସହିତ ବନ୍ଧୁତା ରଖିକି ଉଚିତ ସଂସ୍କାର ଯଦି ଦେବେ, ତାହେଲେ ସେମାନେ ଯୋଉ ଲକ୍ଷ୍ୟ ନେଇକି ଆଗକୁ ବଢୁଛନ୍ତି ସେ ଲକ୍ଷ୍ୟଟା ନିଶ୍ଚୟ

0: ମୁଁ ନିଜର ଅନୁଭୂତିରୁ କିଛି କହୁଛି। ମୋ ବାପା ମାଙ୍କର ଗୋଟେ ଝିଅ, ଯେତେବେଳେ ଛୋଟ ଥିଲି ବହୁତ କିଛି ସ୍ୱପ୍ନ ଦେଖିଥିଲି, ମୁଁ ବଡ଼ ହେଲେ ଗୋଟେ ଓଏଏସ୍ ଅଫିସର ହେବି। ସେଥିପାଇଁ କଣ କଠିନ ପରିଶ୍ରମ ମତେ ଦରକାର ଥିଲା, ଏଜୁକେସନକୁ ବଢ଼େଇବା ବହୁତ ଜରୁରୀ ଥିଲା। କିନ୍ତୁ ଆମ ପରିବାରରେ ଗୋଟେ ଜିନିଷ ଅଛି, ଝିଅକୁ 19 ବର୍ଷ ହେଲେ ତାକୁ ଘରେ ଆଉ ରଖିବାନି, ତାକୁ ଶୀଘ୍ର ବାହା କରିଦେବା, ଯୋଉଟା କି ମତେ ବହୁତ ମାନସିକ ସ୍ତରରେ ବହୁତ ଚାପ ପକେଇଥିଲା। ଯେତେବେଳେ ମୋର 19 ବର୍ଷ ପୁରିଲା, ଘରେ ଖାଲି ପ୍ରେସର ଆସିଲା ଯେ ମାରେ ତୁ ବାହା ହେଇଯା, ମାରେ ତୁ ବାହା ହେଇଯା, କିନ୍ତୁ ମୋର ଏତେ ଶୀଘ୍ର ବାହା ହେବା ଇଚ୍ଛା ନଥାଏ। ମୁଁ ବହୁତ କଷ୍ଟରେ ଗ୍ରାଜୁଏସନଟା କମ୍ପ୍ଲିଟ କଲି। ଗ୍ରାଜୁଏସନ କମ୍ପ୍ଲିଟ କଲା ପରେ ଯେତେବେଳେ ମୁଁ ନିଜର ଦକ୍ଷତାକୁ ପ୍ରେଜେଣ୍ଟ କରିବା ପାଇଁ ଇଚ୍ଛା କଲି, ସେତେବେଳେ ମା ବାପାଙ୍କର ଚାପ ରହିଲା, ନା ନା ତୁ ଗୋଟେ ବୋଲି ଝିଅ ଆମର, ତୁ ବାହାରକୁ ଗଲେ କେତେବେଳେ କଣ ହବ, ଆମେ ତତେ ଛାଡ଼ିବୁନି, ତୁ ବାହା ହେଇଯା। ସେତେବେଳେ ଲାଗିଲା ଯେ ମୋ ସ୍ୱପ୍ନଟା ଅଧୁରା ରହିଗଲା। ତାପରେ ମୋର ବାହାଘର ହେଇଯାଇଥିଲା, ବାହାଘର ହେଲା ପରେ 2ଟା ଛୁଆର ମା ହେଲି, କିନ୍ତୁ ସବୁବେଳେ ମାନସିକ ଚାପରେ ରହିଲି ଯେ ମୋର ଏତେ ଦକ୍ଷତା ଥାଏ କି ଲାଭ କଣ ଦେଲା, ମା ବାପା ସପୋର୍ଟ କଲେନି, ଆଗକୁ ବଢିବା ପାଇଁ ଦେଲେନି, ମୋର ସ୍ୱପ୍ନଟା ପୂରଣ କରିଦେଲେନି। ତାପରେ ବାହା ହେଲା ପରେ ସ୍ୱାମୀଙ୍କର ସପୋର୍ଟ ମିଳିଲା, ଆଜି ମୁଁ ନିଜର ଦକ୍ଷତାକୁ ଲୋକଙ୍କ ସାମ୍ନାକୁ ଆଣିପାରିଲି, ପ୍ରେଜେଣ୍ଟ କରିପାରିଲି। ତ ମୁଁ ଗୋଟେ ଜିନିଷ କହିବି, ଲକ୍ଷ୍ୟ ହାସଲ ପଛରେ ଯେତେବେଳେ ଗୋଟେ ପିଲା ଧାଇ ବସୁଛି ଯେ ମୁଁ ଏଇଟା କରିବି ସେଇଟା କରିବି ସେଇଟା କରିବି, ଯେତେବେଳେ ତାକୁ ପରିବାର ସପୋର୍ଟ ମିଳୁନି, ସେ ଯେତେ ଚେଷ୍ଟା କଲେ ବି ଲକ୍ଷ୍ୟ ହାସଲ ତାର କରିପାରିବ ନାହିଁ। ସେଥିପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ପରିବାରର ସହଯୋଗ। ଆଉ ଗୋଟେ ପିଲାକୁ ଯଦି ପ୍ରକୃତ ସହଯୋଗ ଗୋଟେ ପରିବାରରୁ ମିଳିଲା, ସେ ବହୁତ ଶୀଘ୍ର ତାର ଲକ୍ଷ୍ୟଟା ହାସଲ କରିପାରିବ, ସେ ଉଚିତ ଜ୍ଞାନ ନେଇକି ଆଗକୁ ବଢିପାରିବ ଓ ତାର ନିଜର ଦକ୍ଷତାକୁ ଲୋକଙ୍କ ସାମ୍ନାକୁ ଆଣିପାରିବ।
1: ତେବେ ଆଜିର ଆଲୋଚନା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ ଲକ୍ଷ୍ୟ କେବଳ ଏକ ଶବ୍ଦ ନୁହଁ, ବରଂ ଏହା ଜୀବନକୁ ଆଲୋକିତ କରୁଥିବା ଏକ ଦୀପ।
2: ହଁ, ଆଉ ସେହି ଦୀପର ଆଲୋକରେ ମଣିଷ ନିଜର ପଥ ଖୋଜିପାରେ। ଲକ୍ଷ୍ୟ ନଥିଲେ ପରିଶ୍ରମ ବି ବାଟବଣା ହୋଇଯାଏ, କିନ୍ତୁ ଲକ୍ଷ୍ୟ ଥିଲେ ପ୍ରତ୍ୟେକ ପଦକ୍ଷେପ ସଫଳତା ଦିଗରେ ଆଗେଇ ଯାଏ।
1: ଠେଲା ଗାଡ଼ିରେ ବ୍ୟବସାୟ କରୁଥିବା ଜଣେ ସାଧାରଣ ଲୋକ ହେଉ କିମ୍ବା ଜଣେ ଛାତ୍ର, ଜଣେ କୃଷକ କିମ୍ବା ଜଣେ ବୈଜ୍ଞାନିକ, ସମସ୍ତଙ୍କର ସଫଳତା ପଛରେ ଥାଏ ଗୋଟିଏ ସ୍ପଷ୍ଟ ଲକ୍ଷ୍ୟ।
2: କାରଣ ସ୍ୱପ୍ନ ଆମକୁ ଉଡ଼ିବା ଶିଖାଏ, କିନ୍ତୁ ଲକ୍ଷ୍ୟ ଆମକୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥାଏ।
1: ତେଣୁ ଆଜି ଆମେ ବିଦାୟ ନେବା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ପ୍ରଶ୍ନ ଛାଡ଼ି ଯାଉଛୁ।
2: ଆପଣଙ୍କ ଜୀବନର ଲକ୍ଷ୍ୟ କ'ଣ, ଆଉ ସେହି ଲକ୍ଷ୍ୟ ପାଇଁ ଆପଣ କ'ଣ କ'ଣ ସବୁ ପଦକ୍ଷେପ ନେଉଛନ୍ତି?
1: ଭାବନ୍ତୁ, କାହିଁକି ନା ଆଜିର ଛୋଟ ପଦକ୍ଷେପ ହିଁ ଆସନ୍ତାକାଲିର ବଡ଼ ସଫଳତାର ଆଧାର ହୋଇପାରେ।
2: ଲକ୍ଷ୍ୟ ରଖନ୍ତୁ, ପରିଶ୍ରମ କରନ୍ତୁ, ଆଉ ବିଶ୍ୱାସ ରଖନ୍ତୁ, ସଫଳତା ନିଶ୍ଚୟ ଆପଣଙ୍କ ଦ୍ୱାରରେ ଆପେ ଆପେ ପହଞ୍ଚିଯିବ।
1: ତେବେ ଆଜି ପାଇଁ ଗବାକ୍ଷ କାର୍ଯ୍ୟକ୍ରମରେ ଏତିକି।
2: ଗବାକ୍ଷରେ ଆଜି ଶୁଣିଲେ ଲକ୍ଷ୍ୟର ପ୍ରଥମ ଭାଗ। ଲକ୍ଷ୍ୟ ସମ୍ପର୍କରେ ଆଜି ନିଜସ୍ୱ ମତ ରଖିଥିଲେ ଡକ୍ଟର ଅଶୋକ କୁମାର ମହାନ୍ତି ଏବଂ ସଙ୍ଗୀତା ମିଶ୍ର। ତାହେଲେ ଆଜିର ଗବାକ୍ଷ ପରିସରରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
1: ମୁଁ ସୁପ୍ରଭା,
2: ନମସ୍କାର।

ଗବାକ୍ଷ କାର୍ଯ୍ୟକ୍ରମ ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନ କଲେ ସୁପ୍ରଭା ପାଢ଼ୀ ଏବଂ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ସନାତନ ପୁରୋହିତାସ ଏବଂ ପ୍ରଜ୍ଞା ପ୍ରିୟଦର୍ଶନୀ ପଣ୍ଡା। ସକାଳ 8:45 ପ୍ରଚାର କରିବୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଡାଏଲ ଆକାଶବାଣୀ ଶୁଣିବେ ସକାଳ 9:35। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:35। ଲୋକଗୀତ କ୍ରମରେ ଦାସକାଠିଆ ଗୀତ ପ୍ରଚାର କରିବୁ ଦିନ 11:00। ପରିବେଷଣ କରିଛନ୍ତି ଉପେନ୍ଦ୍ର ପାଣିଗ୍ରାହୀ ଏବଂ ସାଥୀ। ଦିନ 11:30 ପ୍ରଚାର କରିବୁ ତଥ୍ୟ ସମ୍ବଳିତ ରୂପକ ତରଙ୍ଗାୟିତ ନୀଳ ପରବର ତରଙ୍ଗାୟିତ ପର୍ବତ ଶିଖର। ରଚନା ଉମାକାନ୍ତ ଦାସ, ପ୍ରଯୋଜନା ଜଗଦୀଶ ଅଧିକାରୀ। ଦିନ 12:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସୌରା ଭାଷାର କାର୍ଯ୍ୟକ୍ରମ ତାରଭା ଶୁଣିବେ ଦିନ 12:30। ଦିନ 1:20 ପ୍ରଚାର କରିବୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ରହିଛି ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସଙ୍ଗିନୀ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଚୈତିଜହ୍ନ ଶୁଣିବେ ଅପରାହ୍ନ 5:30। ଏଥିରେ ଭେଟଘାଟରେ ଶୁଣିବେ ଏସ୍ଏଚ୍ଜି କଲେ କାଇ ସୁବିଧା। ପରେ ପରେ ଶୁଣିବେ ସାକ୍ଷାତକାର ସରକାରୀ ହାସପାତାଲ ତାନେ କାଇ କାଇ ସୁବିଧା ମିଳିଲାନି। ଶ୍ରୀମଦ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ ବିକାଶ ମନ୍ତ୍ର। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 9:00 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ସମ୍ପର୍କିତ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:30 ପ୍ରଚାର କରିବୁ ସଜମୌଜ କାର୍ଯ୍ୟକ୍ରମ। ରାତି 8:15 ଶୁଣିବେ ଧାରାବାହିକ ପରଜା। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ ଏବଂ ଅଶୋକ ମିଶ୍ର। କିଷାନବାଣୀ ଶୁଣିବେ ରାତି 7:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:30। ରାତି 10:00 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ସମ୍ପର୍କିତ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ହେଲେ ସନାତନ ପୁରୋହିତାସ ଏବଂ ପ୍ରଜ୍ଞା ପ୍ରିୟଦର୍ଶନୀ ପଣ୍ଡା, ଗୀତ ରଚନା କିଶୋର ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ସୁକୁମାର ସୁନା।

ଶୁଣିଲେ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀ ଥିଲେ ସନାତନ ପୁରୋହିତ ଦାସ ଏବଂ ପ୍ରଜ୍ଞା ପ୍ରିୟଦର୍ଶନୀ ପଣ୍ଡା। ଗୀତ ରଚନା କରିଥିଲେ କିଶୋର ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁକୁମାର ସୁନା। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତରେ ଶିଳ୍ପୀ ହେଲେ ମହମ୍ମଦ ଅଜିଜ। ଗୀତ ସ୍ୱରୂପ ନାୟକ। ସଙ୍ଗୀତ ସରୋଜ ନନ୍ଦ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ପରବର୍ତ୍ତୀ ଶିଳ୍ପୀ ହେଲେ ଇରା ମହାନ୍ତି। ନିଜାମଙ୍କ ଗୀତ ସଙ୍ଗୀତ ପ୍ରଫୁଲ୍ଲ ମିତ୍ର।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ

0: ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ବାବୁଲ ସୁପ୍ରିୟୋ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ।

0: ନମସ୍କାର। କିଛି ସମ୍ପର୍କ ଭାଗ୍ୟରେ ଥାଏ, ଆଉ କିଛି ସମ୍ପର୍କ ହୃଦୟରେ ଥାଏ। ହେଲେ ସବୁଠାରୁ ସୁନ୍ଦର ସେହି ସମ୍ପର୍କ ଯେଉଁଠି ସ୍ୱାର୍ଥ ନଥାଏ। ଆରମ୍ଭ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଆପଣମାନଙ୍କର ମନପସନ୍ଦର ଓଡ଼ିଆ ଗୀତକୁ ନେଇ ଆଜି ଉପସ୍ଥାପନାରେ ମୁଁ ରଞ୍ଜନ କୁମାର ବେହେରା। ତାହେଲେ ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଶ୍ରୋତା କିଏ। ହ୍ୟାଲୋ, ଡାଏଲ୍ ଆକାଶବାଣୀ।
1: ଆଜ୍ଞା ନମସ୍କାର।
0: ହଁ ନମସ୍କାର,
1: ମୁଁ ନାଗୁ ପାତ୍ର କହୁଛି, ସାନୁରିଗୁଡ଼ା କଳାହାଣ୍ଡିରୁ।
0: ଆଚ୍ଛା ନାଗୁ ବାବୁ, କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ଆଜି ଗୀତ ଶୁଣିବା ଓଡ଼ିଆ ଆଲବମ୍ ଗୀତ ଗୋଟେ ଶୁଣିବା, କାହା ପାଦ ଶବଦରେ ମୋ ନିଦ ହଜିଗଲା।
0: କାହା ପାଦ ଶବଦରେ,
1: ଶକ୍ତି ମିଶ୍ର ଗାଇଛନ୍ତି।
0: ଆଉ ନାଗୁ ବାବୁ, କାଣା ଖବର କୁହନ୍ତୁ?
1: ଖବର ତ ସବୁ ଭଲ ଆଜ୍ଞା, ଚାଷବାସ କାମ ଆରମ୍ଭ ହେଇଯିବ ବେଲେ ଆମର ଯୋଉ ମୌସମ ବା ଯୋଉଟା ଆସିକି ଯଦି ବର୍ଷା ବର୍ଷି ହେଇଗଲା ବେଳେ ଧାନ ବୁଣା ବୁଣି ଆମର ଯୋଉ ପଲା ପୁକା ପୁକି ସବୁ କାମ ଷ୍ଟାର୍ଟ ହେଇଯିବ।
0: ଆଚ୍ଛା ଆପଣ କାଳେ ବର୍ଷା ଆରମ୍ଭ ହେଇଗଲାଣି କି?
1: ନାଇଁ ବର୍ଷା ତ ହେଇନି, ହେଲେ ସବୁ ଜମି ମାନଙ୍କୁ ସବୁ ସବୁ ଚଷା ଚଷି ଚାଲିଛି।
0: ତେବେ ନାଗୁ ବାବୁ, ପ୍ରତ୍ୟେକ ଲୋକର କିଛି ନା କିଛି ଭୟ ଥାଏ, କିଏ ତ ଅନ୍ଧାରକୁ ଭୟ କରେ, କିଏ ଅସରପାକୁ ଭୟ କରେ, ଆପଣ କାହାକୁ ଭୟ ବେଶୀ କରନ୍ତି?
1: ମତେ ବେଶୀ ଭୟ ଲାଗେ ଯୋଉ ବୁଲା କୁକୁରକୁ।
0: ଆଚ୍ଛା,
1: ବୁଲା କୁକୁର ହେଲା କି ସାପ ହେଲା, ଆମ ସାପ ଯୋଉ ଏଇସବୁକୁ ମତେ ଟିକେ ବେଶୀ ଭୟ ଲାଗେ।
0: ଆଚ୍ଛା କାହିଁକି
1: ବୋଲେ ମାନେ ଅନ୍ଧାରରେ ଆମେ ଯଦି ଗୋଟେ ରାତିରେ ଯୋଉଥିବା କୁଆଡେ ଯଦି ବି ସାପ ଯଦି ରୁଡ଼ରେ କ୍ରସ୍ କରୁଥିବା ତାକୁ ଆମେ ଯଦି ବି ଗୋଡ଼ରେ ଟିକେ ବି ପାହା ପକେଇ ଦେବା ବୋଲେ ସେ ତ ଗଲା ହେଇ ଯଦି ମାରିଦେବ ଛୋଟ ହେଇ।
0: ବୁଲା କୁକୁର କାହିଁକି ଡର ଲାଗେ?
1: ଆଉ ବୁଲା କୁକୁର ବି ଦେଖନ୍ତୁ କୁଆଡେ ଆସୁଥିବ ଯଦି କାମୁଡ଼ି ଦେଲା ବେଲେ ତାକୁ ବି ଇଞ୍ଜେକ୍ସନ ନେଇକରି ହସ୍ପିଟାଲ ଦୌଡ଼ି ଦୌଡ଼ି ଏଇଟା ଗୋଟେ ହଇରାଣ ହେଇଯିବ।
0: ନିଶ୍ଚୟ ନିଶ୍ଚୟ। ଆଉ ରଜ କେମିତି ପାଳନ କଲେ?
1: ରଜ ତ ଆମର ଏପଟେ ପାଳନ କରୁନାହାନ୍ତି ବୋଲେ ରଜ ଏମିତି ଖାଲି ତିନି ଦିନ ଖାଲି ଟିକେ ମାନିକରି ରହୁଛନ୍ତି ଆଉ, ନହେଲେ ପାଳନ ବୋଲେ ସେ ଭଳିଆ କିଛି ନାହିଁ।
0: ଆଚ୍ଛା, ଦୋଳି ଖେଳିବା ଏସବୁ ନାହିଁ?
1: ନାଇଁ ନାଇଁ ନାଇଁ, ଏସବୁ କିଛି ନାହିଁ।
0: ତାମାନେ ଏଇଟା ଗୋଟେ ଆଜିକାଲି ମାନେ ପ୍ରତ୍ୟେକ ଜାଗାରେ ଆରମ୍ଭ ହେଇଗଲାଣି ରଜ ପର୍ବ ଆଉ ନାଇକି?
1: ହଁ ହଁ, ଆରମ୍ଭ ହେଇଗଲାଣି ପ୍ରତ୍ୟେକ ଜାଗାରେ।
0: ଆଚ୍ଛା, ଯଦିଓ ଆମ ଅଞ୍ଚଳରେ ନାହିଁ କିନ୍ତୁ ତାକୁ ଆରମ୍ଭ କରିଦେଇଛନ୍ତି ଆଉ।
1: ଆରମ୍ଭ କରିଦେଇଛନ୍ତି, ତାପରେ ଆମର ଯୋଉଟା ନୀତି ନିୟମ ଯୋଉଟା ରହୁଛି ସେଟା ମାନିକରି ଚଲୁଛୁ ଆଉ, ତିନି ଦିନ ମାନିକରି ଚଲୁଛୁ।
0: ଠିକ ଅଛି।

0: ଓଡ଼ିଶାଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
0: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।
2: ହ୍ୟାଲୋ, ଡାଇଲାକାଶବାଣୀ।
3: ହଁ ବେରା ଆଜ୍ଞା, ଜୁହାର
2: ଜୁହାର।
3: ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମପୁଷ୍ପନ୍ଦି ଭାଜା ବିଜେପୁର ଜିଲ୍ଲା ବର୍ଗରୁ। କେନ୍ତା ଅଛନ୍ ବେର ଆଜ୍ଞା?
2: ମୁଇଁ ତ ଭଲରେ ଅଛି, ଆପଣ କେନ୍ତା ଅଛନ୍?
3: ମୁଇଁ ତ ଏକଦମ ବଢିଆ, ମସ୍ତ ବିନ୍ଦାସ ଅଛେ ଆଜ୍ଞା। ଆର୍ ଆପଣ ମାନେ ବି ଭଲ ଥନ୍, ଆଉ ବଢିଆ ଲାଗ୍ବା ଆଜ୍ଞା କଥାବାର୍ତ୍ତା ଲାଗିକି ଆପଣଙ୍କ ସାଙ୍ଗେ, ଭଲ ଲାଗ୍ସି ବି।
2: ଆପଣ ମାନେ ବିନ୍ଦାସ ଥିଲେ ଆମେ ବି ବିନ୍ଦାସ ରହିବୁ
3: ଆଜ୍ଞା। ଆଜ୍ଞା ଆଜ୍ଞା,
2: କୁହନ୍ତୁ ଆଜି କେନ୍ ଗୀତ ଶୁଣିବେ?
3: ଆଜି ଶୁଣିଥିବେ ଆମର ମାନିନୀ କଥା ଚିତ୍ରର ଆଜ୍ଞା ମହମ୍ମଦ ଅଜି ଯେନ୍ଟା କହିଛନ୍।
2: ମୁଁ ପରଦେଶୀ ଚଢେଇ
3: ଆଜ୍ଞା, କି ଗାଇଦେବି?
2: ହଁ ଗାଆନ୍ତୁ।
3: ମୁଁ ପରଦେଶୀ ଚଢେଇ, ଗାଇବାର ସ୍ୱପ୍ନ ନେଇ, ଗାଇ ଯାଏ କାହା ପାଇଁ, ଜାଣେ ନା ଜାଣେ ନା ଜାଣେ ନା, ମୁଁ ପରଦେଶୀ ମୁରଲୀ ମୋହନ ସଂକୀର୍ତ୍ତନ ମଣ୍ଡଳୀ ସେନ ତ ମୃଦଙ୍ଗ ବାଦକ ସାଙ୍ଗେ ରହିସି, ଆଉ ଗୋଟେ ଆମର ଛୁଆଟେ ବି ବୁଝିଛେ 12-14 ବର୍ଷିଆ ଛୁଆଟେ, ତାର ସାଙ୍ଗେ ବୟାସି ଆଜ୍ଞା। ଆଉ ଗୀତ ଟିକେ ଟିକେ ଏନ୍ତା ଆଜ୍ଞା ହେସି ଯେ ଆମର ଘାକୁ ଛାଡିକି କେତେବେଳେ କେନ୍ତା ଟିକେ ହେସି ଆଜ୍ଞା।
2: ତେବେ ଆଜିକାଲି ଦେଖିବାକୁ ମିଳୁଛି ସଂକୀର୍ତ୍ତନ ଦଳରେ ଆପଣଙ୍କର ଫିଲ୍ମ ଷ୍ଟାଇଲରେ ସଂକୀର୍ତ୍ତନ ସବୁ ଗାଆନ୍ତି, ଏଟା ଗାଇବା କଥା କି?
3: ସଂକୀର୍ତ୍ତନ ବର୍ତ୍ତମାନ ଯୁଗେ ତ ହଉଛି ଆଜ୍ଞା, ସବୁ ଲୋକ ବି ଚାହୁଁଛନ୍ ଦର୍ଶକ, କିନ୍ତୁ କୀର୍ତ୍ତନଟା ସଂକୀର୍ତ୍ତନ ଆଗରୁ ଯେନ୍ତା ହରିନାମ ସଂକୀର୍ତ୍ତନ ଯେନ୍ତା ଲୋକେ

0: ଗାଉଥିଲି ମାନେ ପୁରାଣ ଉପରେ ଯେନ୍ତା ବିଷୟବସ୍ତୁ ଗାଉଥିଲି ସେଟା ଏବେ ଫିଲ୍ମ ଆର ଅପେରା ଷ୍ଟାଇଲ ହେଇଗଲା ନା ଆଜ୍ଞା ମୁଇଁ ବି ସେଥିପାଇଁ ତ ସହମତ ଦେସି କିନ୍ତୁ କାଁ କରମା ଆଜ୍ଞା ଯୁଗକୁ ଯୁଗ ମୋତେ ସେ ହିସାବରେ କରବାରକେ ପଡୁଛି ଆଜ୍ଞା
1: ଯୁଗକୁ ଧରି ଆମକୁ ପରିବର୍ତ୍ତନ ହେବାକୁ ପଡିବ ନାଇଁ କି
0: ଆଜ୍ଞା ଆଜ୍ଞା
1: କାହାକୁ ବେଶି ଭୟ କରନ୍ତି ଆପଣ ଯେମିତିକି ଅନେକଙ୍କର ଅଭ୍ୟାସ ଅଛି ଦେଖନ୍ତୁ ଅନ୍ଧାରକୁ ଭୟ କରିବେ କି ଆପଣଙ୍କର ନିଆଁକୁ ଭୟ କରିବେ ପାଣିକୁ ଭୟ କରିବେ ଏମିତି ଗୁଡାଏ ସବୁ ଅଛି ବିଶ୍ୱାସ
0: ଆଜ୍ଞା
1: ଆପଣ କାହାକୁ ଭୟ କରନ୍ତି
0: ଭୟ ବୋଲେ ମୁଁ ତିନିଟା ଜିନିଷ ବେଶି ଲାଗ୍ସି ଆଜ୍ଞା ଯେନ୍ଟାକି ଆମର ମଣିଷ ସମୟ ନାଇଁ ପୁରା ନିତାନ୍ତ ଦରକାରୀ ଜଳ ବାୟୁ ଅଗ୍ନି
1: ଆଚ୍ଛା ତିନିଟା କାହିଁକି ଡର ଆପଣଙ୍କର
0: କାହିଁକି ଡର ବୋଲେ ଦେଖୁନ ଆଜ୍ଞା ଆମର ପବନ ହେଲା ଆମର ଯେନ୍ତା କି ଆମର ଜଳ ହେଲା କି ଆମର ଅଗ୍ନି ହେଲା ଆମେ ତାଙ୍କର ସାଙ୍ଗେ ଗୋଟିଏ ନିମିଷ ମାତ୍ର ଆଜ୍ଞା ତାଙ୍କ ନାମ ଲାଗିକି କାଣ କରିପାରମା ଆଜ୍ଞା
1: ମାନେ ସେମାନେ ନିମିଷକରେ ସବୁ ଧ୍ୱଂସ କରିଦେବେ
0: ହଁ ପବନ ଦେଖୁନ ଚାହିଁବା ବେଲେ ଗୋଟେ ମିନିଟରେ ସବୁଆଡେ ଉଡେଇକି ଧ୍ୱଂସ କରିଦେବା ନିଆଁ ଚାହିଁବା ବେଲେ ଜାଳିକିରି ପଂଶ କରିଦେବା
1: ନିଶ୍ଚୟ
0: ଜଳ ଚାହିଁବା ବେଲେ ସବୁ ବୋହେଇ କରି କେନ୍ କେନ୍ ସବୁ ଏକଦମ ଫିକି ଦେବା ଆଜ୍ଞା
1: ଆଜ୍ଞା ତା ମାନେ ଆପଣଙ୍କର ଏ ତିନିଟା ପ୍ରତି ବେଶି ଭୟ
0: ହଁ ଆଜ୍ଞା
1: ଆଚ୍ଛା ମଣିଷକୁ ଭୟ କରନ୍ତି କି ନାହିଁ ଆପଣ
0: ଆଜ୍ଞା ସବୁଥିରୁ ତ ବେଶୀ ଡେଞ୍ଜର ମଣିଷ ଆଜ୍ଞା ମାନେ କାଣ କି ମଣିଷ ମାନେ ଦେଖନ୍ତୁ ଆଜ୍ଞା ଆଗରେ ଜଣେ ମୋତେ ଭଲ ପାଉଥିଲା ପଛଆଡେ ଯଦି ସେ କିଛି ମୋର ପ୍ରତି ତା ଶତ୍ରୁତା ଥିବା ସେଟା ତ ଜାଣିନି ହୁଏ ଆଜ୍ଞା ସେଟା ବି ଗୋଟେ ଡର ଆଜ୍ଞା
1: ନିଶ୍ଚୟ ନିଶ୍ଚୟ ଆଉ ଘର ସବୁ ଭଲ
0: ଘର ଆଣେ ସମସ୍ତେ ଏକଦମ ବଢିଆ ଅଛନ୍ ଆଜ୍ଞା ଆଉ ଇହାଦେ ତ ଗରମ ଟିକେ ବହୁତ ହଉଛି ଆଜ୍ଞା ଆମର ଆଷାଢ଼ର ଟିକେ ପ୍ରବେଶ ସମୟ ତ
1: ନାଇଁ ବର୍ଷା ଆରମ୍ଭ ହେଇନି ଆପଣଙ୍କର
0: ବର୍ଷା ଆରମ୍ଭ ହେଇଛି ଆଜ୍ଞା କମ୍ ବର୍ଷା ହେଇଛି ଟିକେ
1: ତଥାପି ଗରମ ହଉଛି ନାଇଁ କି
0: ଗରମ ହଉଛି ଆଜି ବର୍ଷ ବର୍ଷା ଟିକେ କମ୍ ଅଛେ ବୋଲଛନ୍ ଆଜ୍ଞା ଚାଷ କାମ ନାଇଁ କେନ୍ଦା ଭାଇ କହିନି
1: ସେଇଟା ତ ଦୁଃଖର କଥା
0: ଆଜ୍ଞା
1: ଠିକ ଅଛି ସୁବଲ ବାବୁ ଆପଣଙ୍କୁ ଧନ୍ୟବାଦ ଦଉଛୁ
0: ବେହେରା ଆଜ୍ଞା ଟିକେ ଧନ୍ୟବାଦ ଦେବେ ଯେ ଡେଡିକେଟ୍ କରମା ଯେ
1: କରନ୍ତ
0: ହଁ ଡେଡିକେଟ୍ ତ ପ୍ରଥମେ ବେହେରା ଆଜ୍ଞା ଗୀତରେ ଆପଣଙ୍କୁ ତାପରେ ଆମର ଶ୍ରୋତା ମାନଙ୍କର ନାଁ ଟିକେ ନେମା ଆଉ ଆମର ହରେଶ କୁମାର ପୁରୁଆ ଯଶନ୍ତ ପେଗ ଚୈତନ୍ୟ ପଟେଲ ପରମ ସାନି ସାହୁ ଲୋକନାଥ ସାହୁ ଲୋକନାଥ ପ୍ରଧାନ ଭକ୍ତଚରଣ ଭୋଇ ରାହାକାନ୍ତ ଭୋଇ ଆମର ଚିତ୍ରସେନ ସବୁ ନାଗୁ ପାତ୍ର ଲକ୍ଷ୍ମୀନାରାୟଣ ବାଘ ଶ୍ୟାମସାଗର ସବୁ ମନୋଜ କୁମାର ପଟେଲ ଦୋଳ ଗୋବିନ୍ଦ ମିଶ୍ର ଆର୍ ଆଜ୍ଞା ବିଶେଷ ଡେଡିକେଟ୍ ଆମର ଗାଁରେ ଯେନ୍ ଆମର ଯେନ୍ କୀର୍ତ୍ତନ ପାର୍ଟି ଅଛନ୍ ଆଜ୍ଞା ଆମର କୀର୍ତ୍ତନ ପାର୍ଟିର ମ୍ୟାନେଜର ଆଜ୍ଞା ଉମାକାନ୍ତ ସାହୁ ଆଉ ମୋର ପୁତ୍ରା ଯୁଡ଼ି ଅଛନ୍ ଆଜ୍ଞା ବିଜୟ ରଣା ଆଉ ସଞ୍ଜୟ ରଣା ଆଉ ଯେତିକି ଜୟପୁର ଶୁଣୁଥିବା ସବୁ ଶ୍ରୋତାଙ୍କୁ ଗୀତଟା ଡେଡିକେଟ୍ ଆଜ୍ଞା
1: ଠିକ ଅଛି ଆମେ ଡେଡିକେଟ୍ କରିଦେଉଛୁ ଆପଣ ବି ଶୁଣନ୍ତୁ ସେମାନେ ବି ଶୁଣନ୍ତୁ
0: ଧନ୍ୟବାଦ ବେହେରା ଆଜ୍ଞା ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ
0: ନମସ୍କାର
1: ନମସ୍କାର।

0: ହଁ ନମସ୍କାର,
1: ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ଅଞ୍ଚଳ ଭାଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀର। ବରା ସାର୍ କେନ୍ତା ଅଛନ୍? ମୁଇଁ ତ ଭଲ ଅଛେ।
0: ପୁରାପୁରି ଭଲ ଅଛି, ଆପଣ ବି ଭଲ ଅଛନ୍ତି?
1: ନିହାତି। ଆଉ ଆପଣ ସେପଟେ ଅଗ୍ନି ବର୍ଷା ହଉଛି କି ଜଳ ବର୍ଷା ହଉଛି ଅଭିଭକ୍ତ କୋରାପୁଟ ଜିଲ୍ଲାରେ?
0: ଉଭୟ ହଉଛି, ଅଗ୍ନି ବର୍ଷା ହଉଛି, ଜଳ ବର୍ଷା ହଉଛି।
1: ଯାହା ବି ଆମ ଏପଟରେ ବର୍ତ୍ତମାନ ତ ଅଗ୍ନି ବର୍ଷା ହଉଛି, ରଜ ତ ଟିକେ ମହା ଫିକା ଫିକା ଲାଗିଯାଉଛି। ବର୍ଷ ରଜ ଉପଲକ୍ଷେ ଢେର ସାରା ବର୍ଷା ସେଟା ତ ଟିକେ ବର୍ଷା ବର୍ଷି ନିଏ ବା ଏଟା ତ ଅଗ୍ନି ବର୍ଷା ହଉଛି ଜଳ ବର୍ଷା ଟିକେ ହେଲା ଟିକେ ମଜା ଲାଗ୍ତା।
0: ନିଶ୍ଚୟ ନିଶ୍ଚୟ କୁହନ୍ତୁ, ଆଜି କେନ୍ ଗୀତ ଶୁଣବେ?
1: ତା ଭାଗ୍ୟ ସାଥେ ଖେଳୁଛି ସମୟ ଖେଳ, ଯାହାର ବହୁତ ସୁନ୍ଦର ଗୀତ ଗାଇଛନ୍ତି ହିମାନ ସାଗର।
0: ତା ଭାଗ୍ୟ ସାଥେ
1: ଖେଳୁଛି ସମୟ ଖେଳ।
0: କଣ କାମଦାମ ଚାଲିଛି ଆପଣଙ୍କର?
1: କାମଦାମ ବର୍ତ୍ତମାନ ତ ଏଇଟା ରଜର ମାହୋଲ, ଆର ଗାଁ ତ ଧୁମଧାମରେ ସେଲିବ୍ରେଟ ହଉଛି ରଜ। ରଜ ଉପଲକ୍ଷେ ସମସ୍ତେ ତ ଧୁମଧାମରେ ଉତ୍ସବ ସହିତ ପାଳନ କରୁଛନ୍। ମୋଟାମୋଟି କହିବାକୁ ଗଲେ ସମସ୍ତେ ଜାଣ ପରିବେଶ ଭଲ ଅଛି, ଖାଲି ଆଉ ବର୍ତ୍ତମାନ 15-18 ଦିନ ଗଲେ ଟିକେ ବର୍ଷାକେ ସମସ୍ତେ ଅନେଇକି ଅଛନ୍। ଯଦି ମୌସୁମୀ ବାଜ ଯଦି ଆସିଗଲା, ମୌସୁମୀ ବର୍ଷା ଯଦି ହେଇଗଲା, ଏଥର କିଏ ଛନ୍ ଧାନ ବୁଣିବ, କିଏ ଛନ୍ ଅନେକ ବର୍ତ୍ତମାନ ତ ଧାନ ଚାଷର କାମ ଆସିଯିବ। କାରଣ ଆମର ପାଖରେ ଡବଲ ଚାଷ ହବ ନାହିଁ, ଗୋଟେ ଚାଷ ଆସି ଆର ଏଇଟା ତ ଅସା ଶ୍ରାବଣ ମାସ ଯେନ୍ ଚାଷଟା କରୁଛନ୍ ସେ ଚାଷ କରୁଛନ୍, ଆର ଖରା ମାସ ଯେନ୍ ଚାଷଟା ଅଛି ସେ ଚାଷଟା ଆମର ଇଆଡ଼େ ହେଇନିପାରେ। କାରଣ ଇଆଡ଼େ ଟିକେ ଜଳ ସଙ୍କଟ, ସେଥିଲାଗି ଟିକେ ହେଇନିପାରେ।
0: ତେବେ ନୀଳାଚଳ ବାବୁ, ଆପଣ ଜୀବନରେ କାହାକୁ ବେଶୀ ଭୟ କରନ୍ତି?
1: ଭୟ ତ ସାର୍ ଦେଖନ୍ତୁ, ସମସ୍ତଙ୍କୁ ସେମିତି ଭୟ ଲାଗେ, ସେମିତି ସମସ୍ତଙ୍କୁ ଭୟ ଲାଗେନି। ଆଉ ସେ ଭୟ କରିବା କାହା କରିବା, ଆମେ ଯୋଉ ଟାଇମରେ ଛାତ୍ରଛାତ୍ରୀ ମଧ୍ୟ ଯୋଉ ଟାଇମରେ ପ୍ରଥମରୁ ଅଷ୍ଟମ ନବମ ପଢୁଥିଲୁ, ସେ ଟାଇମରେ ମାଷ୍ଟରଙ୍କୁ ଟିକେ ଭୟ ଲାଗୁଥିଲା। ଯୋଉ ଟାଇମ ଯଦି ମାଷ୍ଟରମାନେ ବାଡ଼ିଆ ପିଟା କରୁଥିଲେ, ଯୋଉ ଟାଇମ ମାଷ୍ଟରମାନେ ଟାସ୍କ ଦେଇଥିଲେ, ସେ ଟାସ୍କ ଦେଖିକି ଟିକେ ଭୟ ଲାଗେ। ଆର ଯୋଉ ଟାଇମରେ ମାଷ୍ଟରମାନେ ଚାଲିଯିବେ, ସେ ଟାଇମରେ ଭୟ ଟିକେ କମିଯାଏ। ଏବେ କଣ ହଉଛି, ଏବେ ଭୟଟା ଛାତ୍ରମାନେ ମାଷ୍ଟରମାନେ କରିବା କଥା, କିନ୍ତୁ ମାଷ୍ଟରମାନେ ବର୍ତ୍ତମାନ ଛାତ୍ରଛାତ୍ରୀ ଭୟ କରୁଛନ୍ତି। ଆର ଭୟ ତ କହିବାକୁ ଗଲେ ସେମିତି ଭୟର ବାତାବରଣ ନାହିଁ। ଆର ତାପରେ ଦେଖିବା ଘରେ ତ ମାଆକୁ ବାପାକୁ ଭୟ ଟିକେ ଲାଗେ। ଆଉ ବର୍ତ୍ତମାନ ଯୁବପିଢ଼ି କାହାକେ ଭୟ କରୁଛି, କିଏ କାହାକେ ଭୟ କରୁନାହାନ୍ତି। ଓଲଟିଆ ମା ବାପା ପଟକର ନିଜର ପୁଅକୁ ଭୟ କରୁଛନ୍, କି ଗୋଟେ ମାଷ୍ଟର ପଟ ଗୋଟେ ତାର ଛାତ୍ରକୁ ଭୟ କରୁଛି, କିନ୍ତୁ ଭୟର ମାହୋଲ ବର୍ତ୍ତମାନ ଏବେ ନାହାନ୍ତି।
0: କହିବାର କଥା ହେଲା, ଯେମିତିକି କିଛି ସମୟ ପୂର୍ବରୁ ଆମର ସୁବଲ ବାବୁ ସହିତ ଆମେ କଥା ଲାଗୁଥିଲୁ,
1: ହଁ,
0: ସେ କହିଲେ ଯେ ତାଙ୍କୁ ତିନୋଟି ଜିନିଷ ଭୟ ଲାଗେ, ଯେମିତିକି ଅଗ୍ନି, ବାୟୁ, ଜଳ।
1: ହଁ ହଁ, ସତ କଥା ସାର୍। ସାର୍ ଦେଖନ୍ତୁ, ଭୟଟା ଆମେ ବର୍ତ୍ତମାନ କାହାକୁ କରିବା, ଭୟଟା ଆମେ ବିଶେଷ କରି ଅଗ୍ନିକୁ ଭୟ କରିବାକୁ ପଡିବ। କାରଣ ଯଦି ଅଗ୍ନି ଯଦି ପାଖରେ ନିଆଁ ଲାଗିଯାଉଛି, ତାପରେ ଯଦି ଆପଣ ଯଦି 90% ଶରୀର ଯଦି ପୋଲିଯିବ, 90% ଯଦି ପୋଡି ପୁଡାକି ଧ୍ୱଂସ ହେଇଯିବ, ତାହେଲେ ଆପଣ ବଞ୍ଚିବାଟା ଅସମ୍ଭବ। ଆଉ ଯଦି ଦ୍ୱିତୀୟତଃ ଯଦି ପବନକୁ ଭୟ କରିବା, ପବନ ବି ତାର ଏଇଟା ଗୋଟେ, କିନ୍ତୁ ପବନ ଯଦି ଭୟ କରିବା, ପବନ ଲାଗି କୁଆଡେ କୁଆଡେ ଯଦି ଛାଡ଼ିଦେବ ଆପଣ ଆସିପାରିବେ। ଆଉ ଯଦି ଦ୍ୱିତୀୟତଃ ହେଲା, ଯଦି ତୃତୀୟତଃ ଯଦି ଆମେ ଜଳକୁ ଭୟ କରିବା, ଜଳ ବି ଆସିବ, ଆପଣ ପରି ପୁରାକି ଟିକେ ଆସିପାରିବେ। କିନ୍ତୁ ପ୍ରଥମେ ଭୟ କରିପାରିବ ଅଗ୍ନିକୁ, ଆଉ ତା ସହିତ ଇଲେକ୍ଟ୍ରିକୁ। ଏ ଦୁଇଟା ଜିନିଷ ପ୍ରତି ବେଶୀ ଭୟ ଲାଗେ, ଆର ଅନ୍ୟ ଜିନିଷ ସେମିତି କମ୍ କମ୍ ଭୟ ଲାଗେ। ଏଇଟାକୁ ଯଦି ଆମେ ଟିକେ ଭୟ କରିକି ଯଦି ଚଲିବା, ଆର ଆଖି ଆଗରେ ରଖିକି ଟିକେ ଭଲ ଏଇଟା କରିବା, ତା ନିହାତି ସଫଳତା ଚାବିକାଠି ପାଇପାରିବା।
0: ଧନ୍ୟବାଦ ନୀଳାଚଳ ବାବୁ, ଆପଣଙ୍କର ପସନ୍ଦର ଗୀତଟି ଆମେ ଶୁଣି ଦଉଛୁ।

0: ହ୍ୟାଲୋ ଡାଇଲ ଆକାଶବାଣୀ।
1: ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର
1: ଆଜ୍ଞା, ଆଜି ଜାଣିଥିଲେ କି ନାଇଁ ମୁଁ କରିବି ବୋଲି?
0: ମୁଁ ତ ଜାଣିଥିଲି, ଯେମିତି ହେଲେ ଫୋନ ଆସିବ।
1: ତ ଆଜ୍ଞା ବରିଗଡ଼ କୋଟାପାଲି ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: ଆଚ୍ଛା ଭଲ ଅଛନ୍ତି ତ?
1: ହଁ ଆଜ୍ଞା ଭଲ ଅଛି।
0: ପୁରା ପୁରୀ ନା ଟିକେ ଭଲ?
1: ପୁରା ସେମିତି ପୁରା ତ ନାଇଁ ଭଲ ବୋଲେ, ଟିକେ ଅଛି, ଟିକେ ଭଲ ଆଉ ଟିକେ ମନ। ଆଜ୍ଞା
0: ଆଚ୍ଛା କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ଆଜ୍ଞା ପ୍ରଥମେ ଆଜି ତ ମୋର ଲଗାଇବା ନଥିଲା ଆଜ୍ଞା, ସେଥିଲାଗି ପଚାରିଲି କି ଆଜି ଗତ ସପ୍ତାହ ଲଗେଇଥିଲି ମୁଁ। ତ ଆଜି 18 ତାରିଖ ଆମର ଶିବ ବିବାହ ଶୀତଳ ଷଷ୍ଠୀ ଯାତ୍ରା। ତ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଅଭିନନ୍ଦନ, ଆଉ ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଶୁଣୁଥିବା ସମସ୍ତ ଶ୍ରୋତା ମାନଙ୍କୁ ମୋର ଶୁଭେଚ୍ଛା ଅଭିନନ୍ଦନ ଜଣାଉଛି ଆଜ୍ଞା। ଆଉ ଶୀତଳ ଷଷ୍ଠୀ ଉପଲକ୍ଷେ ଆମ ଶିବ ବିବାହ ଆମ ସମ୍ବଲପୁର ତ ବହୁତ ଜାକଜମକରେ ଅନୁଷ୍ଠିତ ହେଉଛି, ତାପରେ ବରପାଲିରେ ହେଉଛି, ତାପରେ ଆମ ଗାଁରେ ମଧ୍ୟ ଏଥର ହେଉଛି ଆଜ୍ଞା। 5 ଦିନ ଧରି ଯାତ୍ରା ଚାଲିଛି, କାଲିଠୁ ଯାତ୍ରା ଆରମ୍ଭ ହେଇଗଲାଣି 15 ତାରିଖରୁ। ଏଇଟା ତାରକାସୁର ବଦ୍ଧ ଦରବାର ହେଉଛି, ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅଛି, ଆଉ ଶିବ ବିବାହ ବି ହେବ ଆଜ୍ଞା। ତ ନିଶ୍ଚିତ ତ ଗୀତ ଶୁଣିବା, ସେ ଦେବଦେବ ମହାଦେବଙ୍କ ଗୀତଟି ଶୁଣିବା। ତ ତା ପୂର୍ବରୁ ଆଜ୍ଞା ମୁଁ ଟିକେ ଲେଖିଛି ସେ ଶିବ ବିବାହ ଉପରେ ଟିକେ କବିତା ଆକାରରେ କହିବି କି?
0: ହଁ କୁହନ୍ତୁ
1: ଆଜ୍ଞା। ଜୟ ଜୟ ଭୋଲାନାଥ ପ୍ରଭୁ ମହେଶ୍ୱର, ଜୟ ଜୟ ମହାଦେବ ହେ ବାବା ଶିବ ଶଙ୍କର, ଜ୍ୟେଷ୍ଠ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ବାବା ତୁମ ଶୁଭ ବିବାହର ଦିନ, ଗିରିରାଜ ନନ୍ଦିନୀ ମାତା ପାର୍ବତୀ ଦେବୀଙ୍କର ପାଣି ଗ୍ରହଣ, ଆନନ୍ଦ ମନରେ ବାବା ବୃଷଭ ବାହନେ ଜୀବ ପରବେଶ ସାଜି ରୁଦ୍ରଗଣ ଆଉ ଭୂତାଦିଙ୍କ ସଙ୍ଗେ ନେଇ ବାହାରିବ ବର ଯାତ୍ରୀ, ଶିବ ଆଉ ଶକ୍ତିଙ୍କର ପୁଣି ହେବ ମିଳନ, ସ୍ୱର୍ଗେ ଥାଇ ଦେବଗଣ କରିବେ ପୁଷ୍ପ ବର୍ଷଣ, ବେଦ ମନ୍ତ୍ରାରି ସହିତ ଶଙ୍ଖ ଧ୍ୱନିରେ ଚତୁର୍ଦିଗ ହେବ ମୁଖରିତ, ଆନନ୍ଦରେ ନାଚି ଉଠିବେ ଧରା ଆଉ ଗଗନ ମରୁତ, ମଙ୍ଗଳମୟ ହି ଶିବ କଲ୍ୟାଣ କର ଜଗତ ଜନର, ତୁମ ପାଦ ତଳେ ବାବା ଶରଣ ଶିଉଧରି ଧର ହେ ବାବା ମହେଶ୍ୱର, ହେ ବାବା ମହେଶ୍ୱର।
0: କେତେ ଦିନ ହେଲା ଲେଖିଥିଲେ ଆପଣ ଏଇ କବିତା?
1: ମୁଁ ଆଗରୁ ଲେଖିଥିଲି ଆଜ୍ଞା, ଶୀତଳ ଷଷ୍ଠୀ ତ ଆସୁଛି ବୋଲି ମୁଁ ଆମ ଗାଁରେ ବି ଗୋଟେ ଦେଇଥିଲି, ଫେସବୁକରେ ୟୁଟ୍ୟୁବରେ ଦେଇଥିଲି ସମସ୍ତେ ବୋଲି ଆଜ୍ଞା।
0: ତେବେ ଏଇ ଯୋଉ ଶୀତଳ ଷଷ୍ଠୀ ଆପଣଙ୍କର ଅଞ୍ଚଳରେ ହୁଏ, ଏଇଟା ପ୍ରକୃତରେ କଣ ପାଇଁ ହୁଏ ଏବଂ କେମିତି ସବୁ ହୁଏ କୁହନ୍ତୁ ଟିକେ?
1: କଣ ପାଇଁ ଆଜ୍ଞା, ଆମର ତ ଯୋଉ ଯୋଉ ଅଛି ଆମର ପୌରାଣିକ କଥାବସ୍ତୁ ଉପରେ ଶିବଙ୍କର ବିବାହ, ଶିବ ମା ପାର୍ବତୀଙ୍କର, ଶିବ ଶକ୍ତିଙ୍କର ବିବାହ ଅଛି, ଏଇଟା ତ ସେଇଟା ଚଳି ଆସୁଛି। ଆଉ ତାପରେ ଏଇ ଶୀତଳ ଷଷ୍ଠୀ ହେଲେ ତାପରେ ଆମର ଯୋଉ ଏତେ ଗରମରେ ପ୍ରଚଣ୍ଡ ରୌଦ୍ର, ତାପରେ ବି ମୁକ୍ତି ମିଳେ ଶୀତଳ ଷଷ୍ଠୀ ହେଲେ, ଶିବ ମାଙ୍କର ଯୋଉ ବିବାହ ହୁଏ, ତାପରେ ବର୍ଷା ହୁଏ, ଆମର ବର୍ଷା ଋତୁ ଆସିଯାଏ ଆଉ ରୌଦ୍ର, ତାପରେ ଅନ୍ତ କରି ଆମ ସମଗ୍ର ଜଗତରେ ଶୀତଳତା ଆସିଯାଏ। ତ ସେଇଥିପାଇଁ ମଧ୍ୟ ସେଇଟା ଅଛି, ଆଉ ନିଶ୍ଚିତ ତାଙ୍କର ବିବାହ ପର୍ବ ବି ଅଛି ପୌରାଣିକ କଥାବସ୍ତୁ, ଆଉ ସବୁ ବର୍ଷ ପାଳନ କରୁଛନ୍ତି ସେଇଟା, ଆଉ ଯାହା ବି ହଉଛି ଆମ ପରମ୍ପରା ସଂସ୍କୃତି ପରମ୍ପରାର ପର୍ବ ସବୁ ଅନୁଷ୍ଠିତ ହଉଛି, ଆଉ ସେଇଟା ସମସ୍ତଙ୍କର ବି ଭଲ, ସେଇଟା ଯୋଉ ପର୍ବପର୍ବାଣି ପାଳନ କରୁଛନ୍ତି ସମସ୍ତଙ୍କର ବି ଆମ ଭାବନା ରହିଛି କି ଭକ୍ତି ଭାବନା ସମସ୍ତଙ୍କର ହୃଦୟରେ ବି ରହୁଛି।
0: ତେବେ ଆପଣଙ୍କର ପସନ୍ଦର ଗୀତ ବର୍ତ୍ତମାନ କୁହନ୍ତୁ?
1: ଆଜ୍ଞା ଗୀତ ତ ଶୁଣିବା, ସେଇଟା ନମିତା ଅଗ୍ରୱାଲ ବୋଧେ ଗାଇଛନ୍ତି, ଆଉ ମନ ମୋର ମନ୍ଦିର ଶିବ ମୋର ପୂଜା, ମନ ମୋର ମନ୍ଦିର ଶିବ ମୋର ପୂଜା, ଆଖି ବୁଝିଲେ ଦିଶଇ କୈଳାସ ଧ୍ୱଜା, ହର ହର ବାବା ମହେଶ୍ୱର, ହର ହର ଭୋଲା ମହେଶ୍ୱର। ଆଜ୍ଞା ସେଇ ଗୀତ
0: ଠିକ ଅଛି, ଆପଣଙ୍କୁ ଧନ୍ୟବାଦ ଦଉଛୁ।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ସାର ଉଗ୍ରେଶନ ପଟେଲ କହୁଛି ଆଜ୍ଞା, ଗୁରୁପଦ ବଲାଙ୍ଗୀର ଜିଲ୍ଲାରୁ।
0: କୁହନ୍ତୁ ଉଗ୍ରେଶନ ବାବୁ, କେନ୍ ଗୀତ ଶୁଣିବେ?
1: ହସି ହସି କାନ୍ଦୁଥିବୁ ବୋଲି ଗୀତ ଅଛି, ଯୋଉଟାକି ସମ୍ବଲପୁରୀ ଗୀତଟା, ସେଟା ଉମାକାନ୍ତ ବାରିକ କହିଛନ୍ତି ଆଜ୍ଞା।
0: ହସି ହସି କାନ୍ଦୁଥିବୁ
1: ଆଜ୍ଞା।
0: ଆଉ କାଣା ଖବର ଉଗ୍ରେଶନ ବାବୁ?
1: ବର୍ଷା ଟିକେ ପଡ଼ିଲାଣି ଆଜ୍ଞା, ତାପି ଟିକେ କମିଯାଇଛି, ତ ବିଲପଟି ଯୋଉ ସବୁ ଜମିଟାକୁ ଟିକେ ହଲ କରିଦେଇଛି, ଆଉ କିଛି ଅଳ୍ପ ବର୍ଷା ହେଲେ ଆଜ୍ଞା, ଟିକେ ସମୟ ହେଲେ ଧାନ ବୁଣାବୁଣି ଚଳିବ ଆଜ୍ଞା।
0: ଏ ବର୍ଷ କୁହାଯାଉଛି ଯେ ବର୍ଷାର ପରିମାଣ ଟିକେ କମ ବୋଲିକିରି।
1: ଦେଖନ୍ତୁ ବୈଜ୍ଞାନିକଙ୍କ ହିସାବରେ କମ କୁହାଯାଉଛି, ଆମ ଯୋଉ ଖଡ଼ି ପାଣି ଦେଖିଲେ ସେମାନେ କହୁଛନ୍ତି 50 ଦିନ ବର୍ଷା ଅଛି କହୁଛନ୍ତି, ମାନେ ବର୍ଷା ବେଶୀ ଅଛି କହୁଛନ୍ତି, ଆଶା କରାଯାଇଛି କୋଉଟା ଲାଗିବ
0: ନାଇଁ। ତଥାପି ଯଦି ବର୍ଷା କମିଯିବ ମାନେ ଚାଷୀ ଭାଇ ମାନଙ୍କ ପାଇଁ ଅସୁବିଧା ହବ କି?
1: ଅସୁବିଧା ହବ ଆଜ୍ଞା, ଆଉ ଏଇଟା ଏଇ 2-3 ବର୍ଷ ହେଲା ଅସୁବିଧା ହଉଛି, ପାଣିପାଗ ଚେଞ୍ଜ ହଉଛି, ଚାଷୀ ବାନ୍ଧବ ମାନେ ଟିକେ ନିହାତି ସଚେତନ ହେଇକି ମାନେ ଉପଯୁକ୍ତ ଧାନ ମାନେ ଚୟନ କରିକି ବୁଣିବା କଥା।
0: ଆଚ୍ଛା,
1: କମ ଦିନିଆ ଧାନ ଜମିରେ କୋଉ ଧାନ ଲଗେଇବା ସବୁ ଜାଣିକି କଲେ ହବ। ପାଣିପାଗ ଏମିତି ଚେଞ୍ଜ ହଉଛି ଆଜ୍ଞା, ବହୁତ କମ ପରିମାଣରେ ପାଣିପାଗ ମାନେ
0: ମାନେ ସେମାନେ ପ୍ରକୃତରେ କେମିତି ଚୟନ କରିବେ, ମାନେ କାହାର ପରାମର୍ଶ ନେବେ ଏ ବିଷୟରେ?
1: କୃଷି ବିଭାଗ ସେ ଜାଗାରେ ଆମର ଯୋଉ ଷ୍ଟାଫ ମାନେ ଅଛନ୍ତି, ତାଙ୍କୁ ଜଣା ଅଛି, ସେମାନେ ଟିକେ ଉପଦେଶ ଦିଅନ୍ତି, ତାଙ୍କ ହିସାବରେ ସେ କାମ କଲେ ବା ବିହନ ଚୟନ କରି ଆମେ ବୁଣିଲେ ଭଲ ହେଇଥାଏ। ପାଣିର ଗୋଟେ ବ୍ୟବସ୍ଥା ନିହାତି ଦରକାର ଆଜ୍ଞା। ବର୍ତ୍ତମାନ ସରକାରଙ୍କ ସ୍ତରରୁ ବିଭିନ୍ନ ପାଣି ପାଇଁ ବିଭିନ୍ନ ମାନେ ଯୋଉ ଅଛି ଆଜ୍ଞା, ଯୋଜନା ସବୁ ଅଛି, ତ ପାଣିର ସୁବିଧା କଲେ ଯାଏ, କାହିଁକି ନା ଆଜି ପାଣିର ସ୍ତର ଯୋଉ କମିବାକୁ ଲାଗୁଛି, ତାପରେ ଯଦି ଆମେ କହୁଛେ ବୋରୱେଲ ହେଲା କିମ୍ବା ପାଣିର ବ୍ୟବସ୍ଥା ନ କଲେ ବର୍ତ୍ତମାନ ଚାଷ କରିବା ଅସୁବିଧା ହେଇଯାଉଛି, ତ ସେସବୁ ଜାଣିକି ବୁଝିକି ବିଶେଷଜ୍ଞ ମାନଙ୍କୁ ଯଦି ପରାମର୍ଶ କରିକି ଯଦି ଆମେ ତାର ସୁଯୋଗ ନେବା, ତାହେଲେ ଆମ ଚାଷ କ୍ଷେତ୍ରରେ ମଧ୍ୟ ଉନ୍ନତି ହବ।
0: ତାମାନେ ପ୍ରତ୍ୟେକ ସମସ୍ୟାର

0: ସମ୍ଭାବନା ଅଛି ନାଇଁ କି?
1: ଅଛି ଆଜ୍ଞା। ଦେଖ ଦିନକୁ ଦିନ କଣ ହଉଛି, ଆମ ଜମିର ପରିମାଣ କମି ଯାଉଛି, ଆମ ଘରର ସଦସ୍ୟ ସଂଖ୍ୟା ବୁଝିଲି, ଯେମିତି ମାନେ କମ ଜାଗାରେ ଅଧିକ ଆୟ ହେବ ତା ପାଇଁ ବିହନ ରହିଛି, ଉପଯୋଗ ସାର ମଧ୍ୟ ରହିଛି, ତ ତାକୁ ଟିକେ ଆମେ ଜାଣିକି କାହିଁକିନା ପରାମର୍ଶ ନେଲେ ଟିକେ ଭଲ ହୁଏ ଆଜ୍ଞା। ବିଶେଷଜ୍ଞ ପରାମର୍ଶ ନେଲେ, ତାଙ୍କ ସହିତ ଟିମ୍ ନେଲେ ଚାଷ କରିତେ ଭଲ ହେଇଥାଏ।
0: ଆଚ୍ଛା ଉଗ୍ରସେନ ବାବୁ, ଆପଣ ଜୀବନରେ କାହାକୁ ବେଶୀ ଭୟ କରନ୍ତି?
1: ଭୟ ତ ମଣିଷ ମାନଙ୍କୁ ହିଁ ବଜାର ଲାଗେ। ଆଉ ଗୋଟେ ଗୋଟେ ପ୍ରଶ୍ନ ପଚାରିଦେଲେ ଅଡୁଆ ହେଇଗଲା ସାଙ୍ଗ ସାଙ୍ଗ ମୋତେ କହିବା ପାଇଁ। ଡର ତ କହିଲେ ଗୋଟେ ନିର୍ଦ୍ଦିଷ୍ଟ ଭାବେ ମଣିଷକୁ ବି ଡର ଅଛି, ତା ସହିତ ଭୟର ମାନେ ନିଜେ ଭୟ କହିଲେ ସାପ ପ୍ରତି ମୋତେ ବେଶୀ ଡରେ ଆଜ୍ଞା।
0: ଆଚ୍ଛା,
1: ତା ସହିତ ଦୁନିଆ ମଣିଷକୁ ଟିକେ ଡର ହେଇଛି, ଡରଟା କହିବା ତାହେଲେ ବିଭିନ୍ନ ପ୍ରକାର ଅର୍ଥକୁ ନେଇକି ଡରଟା ହେଇଯିବ, ସେମିତି ରହିଛି କାହିଁକି ନା ଫିଲ୍ମ ମାଧ୍ୟମରେ ନ କହିଲେ ମୋତେ ଭଲ ବୋଲି ଭାବୁଛି।
0: ତଥାପି ଯେକୌଣସି ଜିନିଷ ପ୍ରତି ଯଦି ଆପଣଙ୍କର ଭୟ ଅଛି, ସତର୍କତା ଅବଲମ୍ବନ କଲେ ଠିକ ହବ ନାଇଁ?
1: ହଁ, ନିହାତି ନିହାତି।
0: ଆଚ୍ଛା, ଆଉ ଘରେ ସବୁ ଭଲ ତ?
1: ସବୁ ଭଲ ଆଜ୍ଞା।
0: ଠିକ ଅଛି, ଆପଣଙ୍କର ପସନ୍ଦର ଗୀତରେ ଆମେ ଶୁଣିଦେଉଛୁ। ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା।

0: ଭାଇ ଜୟ ଜଗନ୍ନାଥ ନମସ୍କାର।
1: ହଁ ନମସ୍କାର,
0: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡା ଜିଲ୍ଲା ଗଞ୍ଜାମ।
1: କୁହନ୍ତୁ ପ୍ରଧାନ ବାବୁ, ଆପଣ କୋଉ ଗୀତ ଶୁଣିବେ?
0: ଶୁଣିଥିବେ ସେ ବଡ ଭାଉଜ ଚଳଚ୍ଚିତ୍ର ଗୋଟେ ଗୀତ, କାବେରୀ ମାନିନୀ ଆରତୀ ପରି ତୋ ଝିଅଟି ସୀତା ପରି, ଏ ଗୀତଟା।
1: ଆଉ ପ୍ରଧାନ ବାବୁ କୋଉଠି ଅଛନ୍ତି?
0: ମୁଁ ତ ଆଜ୍ଞା ଆଇସକ୍ରିମ ବିକୁଛି ରଜରେ ଅବିକା।
1: ଆଚ୍ଛା, ରଜରେ କେମିତି ବିକ୍ରି ହେଲା ଆପଣଙ୍କର?
0: ହଁ ରଜରେ ଭଲ ଚାଲିଛି ବିକ୍ରି, ଆଉ ଯୋଉଟା ଦୋଳି ଚାଲିଛି ଆଉ ମୁଁ ଯାଏ ସେଠି ଆଇସକ୍ରିମ ବିକିବାକୁ।
1: ଆଚ୍ଛା, ମାନେ କୋଉଠି କଟକରେ?
0: ଆଜ୍ଞା।
1: ମାନେ ସେଠି ଗୋଟେ କଣ ମଣ୍ଡପ କରା ହେଇଛି କି, ମାନେ ଦୋଳି ବନ୍ଧା ହେଇଛି?
0: ହଁ ସବୁଆଡେ ଦୋଳି ବନ୍ଧା ହେଇକି ପିଲାମାନେ ସବୁ ଦୋଳି ଖେଳୁଛନ୍ତି, ପୋଡପିଠା ଖାଉଛନ୍ତି, ପାନ ଖାଉଛନ୍ତି, ନାଚ ଗୀତ ହଉଛି, ସବୁ ପ୍ରାଇଜ ମିଳୁଛି ପିଲାମାନଙ୍କୁ।
1: ଆଚ୍ଛା, ଆପଣଙ୍କୁ କିଏ ପିଠା ଦେଲା କି ନାହିଁ?
0: ଆଜ୍ଞା ହଁ, ମୁଁ ତ ପିଠା ଖାଏ, ସେ ପାନ ଖାଇଥିଲି କାଲି ଆଉ
1: ମିଠା ପାନ।
0: ମୋର ପିଠା ଟିକେ, ମୁଁ ଡାଇବେଟିସ ବଢିଯାଇଛି, ମୁଁ ଏମିତି ପିଠା ଖାଉନି।
1: ତାମାନେ ସତର୍କତା ଅବଲମ୍ବନ କରୁଛନ୍ତି ଆଉ ନାଇଁ କି?
0: ଆଜ୍ଞା।
1: ଆଉ ନାରାୟଣ ବାବୁ, ଦେଖନ୍ତୁ ପ୍ରତ୍ୟେକ ଲୋକଙ୍କର କିଛି ନା କିଛି ଗୋଟେ ଭୟ ଥାଏ, କିଏ ତ ଅନ୍ଧାରକୁ ଭୟ କରେ, କିଏ ମଣିଷକୁ ଭୟ କରେ, କିଏ ଚୋରକୁ ଭୟ କରେ, ଅସରପାକୁ ଭୟ କରେ, କିଏ ବିଲେଇକୁ ଭୟ କରେ, ଏମିତି ନାନା ପ୍ରକାର ସବୁ ଅଛି।
0: ଆଜ୍ଞା,
1: ଆପଣ କାହାକୁ ବେଶୀ ଭୟ କରନ୍ତି?
0: ମୁଁ ମିଛ କହୁଥିବା ଲୋକକୁ ବହୁତ ଭୟ କରେ।
1: ଆଚ୍ଛା, କେମିତି?
0: ମିଛ ହଉଛି ମୋର ବଡ ଶତ୍ରୁ, ଆଉ ମିଛକୁ ଘୃଣା କରେ, ମିଛ କହୁଥିବା ଲୋକକୁ ଘୃଣା କରେ।
1: ତାମାନେ ଜମା ଆପଣ ପସନ୍ଦ ନାହିଁ ନାଇଁ କି?
0: ଆଜ୍ଞା।
1: ଆଚ୍ଛା, ମିଛ ଆପଣ କହନ୍ତିନି ତାମାନେ ଆଉ ନାଇଁ କି?
0: ଆଜ୍ଞା,
1: ସବୁବେଳେ ସତ କହିବାକୁ ଚେଷ୍ଟା କରନ୍ତି।
0: ଆଜ୍ଞା।
1: ଆଚ୍ଛା, ଆପଣଙ୍କୁ ସେମିତି କିଏ ମିଛ କହିକିରି ଫସେଇ ଦେଇଛି କି?
0: ହଁ ବହୁତ ଲୋକ ତ ଏମିତି ସତ ମିଛ କହୁଛନ୍ତି, କିନ୍ତୁ ଆମେ ତାଠୁ ଟିକେ ଦୂରେଇ ରହିବାକୁ ପଡିବ ମିଛ କହୁଥିବା ଲୋକଙ୍କ ଠାରୁ।
1: ତା ମାନେ ହାତେ ମାପି ଚାଖଣ୍ଡେ ଚାଲିବା ଦରକାର ଦୁନିଆରେ, ନହେଲେ ଅସୁବିଧାରେ ପଡିବେ ନାଇଁ କି?
0: ଆଜ୍ଞା,
1: ଠିକ ଅଛି, ଆପଣଙ୍କ ପସନ୍ଦର ଭିତରେ ଆମେ ଶୁଣିଦେଉଛୁ। ଧନ୍ୟବାଦ,
0: ନମସ୍କାର।
1: ନମସ୍କାର।

0: ହ୍ୟାଲୋ ଡାଇଲ ଆକାଶବାଣୀ।
1: ଆଜ୍ଞା ନମସ୍କାର।
0: ହଁ ନମସ୍କାର,
1: କେମିତି ଅଛନ୍ତି? ଆଜ୍ଞା
0: ଭଲ ତ ଅଛି, ଆପଣ କେନ୍ତା ଅଛନ୍?
1: ମୁଇଁ ବି ଭଲ ଅଛେ ନା। ଆଜ୍ଞା
0: ଆପଣଙ୍କ ନାଁ ଟିକେ କହିଦଉନ।
1: ମୁଇଁ ଡୁମାଲ ଉଦିନ ନାରପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛେ।
0: କୁହନ୍ତୁ ଆଜି କେନ୍ ଗୀତ ଶୁଣବେ?
1: ଆଜ୍ଞା ଆଲବମ୍ ଗୀତ ଦେଇଦେବେ। ଆଜ୍ଞା ତୁମକୁ ଦେଖିଲା ପରେ ର ଜେନ୍ସି ଗୀତ ବି ଦେଇଦେବେ।
0: ତୁମକୁ ଦେଖିଲା ପରେ ଆଉ କାଣା କାମ ଚାଲିଛି?
1: ଆଜି ଘରେ ଅଛେ ଆଜ୍ଞା, ରନ୍ଧାବଢ଼ା ଟିକେ କରୁଛେ।
0: ଓହୋ, ଆଜି କାହିଁକି ରାନ୍ଧୁଛନ୍ତି ଆପଣ?
1: ଆଜ୍ଞା ଆଜି ଯେହେତୁ ମୁଇଁ ଘରେ ଅଛେ ତ ଶ୍ରୀମତୀକେ ଟିକେ ତମେ ବସିଥିବ, ମୁଇଁ ରାନ୍ଧି ବୋଲୁଛେ।
0: ଆଚ୍ଛା, ଓହୋ, ତାମାନେ ଆପଣ ରେଷ୍ଟ ଦଉଛନ୍ତି ତାଙ୍କୁ ନାଇଁ କି?
1: ହଁ ହଁ ଆଜ୍ଞା।
0: ମାନେ କଣ କଣ ରୋଷେଇ କଲେଣି?
1: ବର୍ତ୍ତମାନ ଭାତ ରାନ୍ଧିଛି, ଆଉ ମୁଗ ଡାଲି ରାନ୍ଧୁଛି, ଆଉ ଏବେ କୋବି ଆଉ ଆଳୁ ଭାଜିବୁ। ଆଜ୍ଞା
0: ଓ ତାମାନେ ଆପଣଙ୍କର ଶ୍ରୀମତୀ ପୁରା ବସିଛନ୍ତି ବର୍ତ୍ତମାନ?
1: ହଁ ନିହାତି ଆଜ୍ଞା।
0: ଜୀବନ

0: ଥର ସେ କାଇଁ ରୋଷେଇ କରିବେ ବୋଲି ଟିକେ ଆପଣ ରେଷ୍ଟ ଦେଲେ ନାଇଁ କି? ଆଉ ସକାଳୁ କଣ କଣ କଲେ?
1: କେବେ କେମିତି ଆଜ୍ଞା, ମୁଁ ଘରେ ଥିଲା ବେଲେ ମାନେ ରନ୍ଧା ବଟା କରିଦିଏ ଆଜ୍ଞା।
0: ତାମାନେ ଆପଣଙ୍କର କୋଉ ରୋଷେଇଟା ଭଲ ହୁଏ?
1: ଆଜ୍ଞା, ମୁଁ ତ ଚିକେନ ଭଲ ରାନ୍ଧେ ଆଜ୍ଞା।
0: ଆଚ୍ଛା, କାହାକୁ କେବେ ଡାକିଛନ୍ତି ରୋଷେଇ କରିକି?
1: ସେମିତି କିଛି ନାହିଁ ଆଜ୍ଞା, ଆମେ ନିଜେ ଖାଇବା ପାଇଁ ତ କରୁ। ଆଉ ଆମର ଯୋଉ ଶ୍ରୋତା ମାନେ ଆସନ୍ତି, ମାନେ ଉତ୍ତରାଖଣ୍ଡ ସାଗର ହଉ, କ୍ଷମା ସାଗର ସାହ ହଉ, ସେମାନଙ୍କୁ ଡାକିଲେ ମୁଁ ନିଜେ ରୋଷେଇ କରେ ଆଜ୍ଞା।
0: ଆଉ ବର୍ତ୍ତମାନ ବର୍ଷା ହେଲାଣି ନା ନାହିଁ? ଟିକେ ଗରମ ଟିକେ କମିଛି ନା ନାହିଁ?
1: ହଁ, ଗରମ କମିଛି ଆଜ୍ଞା।
0: ଆଚ୍ଛା, ଆଗ ଅପେକ୍ଷା ଟିକେ କମ ଅଛି ନାଇକି?
1: ହଁ।
0: ଚାଷବାସ ବନ୍ଦ ଅଛି ନା କଣ?
1: ନାଇଁ ଆଜ୍ଞା, କାଲି ଯାଇଥିଲୁ ତ ଆଜି ବନ୍ଦ ଅଛି।
0: ଆଉ ପିଲାମାନେ ସବୁ
1: ଦିନ ଯାଉଛି? ଆଉ
0: ପିଲାମାନେ ସବୁ ଭଲରେ ଅଛନ୍?
1: ହଁ, ଭଲ ଅଛନ୍, ସେମାନେ ଟିଭି ଦେଖୁଛନ୍ତି ଆଜ୍ଞା। ମୁଁ ମାନେ ବାହାଘର କ୍ୟାସେଟ୍ ଟା ଲଗେଇକି ଦେଖୁଛନ୍ତି। ଆଉ
0: ଓହୋ, ମାନେ ଆପଣଙ୍କ ଦୁଇ ଜଣଙ୍କ ବାହାଘର ନାଇଁ କି? ଭିଡିଓ କରିଥିଲେ ନାଇଁ?
1: ସେମାନେ ତ କହନ୍ତି ଆଜ୍ଞା, ମାନେ ବାହାଘର ଭିଡିଓ ଦେଖିକି ଆମେ ଏଠି କାହିଁକି ନାଉ ବୋଲି କହନ୍ତି। ସମସ୍ତେ ଅଛନ୍ତି, ଆମେ କେମିତି ଏଠି ନାଇଁ ନାଉ ବୋଲି କହନ୍ତି।
0: ଆଚ୍ଛା।

0: ଭିଡିଓ କରିଥିଲେ ନାଇଁ
1: ସେମାନେ ତ କହନ୍ତି ଆଜ୍ଞା ମାନେ ବାହାଘର ଭିଡିଓ ଦେଖିକି ଆମେ ଏଠି କାହିଁକି ନାଉ ବୋଲି କହନ୍ତି ସମସ୍ତେ ଅଛନ୍ତି ଆମେ କେମିତି ଏଠି ନାଇଁ ନାଉ ବୋଲି କହନ୍ତି
0: ଆଚ୍ଛା ଆଚ୍ଛା ଆଚ୍ଛା ଠିକ ଅଛି ମନୋଜ ବାବୁ ଧନ୍ୟବାଦ ଦଉଛୁ ଆପଣଙ୍କର ପସନ୍ଦର ଗୀତରେ ଶୁଣି ଦଉଛୁ
1: ଆଜ୍ଞା ନମସ୍କାର ଆଜ୍ଞା
0: ନମସ୍କାର।

0: ହ୍ୟାଲୋ ଡାଇଲ ଆକାଶବାଣୀ
1: ହ୍ୟାଲୋ ଆଜ୍ଞା ଜୁହାର
0: ହଁ ଜୁହାର
1: ମୁଁ କହିଲୁ
0: କୁହନ୍ତୁ ଆଜି କେନ୍ ଗୀତ ଶୁଣିବେ
1: ଶିବଙ୍କ ଭଜନ ଦେଇଦେବେ
0: ଆଚ୍ଛା ଆପଣଙ୍କ ଗାଁରେ ଶୀତଳ ଷଷ୍ଠୀ ହଉଛି କି
1: ସୋନପୁର ହେସି ବୁଲାଙ୍ଗୀର ହେସି ସମ୍ବଲପୁର ହେସି ବରଗଡ଼ ହେସି ସେଟା ଦେଖିକି ଆସୁ
0: ଆଚ୍ଛା ଆପଣ ଯିବେ ଦେଖିବା ଲାଗି
1: ହଁ
0: କୋଉଠିକି ଯିବେ
1: କେତେ
0: ଦୂର ହବ ଆପଣ ଗାଁ ଠୁ ଆପଣ ଏକୁଟିଆ ଯିବେ ନା ସାଙ୍ଗସାଥୀକି ଯିବେ
1: ସମ୍ବଲପୁର
0: ଠିକ ଅଛି ଆପଣଙ୍କୁ ଧନ୍ୟବାଦ ଦଉଛୁ।

0: ଜାଗାରେ କାମ କରୁଛନ୍ତି, କାଳେ ସେଠି କିଛି ଭୁଲ ହେଇଯିବ, କିଏ ମତେ ଗାଳି କରିବ, ଏଇ ପ୍ରକାର ଭୟ କିଛି ରହୁଛି କି ନାହିଁ?
1: କର୍ମକ୍ଷେତ୍ରରେ ତ ସେମିତି ଭୟ ରହିବ ସାର୍, ଉପରକ୍ତ ଯୋଉମାନେ ଅଛନ୍ତି, ଆମର ଉପର ଯୋଉମାନେ ଅଛନ୍ତି ତାଙ୍କ ପ୍ରତି ଟିକେ ମାନେ ସମ୍ମାନ ବି ରହୁଛି ଆଉ ଭୟ ବି ରହୁଛି।
0: ମାନେ ସେଟା ଯାହାକୁ ଭୟ ନାହିଁ ଯେ ଭକ୍ତି କୁହାଯାଏ ନାଇଁ କି?
1: ହଁ ଭକ୍ତି ସାର।
0: ଆଚ୍ଛା, ନାଇଁ ଯେମିତିକି ଅନ୍ଧାରକୁ ଡର କି ସାପକୁ ଡର କି ଆପଣଙ୍କର ଘଡ଼ଘଡ଼ି ବିଜୁଳିକୁ ଡର ଏମିତି କିଛି?
1: ସେମିତି ତ କିଛି ନାହିଁ, ଅନ୍ଧାରକୁ ତ ସେମିତି କିଛି ଭୟ ନାହିଁ ସାର୍, ଯେହେତୁ ଆମେ ଟାଉନରେ ଅଛୁ ସବୁବେଳେ ଇଏ ରହୁଛି, ଆଉ ସାପ ବି ସେମିତି କିଛି ଭୟ ନାହିଁ। ବିଜୁଳି ଘଡ଼ଘଡ଼ି ହଁ ବାହାରେ ଯେତେବେଳେ ଆମେ ଯାଉଛୁ ଯଦି ହେଲା ସେଟା ଟିକେ ମାନେ ନିରାପଦ ସ୍ଥାନକୁ ଯିବା ପାଇଁ ପଡୁଛି, ଟିକେ ଭୟ ରହୁଛି।
0: ଠିକ ଅଛି ପଙ୍କଜ ବାବୁ, ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତରେ ଶୁଣି ଦଉଛୁ।
1: ଧନ୍ୟବାଦ ସାର୍, ରହିଲି, ନମସ୍କାର।
0: ହଁ ନମସ୍କାର।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ଆଜ୍ଞା ନମସ୍କାର।
0: ହଁ ନମସ୍କାର।
1: କଳାହାଣ୍ଡି ଜିଲ୍ଲା ମୁଡିଙ୍ଗ ପାକେଲପଡ଼ାରୁ କ୍ଷମାସାଗର ସାହୁ କହୁଥିନି। ଆଜ୍ଞା
0: କୁହନ୍ତୁ କ୍ଷମାସାଗର ବାବୁ, ଆଜି କେନ୍ ଗୀତ ଶୁଣିବେ?
1: ଆଜି ଦେଇଦେବେ ଆଜ୍ଞା, ବାହୁଡ଼ିବ ମୋ ଜଗା ବଳିଆ, ସୁନା ପସରା ମୋ ଦୁଃଖ ପସରା। ଆଉ ଗୀତଟାକେ ଟିକେ ଡେଡିକେଟ୍ କରବେ ମନୋଜ ପୁଟେଲ ସେନ ଖବର, ହିମାନ ଖବର, ମୁନା ପ୍ରତାପଜ ମିଶ୍ର, ରାଧା ଭୋଇ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ପରମସାନୀ ସାହୁ, ନାଗୁ ପାତ୍ର, ବୃଷଭ ଗହି।
0: ଆଚ୍ଛା, ଆଉ କଣ କାମଦାମ ଚାଲିଛି କ୍ଷମାସାଗର ବାବୁ?
1: ଆଜ୍ଞା କାମଦାମ ବୋଲେ ତ ମୁଇଁ ବଜାର କପଡ଼ା ଦୋକାନ କପଡ଼ା କୋପି ଦେଖି ଯାଉଛେ ସକାଳ ଦେଲି, ଆଉ ଉପର ଟାଇମ କାଣା କରିବି ଘରେ ରହିକରି ଏନ୍ତା କେନ୍ ଗୀତ ଫିତ ଲେଖା ଲୁଖି କବିତା ଲେଖା ଲୁଖି ଆଖି ମୋ ଦ୍ଵାରା ଟିକେ କଳା ସେଟା ଶିକ୍ଷା ଟିକେ ଘରେ ଅଭ୍ୟାସଟା ଟିକେ ଜାରି ରଖେ। ଆଉ
0: ଆଚ୍ଛା, ଆଉ ଘରେ ସବୁ କିଏ କିଏ ଅଛନ୍ ଆପଣଙ୍କର?
1: ଘରେ ଅଛେ ମୋର ପୁଅ ଅଛେ, ସ୍ତ୍ରୀ ଅଛେ, ଆଉ ଝିଅ ବାହା କରି ସାରିନି। ଆଉ
0: ଠିକ ଅଛି କ୍ଷମାସାଗର ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କ ପସନ୍ଦର ଗୀତରେ ଶୁଣି ଦଉଛୁ।

ଏଇଟି ଶେଷ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଇଲ୍ ଆକାଶବାଣୀ। ଏହି କାର୍ଯ୍ୟକ୍ରମରେ ନିଜ ମନପସନ୍ଦର ଓଡ଼ିଆ ଗୀତ ଶୁଣିବାକୁ ଆପଣ ଫୋନ୍ କରନ୍ତୁ ପ୍ରତି ମଙ୍ଗଳବାର ମଧ୍ୟାହ୍ନ 12:00 to 12:40 ଭିତରେ। ଆମ ନମ୍ବର ହେଲା 06854230690। ତେବେ ବିଦାୟ ନେଉଛି ଆଜିର ଡାଇଲ୍ ଆକାଶବାଣୀରୁ। ମୁଁ ରଞ୍ଜନ କୁମାର ବେହେରା, ନମସ୍କାର।

ଶୁଣିଲେ ଡାଏଲ ଆକାଶବାଣୀ କାର୍ଯ୍ୟକ୍ରମ, ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଆର୍ଥିକ ସ୍ୱାବଲମ୍ବନ ଆଣିଛନ୍ତି ଲୋକଙ୍କ ସରକାର।
1: ସମୃଦ୍ଧ ଜନ୍ମଭୂମି, ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା।
0: ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ କରିଛି ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ।
1: ଅନ୍ୟାନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାର ଯୋଗାଇଛନ୍ତି ନୂତନ ଜୀବିକା। ମହିଳାଙ୍କ ଆୟ ବୃଦ୍ଧି ଓ ଆତ୍ମନିର୍ଭରଶୀଳତାର ପରିଚୟ ପାଲଟିଛି ଲକ୍ଷ୍ୟପତି ଦିଦି।
0: ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ ମା ଓ ଶିଶୁଙ୍କ ପୋଷଣ, ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ ସହିତ ରାଜ୍ୟର ମହିଳା ଏବେ ସଶକ୍ତିକରଣ ଦିଗରେ ଅଗ୍ରସର।
1: ବିକାଶର ଧାରା ଓଡ଼ିଶା ସାରା।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଲୋକଗୀତ କ୍ରମରେ ଶୁଣନ୍ତୁ ଦାସକାଠିଆ ରାଧାକୃଷ୍ଣଙ୍କ ଦରବାର। ପରିବେଷଣ କରୁଛନ୍ତି ଉପେନ୍ଦ୍ର ପାଣିଗ୍ରାହୀ ଏବଂ ସାଥୀମାନେ।

0: ଭାଇ ବିଦ୍ୟାରେ ଆଧିପତି ସରସ୍ୱତୀ,
1: ଆଚ୍ଛା
0: ସେଇ ମାଙ୍କୁ ଗୋଟିଏ ପଦ ପ୍ରାର୍ଥନା କରି ବିଷୟ କିଛି ଆଲୋଚନା କରିବା, ଏଣୁ ଭକ୍ତ କଣ କହୁଛନ୍ତି?

ଭାଇ, ମାଙ୍କ ପୟରେ ସେବା କରି ଉତ୍କଳରେ କେତେ କେତେ ଲୋକ କେତେ ବଡ଼ କବିତ୍ୱ ଲାଭ କରିଛନ୍ତି।

0: ପଦେ ଡାକିଲେ
1: ଆଚ୍ଛା
0: ତାହେଲେ ବାପାଙ୍କୁ ମଧ୍ୟ ପଦେ ଡାକିବା,
1: ନହେଲେ ବାପାଙ୍କର ମନ ଦୁଃଖ ହବ।
0: ଆରେ ଅଯୋଗ୍ୟ ପିତା ମାତା କଲ୍ୟାଣରୁ ପୁତ୍ର ହୁଏ ସୁଖୀ।
1: ଆଚ୍ଛା
0: ପୁତ୍ର ଯଦି ସୁଖୀ ହୁଏ କୁଳ ଧର୍ମ ରଖୀ,
1: ହଁ
0: ଏଇଟା ହଉଛି ସନ୍ତାନର କର୍ତ୍ତବ୍ୟ।
1: ଆଚ୍ଛା
0: ଏଣୁ ଜଗତ ପିତା ଭଗବାନ ଶ୍ରୀକୃଷ୍ଣଙ୍କୁ ଗୋଟିଏ ପଦ ପ୍ରାର୍ଥନା କରିବା।
1: ହଉ।

ଆଜି ରାଧାକୃଷ୍ଣଙ୍କର ଦରବାରରୁ କିଛି ଆଲୋଚନା କରିବା। ଦିନେ କୃଷ୍ଣ ରାଧାଙ୍କୁ କଣ୍ଟ ଦେଲେ, ସଖୀରେ ଆଜି ଅର୍ଦ୍ଧରାତ୍ର ସମୟରେ ତୁମ କେଳିକୁଞ୍ଜରେ ମୁଁ ବିରାଜମାନ କରିବି। କୃଷ୍ଣଙ୍କର କଥା ମୁତାବକ ରାଧା କେଳିକୁଞ୍ଜକୁ ସଜେଇକିରି ଅଷ୍ଟ ସଖୀକି ଡାକି ରଖିଛନ୍ତି। ଅନେଇ ଅନେଇ ରାତି ପାଇଗଲା, କୃଷ୍ଣ ଆଉ ଆସିଲେ ନାହିଁ। ଆସୁଥିଲେ କିନ୍ତୁ ରାସ୍ତାରେ ଚନ୍ଦ୍ରାବଳି ତାଙ୍କୁ ଭେଟି ଅନ୍ତପୁରକୁ ନେଇଗଲେ। ଯେମିତି ନ ଆସିଲେ ସେଇ ରାଗ ରଖି ଅଷ୍ଟ ସଖୀଙ୍କି ଡକେଇ କହୁଛନ୍ତି, ରେ ସଖୀମାନେ, କୃଷ୍ଣ ଯୋଉ ଆମ ସହିତ ଚୁକ୍ତି କରି ଚୁକ୍ତି ଭଙ୍ଗ କରିଛନ୍ତି, ସେଇ ଦୋଷରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଣୁ ଭାରତୀୟ ପିଙ୍ଗଳ କୋର୍ଟ ଆଇନ ବଳରେ ତାଙ୍କୁ ବାନ୍ଧି ଆଣିବା। ହେଲେ ଗୋଟେ କୋର୍ଟରେ କଲ୍ ତ ବାନ୍ଧି ଆଣିବେ, ଏଠି କଣ ହେଇଛି ଭାଇ ବୁଝେ।

0: ଆରେ ପାହାନ୍ତିଆ ପାହାନ୍ତିଆ ସମୟ, ଯମୁନା କୂଳରେ ନୋଟିସ ଧରି ଦୂତି ଯାଇ ପହଞ୍ଚିଗଲେ କୃଷ୍ଣଙ୍କ ପାଖରେ। କୃଷ୍ଣ ଯମୁନା କୂଳରେ ସ୍ନାନ କରୁଛନ୍ତି। ଦୂତି ପହଞ୍ଚି କହୁଛନ୍ତି, ହେ କୃଷ୍ଣ, ଆମର ଜଜ୍ ସାହେବ ଆଦେଶ ଦେଇଛନ୍ତି, ତମକୁ ଆମେ ବାନ୍ଧି ଧରି ପଳଉ, ଯାଗ ନୋଟିସ ଦେଖ।
1: ହଁ ହଁ, ତୁମ ନାଁରେ ସମନ ଜାରି ହେଇଛି।
2: କଣ ହେଇଛି?
0: ଚୁକ୍ତି।

ଭାଇ ସାଇନ କରିଦେଇ କୃଷ୍ଣ ଦସ୍ତଖତ କରିଦେଲେ ନାଜର ପାଖରେ ଯାଇ ପହଞ୍ଚି ଗଲେ କହିଲେ ଦଫା ଗୁଡାକ ଜାଣିବାର ତ ଅଛି, କୋଉ ଦଫାରେ ତାଙ୍କ ନା ଉପରେ କେସ୍ ହେଇଛି। ହେଲେ କଣ କଲେ?

0: ହେ କୃଷ୍ଣ, ତୁମେ ଯୋଉ ପୁତନାକୁ ବଧ କରିଛ,
1: ଆଚ୍ଛା
0: ଏଇଟା 302 ଦଫାରେ
1: ମର୍ଡର କେସ୍ ରେ ଆପଣ ବୁକିଂ ହୋଇଛନ୍ତି,
0: ଦ୍ୱିତୀୟରେ କଣ କରିଛ?

0: ଯେ ବୁଝିଲ ନା ତୁମେ 509 ଏବଂ 379
1: ଦଫାରେ
0: ତୁମେ ଦୋଷୀ ସାବ୍ୟସ୍ତ ହୋଇଛ।
1: ଆଚ୍ଛା
0: ଆହୁରି ପଞ୍ଚମରେ କଣ କରିଛ?
1: କଣ ହେଇଛି?

0: ଆରେ ଶ୍ରୀକୃଷ୍ଣ ଅପିଲ ଦରଖାସ୍ତ ଧରି ରାଧାଙ୍କର ଯୋଉ ଜଜ୍ କୋର୍ଟ ଦରଖାସ୍ତ ଧରି ପହଞ୍ଚି ଗଲେ, ଜାମିନ ପାଇଁ ଆବେଦନ କଲେ। ଯେତେବେଳେ ଜାମିନ ପାଇଁ ଆବେଦନ ପତ୍ରଟା ଦେଖିଦେଲେ ରାଧା
1: କଣ କହିଲେ।

0: ଏମିତି ସାତୋଟି ଦଫା ଆପଣଙ୍କ ନାଁରେ ଲାଗୁ ହେଇଛି, ଏଇଟା କଣ ମିଛ ହେଇଯିବ? ଏକରେ ପୁତନାବଦ୍ଧ, ଦୁଇରେ ଲବଣୀ ଚୋରି, ତିନିରେ ଗୋପୀଙ୍କୁ ଅସଙ୍ଗତ ବ୍ୟବହାର, ଚାରିରେ ବସ୍ତ୍ର ହରଣ, ପାଞ୍ଚରେ କାଳି ଦଳନ, ଛଅରେ ଚୁକ୍ତି ଭଙ୍ଗ ଇତ୍ୟାଦି ଗୁଡ଼ାଏ ଦଫାରେ ଆପଣ ଦୋଷୀ ସାବ୍ୟସ୍ତ ହେଇଛନ୍ତି।
1: ଆଉ ଫିଟିବାର ଉପାୟ ନାହିଁ।
0: ଯେତେବେଳେ କୃଷ୍ଣ ଶୁଣିଦେଲେ ମୁହଁଟା ଟିକେ ଶୁଖିଗଲା ରେ ଭାଇ।
1: ଆଚ୍ଛା କଣ କରିଲେ?
0: ହେଲେ ଜାମିନ ଦରକାର, ଜାମିନ ପାଖରେ ଲୋକ ତାଙ୍କ ପାଖରେ କେହି ନଥିବେ। ଯେତେବେଳେ ଲୋକ ନଥିବାରୁ ଜାମିନ ପାଇଁ ଇନ୍ଦ୍ର ନୀଳମଣି ହାର ଏବଂ ବଂଶିକି ଜାମିନ ଦେଇ ଶ୍ରୀକୃଷ୍ଣ ପୌର୍ଣ୍ଣମାସୀ ପାଖରେ ପହଞ୍ଚିଗଲେ। ପୌର୍ଣ୍ଣମାସୀ କିଏ ଜାଣିଛୁ ନା, କୃଷ୍ଣଙ୍କର ଓକିଲ। ଅନୁରୋଧ କଲେ ପୌର୍ଣ୍ଣମାସୀ କି, ପୌର୍ଣ୍ଣମାସୀ କହିଲେ ଭୟ କରନ୍ତୁନି, ଏଥିପାଇଁ ଓକିଲ ଆଇନ ଅଛି,
1: ଆପଣ ନିର୍ଦ୍ଦୋଷରେ ଫିଟିବେ,
0: ନିର୍ଦ୍ଦୋଷରେ ଫିଟିବେ। ହେଲେ କଣ ହେଇଛି? କେମିତି ଗୋଟିଏ ଗୋଟିଏ ଦଫାକୁ ପୌର୍ଣ୍ଣମାସୀ କାଟୁଛନ୍ତି। ତା ପର ଦିନ ସକାଳ ହେଲା, ଦଶଟା ସମୟ ହେଲା, କୋର୍ଟରେ ଯାଇ କୃଷ୍ଣ ଏବଂ ପୌର୍ଣ୍ଣମାସୀ ପହଞ୍ଚି ଗଲେ। ପୌର୍ଣ୍ଣମାସୀ କହୁଛନ୍ତି।

0: ଦେଖୁଛୁ ନା କେମିତି ମଜା ଉପରେ କାଟିଦେଲେ ବୋଲେ ହୟ ତିନି ଦିନର ଗୋଟିଏ ଛୁଆ ପିଲାଟିଏ ସିଏ ପୁତନା ଭଳିଆ ରାକ୍ଷ ଶୁଣିକି ମାରିଲା, ଏଇଟା ଗୋଟେ ଅସମ୍ଭବ କଥା।
1: କିଏ ପାରୁନଥିଲେ
0: ପୁତନା ବିଷ ଭରିକିରି ଆସିଥିଲା, ସେ ବିଷ ଜାଳିଲେ ତା ଆସି ମରିଗଲା।
1: ଆଚ୍ଛା କୃଷ୍ଣର କାହିଁକି ଏଥିରେ ଦୋଷ ହବ?
0: ଏଇଥିରେ କଣ କୃଷ୍ଣର ଦୋଷ? ଏଣୁ ତିନିଶହ ଦୁଇ ଦଫା
1: କଟିଗଲା।
0: ଦ୍ୱିତୀୟଟା
1: ଆହୁରି କଣ ହେଇଛି?

0: ନେଇଗଲେ।
1: ଆଚ୍ଛା
0: ତୁମେ କେବେ କେବେ ନେଇକି ତାଙ୍କୁ ସରଳ ବୁଣି ଦଉଥିଲ, ଯୋଉ ଦିନ ନ ମିଳିଲା
1: ସିଏ ଘରୁ ଚୋରି କରି ଖାଇଦେଲେ,
0: ଘରେ କାହାର ପଶିକିରି ଖାଇଦେଇଥିବେ।
1: ଆଚ୍ଛା
0: ଏଥିପାଇଁ ତମେ 448 ଦଫା ନ ଦେଇଛ
1: ତାଙ୍କ ପାଇଁ,
0: ଏଇଟା କଟିଲା।
1: ଆଚ୍ଛା
0: ଆରେ 3 ନମ୍ବର ସେଠୁ ଆସିଲା ତୃତୀୟରେ।

0: ଦୋଷୀ ବୋଲି କହୁଛ ତାହେଲେ ଗୋପୀନାଥ ନାଁଟାକୁ କାହିଁକି ଦେଇଥିଲ?
1: ଆଚ୍ଛା,
0: ଯଦି ବର୍ତ୍ତମାନ ଦୋଷୀ ତାହେଲେ ଗୋପୀନାଥ ନାଁଟାକୁ ଫେରସ୍ତ କରି ନେଇଛ?
1: ଠିକ,
0: ଆଉ କେହି ହେଲେ ରାଜି ହେଲେନି ଫେରସ୍ତ କରିବା ପାଇଁ। ତାପରେ 309 ଦଫା କଟିଲା।

ଲୋକଗୀତ କ୍ରମରେ ଶୁଣିଲେ ଦାସକାଠିଆ ରାଧାକୃଷ୍ଣଙ୍କ ଦରବାର ପରିବେଷଣ କରିଥିଲେ ଉପେନ୍ଦ୍ର ପାଣିଗ୍ରାହୀ ଏବଂ ସାଥୀମାନେ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ତଥ୍ୟ ସମ୍ବଳିତ ରୂପକ ତରଙ୍ଗାୟିତ ନୀଳ ପରବର ତୀରରୁ ତରଙ୍ଗାୟିତ ପର୍ବତ ଶିଖର ରଚନା ଉମାକାନ୍ତ ଦାସ ପ୍ରସ୍ତୁତି ଜଗଦୀଶ ଅଧିକାରୀ।

0: ତରଙ୍ଗାୟିତ ନୀଳ ପାରାବାର ତୀରରେ ପୁରାଣ ପ୍ରସିଦ୍ଧ ପୁରୁଷୋତ୍ତମ କ୍ଷେତ୍ର ଭାରତର ଚତୁର୍ଦ୍ଧାମ ମଧ୍ୟରେ ଅନ୍ୟତମ। ଏହି କ୍ଷେତ୍ର ପୁରୁଷୋତ୍ତମ, କ୍ଷେତ୍ରାଧିପ ପୁରୁଷୋତ୍ତମ। ଏହି କ୍ଷେତ୍ର ପୁଣି ଶ୍ରୀକ୍ଷେତ୍ର, ସକଳ ସୁଖ ସମୃଦ୍ଧି ଓ ଐଶ୍ୱର୍ଯ୍ୟଦାୟିନୀ ଜଗଜ୍ଜନନୀ ଲକ୍ଷ୍ମୀଙ୍କ ବିଳାସସ୍ଥଳୀ, ଶ୍ରୀକ୍ଷେତ୍ରର ବଡ଼ଦେଉଳ ଶ୍ରୀମନ୍ଦିର।
1: ଏହି ମନ୍ଦିରର ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରିଛନ୍ତି ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ। ଏହି ଚତୁର୍ଦ୍ଧା ମୂର୍ତ୍ତିଙ୍କ ବ୍ୟତୀତ ରତ୍ନ ସିଂହାସନରେ ଆହୁରି ତିନୋଟି ମୂର୍ତ୍ତି ବିଜେ କରିଥାନ୍ତି, ଶ୍ରୀଦେବୀ, ଭୂଦେବୀ ଓ ମଦନ ମୋହନ।
0: ଶ୍ରୀଦେବୀ ହିଁ ମହାଲକ୍ଷ୍ମୀ। ଏହି ସପ୍ତ ପ୍ରତିମା ମଧ୍ୟରୁ ଶେଷୋକ୍ତ ତିନୋଟି ଧାତବ ଏବଂ ଚତୁର୍ଦ୍ଧା ମୂର୍ତ୍ତି ଦାରୁ ବିଗ୍ରହ। ଶ୍ରୀଜଗନ୍ନାଥଙ୍କ ଦାରବ ବିଗ୍ରହ ଦାରୁ ବ୍ରହ୍ମ ରୂପରେ ବିଶ୍ୱବନ୍ଦିତ, ଦାରୁ ରୂପୀ ଜଗନ୍ନାଥ ଭକ୍ତାନାମ ଅଭୟପ୍ରଦ। ଶ୍ରଦ୍ଧା, ଭକ୍ତି ଓ ବିଶ୍ୱାସକୁ ନେଇ ଭାଗବତ ଚିନ୍ତା, ଏଥିରେ ଭଗବାନ ରୂପ ପରିଗ୍ରହ କରିଥାନ୍ତି, ଭାବେ ତିଷ୍ଠନ୍ତି ଦେବତା। ଗୋଟିଏ ଜାତିର ବିଶ୍ୱାସରେ ଜଗନ୍ନାଥ ପ୍ରତ୍ୟକ୍ଷ ହୋଇଯାଆନ୍ତି, ଇଚ୍ଛା ମତେ ସେ ଆବିର୍ଭୂତ ହୁଅନ୍ତି।
1: ଅଗଣିତ ଶବରଙ୍କର ବିଶ୍ୱାସରେ ବନ୍ଧା ହୋଇ ସେ ବନପର୍ବତ ସମାକୀର୍ଣ୍ଣ ଆଦିବାସୀ ଅଧ୍ୟୁଷିତ ଭୂମି କୋରାପୁଟରେ ଆବିର୍ଭୂତ ହୋଇଗଲେ। ଏ ଭୂଇଁ ଧନ୍ୟ ହୋଇଗଲା, ଶାବର ଶ୍ରୀକ୍ଷେତ୍ର ରୂପେ ପ୍ରସିଦ୍ଧ।

0: ଗତ ଶତାବ୍ଦୀର ଷଷ୍ଠ ଦଶକ ଶେଷ ଓ ସପ୍ତଦଶ ଦଶକର ପ୍ରାରମ୍ଭ କାଳ ଓଡ଼ିଶାର ସାଂସ୍କୃତିକ ଇତିହାସରେ ଏକ ଜାଗୃତିକ କାଳ। ଏହି ସମୟ ଅବଧି ମଧ୍ୟରେ ଶ୍ରୀଜଗନ୍ନାଥ ଚେତନା ପ୍ରତି ସଚେତନତା ସାଧାରଣ ଜନତାଙ୍କ ଭିତରେ ଜାଗ୍ରତ ହେବାର ଲକ୍ଷ୍ୟ କରିହୁଏ।
1: ଚାରଣ ମୁଖ୍ୟ ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥ ଶର୍ମାଙ୍କ ଅଧିନାୟକତ୍ୱରେ ବହୁ ଚାରଣ ଓଡ଼ିଶାରେ ଓ ଓଡ଼ିଶା ବାହାରେ ଶ୍ରୀଜଗନ୍ନାଥ ଚେତନାକୁ ପ୍ରଚାର ଓ ପ୍ରସାର କରିବାରେ ପ୍ରବୃତ୍ତ ହୋଇଥିବା ଜଣାଯାଏ।
2: ବାସ୍ତରୀ ମସିହାରେ ଆମର ଯେଉଁ ଜଗନ୍ନାଥ ଧର୍ମ ଆଉ ଜଗନ୍ନାଥ ସଂସ୍କୃତି ଉପରେ ଗୋଟେ ସେମିନାର ସ୍ଥାନୀୟ ଡିଏଭି କଲେଜରେ ହେଇଥିଲା,
3: ପ୍ରଫେସର ଜଗବନ୍ଧୁ ସାମଲ,
2: ସେଠି ପୁରୀରୁ ଅଣାଯାଇଥିଲା ଗୋଟିଏ ପ୍ରଦର୍ଶନୀ। ଜିଲ୍ଲା ଲୋକସମ୍ପର୍କ ବିଭାଗ ଏବଂ ପୁରୀର ସେ ଯେଉଁ ସଂସ୍ଥା ଆସିଥିଲେ ଏଠି ଗୋଟେ ଜଗନ୍ନାଥଙ୍କ ଉପରେ ଗୋଟେ ପ୍ରଦର୍ଶନୀ କରିଥିଲେ। ସେଇ ପ୍ରଦର୍ଶନୀରେ ଗୋଟିଏ ଜାଗାରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୂର୍ତ୍ତି ରଖା ହେଇଥିଲା, ଲୋକମାନେ ଆସି ଦେଖୁଥିଲେ। ସେହି ସମୟରେ କ'ଣ ହେଲା, ଗୋଟେ ଦିନ ସନ୍ଧ୍ୟାରେ ସେ ସେମିନାର ଚାଲିଥାଏ, ଏଇ ପାଖ ଗାଁରୁ କିଛି ପରଜା ସ୍ତ୍ରୀ ଲୋକ କାନିରେ ସବୁ ଫଳମୂଳ ଧରିକି ଆସିଥିଲେ। ଆସିକି ସେ ଠାକୁର ପାଖରେ ପହଞ୍ଚି କହିଲେ ଆମେ ପୂଜା କରିବୁ। କ'ଣ କେମିତି ପୂଜା କରିବୁ, ମୂର୍ତ୍ତି ତ ଅଛନ୍ତି ନା, ଫଳମୂଳ କାଢ଼ିକି ଠାକୁରଙ୍କ ଓଠରେ ଘଷିଲେ, ଚୁମା ବି ଦେଉଥାନ୍ତି, ସେ ଓଠରେ ସେ ଫଳ ଗାଣି ଚୁମା ଦେଉଥାନ୍ତି, ପୁଣି ଓଠରେ ଘଷିଥାନ୍ତି। ଏଇ କଥା ଦେଖିକି ସେ ଦାମୋଦର ପୁଷ୍ପାଳକ ସେମିନାରର ମୁଖ୍ୟ ଥିଲେ ପଣ୍ଡିତ ସଦାଶିବ ରଥ ଶର୍ମା, ତାଙ୍କୁ ଡାକିଲେ, ଆପଣମାନେ ଆସନ୍ତୁ ଦେଖିବେ ସବୁ କେଉଁ ଗାଁରୁ ସ୍ତ୍ରୀ ଲୋକମାନେ ଆଦିବାସୀ ସ୍ତ୍ରୀ ଲୋକମାନେ ଆସି କେମିତି ଠାକୁରଙ୍କୁ ପୂଜା କରୁଛନ୍ତି। ସମସ୍ତେ ଦୌଡ଼ିକି ଆସିଲେ, ରଥ ଶର୍ମା ବି ଆସିଲେ, ଦେଖିଲା ବେଳକୁ ଏଇ ସ୍ତ୍ରୀ ଲୋକମାନେ ଠାକୁରଙ୍କ ଅଧରେ ସେ ଫଳକୁ ଘଷୁଛନ୍ତି ଏବଂ ଆଣିକି ଚୁମା ଦେଉଛନ୍ତି, ପୁଣି ଘଷୁଛନ୍ତି। ରଥ ଶର୍ମା କହିଲେ ପ୍ରଭୁ ରାମଚନ୍ଦ୍ରଙ୍କର ବନବାସ କାଳରେ ସବୁଜଣୀ ଯେମିତି ଫଳ ଖୋଇଥିଲା ଠାକୁରଙ୍କୁ, ଯେ ସେଇ କଥା ହୁଏତ କାଳିଆଙ୍କର ମନେ ପଡ଼ିଗଲା, ସେମାନଙ୍କୁ ଡାକି ଆଣିଲେ ସେଇ ଭୋଗ ନେବା ପାଇଁ। ସେଇଦିନ ସେମାନେ କହିଲେ ଏଇଟା ହେଉଛି ଆଦିବାସୀ ଭୂଇଁ, ଜଗନ୍ନାଥ ଆଦିବାସୀ ହେଉଛନ୍ତି ଆଦ୍ୟ ପୂଜକ, ଏଣୁ ଏ ଭୂଇଁ ହେଉଛି ଶବର ଭୂଇଁ, ଏ ଭୂଇଁ ହେଉଛି ଆଦିବାସୀ ଭୂଇଁ, ଏବଂ ଏଠି ଜଗନ୍ନାଥ ମନ୍ଦିର ଆପଣମାନେ ପ୍ରତିଷ୍ଠା କରୁଛନ୍ତି, ଏହାର ନାଁ ରଖାଯାଉ ସାବର ଶ୍ରୀକ୍ଷେତ୍ର।
1: ଇଏ ଥିଲା ଅନେକ ଘଟଣା ଭିତରେ ଘଟଣାଟିଏ ମାତ୍ର। ଏହି ଘଟଣାକୁ ଆଧାର କରି ପଣ୍ଡିତ ରଥ ଶର୍ମାଙ୍କ ମୁଖରୁ ଯେଉଁ କେତୋଟି ପଦ ଝରି ପଡ଼ିଲା, ତାହା ହିଁ କୋରାପୁଟକୁ ଏକ ନୂଆ ରୂପ ଦେଇ ପକାଇଲା।
4: ଆହାହା, ପରମ ଆହ୍ଲାଦରେ ପ୍ରଭୁ ଶବର ରମଣୀର ହାତରୁ ଫଳ ଖାଉଛନ୍ତି। ଏ ତ ଶବର ଶ୍ରୀକ୍ଷେତ୍ର, ଶ୍ରୀଜଗନ୍ନାଥଙ୍କର ପରମ ପ୍ରିୟ ଶବରଙ୍କ ଭୂମି ଶବର।

0: ଏହା ହିଁ ବୋଧହୁଏ ଶ୍ରୀ ଜଗନ୍ନାଥଙ୍କ ଇଚ୍ଛା ଥିଲା। ସେ ଇଚ୍ଛା ହିଁ ଏହି ପ୍ରାଚୀନସ୍ଥଳୀର କାଳକାଳର ସ୍ୱୀକୃତିକୁ ରୂପବନ୍ତ କରି ଦେଖାଇଦେବାର ଏକ ସଶ୍ରଦ୍ଧା ଉପକ୍ରମର ଅୟମାରମ୍ଭ।
1: ପାଖେଇ ଆସୁଥିଲା ମହାପ୍ରଭୁଙ୍କ ଅନବସର, ପଛକୁ ପଛ ଶ୍ରୀଗୁଣ୍ଡିଚା। ଏହା ଭିତରେ କୋରାପୁଟର ଜନସାଧାରଣଙ୍କର ଅନୁରୋଧ କ୍ରମେ ପଣ୍ଡିତ ରଥ ଶର୍ମା ଥରେ ଦୁଇଥର ଶ୍ରୀଜଗନ୍ନାଥଙ୍କ ମହିମାକୁ ନେଇ ପ୍ରବଚନ କରିଥିଲେ। ସମସାମୟିକ ଓଡ଼ିଶାରେ ଶ୍ରୀଜଗନ୍ନାଥଙ୍କ ଚିନ୍ତନ ଓ ଚେତନାର ଲହରୀ ପ୍ରତିହତ ଭାବେ ଦିଗ ବିଦିଗ ପ୍ରସାରିତ ହୋଇ ଅଗଣିତ ପ୍ରାଣକୁ ଅନୁରଣିତ କରୁଥାଏ।
0: ଏପରି ଏକ ଅନୁକୂଳ ବାତାବରଣରେ ତାଙ୍କର ପ୍ରାଣସ୍ପର୍ଶୀ ଆଧ୍ୟାତ୍ମିକ ଉଦ୍ବୋଧନ କେତେକ ଯୁବପ୍ରାଣକୁ ଆଲୋଡ଼ିତ କରିଥିଲା। ଏକ ଯୁବସୁଲଭ ଉଦ୍ଦୀପନା ଓ ମାନସିକତା ସେମାନଙ୍କୁ ବାରମ୍ବାର ଏକତ୍ର ହୋଇ ଆଲୋଚନାରେ ପ୍ରବୃତ୍ତ କରୁଥାଏ।
1: ଆଲୋଚନାର ପ୍ରସଙ୍ଗ ଥାଏ ସାବର ଶ୍ରୀକ୍ଷେତ୍ର, ନାଁଟିରେ କେତେ ଭାବ ଭରି ରହିଛି, ଏ ନାଁଟିକୁ ଚରିତାର୍ଥ କରିବାକୁ ହେବ। କୋରାପୁଟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବିଜେ କରାଇ ତାଙ୍କର ରଥଯାତ୍ରା କରିବାକୁ ପଡ଼ିବ।
0: ମନ୍ଦିର ନାହିଁ କି ପ୍ରତିମା ନାହାନ୍ତି, ରଥ ତ ପଛର କଥା। ପୁଣି ମୁଷ୍ଟିମୟ ଯୁବପ୍ରାଣର ଆକସ୍ମିତ ଉଚ୍ଛ୍ୱାସ ପ୍ରଲୋଭିତ କରି କେହି ଯଦି ରଥଯାତ୍ରା କରିବାକୁ ଅଣ୍ଟା ଭିଡ଼ି ବାହାରି ପଡ଼େ, ହାସ୍ୟାସ୍ପଦ ହେବନି ତ? ଏକ ପ୍ରହେଳିକାକୁ ସତମଣି ତାରି ପଛରେ ଧାବମାନ ହେବା କେତେଦୂର ଯଥାର୍ଥ।
1: ଆସିଯାଇଥାଏ ପୁଣି ଅନବସର କାଳ, ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଅଣସର ଘରେ। ଏ ସମୟଟା ଥିଲା କୋରାପୁଟ ପାଇଁ ପ୍ରାକ୍ ପ୍ରସ୍ତୁତି ସମୟ, ବହୁ ଆଶଙ୍କା ଓ ସମ୍ଭାବନାର ସମୟ।
0: ଇଚ୍ଛାମୟ ପ୍ରଭୁ ଆପଣା ଇଚ୍ଛାରେ ଏ କ୍ଷେତ୍ରରେ ପ୍ରକଟ ହେବା ପାଇଁ ସବୁ ଅସମ୍ଭବକୁ ସମ୍ଭବ କରିଦେଲେ, ଆତ୍ମପ୍ରକାଶ କଲେ ପ୍ରଭୁ। ଶ୍ରୀକ୍ଷେତ୍ରରେ ପୂର୍ବ ନବକଳେବରରୁ ଅବଶିଷ୍ଟ ପୌରୁଷେୟ ଦାରୁରେ ପ୍ରକଟ ହେଲେ ଦାରୁବ୍ରହ୍ମ।
1: ସନ୍ଦେହ ଧୀରେ ଧୀରେ ଉନ୍ମୁକ୍ତ ହେଉଥାଏ, ସମ୍ଭାବନା ସ୍ପଷ୍ଟ ହେଉଥାଏ। ମଟର ଗାଡ଼ିରେ ଆସି ଚତୁର୍ଦ୍ଧା ମୂରତି ବିଜେ କଲେ କୋରାପୁଟରେ, କୋରକ ପ୍ରସ୍ଫୁଟିତ ହେଲା, କୋରାପୁଟ ହୋଇଗଲା ସବର ଶ୍ରୀକ୍ଷେତ୍ର।
2: କୋରାପୁଟରେ ଏ ସବର ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପ୍ରଥମେ ଆରମ୍ଭ ହୁଏ 1972 ମସିହାରେ।
3: କହୁଛନ୍ତି ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ସମ୍ପାଦକ ପ୍ରଫେସର ଜଗବନ୍ଧୁ ସାମଲ।
2: ସେହି ସମୟରେ ଏଠି ଆମର ଯେଉଁ ସ୍ଥାନୀୟ ଡିଏଭି କଲେଜ ଥିଲା, ସେଇଠାରେ ଗୋଟିଏ ଜଗନ୍ନାଥ ଚେତନା ଉପରେ, ଜଗନ୍ନାଥ ସଂସ୍କୃତି ଉପରେ ଗୋଟିଏ ବଡ଼ ଆଲୋଚନା ଚକ୍ର ହୋଇଥିଲା। ସେଥିରେ ବହୁତ ମାନ୍ୟଗଣ୍ୟ ପଣ୍ଡିତ ଜ୍ଞାନୀ ଲୋକମାନେ ଯୋଗ ଦେଇଥିଲେ। ସେଇଠୁ ପ୍ରଥମ ପ୍ରେରଣା ମିଳିଲା ଯେ ଇଏ ହେଉଛି ଆଦିବାସୀ ଭୂଇଁ, ଏବଂ ଆଦିବାସୀମାନେ ହେଉଛନ୍ତି ଜଗନ୍ନାଥଙ୍କର ପ୍ରଥମ ସେବକ। ସେଇ ଚିନ୍ତାଧାରାରେ କିଛି ଅଲୌକିକ ଘଟଣା ମଧ୍ୟ ଘଟିଥିଲା, ଯାହା ହେଉ ସେମିତି ସେଇ ବର୍ଷରୁ ଆରମ୍ଭ।

ଏବଂ ଆଦିବାସୀ ସଂସ୍କୃତିର ଗୋଟିଏ ସମନ୍ୱୟ ଘଟିଛି ଏବଂ ତାକୁ ଉଜ୍ଜୀବିତ କରିକି ଏ ଶାବର ଶ୍ରୀକ୍ଷେତ୍ରର କେମିତି ପ୍ରତିଷ୍ଠା ହେବ ଏବଂ ଜଗନ୍ନାଥ ସଂସ୍କୃତି ଏବଂ ଜଗନ୍ନାଥଙ୍କ ଧର୍ମ ପ୍ରଚାର ପ୍ରସାର ହେବା ସହିତ ଏ ଅଞ୍ଚଳର ଆର୍ଥିକ ସାଂସ୍କୃତିକ ଜାଗରଣ ମଧ୍ୟ ହୋଇପାରିବ। ଏହାକୁ ଦୃଷ୍ଟିରେ ରଖିକି ଗୋଟିଏ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଉ, ରଥଯାତ୍ରା ମଧ୍ୟ ହେଉ, ଠାକୁରଙ୍କ ସେମିତି ମହିମା ଥିଲା ଯାହା ହେଉ, ସେହି ବର୍ଷ ମଧ୍ୟ ଚିନ୍ତା କରୁ କରୁ ସେହି ବର୍ଷ ପ୍ରଥମ ରଥଯାତ୍ରା ହୋଇଥିଲା 1972 ମସିହାରେ।

0: 1969 ମସିହାର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ଯେଉଁ ନବକଳେବର ହେଲା
1: ଶ୍ରୀଯୁକ୍ତ ଉମାକାନ୍ତ ଦାସ,
0: ସେ ନବକଳେବର ସହିତ ଆମର ଏ କ୍ଷେତ୍ରର ନିବିଡ଼ ସମ୍ପର୍କ ରହିଛି। କାରଣ ସେ ନବକଳେବରରୁ ଯେଉଁ ଅବଶିଷ୍ଟ ଦାରୁ, ସେ ଦାରୁରେ ଶ୍ରୀଧର ମହାରଣା ପ୍ରତିମା ନିର୍ମାଣ କଲେ ଏବଂ ସେ ପ୍ରତିମା ଦିବ୍ୟ ସୁନ୍ଦର ପ୍ରତିମା, ଅବଶ୍ୟ ଅପେକ୍ଷାକୃତ ଆକାରରେ ଛୋଟ ହେଲେ ହେଁ, ଶ୍ରୀଜଗନ୍ନାଥଙ୍କର ଶ୍ରୀକ୍ଷେତ୍ରରେ ଯେଉଁ ରୂପ ଅବିକଳ, ସେହି ରୂପକୁ ଯେମିତି ସିଏ ଉତ୍ତାରି ଦେଇଛନ୍ତି, ସେହି ପ୍ରତିମାକୁ ଜାକଜମକରେ କୋରାପୁଟକୁ ଅଣାଗଲା।
1: ଡକ୍ଟର କୁମାରମଣି ସାହୁ,
2: ସେତେବେଳକୁ ଅଣସର ଘର ହେଇଥିଲା, ଜଗନ୍ନାଥଙ୍କର ପ୍ରତିଷ୍ଠା ହେଇପାରିବ ନାହିଁ, ତେଣୁ ଅଣସର ଘରେ ଆମର ସେ ଡିଏଭି କଲେଜ ପାଖରେ ଦୁଇଟା ରୁମ୍ ଥିଲା, ଟିଣ ରୁମ୍, ଟିଣ ଘର,

0: ଶ୍ରୀଟିନଗରରେ କିଛି ବ୍ୟବହାର କରାଯାଇଥିଲା, ନୂଆକିରି ତିଆରି ହୋଇଥିଲା, ସେଇଠି ଠାକୁରଙ୍କୁ ନେଇକରି ରଖିଲେ ଏବଂ ସେଇଠି ଠାକୁରଙ୍କର ଅଣସର ସମୟରେ ହିଁ ପ୍ରତିଷ୍ଠା କାମ କରାଗଲା। ସଦାଶିବ ରଥ ଶର୍ମା ଥିଲେ, ଦାମୋଦର ପୁଷ୍ପାଳକ ଥିଲେ ଏବଂ ସେମାନଙ୍କ ଗହଣରେ ପ୍ରତିଷ୍ଠା କାମ ସେଇଠି ସରିଲା। ପ୍ରତିଷ୍ଠା ସରିଲା ପରେ ଅଣସର ପରେ ଠାକୁରଙ୍କୁ ଆଣିକିରି ଆମେ ବିଜୁଟିନଗରରେ ପ୍ରତିଷ୍ଠା କରେଇଲୁ।
1: ତରଙ୍ଗାୟିତ ପର୍ବତମାଳା, ଦିଗନ୍ତବ୍ୟାପୀ ସବୁଜ ବନାନୀ, କୁଳୁକୁଳୁ ନାଦିନୀ ଗିରି ନଦୀ, ମନପ୍ରାଣକୁ ଉତ୍ଫୁଲ୍ଲିତ କରୁଥିବା ଚିରସ୍ରାବୀ ଝରଣା ଯୁଗପତ ବିସ୍ମୟ, ପୁଲକ ସୃଷ୍ଟି କରୁଥିବା ଭୀମକାନ୍ତ ପ୍ରପାତ ଶ୍ରେଣୀ, ସୋପାନ ସୋପାନ ଓ ସଜୀକୃତ ଉପତ୍ୟକାକୁ ଧାରଣ କରେ ରୂପମୟୀ କୋରାପୁଟ, ଅନନ୍ତକାଳର ବହୁ ଜନଜାତିଙ୍କର ବାସଭୂମି।
2: ନିରନ୍ତର ପ୍ରକୃତିର ନିଭୃତ କୋଳରେ ଲାଳିତ ପାଳିତ ଏହି ଅମୃତର ସନ୍ତାନଗଣ ପ୍ରକୃତିର ନିରାଜନ କରିଆସୁଛନ୍ତି। ଏମାନଙ୍କ ବିଶ୍ୱାସ ଓ ଭାବନାର ପ୍ରତିଫଳନ ଉପଲବ୍ଧି କରିହୁଏ ସୌରାଙ୍କ କିତୁଙ୍ଗ, କୋୟାଙ୍କ ଜଗାରାଜୁ, କନ୍ଧଙ୍କ ଜଗାୟା, ଗାଦବାଙ୍କ ଜଗତା ଉପାସନା ମଧ୍ୟରେ। ଜଗନ୍ତା ବା ଜଗାରାଜୁ, କୋରାରାଜୁ ଓ ମୁତ୍ୟାଲୁଆମ୍ମାଙ୍କ ଉପାସନାରୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ତ୍ରିମୂର୍ତ୍ତି ଉପାସନାର ସଙ୍କେତ ମିଳିଥାଏ।
1: ପ୍ରକୃତି ହିଁ ଦେବତାର ରୂପ ନେଇ ଉଭା ହୁଏ ପ୍ରକୃତ ପରିପୃଷ୍ଟ ଏହି ମଣିଷଙ୍କ ସମ୍ମୁଖରେ। ଦାରୁ ଦେବତା ଶ୍ରୀଜଗନ୍ନାଥଙ୍କ ସହ ଏମାନଙ୍କର ସମ୍ପର୍କ କାଳକାଳର, ତେଣୁ ସେହିଦିନ ଏକ ସ୍ୱାଭାବିକ ଭାବର ଜୁଆର ଉଠିଥିଲା କୋରାପୁଟର ସମଗ୍ର ପାହାଡ଼ିଆ ପ୍ରାଣରେ।
2: କେଉଁ ଦୂରଦର୍ଶୀ ଦିଶାରୀର ଅବ୍ୟର୍ଥ ଗଣନାରେ ପ୍ରତିଷ୍ଠିତ ଅନାମଧେୟ କ୍ଷୁଦ୍ର ଆଦିବାସୀ ପଲ୍ଲୀ କୋରାପୁଟର ନିଶାଣିମୁଣ୍ଡା ବହୁ ସମୃଦ୍ଧିର କାରଣ ହୋଇପଡ଼ିଲା। ଏଇଠି ଗଢ଼ିଉଠିଲା ଏକ କ୍ଷୁଦ୍ର ସହର। ବ୍ରିଟିଶ ରାଜୁତିରେ 1870 ଯେତେବେଳେ ଏହାକୁ ଇଂରେଜମାନେ ସଦର ମହକୁମାର ରୂପ ଦେଲେ,
1: ସେହି ନିଶାଣିମୁଣ୍ଡାର ମହିମାରୁ ସବରଙ୍କ ପରମ ଆରାଧ୍ୟ ଶ୍ରୀଜଗନ୍ନାଥ ଚତୁର୍ଦ୍ଧା ମୂର୍ତ୍ତି ରୂପରେ ଏଠାରେ ବିଜେ କଲେ। ଅଗଣିତ ଭକ୍ତଙ୍କର ଦୃଷ୍ଟି ଆକର୍ଷଣ କଲା ଏହି ଭୂମି ଯେତେବେଳେ ଏହାର ପରିଚିତି ସାବର ଶ୍ରୀକ୍ଷେତ୍ର ରୂପରେ ବ୍ୟାପକ ହେବାକୁ ବସିଲା। ପରମ ପାବନ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ପୁରୀ ପରେ ଓଡ଼ିଶାର ଦକ୍ଷିଣ ଉପାନ୍ତରେ ଅନ୍ୟ ଏକ ଆକର୍ଷଣ ସବର ଅଧୁଷ୍ଠିତ ସାବର ଶ୍ରୀକ୍ଷେତ୍ର।
0: କୋରାପୁଟର ସେପାଖରେ ରହିଲା ବସ୍ଷ୍ଟାଣ୍ଡ, ଏ ପାଖରେ ଦଣ୍ଡକାରଣ ରହିଲା, ମଝିରେ ଗୋଟିଏ ପାହାଡ଼। ଏ ପାହାଡ଼ଟା
3: ଡକ୍ଟର କୁମାରମଣି ସାହୁ
0: ବୋଧ ହୁଏ ଜଗନ୍ନାଥଙ୍କ ଇଚ୍ଛାରେ ସୁରକ୍ଷିତ ହେଇକିରି ଥିଲା। ଲଣ୍ଡା ଥିଲା, ବୁଦୁବୁଦିକିଆ ଗଛ ଥିଲା, ଟାଙ୍ଗେରା ପାହାଡ଼ ପଥର ସବୁ ଥିଲା ଏବଂ ଦେଖିଲୁ ମନ୍ଦିରର ପ୍ରତିଷ୍ଠା କରିବା ପାଇଁ ଉପଯୁକ୍ତ ସ୍ଥାନ, କାରଣ ତା ପାଖରେ ଶ୍ମଶାନ ନାହିଁ। ଯେଉଁ ଯେଉଁ ବିଧି ନିୟମ ସବୁ ରହିଛି, ଯେଉଁ ଜାଗାରେ ମନ୍ଦିର ହେବା କଥା, ଉଇଉଙ୍କା ନଥିଲା, ମନ୍ଦିର ନଥିଲା, ସାପ ବିଳ ନଥିଲା, ଏମିତି କେତେ ଗୁଡ଼ା ରହିଛି ସବୁ ନିୟମ। ସେ ନିୟମ ଦ୍ୱାରା ଦେଖିଲୁ ଯେ ପାହାଡ଼ର କେଉଁ ଜାଗାରେ ସେ ପ୍ରକାର କିଛି ସ୍ଥାନ ନାହିଁ, ତେଣୁ ନିଶ୍ଚିତ କଲୁ ଯେ ଏଇ ଜାଗାଟାରେ ଆମେ ମନ୍ଦିର ପ୍ରତିଷ୍ଠା କରିବୁ। ଆଉ ସେତେବେଳେ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଗୋଟିଏ ନଡ଼ିଆ ପିଟିକିରି 8-10 ଲୋକ ରହିକିରି ଆମେ କେବଳ ଏଠି ଆରମ୍ଭ କରିଥିଲୁ। ପିଚୁଟିଣ ଘରରେ ପ୍ରଥମେ ମନ୍ଦିର ହେଲା।
1: ଜୁଲାଇ 12 ଆଷାଢ଼ ଶୁକ୍ଳ ଦ୍ୱିତୀୟା, ସାବର ଶ୍ରୀକ୍ଷେତ୍ରରେ ପହିଲେ ଶ୍ରୀଗୁଣ୍ଡିଚାର ଆୟୋଜନ, ମନରେ ଆଶଙ୍କା କି ପ୍ରକାର ଯାତ୍ରା ଅନୁଷ୍ଠିତ ହେବ। ଅନୁଭୂତି ନାହିଁ, ନୀତି ନିୟମ କାହାକୁ ଜଣା ନାହିଁ, କିନ୍ତୁ ସ୍ତମ୍ଭ ଭଳି ଉପସ୍ଥିତ ଥାନ୍ତି ପଣ୍ଡିତ ରଥ ଶର୍ମା।
2: ସ୍ୱଳ୍ପ ସମୟ ଭିତରେ ଏକ ସଦୃଶ ରଥ ନିର୍ମାଣ କରିଥାନ୍ତି ସ୍ଥାନୀୟ ବିନ୍ଧାଣୀମାନେ। ଠାକୁରେ ବିଜେ କରିବା ପରେ ବିଭିନ୍ନ ସ୍ତରରୁ ସହଯୋଗର ହାତ ଲମ୍ବି ଆସିଲା। ନିର୍ଦ୍ଧାରିତ ସମୟରେ 4 ନୀଳଶୈଳ ଉପରୁ ପହଣ୍ଡି ବିଜେ କଲେ ସହସ୍ରାଧିକ ଲୋକ ପାହାଡ଼ ତଳକୁ ଲମ୍ବିଥିବା ଅଙ୍କାବଙ୍କା ରାସ୍ତାର ଧାରେ ଧାରେ ଜମା ହୋଇଥାନ୍ତି, ଅଧିକାଂଶ ଆଦିବାସୀ ମହିଳା।
1: ରଙ୍ଗ ବେରଙ୍ଗ ପାରମ୍ପରିକ ପୋଷାକ ପରିଧାନ କରି ଉତ୍ସୁକ ମନରେ ଆସିଥାନ୍ତି ପ୍ରିୟ ପରିଜନଙ୍କ ସହିତ ପରମପ୍ରିୟ ଜଗନ୍ନାଥଙ୍କୁ ଭେଟିବେ। ଅନେକଙ୍କ ହାତରେ ଭେଟି, ବନକୁସୁମ ଆଉ ଫଳମୂଳ।
4: ସାବର ଶ୍ରୀକ୍ଷେତ୍ରରେ
3: କହୁଛନ୍ତି ଉମାକାନ୍ତ ଦାସ,
4: ରଥଯାତ୍ରା ଆରମ୍ଭ ହେଲା 1972। କହିବାକୁ ଗଲେ ଏ ଯାତ୍ରା କରିବା ହିଁ ସେତେବେଳର ଲୋକମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସେତେବେଳର କିଛି ଯୁବକ ବନ୍ଧୁ ଏକତ୍ର ହୋଇକରି ବିଚାର କଲେ ଆମେ କୋରାପୁଟର ଏ ଦାଣ୍ଡରେ ଆକୁ ବଡ଼ ଦାଣ୍ଡ କରିବା, ଏଠି ରଥଯାତ୍ରା ହେବ।
5: ହେ ଭକତେ, ଆରେ ସାବର ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ ପରେ ବିଜେ କରିଛନ୍ତି ହରି, ତାଙ୍କ ନାମ ଧରି ଟାଣିନେ ରଥ ଭବ ସାଗରୁ ହୋଇବ ପାଣିରେ।

0: 43 ନମ୍ବର ଜାତୀୟ ରାଜପଥ ସହରର ଏକମାତ୍ର ପ୍ରଶସ୍ତ ରାସ୍ତା ବଡ଼ଦାଣ୍ଡ ହୋଇଗଲା। ରାସ୍ତାର ଦୁଇଧାରେ ଅସୁମାରୀ ଆଦିବାସୀ ଜନତା। ଏତେ ଲୋକଙ୍କ ପାଖରେ ରଥଯାତ୍ରାର ଖବର କେମିତି ପହଞ୍ଚିଲା କେଜାଣି। ନବରଙ୍ଗପୁର ଅଞ୍ଚଳରୁ ଗଣ୍ଡ, ଭତରା, ଅମନାତ୍ୟ, ଦୁରୁଆ, ମାଲକାନଗିରି ଅଞ୍ଚଳରୁ ବଣ୍ଡା, ଦିଦାଇ, ଗୁଣୁପୁର ଅଞ୍ଚଳରୁ ସୌରା, ରାୟଗଡ଼ା ଅଞ୍ଚଳରୁ କନ୍ଧ, ଲାଞ୍ଜିଆ ସୌରା, କୁଟିଆ କନ୍ଧ ଓ କୋରାପୁଟ ଅଞ୍ଚଳରୁ ପରଜା, କନ୍ଧ, ଗାଧବା ଜନଜାତିର ଲୋକ ସମାବେଶ ହୋଇଥିଲେ।
1: ପ୍ରଭୁଙ୍କର ଭାବଡୋରି ସମସ୍ତଙ୍କୁ ଟାଣି ଆଣିଛି। କାଳକାଳର ସମ୍ପର୍କ ପୁନଃ ପ୍ରାଣବନ୍ତ ହୋଇଛି। ଏଥିପାଇଁ ପ୍ରଭୁଙ୍କର ଆବିର୍ଭାବ ହୋଇଛି ଏ ଭୂଇଁରେ ଶତାବ୍ଦୀ ଶତାବ୍ଦୀ ଅତିକ୍ରମ କରି।
0: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥରେ ଛେରା ପହଁରା କରନ୍ତି ସ୍ୱୟଂ ଠାକୁର ରାଜା। ସାବର ଶ୍ରୀକ୍ଷେତ୍ରରେ ଠାକୁରଙ୍କ ରଥରେ ଛେରା ପହଁରା କରିବ କିଏ?
2: ପହଣ୍ଡିତ ହେଲା
3: ଶ୍ରୀଯୁକ୍ତ ଉମାକାନ୍ତ ଦାସ।
2: ଏବଂ ଠାକୁର ରଥ ଉପରେ ବିରାଜମାନ କଲା ପରେ ଠାକୁରଙ୍କର ଛେରା ପହଁରା ହେବ। ଏ ଛେରା ପହଁରା କରିବା ପ୍ରସଙ୍ଗ ଯେତେବେଳେ ଆସିଲା ସେତେବେଳେ ଚିନ୍ତା ପଡ଼ିଲା ଛେରା ପହଁରା କରିବ କିଏ। ସେଇଥିପାଇଁ ଆକସ୍ମିକ ନିଷ୍ପତ୍ତି ନିଆଗଲା ଯେ ଆଦିବାସୀ ଗାଁର ଜଣେ ବୃଦ୍ଧ ନାୟକ, ତାଙ୍କୁ ଆମେ ନିମନ୍ତ୍ରଣ କରି ଆଣିବା ଏବଂ ସିଏ ଆମ ରଥ ଉପରେ ଛେରା ପହଁରା କରିବେ। ସେହି ଅନୁକ୍ରମେ ଏ ପାଖ ଗାଁର କୁମ୍ଭା ଗାଁ ବୋଲି ଗୋଟେ ଗାଁ ଅଛି, ସେ ଗାଁର ଆଦିବାସୀ ବୃଦ୍ଧ ନାୟକ ତାଙ୍କୁ ନିମନ୍ତ୍ରଣ କରି ଅଣାଗଲା ଏବଂ ସିଏ ରଥ ଉପରେ ପ୍ରଥମ ଥର ପାଇଁ ସିଏ କୋରାପୁଟ ରାଜା ଭଳି ରଥ ଉପରେ ଛେରା ପହଁରା କଲେ।

0: ରଥ ଉପରେ ଆଦିବାସୀ ଗାଁମାନଙ୍କର ନାୟକମାନଙ୍କୁ କୋରାପୁଟ ଜିଲ୍ଲାପାଳ ଶିରୋପା ବନ୍ଧନ କଲେ। ସେଦିନ ରଥ ଉପରେ ଠାକୁରଙ୍କୁ ଯେଉଁ ପ୍ରଥମ ଭୋଗ ଲାଗି ହୋଇଥିଲା ତାହା ଥିଲା ଜଣେ ଆଦିବାସୀ ରମଣୀର, ଯିଏ ଏକ ଚାଙ୍ଗୁଡ଼ାରେ ଆମ୍ବ ପଣସ, ନଡ଼ିଆ କଦଳୀ ଓ ଅନ୍ୟ ବନ୍ୟ ଫଳଫୁଲର ସମ୍ଭାର ନେଇ ରଥ ଉପରକୁ ବଢ଼େଇ ଦେଇଥିଲା।
1: ଏହି ପ୍ରଥାମାନ ଅଦ୍ୟାବଧି ଅନୁସୃତ।
2: ଆଉ ଗୋଟିଏ ବଡ଼ ଜିନିଷ ଆମେ ଲକ୍ଷ୍ୟ କରିବାର କଥା ଯେ ଠାକୁରଙ୍କୁ ଯେଉଁ ଭୋଗ ଲାଗି ହେଲା, ସେ ଭୋଗ ପ୍ରଥମେ ଆଦିବାସୀ ଲୋକମାନଙ୍କର ଭୋଗ ଲାଗି ହେଲା। ଏତେ ଉତ୍ସାହର ସହିତ ସେମାନେ ଏତେ ଭୋଗ ଧରିକିରି ସବୁ ନିଜ ନିଜ ଅଞ୍ଚଳରୁ ଆସିଥିଲେ। ବିଭିନ୍ନ ପ୍ରକାର ଫଳ, ନାନା ପ୍ରକାରର ଫଳ, ଆମ୍ବ, ପଣସ, ସପୁରୀ ଏବଂ କମଳା, ଏ ନାନା ପ୍ରକାର ବିଭିନ୍ନ ଅଞ୍ଚଳରେ ମିଳୁଥିବା ଫଳ ସେମାନେ ବଡ଼ ବଡ଼ ଚାଙ୍ଗୁଡ଼ିମାନଙ୍କରେ ଧରିକିରି ଆସିଥିଲେ। ନଡ଼ିଆ କଦଳୀ ତ ସାଧାରଣ କଥା, ଆଉ ବିଭିନ୍ନ ପ୍ରକାର ବନ୍ୟ ଫଳ ଏସବୁ ଧରିକିରି ସେମାନେ ଆସିଥିଲେ, ଯେଉଁଗୁଡ଼ାକ ଠାକୁରଙ୍କୁ ଲାଗି କରାଗଲା। ଗୋଟିଏ ପରେ ଗୋଟିଏ, ଗୋଟିଏ ପରେ ଗୋଟିଏ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କର ଏ ଭୋଗ ରହିଥିବା ଚାଙ୍ଗୁଡ଼ା ରଥ ଉପରକୁ ଉଠିଲା। ସେ ଦୃଶ୍ୟ ବଡ଼ ମନୋଲୋଭା ଦୃଶ୍ୟ।

0: ପ୍ରଧାନ ସେବକ ଭାବରେ ଜିଲ୍ଲାପାଳ କାମ କରନ୍ତି
1: ପ୍ରଫେସର ଜଗବନ୍ଧୁ ସାମଲ
0: ଏବଂ କର୍ତ୍ତା ଭାବରେ ଏସ୍ପି ମହୋଦୟ କାମ କରନ୍ତି ଏଣୁ ସେମାନେ ଉପାସ ରହି ଠାକୁରଙ୍କର ଆଜ୍ଞାମାଳ ଆଣି ତାଙ୍କ ଠାକୁରଙ୍କର ପହଣ୍ଡରେ ପହଞ୍ଚି ଠାକୁରଙ୍କର ଗୁଣ୍ଡିଚା ମନ୍ଦିର ଠାକୁର ପହଞ୍ଚିବା ପର୍ଯ୍ୟନ୍ତ ସେମାନେ ସମସ୍ତେ ସହଯୋଗ କରନ୍ତି ଏବଂ ସେମାନେ ନିଷ୍ଠାର ସହିତ ରୁହନ୍ତି ଉପବାସ ମଧ୍ୟ ରହନ୍ତି ଆଉ ଗୋଟିଏ କଥା ସାବର ଶ୍ରୀକ୍ଷେତ୍ର କୋରାପୁଟ ରହିଛି ଏ ମନ୍ଦିରର ଦ୍ୱାର ସମସ୍ତ ପାଇଁ ଉନ୍ମୁକ୍ତ ରହିଛି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଯିଏ ଶ୍ରଦ୍ଧାର ସହିତ ଠାକୁରଙ୍କୁ ଦର୍ଶନ କରିବାକୁ ଆସିବ କାହାରିକି ବାରଣ ନାହିଁ
2: ଆମର ଗୋଟେ ଭୋଗ ହୁଏ ଯୋଉଟା ମାଲପା
1: ଡକ୍ଟର କୁମାରମଣି ସାହୁ
2: ଏଇଟା ମାଲପା ଭୋଗ ପ୍ରାୟ କୋଉଠି ପ୍ରାୟ ନଥିବ କିନ୍ତୁ ଆମର ଏଠି ମାଲପା ଭୋଗଟା ହଉଛି ମୁଖ୍ୟ ମାଲପା ଭୋଗ ଆଉ ଗୋଟେ ବିଶେଷତ୍ୱ ହଉଛି ଯୋଉ ଡାହୁକ ମାନେ ରହନ୍ତି ରଥରେ ସେମାନେ ଅଶ୍ଳୀଳ ଗୀତ ବୋଲିବେ ନାହିଁ ଆମେ ତାଙ୍କୁ ଗୀତ ଲେଖିକି ଦେଇଥିଲୁ ସେ ପୋଲିସ ଡିପାର୍ଟମେଣ୍ଟରେ ଚାକିରି କରନ୍ତି
3: ମୋ ନାଁ ରାଜେନ୍ଦ୍ରନାଥ ପତି ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଆଉ ମୁଁ କିଛି ବର୍ଷ ହେଲା ଡାହୁକ ସେବାରେ ରହିଛି ଆଉ ପୂର୍ବରୁ ଅନ୍ୟ ସେବାରେ ମଧ୍ୟ ରହୁଥିଲି
4: ଆମର ଯୋଉ ଗୀତଟା ଗାଇବେ ଟିକେ ଗାଇ ଦିଅନ୍ତୁ
3: ହେ ଭକତେ ଆରେ ସାବର ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ ପରେ ବିଜେ କରିଛନ୍ତି ହରି ତାଙ୍କ

0: ଧରି ଟାଣିଲେ ରଥ ଭବ ସାଗର ହୋଇବ ପାରିରେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
1: ସେ ଗୀତ ଯୋଉଟା ଶୁଦ୍ଧ ଶବ୍ଦରେ ଭଲ ଅର୍ଥ ବାହାର କରୁଥିବ ସେଇ ପ୍ରକାର ଗୀତ ସେମାନେ ବୋଲନ୍ତି। ଅଶ୍ଳୀଳ ଗୀତ ବୋଲାଯାଏ ଆରମ୍ଭ ବର୍ତ୍ତମାନ
2: କୋରାପୁଟରେ
3: ଶ୍ରୀଯୁକ୍ତ ଉମାକାନ୍ତ ଦାସ।
2: ମାଉସୀମା ପରମ୍ପରା ଅଭିନବ ବୋଲି କହିବାକୁ ହବ, କାରଣ ଆମେ ଯୋଉଟାକୁ ବଡ଼ଦାଣ୍ଡ ବୋଲି ଧରି ନେଇଛୁ ସେ ବଡ଼ଦାଣ୍ଡରେ ମନ୍ଦିର ବି ନାହିଁ। ତେଣୁ ସେତେବେଳେ ମାଉସୀ ମାଙ୍କ ମନ୍ଦିର କେମିତି ହବ କଣ ହବ ଏଇ ଚିନ୍ତା ସେତେବେଳେ ରଥଯାତ୍ରା ହେଲା ପରେ ଏଇ ଚିନ୍ତା ଗୁଡାକ ଆସିଗଲା ସେଇ ବର୍ଷ। ଏବଂ ସେତିକି ବେଳେ ସ୍ଥିର କରାହେଲା ଯେ କୋରାପୁଟ ସହରର ଥାନା ଅଧିକାରୀଙ୍କ ଘରଟା ତାଙ୍କ ରେସିଡେନ୍ସଟା ରାସ୍ତା ଉପରେ ରହିଛି, ସେଇଠି ମାଉସୀ ମାଙ୍କର ମନ୍ଦିର ତାଙ୍କ ଘରଟା ହୁଏ ମାଉସୀ ମାଙ୍କ ମନ୍ଦିର।
4: ଅଭିନବ ଉନ୍ମାଦନା ଭିତରେ ଅଶେଷ ପ୍ରତୀକ୍ଷାର ମୁହୂର୍ତ୍ତମାନଙ୍କୁ ଅତିକ୍ରମ କରି ସାବର ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ଗଡ଼ି ଚାଲିଲା କାଳିଆର ରଥ, ଅନେକଙ୍କ ମନରେ ସ୍ୱପ୍ନର ପ୍ରତୀତି। ସତରେ କ'ଣ କୋରାପୁଟରେ ରଥଯାତ୍ରା ହେଉଛି? ୧୯୭୮ ମସିହାର ଜୁନ୍ 9 ତାରିଖ ପୁରୀର ଠାକୁର ରାଜାଙ୍କ ଉପସ୍ଥିତିରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରନ୍ତି ନବନିର୍ମିତ ମନ୍ଦିରରେ।
5: ପରେ ପରେ ଦ୍ରୁତ ବେଗରେ ସାବର ଶ୍ରୀକ୍ଷେତ୍ର ପ୍ରକଳ୍ପ କାୟା ବିସ୍ତାର କରିଚାଲେ। 1982 ମସିହାରେ ପ୍ରତିଷ୍ଠିତ ହୁଅନ୍ତି ଶ୍ରୀ ସବରେଶ୍ୱର। ସୁଦୂର ବାରାଣାସୀ କାଶୀରେ 200 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପୂଜିତ ହେଉଥିବା ବାଣଲିଙ୍ଗ ଜଣେ ବ୍ରାହ୍ମଣଙ୍କ ଘରୁ ଆସି ସାବର ଶ୍ରୀକ୍ଷେତ୍ରରେ ଶ୍ରୀ ସବରେଶ୍ୱର ହୁଅନ୍ତି ଶିବ।
4: 1988 ମସିହା ଫେବୃଆରୀ 25 ତାରିଖରୁ 29 ତାରିଖ ଯାଏ ସାବର ଶ୍ରୀକ୍ଷେତ୍ରରେ ପୁରୀ ଗଜପତି ମହାରାଜାଙ୍କ ଉପସ୍ଥିତିରେ ପାର୍ଶ୍ୱ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପାଦିତ ହୁଏ।
5: ଶ୍ରୀଜଗନ୍ନାଥଙ୍କ ପାର୍ଶ୍ୱ ଦେବତା ରୂପେ ମନ୍ଦିରର ପ୍ରଥମ ବେଢ଼ାରେ ବିଜେ କଲେ ଶ୍ରୀ ମହାବୀର ହନୁମାନ, ଶ୍ରୀ ଗଣେଶ, ଶ୍ରୀ ସୂର୍ଯ୍ୟ, ଶ୍ରୀ ଲକ୍ଷ୍ମୀ ନୃସିଂହ, ମାତା ବିମଳା, ସରସ୍ୱତୀ, ଲଳିତାମ୍ବିକେ, ମହାଲକ୍ଷ୍ମୀ ଓ ନବଗ୍ରହ।

0: ଏହି ବେଢ଼ାରେ ମନ୍ଦିରର ଉତ୍ତର ପାର୍ଶ୍ୱରେ ଦୋଳ ମଣ୍ଡପ। ଏହାରି ଉପରେ ପହଞ୍ଚି ଠିକ୍ ସମୁଦ୍ର ପତନରୁ 3000 ଫୁଟ ଉଚ୍ଚରେ ଠିଆ ହୋଇ ମେଘମୁକ୍ତ ଆକାଶରେ ଆଗ୍ନେୟ କୋଣକୁ ଅନେଇଲେ ଦୂର ଦିଗ୍ବଳରେ ଦିଶିଯାଏ ଉତ୍ତୁଙ୍ଗ ଦେଓମାଳୀର ଜମଜ ଶିଖର।
1: ଖିଲିଖିଲି ପବନ ବହୁଥାଏ। ଏଇଠି ଠିଆ ହୋଇ କୋରାପୁଟ ସହରଟାକୁ ଆକଳନ କରିହୁଏ। ଏଠାରୁ ଟିକିଏ ପୂର୍ବ ଆଡ଼କୁ ଗଲେ ଗରୁଡ଼ ସ୍ତମ୍ଭ, ଏହାରି ପଛରେ ଠିଆ ହେଲେ ବାମ ପାର୍ଶ୍ୱରେ ଏକ ବେଢ଼ାର ଅନ୍ୟତମ ଆକର୍ଷଣ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ।
0: ବଡ଼ ବିଚିତ୍ର ଦେବତା ଶ୍ରୀ ଜଗନ୍ନାଥ, ସେ ଏକରେ ଅନେକ, ଅନେକରୁ ଏକ, ବହୁ ରୂପରେ ସେ ଗୋଟିଏ ରୂପ। ସମସ୍ତ ମତବାଦୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରୀ ଜଗନ୍ନାଥ ବର୍ଷ ମଧ୍ୟରେ ନାନା ସମୟରେ ନାନା ବେଶ ଧାରଣ କରନ୍ତି।
1: ତହିଁରୁ କେତୋଟି ସୁନିର୍ବାଚିତ ବେଶ ଏଠାରେ ପ୍ରଦର୍ଶିତ ହୋଇଛି। ତଳକୁ ଓହ୍ଲାଇଲେ ସିଂହଦ୍ୱାରକୁ ଲାଗି ଦକ୍ଷିଣ ପାର୍ଶ୍ୱରେ ଶ୍ରୀ ସବରେଶ୍ୱରଙ୍କ ମନ୍ଦିର, ଏହି ମନ୍ଦିରକୁ ଲାଗି ଦ୍ୱିତୀୟ ବେଢ଼ା, ଯେଉଁଠି ବିଜେ କରିଛନ୍ତି ପୁଣ୍ୟଭୂମି ଭାରତର ପ୍ରମୁଖ ତୀର୍ଥସ୍ଥଳୀମାନଙ୍କର ପରମ ଆରାଧ୍ୟ ଦେବତା ଅମରନାଥଙ୍କଠାରୁ ଆରମ୍ଭ କରି ରାମେଶ୍ୱରଙ୍କ ପର୍ଯ୍ୟନ୍ତ।
0: ଏହି ବେଢ଼ାରେ ଅପୂର୍ବ ତୀର୍ଥ ପରିକ୍ରମାର ଅନୁଭବ ହୋଇଥାଏ। ଲାଗେ ସକଳ ତୀର୍ଥ ତୋ ଚରଣେ ବଦ୍ରିକା ଜୀବିକି କାରଣେ।
1: ତଳକୁ ଓହ୍ଲାଇଲେ ତୃତୀୟ ବେଢ଼ା, ଏଠାରେ ଉତ୍କଳଖଣ୍ଡର ବହୁ ପ୍ରସିଦ୍ଧ ଦେବଦେବୀ ଶ୍ରୀକ୍ଷେତ୍ରର ସିଦ୍ଧ ମହାବୀରଙ୍କଠାରୁ ଆରମ୍ଭ କରି ସୋନପୁରର ସୁବର୍ଣ୍ଣ ମେରୁ ପର୍ଯ୍ୟନ୍ତ ବିରାଜମାନ କରୁଛନ୍ତି।
0: ଦ୍ୱିତୀୟ ଓ ତୃତୀୟ ବେଢ଼ା ମଝିରେ ଅନ୍ୟ ଏକ ବେଢ଼ା ଏଠି ଗଢ଼ି ଉଠିଛି, ଯୁଗେ ଯୁଗେ ଜଗନ୍ନାଥ ଯେଉଁଠି ମହାପ୍ରଭୁଙ୍କର ବହୁ ଲୀଳା ପ୍ରଦର୍ଶିତ ହୋଇଛି।
1: ଟିକିଏ ଉପରକୁ ଗଲେ ଏହାରି ପୂର୍ବ ପାର୍ଶ୍ୱରେ ରହିଛି ଭାଗବତ ଘର, ଏଠାରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଦାରୁବିଗ୍ରହ ବିଦ୍ୟମାନ। ଏଠାରୁ ଓହ୍ଲାଇଲେ ବାମ ପାର୍ଶ୍ୱରେ ବାଟଗଣେଶ ବିରାଜମାନ କରୁଛନ୍ତି।
0: 1998 ମସିହାରେ ଦ୍ୱିତୀୟ ତୃତୀୟ ବେଢ଼ାର ବିଜେ ଦେବାଦେବୀଙ୍କୁ ପ୍ରତିଷ୍ଠା କରାଯାଇଥିଲା, କିନ୍ତୁ 1990 ଅଗଷ୍ଟ 8 ତାରିଖ ରାଧାଷ୍ଟମୀ ତିଥିରେ ଭାଗବତ ଘର ଓ ତହିଁରେ ଅତିବଡ଼ିଙ୍କ ଦାରୁବିଗ୍ରହ ପ୍ରତିଷ୍ଠିତ ହୋଇଥିଲେ।
1: ଦୋଳମଣ୍ଡପର ଉତ୍ତରପଟକୁ ରାସ୍ତା ଓ ରାସ୍ତା ପରେ ରହିଛି ଚମ୍ପକାଶ୍ରମ, ଏହାରି ଭିତରେ ଥିବା ମଣ୍ଡପମାନଙ୍କରେ ବିବାହ ବ୍ରତ ଆଦି ଶୁଭକର୍ମମାନ ଅନୁଷ୍ଠିତ ହୁଏ। ଏହି ପରିସରରେ ଉତ୍ତରପଟକୁ ରହିଛି ସବରଙ୍କ ଇଷ୍ଟଦେବ ମାତା ରବନମ୍ଙ୍କ ମନ୍ଦିର। ପ୍ରତି ଅକ୍ଷୟ ତୃତୀୟା ଦିନ ଏଠାରେ ସବର ସମ୍ପ୍ରଦାୟର ଉତ୍ସବ ଅନୁଷ୍ଠିତ ହୁଏ।
0: ସାବର ଶ୍ରୀକ୍ଷେତ୍ରର ଇତିହାସ ପ୍ରାଚୀନ ନୁହେଁ, ହେଲେ ହିଁ ଏହି ସ୍ୱଳ୍ପକାଳ ଅତ୍ୟନ୍ତ ଘଟଣାବହୁଳ। ଏହା ଏକ ବହୁମୁଖୀ ଅନୁଷ୍ଠାନ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀ ଚେତନାର ଆଧାରଶିଳା ଉପରେ ପ୍ରତିଷ୍ଠିତ। ଶ୍ରୀଜଗନ୍ନାଥ ଚେତନା ସଂସ୍କୃତିର

0: ପ୍ରସାର ପ୍ରଚାରରେ ପ୍ରତିବଦ୍ଧ ଅନୁଷ୍ଠାନ ହୋଇଥିବାରୁ ଏହାର କାର୍ଯ୍ୟଧାରା ଅତ୍ୟନ୍ତ ଜଟିଳ ହେବା ସ୍ୱାଭାବିକ।
1: 1983 ମସିହା ମେ ମାସର 22 ତାରିଖରୁ ଏହି ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି କୁହାଯାଇପାରେ।
0: ଆଦିବାସୀ ସଂସ୍କୃତିର ସଂରକ୍ଷଣ ଓ ଏହାର ଗବେଷଣା ଏହି ଦୁଇଟି ଦିଗକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଦୁଇଟି ସହଯୋଗୀ ଅନୁଷ୍ଠାନ ମଧ୍ୟ ଗଢ଼ି ଉଠିଥିଲା। ଗୋଟିଏ ଆଦିବାସୀ ସଂଗ୍ରହାଳୟ ଓ ଅନ୍ୟଟି ଏକ ଗବେଷଣା କେନ୍ଦ୍ର ବିଶ୍ଳେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦ। ଏହି ଉଭୟଟି ସ୍ୱୟଂଶାସିତ ସଂସ୍ଥା।
1: ସମ୍ପ୍ରତି ସାବର ସଂସ୍କୃତି ଗବେଷଣା କେନ୍ଦ୍ରର ନିଜସ୍ୱ ସୌଧ ନିର୍ମିତ ହୋଇଛି। ମୋଟର ରାସ୍ତାରେ ନୀଳଶୈଳ ଉପରକୁ ଗଲାବେଳେ ବାମପାର୍ଶ୍ୱରେ ଏକ ସଦୃଶ ଅଟ୍ଟାଳିକା ଜ୍ଞାନ ମନ୍ଦିର। ଏହି କେନ୍ଦ୍ରଟିରେ ତିନୋଟି ମୁଖ୍ୟ ବିଭାଗ ଅଛି, ଇ ଲାଇବ୍ରେରୀ ଓ ଗ୍ରନ୍ଥାଗାର, ଗବେଷଣା ଏବଂ ସୂଚନା ସଂଗ୍ରହ, ସଂରକ୍ଷଣ ଓ ସମ୍ପ୍ରସାରଣ।
0: ଏଠାରେ ଥିବା ଗ୍ରନ୍ଥାଗାରରେ ବହୁ ଦୁର୍ମୂଲ୍ୟ ଗ୍ରନ୍ଥ ସନ୍ନିବେଶିତ। ସାବର ସଂସ୍କୃତି, ଶ୍ରୀଜଗନ୍ନାଥ ତତ୍ତ୍ୱ, ମୂର୍ତ୍ତି ତତ୍ତ୍ୱ ଇତ୍ୟାଦିରେ ଗବେଷଣା କରୁଥିବା ବିଦ୍ୱାନଗଣ ଏହି ଅନୁଷ୍ଠାନର ସହାୟତା ନେଇଥାନ୍ତି।
1: ସାବର ଶ୍ରୀକ୍ଷେତ୍ରସ୍ଥ ମୁଖ୍ୟ ମନ୍ଦିର ତଥା ପାର୍ଶ୍ୱ ମନ୍ଦିରଗୁଡ଼ିକର ଗାତ୍ରରେ ଯେଉଁ ମୂର୍ତ୍ତିଗୁଡ଼ିକୁ ସଂଲଗ୍ନ କରାଯାଇଛି ସେଗୁଡ଼ିକ ଭାରତୀୟ ମନ୍ଦିର ତତ୍ତ୍ୱ ଓ ମୂର୍ତ୍ତି ତତ୍ତ୍ୱ ଉପରେ ଆଧାରିତ ହୋଇଥିବାରୁ ବୈଜ୍ଞାନିକ ରୀତିରେ ସେଗୁଡ଼ିକର ଅଧ୍ୟୟନ ଗବେଷକଙ୍କୁ ବହୁ ଖୋରାକ ଯୋଗାଇଥାଏ।
0: 2000 ଅନୁଷ୍ଠିତ ଉତ୍ସବରେ ଏହି ମୂର୍ତ୍ତିମାନଙ୍କୁ ପ୍ରତିଷ୍ଠା କରାଯାଇଥିଲା। ଗବେଷଣାକୁ ଲୋକାଭିମୁଖୀ କରିବା ପାଇଁ ଏବେ ପୋଡ଼ାଗଡ଼ ନିକଟରେ ପ୍ରାୟ 48 ଏକର ପରିମିତ ଜମି କ୍ରୟ କରାଯାଇଛି। ଏଥିରେ କୃଷି ସମ୍ପର୍କୀୟ ପରୀକ୍ଷା ନିରୀକ୍ଷା, ପର୍ଯ୍ୟଟନ ଭିତ୍ତିକ ଶିଳ୍ପରେ ଆତ୍ମନିୟୋଜକୁ ଏକ କର୍ମଶାଳା ଓ ତାଲିମ କେନ୍ଦ୍ରର ପରିକଳ୍ପନାରୁ ଜନ୍ମ ନେଇଛି ପଞ୍ଚବଟି। ଏଥିପାଇଁ ଷ୍ଟାର୍ଟ ନାମକ ଏକ ସ୍ୱୟଂ କ୍ରିୟାଶୀଳ ସଂସ୍ଥାର ଉତ୍ପତ୍ତି ହୋଇଛି। ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବା ପାଇଁ ମନ୍ଦିର ପରିସରରେ ସାବର ଶ୍ରୀକ୍ଷେତ୍ର ସଦ୍ଗ୍ରନ୍ଥ ଭଣ୍ଡାର ସାଙ୍ଗକୁ ରହିଛି ସେହି ଭଣ୍ଡାର, ଯେଉଁଠି ପୂଜା ସାମଗ୍ରୀ, ମୁକୁଟ, ଅଳଙ୍କାର ଆଦି ପଦାର୍ଥ ବିକ୍ରି ହେଉଛି। ନିକଟରେ ଅଛି ଯାତ୍ରୀଙ୍କ ସୁବିଧା ସକାଶେ ସ୍ନାନାଗାର ଓ ଜିନିଷପତ୍ର ରଖିବା ପାଇଁ କ୍ଲୋକ୍ ରୁମ୍। ମନ୍ଦିର ପାଦଦେଶରେ ସୁଲଭ ରହଣି ପାଇଁ ରହିଛି ସାବର ଶ୍ରୀକ୍ଷେତ୍ର ଅତିଥି ଭବନ ଓ ସାବର ଶ୍ରୀକ୍ଷେତ୍ର ଅତିଥି ନିବାସ।
1: ଅପରପାର୍ଶ୍ୱରେ ରହିଛି ଯାତ୍ରୀ ନିବାସ। ଏବେ ଆନନ୍ଦ ବଜାର ତଳକୁ ଓହ୍ଲାଇଲେ ବହୁ ପ୍ରକୋଷ୍ଠ ବିଶିଷ୍ଟ ଏକ ସୁଲଭ ନିବାସସ୍ଥଳୀର ନିର୍ମାଣ ସରିଛି। ସମ୍ପ୍ରତି ଶାନ୍ତି ଏକ ନିବାସସ୍ଥଳୀ ଏହା ସହିତ ଯୋଗ କରାଯାଇଛି।
0: ସାବର ଶ୍ରୀକ୍ଷେତ୍ର ଏକ ଦିଶାଯନ୍ତ୍ର ଉପରେ ପ୍ରତିଷ୍ଠିତ। ଦୁଇ ପାର୍ଶ୍ୱରେ ଦୁଇଟି କୁର୍ମପୀଠ। ଦକ୍ଷିଣ ପାର୍ଶ୍ୱର କୁର୍ମପୀଠରେ ଏବେ ବିବାହ ବ୍ରତାଦି ଅନୁଷ୍ଠିତ ହୁଏ। ସାବର ଶ୍ରୀକ୍ଷେତ୍ର ଏକ ସ୍ୱୟଂଚାଳିତ କର୍ମବର୍ଦ୍ଧିଷ୍ଣୁ ଅନୁଷ୍ଠାନ, ବ୍ୟାପକ ଏହାର କାର୍ଯ୍ୟ ପରିସର। କୋରାପୁଟ ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ଅଭିଦ୍ୟୟକୁ ଦୃଷ୍ଟିରେ ରଖି ଏହାର ସମସ୍ତ କାର୍ଯ୍ୟକ୍ରମର ପରିକଳ୍ପନା, ଅନେକ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଏହାର ସମସ୍ତ ଯୋଜନା କାର୍ଯ୍ୟକାରୀ ହୋଇଥାଏ।
1: ସାବର ଶ୍ରୀକ୍ଷେତ୍ର ପୂଜା ଉପାସନାର କ୍ଷେତ୍ର ତ ଅବଶ୍ୟ, ତେବେ ଏ ଅଞ୍ଚଳର ଆଦିବାସୀ ଓ ସେମାନଙ୍କ ସଂସ୍କୃତିକୁ ଚିହ୍ନିବା ଓ ଚିହ୍ନିବା ପ୍ରକ୍ରିୟାରେ ଆଦିବାସୀଙ୍କ ଭିତରେ ସ୍ୱାଭିମାନ ଜାଗ୍ରତ କରାଇବା ପାଇଁ ଏହାର କାର୍ଯ୍ୟକ୍ରମମାନ ପ୍ରଣିଧାନର ପ୍ରସଙ୍ଗ।
2: ଅନନ୍ତ ମହାକାଳ ଢାଳେ
0: ତରଙ୍ଗାୟିତ ନୀଳ ପାରାବାରର ଶିଖରରୁ ଶତାବ୍ଦୀ ଶତାବ୍ଦୀ ଅତିକ୍ରମ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ତରଙ୍ଗାୟିତ ପର୍ବତମାଳାର ଶିଖର ଦେଶରେ ସାବର ଶ୍ରୀକ୍ଷେତ୍ରରେ ବିଜୟୀ ହୋଇଛନ୍ତି।
1: ଏହିଠାରୁ ଶ୍ରୀଜଗନ୍ନାଥ ଚେତନା ଏବେ ସୁଦୂର ପ୍ରସାରୀ ହୋଇଛି।
0: ଶ୍ରୀଜଗନ୍ନାଥ ଚେତନା ସମସ୍ତଙ୍କୁ ଉଦ୍ବୁଦ୍ଧ କରିଛି। ସାବର ଶ୍ରୀକ୍ଷେତ୍ରର ଲକ୍ଷ୍ୟ ଓ ଆଭିମୁଖ୍ୟ ସାର୍ଥକ ହୋଇଛି।

ଶୁଣିଲି ତଥ୍ୟ ସମ୍ବଳିତ ରୂପକ ତରଙ୍ଗାୟିତ ନୀଳପରବର ତୀରରୁ ତରଙ୍ଗାୟିତ ପର୍ବତ ଶିଖର ରଚନା କରିଥିଲେ ଉମାକାନ୍ତ ଦାସ ପ୍ରସ୍ତୁତି ଜଗଦୀଶ ଅଧିକାରୀ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 2.45 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ ଅଗ୍ନିପଥ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ସୋନୁ ନିଗମ ଗୀତ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ ସଙ୍ଗୀତ ପରିଚାଳନା ଅଜୟ ଅତୁଲ୍

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ମାଇ ନେମ୍ ଇଜ୍ ଖାନ୍ ଏହି ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି। ଶିଳ୍ପୀମାନେ ହେଲେ ରାହତ ଫତେ ଅଲ୍ଲୀ ଖାନ୍, ଶଙ୍କର ମହାଦେବନ ଏବଂ ରିଚା ଶର୍ମା। ଗୀତ ରଚନା କରିଛନ୍ତି ଜାଭେଦ ଅଖତର। ସଙ୍ଗୀତ ପରିଚାଳନା ଶଙ୍କର ଏହସାନ ଲୋୟେ।

0: The perfect country choice.
1: ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ, ଏଇଠି ଆମ ଶ୍ରୋତାମାନଙ୍କୁ କହି ରଖୁଛୁ ଆପଣମାନେ ପୁଣିଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15 ଏବଂ ରାତି 10:30। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 2.4.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଉପସ୍ଥାପନ କରିଛନ୍ତି ବିଷ୍ଣୁପ୍ରିୟା କାର୍ଜି ଏବଂ ଗାଗାରିନ୍ ସବର।

ଶୁଣିଲେ ସୌରାବାସର କାର୍ଯ୍ୟକ୍ରମ ତାର୍ଭା କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ବିଷ୍ଣୁପ୍ରିୟା କାର୍ଜୀ ଏବଂ ଗାଗାରିନ୍ ସବର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ହେଲେ ନବକିଶୋର ଭତ୍ରା। ଗୀତ ରଚନା କରିଛନ୍ତି ଭ୍ରମରବର ଛଟୋଇ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ହିନ୍ଦୀ ସୁଗମ ସଙ୍ଗୀତରେ ଶୁଣୁଛନ୍ତି ଗଜଲ। ଏଥର ଶିଳ୍ପୀ ସୋନୁ ନିଗମ, ଗୀତ ରଚନା କରିଛନ୍ତି ବସିର ପତ୍ରା, ସଙ୍ଗୀତ ପରିଚାଳନା ନିଖିଲ ବିନୋୟ।

0: ହିନ୍ଦୀ ସୁଗମ ସଙ୍ଗୀତା କ୍ରମରେ ଶୁଣିଲେ ଗଜଲ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ପ୍ରଚାର କରୁଛୁ ଚାଷବାସ କଥା
1: ଆଜିର ଚାଷବାସ କାର୍ଯ୍ୟକ୍ରମରେ ଶୁଣିବା ବାଇଗଣ ଚାଷ ବିଷୟରେ ଆମ ରାଜ୍ୟରେ ବାଇଗଣ ଚାଷ ବର୍ଷ ସାରା କରାଯାଉଛି ଗଛ ବୃଦ୍ଧି ସମୟରେ ଗ୍ରୀଷ୍ମ ଏବଂ ଆର୍ଦ୍ର ଜଳବାୟୁରେ ଏହି ଚାଷ ଭଲ ହୁଏ ଏଥିପାଇଁ ନିଗିଡ଼ା ଉର୍ବର ଦରସା ଏବଂ ଅମ୍ଳତା 5.5-6.5 ଥିବା ମାଟିରେ ଅଧିକ ଅମଳ ହୋଇଥାଏ ପୂର୍ବ ବର୍ଷ ଲଙ୍କା ବାଇଗଣ ସିମଳା ଲଙ୍କା ଆଳୁ କିମ୍ବା ବିଲାତି ବାଇଗଣ ହୋଇଥିବା ଜମିରେ ଫସଲ ପର୍ଯ୍ୟାୟ ଅନୁସରଣ କରିବା ଏହି ବାଇଗଣ ଚାଷ କରିବା ପାଇଁ କିସମଗୁଡ଼ିକ ସବୁଜ ଧଳା ଯାହାକି ଉନ୍ନତ କିସମ ରୟାଲ ଗ୍ରୀନ ମହାରଥୀ ଶଙ୍କର କିସମ ହର୍ଷିତା ପ୍ରୀତି ଗ୍ରୀନ ମତି ସବୁଜ କିସମ ହେଲା ଆର୍କା ସିରିସ ପୂର୍ଣ୍ଣିମା ବିଲ 925 ଆଉ ରଭିନା ବାଇଗଣୀ କିସମ ପିପିଏଲ୍ ମୁକ୍ତ କେସି ସେଥିପାଇଁ ଶଙ୍କର କିସମ ଛାୟା କାଜଲ ସୁମ ପୁଷା ହାଇବ୍ରିଡ୍ 9 ପୁଷା ଅନମୋଲ ବାଇଗଣୀ ଧଳା କିସମ ପାଇଁ ଶଙ୍କର କିସମ ହେଲା କାମିନୀ ମହିନୀ କଲ୍ୟାଣ ଝାଉଁଳା ରୋଗ ସହଣୀ କିସମ ଉତ୍କଳ ତାରିଣୀ ଉତ୍କଳ ମଧୁରୀ ଉତ୍କଳ କେଶରୀ ପିଙ୍କି ସ୍ୱର୍ଣ୍ଣଶ୍ରୀ ଛାୟା ହର୍ଷିତା ପୂର୍ଣ୍ଣିମା ମହାରଥୀ ସୁଧା ଏହିପରି ବାଇଗଣ ଚାଷ ପାଇଁ ବିଭିନ୍ନ କିସମ ରହିଛି ଏଥିପାଇଁ ବିହନ ଏକର ପ୍ରତି ଉନ୍ନତ କିସମ 200 ଗ୍ରାମ ବିହନ ଦରକାର ବିହନ ବିଶୋଧନ ସାଧାରଣତଃ 1 କିଲୋଗ୍ରାମ ବିହନ ପାଇଁ 1.5 ଗ୍ରାମ କାର୍ବକ୍ସିନ 37.5% ଏବଂ ଥିରମ 37.5% ଏବଂ କାର୍ବନଡିଜମ 1 ଗ୍ରାମ ଏବଂ ଥିରମ 1.5 ଗ୍ରାମ ଫିମ୍ପିନାଶକ ଆବଶ୍ୟକ ଚାରା ରୋପଣ ଏଥିପାଇଁ ଚାରା ରୋପଣ ତ ନିହାତି ଆବଶ୍ୟକ କିସମ ଓ ଋତୁ ଅନୁସାରେ ଧାଡ଼ିକୁ ଧାଡ଼ି 60-75 ସେଣ୍ଟିମିଟର ଏବଂ ଗଛକୁ ଗଛ 40-75 ସେଣ୍ଟିମିଟର ବ୍ୟବଧାନରେ କରାଯାଇଥାଏ ସାର ପ୍ରୟୋଗ ଯବକ୍ଷାରଜାନ ଫସ୍ଫରସ୍ ଏବଂ ପଟାସିୟମ ଆବଶ୍ୟକ ଯବକ୍ଷାରଜାନକୁ 3 ଥର ତୃତୀୟ ଥର ସାର ଦେବାର 15 ଦିନ ପରଠାରୁ 7-10 ଦିନ ବ୍ୟବଧାନରେ 3-4 ଥରରେ ସ୍ପ୍ରେ କରିବା ଏହା ବ୍ୟତୀତ ଚାରା ଲଗାଇବାର 30-40-60 ଏବଂ 60-75 ଦିନରେ ମିଶ୍ରିତ ଅଣୁସାର ସ୍ପ୍ରେ କରିବା ଉଚିତ ଚାରା ଲଗାଇବାର 10 ଦିନ ମଧ୍ୟରେ ଖାଲି ଥିବା ସ୍ଥାନରେ ନୂତନ ଚାରା ଲଗାଇବା ସାର ପ୍ରୟୋଗ ସମୟରେ କଡ଼ାକଷା କରି ଅନାବନା ଗଛ ସବୁ ସଫା କରିବା ହୁଡ଼ା ଦେଇ 7-10 ଦିନ ବ୍ୟବଧାନରେ ଜଳସେଚନ କରିବା ରାସାୟନିକ ତୃଣନାଶକ ପେଣ୍ଡି ମେଥାଲିନ ଲଗାଇବା ପୂର୍ବରୁ ମାଟିରେ ଦେଇ 25 ଦିନରେ କଡ଼ାକଷା କରି ଆଉ ଥରେ ସିଞ୍ଚନ କଲେ ଅନାବନା ଗଛ କମ୍ ଖର୍ଚ୍ଚରେ ନିୟନ୍ତ୍ରଣ ହୋଇଥାଏ ଛାଦୀକରଣ କଲେ ଅଧିକ ଉପକାର ମିଳିଥାଏ ଅନ୍ତଃ ଫସଲ ହିସାବରେ ମୂଳା ଲଗାଇବା 2-4D

ଏନ୍ଏଏ ପ୍ରଥମ ଫୁଲ ଫୁଟିବା ପରଠାରୁ 60-70 ଦିନ ଯାଏଁ ଏକ ସପ୍ତାହ ବ୍ୟବଧାନରେ ସିଞ୍ଚନ କଲେ ବାଇଗଣରେ ମଞ୍ଜି କମ୍ ହୋଇ ଶୀଘ୍ର ଓ ଅଧିକ ଅମଳ ହୁଏ। କିସମ ଅନୁସାରେ ଚାରା ଲଗାଇବାର 45-60 ଦିନରେ ପ୍ରଥମ ଅମଳ ଆସିଥାଏ। ଫୁଲ ଫୁଟିବାଠାରୁ 20-25 ଦିନରେ ଫଳ ସମ୍ପୂର୍ଣ୍ଣ ଆକାର କଅଁଳ ଏବଂ ଆକର୍ଷଣୀୟ ରଙ୍ଗ ଥିବା ସମୟରେ ଅମଳ କରାଯାଏ। ହାତରେ ନ ଛିଣ୍ଡାଇ ଧାରୁଆ ଛୁରୀ କିମ୍ବା ଦା ଦ୍ୱାରା କାଟିଲେ ଡାଳ ଭାଙ୍ଗି ନଥାଏ। ଅମଳ ପରେ ଫଳରେ ପାଣି ଛିଞ୍ଚିବା ଦରକାର। ଏକର ପ୍ରତି ସହଜ କିସମଗୁଡ଼ିକ

ଆକାଶବାଣୀ ଜୟପୁର ସମୟ ଦିନ 1:20 ପ୍ରଚାର କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ମୈତ୍ରୀ ପ୍ରହରାଜ ଏବଂ ସ୍ୱାଗତିକା ପଟ୍ଟନାୟକ।

0: ଆମେ ମଣିଷମାନଙ୍କର ପ୍ରତ୍ୟେକ ସମସ୍ୟାର କାରଣ ଆମେ ନିଜେ। ଆମ ପାଖରେ ସବୁ ପ୍ରକାର ସମସ୍ୟା ସମାଧାନର ସୂତ୍ର ଅଛି। ଫରକ ଏତିକି ଯେ ସେ ସମସ୍ୟାରେ ଘାଣ୍ଟି ହେବାକୁ ଆମେ ଯେତିକି ଚାହୁଁ ସେଥିରୁ ମୁକୁଳିବା ପାଇଁ ତାଠାରୁ କମ୍ ପ୍ରୟାସ କରୁ।
1: ମଣିଷ ସେତେବେଳେ ସମାଲୋଚିତ ହୁଏ ଯେତେବେଳେ ସେ ନିର୍ଦ୍ଦିଷ୍ଟ ପରିବେଶରେ ତାର ପୂର୍ବ ଓ ପର କଥା ଭୁଲିଯାଏ।
0: ତେଣୁ ସବୁବେଳେ ଆମେ ବୁଝି ବିଚାରି କଥା କହିବା ଏବଂ କାମ କରିବା, ଏହି ଭାବନା ସହିତ ଆଜିର ଘର ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆମେ ଦୁହେଁ, ମୁଁ ସ୍ୱାଗତିକା ପଟ୍ଟନାୟକ,
1: ମୁଁ ମୈତ୍ରୀ ପ୍ରହରାଜ।
0: ନମସ୍କାର।

0: ନାରୀ କେବେ ବି ଦୁର୍ବଳ ନୁହେଁ କି ନଥିଲା ମଧ୍ୟ। ସେ ସାହସ, ତ୍ୟାଗ ଓ ବୀରତାର ରୂପ, ସେ ସ୍ନେହର ପ୍ରତୀକ।
1: ନାରୀ ଯେତେବେଳେ ଶକ୍ତିର ରୂପ ଧରେ, ରାଣୀ ଲକ୍ଷ୍ମୀବାଈଙ୍କ ବୀରତା ସେତେବେଳେ ମନେ ପଡ଼େ।
0: 19 ନଭେମ୍ବର 1828 ବାରଣାସୀର ମାଟିରେ ଜନ୍ମ ନେଇଥିବା ରାଣୀ ଲକ୍ଷ୍ମୀବାଈଙ୍କ ସାହସ ଆଜି ବି ନାରୀ ଶକ୍ତିର ପ୍ରେରଣା ଯୋଗାଏ। ସେ ନାରୀ ଶକ୍ତିର ଏକ ଜ୍ୱଳନ୍ତ ଉଦାହରଣ।
1: ସେ ଭାରତ ସ୍ୱାଧୀନତା ସଂଗ୍ରାମର ଜଣେ ଅଦ୍ୱିତୀୟ ବୀରାଙ୍ଗନା ଥିଲେ। ତାଙ୍କ ଛୋଟବେଳର ନାମ ଥିଲା ମଣିକର୍ଣ୍ଣିକା ତାମ୍ବେ। ପରେ ସେ ଝାନ୍ସୀର ମହାରାଜା ଗଙ୍ଗାଧର ରାଓଙ୍କୁ ବିବାହ କରି ଝାନ୍ସୀର ରାଣୀ ହୋଇଥିଲେ ଏବଂ ରାଣୀ ଲକ୍ଷ୍ମୀବାଈ ନାମରେ ପରିଚିତ ହେଲେ।
0: ହଁ ଶ୍ରୋତା ଭଉଣୀ, ଆଜି ଅର୍ଥାତ୍ ଜୁନ୍ ମାସର 18 ତାରିଖ ହେଉଛି ସେହି ମହାନ ନାରୀଙ୍କର ଶହୀଦ ଦିବସ। ଜୁନ୍ ମାସ 18 ତାରିଖରେ ଗୋଆଲିଅରରେ ବ୍ରିଟିଶ ସେନା ବିରୁଦ୍ଧରେ ଲଢୁଥିବା ବେଳେ ବୀରଗତି ପ୍ରାପ୍ତ କରିଥିଲେ। ରାଣୀ ଲକ୍ଷ୍ମୀବାଈଙ୍କ ସାହସ, ଦେଶପ୍ରେମ ଓ ଆତ୍ମବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦିଏ।

0: ସ୍ୱାଗତିକା।
1: ହଁ,
0: ମୁଁ ଛୋଟବେଳେ ଆଈ ମାଙ୍କଠୁ ଗୋଟିଏ କାହାଣୀ ଶୁଣିଥିଲି, ସୁନା ଅଣ୍ଡା ଦିଆ କୁକୁଡ଼ା।
1: ହଁ, ମୁଁ ବି ଶୁଣିଛି। ଜଣେ ଚାଷୀଙ୍କର ଗୋଟିଏ ସୁନା ଅଣ୍ଡା ଦେଉଥିବା କୁକୁଡ଼ା ଥିଲା। ସେ ପ୍ରତିଦିନ ଗୋଟେ ଗୋଟେ ସୁନା ଅଣ୍ଡା ଦେଉଥିଲା। ଦିନେ ଚାଷୀଟି ଭାବିଲା, ପ୍ରତିଦିନ ଗୋଟେ ଗୋଟେ ଅଣ୍ଡା ପାଇବା ଅପେକ୍ଷା କୁକୁଡ଼ାଟିର ପେଟକୁ କାଟିଦେଲେ ସବୁତକ ଅଣ୍ଡା ଗୋଟିଏ ଦିନରେ ମିଳିଯାଆନ୍ତା। ଏହା ଭାବି ସେ କୁକୁଡ଼ାର ପେଟକୁ କାଟିଦେଲା, ଯାହାଫଳରେ କୁକୁଡ଼ାଟି ମରିଗଲା। କିନ୍ତୁ ତା ପେଟ ଭିତରେ କିଛି ବି ଅଣ୍ଡା ନଥିଲା।
0: ଏଇଠୁ ଆମେ ଶିଖିଥିଲେ ଯେ ଅତି ଲୋଭରୁ ମୃତ୍ୟୁ, ଅତି ଲାଭରୁ କ୍ଷତି। ଅତି ଲୋଭରୁ ମୃତ୍ୟୁ ଏହି ବାକ୍ୟଟି ଏକ ନୀତି ବାକ୍ୟ, ଯାହାର ଅର୍ଥ ହେଉଛି ଅତ୍ୟଧିକ ଲୋଭ ମଣିଷକୁ ବିପଦରେ ପକାଏ, ଯେଉଁଥିପାଇଁ କି ତାର ବିନାଶ ହୁଏ।
1: ତେବେ ଏହି ନୀତି ବାକ୍ୟକୁ ନେଇ ଆଜି ଆମର କାର୍ଯ୍ୟକ୍ରମରେ ହେଲୋ ସଙ୍ଗିନୀର ବିଷୟବସ୍ତୁ ରହିଛି। ତାହେଲେ ଏ ବିଷୟରେ ଆଜି ଆମେ ଆମ ଭଉଣୀମାନଙ୍କ ସହିତ କଥା ହେବା, ଆଉ ଗୀତ ଶୁଣିବା।
2: ହ୍ୟାଲୋ
3: ହ୍ୟାଲୋ
2: ହ୍ୟାଲୋ ଭଉଣୀ, ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ।
3: ଧନ୍ୟବାଦ ମ୍ୟାଡମ।
2: ଭଉଣୀ ଆପଣ କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ରିନା ଗୌଡ କହୁଛି, ଜୟପୁରରୁ କହୁଛି ମ୍ୟାଡମ।
2: ରଜ ପାଳିଥିବେ?
3: ହଁ ମ୍ୟାଡମ।
2: ଆପଣଙ୍କର ଝିଅ ଅଛି କି?
3: ଝିଅ ଅଛି ମ୍ୟାଡମ।
2: ଆଉ ତ ମା ଝିଅ ମିଶିକି କେମିତି ରଜ ପାଳିଲେ କୁହନ୍ତୁ?
3: ସବୁଦିନ ତ ସଜବାଜ କୁହନ୍ତି, ସେ ସଜବାଜ ହେଇଥିଲୁ, ପାନ ଖାଇଲୁ, ବଡ ପିଠା ହେଇଥିଲା, ବିଭିନ୍ନ ପ୍ରକାର ଖାଦ୍ୟ ବନା ହେଇଥିଲା।
2: ହେଲେ ପୋଡପିଠାରେ କଣ କଣ ସବୁ ପକେଇକି ପୋଡପିଠା କଲେ?
3: ବିରି, ଚାଉଳ, ନଡିଆ, କାଜୁ, ଏସବୁ ପୋଡପିଠାଟା ହେଇଥିଲା।
2: ତ ବହୁତ ବଢିଆ ଆପଣ ପୋଡପିଠା ଖାଇଲେ। ଭଉଣୀ ଆଜିର ବିଷୟବସ୍ତୁ ରହିଛି ଯେ ଅତି ଲୋଭରୁ ମୃତ୍ୟୁ, ତ ଏ ବିଷୟରେ ଆପଣ କଣ କହନ୍ତି ଭଉଣୀ?
3: ନିହାତି ମ୍ୟାଡାମ, ଅତି ଲୋଭର ତ ମୃତ୍ୟୁ। ଯେକୌଣସି ଜିନିଷ ହଉ ଆମେ ଲିମିଟରେ ଖାଇବା ତ ଠିକ ଅଛି, ଯଦି ଆଶା କରିକି ଯଦି ଅଧିକ ଖାଇଦବା ତ ପେଟ ବଥା ହେଇକି କିଛି ତ ଆକ୍ରାନ୍ତ ହେଇପାରିବା, ସତ୍ୟତା ଅଛି।
2: ଠିକ କଥା କହିଲେ ଭଉଣୀ, ଆପଣ ତ ଖାଇବା କଥା କହିଲେ, ଆମେ ଏଇ ଜିନିଷ ଆମେ ସବୁ କ୍ଷେତ୍ରରେ ନେଇପାରିବା। ଯେକୌଣସି ଜିନିଷକୁ ଆମେ ଯଦି ତାର ପରିମାଣଠୁ ଅଧିକ ହେଲେ ସେଟା ଶରୀର ପ୍ରତି କ୍ଷତିକାରକ, ଜୀବନ ପ୍ରତି ବି ବିପଦ ଆଣିଥାଏ। ତ ଭଉଣୀ କୁହନ୍ତୁ ଆପଣ ଆଜି କୋଉ ଗୀତ ଶୁଣିବାକୁ ପସନ୍ଦ କରିବେ?
3: ଓଡ଼ିଆ ଗୀତ କହିବି?
2: ହଁ କୁହନ୍ତୁ।
3: ଗପ ହେଲେ ବି ସତର କବିତା ଗୋଟେ।
2: ଆପଣ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ।
3: ଧନ୍ୟବାଦ।

0: ପଦ୍ମାଳୟା ମିଶ୍ର କହୁଛି ପୁରୀରୁ।
1: ଭଉଣୀ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ।
0: ଧନ୍ୟବାଦ। ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ଭଉଣୀ କେମିତି ଅଛନ୍ତି? କେମିତି?
0: ବଢିଆ, ବହୁତ ବଢିଆ ଅଛି, ଚାଲିଛି ଖୁସିରେ ଆଉ।
1: ଆପଣଙ୍କ ଭଏସ୍ରୁ ତ ଜଣାପଡୁଛି, ତାହେଲେ ଯୋଉ ଏଇ ଖୁସିଟା ବୋଧେ ରଜର ଖୁସିଟା ନୁହେଁ?
0: ହଁ, ରଜର ଖୁସି, ଜୀବନଟାକୁ ସବୁବେଳେ ଖୁସିରେ ନବା କଥା। ରଜ ଦୋଳିକୁ ଦେଖିଲେ ଆପଣ ଯାହା ବୁଝିପାରିବେ, କେତେବେଳେ ତ ଉପରକୁ ଉଠିବା, କେତେବେଳେ ତଳକୁ ଖସିବା, କିନ୍ତୁ ଖୁସିଟା ସବୁବେଳେ ରହିବା।
1: ଆଜ୍ଞା ଆଜ୍ଞା, ବହୁତ ବଢିଆ କଥା। ତାହେଲେ କେମିତି ପାଳନ କଲେ କହିଲେ?
0: ହଁ, ନୂଆ ଡ୍ରେସ କରିଥିଲି, ତାପରେ ଟିକେ ବାହାରେ ବୁଲାବୁଲି ପିଲାମାନଙ୍କ ସହିତ, ଦୋଳି ଖେଳ, ଏମିତି ମଜା ମଜଲିସରେ କଟିଲା ଆଉ।
1: ପିଠା ମିଠା ଆଉ ପାନ ଏସବୁ କରିଥିଲେ କି ନାହିଁ?
0: ହଁ ହଁ, ପୋଡପିଠା କରିଥିଲି ନା, ପୋଡପିଠା ନହେଲେ ରଜ ଆଉ କଣ ଅଛି? ରଜ ତ ଆମର ଅଥେଣ୍ଟିକ ଆଗ ଆମର ଓଡ଼ିଆର ହଉଛି ପୋଡପିଠା, ଗୋଟେ ଭଲ ପୋଡପିଠା କରିଥିଲି।
1: ତେବେ ଖାଲି
0: ଆଉ କଣ
1: ପୋଡପିଠା ନା ଆଉ କଣ ପିଠା?
0: ନା ନା, ଅନ୍ୟାନ୍ୟ ପିଠା ହେଇଥିଲା, ଯେମିତି ଚକୁଳି, ତାପରେ ମୁଗ କାନ୍ତି କରିଥିଲି।
1: ପାନ ଭାଙ୍ଗିଲେ କି ନାହିଁ କହିଲେ?
0: ନା ନା, ମୁଁ ତ ଏମିତି ପାନ ଖାଏନି, କିନ୍ତୁ ହଁ, ରଜ ବେଳେ ଗୋଟେ ନିଶ୍ଚୟ ମିଠା ପାନ, ରଜ ପାନ ଗୋଟେ ଖାଏ, ଯେମିତି ହେଲେ ଯୋଉଟା କି ଖାଇଦେଇଛି, ମୁଁ ପାନ ଭାଙ୍ଗି ଜାଣିନି।
1: ହଁ, ଆପଣ ସିନା ଖାଆନ୍ତିନି କିନ୍ତୁ ଅନ୍ୟମାନଙ୍କୁ ଦିଅନ୍ତି ନା ନାହିଁ କହିଲେ?
0: ହଁ, କିଣିକି ଦେଇଛି କିନ୍ତୁ କେବେ ଭାଙ୍ଗିନି। ମୋ ଶାଶୁ ବହୁତ ପାନ ଭାଙ୍ଗୁଥିଲେ, ତାଙ୍କ ସହିତ ରହିକି ଟିକେ ପାନ ଭଙ୍ଗା ଶିଖିଥିଲି, ସିଏ ଚାଲିଗଲା ପରେ ଆଉ ଘରୁ ପାନ ଡାଲା ହିଁ ଆମର ଉଠିଯାଇଛି।
1: ସେଥିପାଇଁ ଅଭ୍ୟାସ ବି ପଳେଇଲା।
0: ହଁ
1: ଆଚ୍ଛା, ତାହେଲେ ଭଉଣୀ ଆଜି ଆମର ହେଲୋ ସଙ୍ଗିନୀ କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଛି ଅତି ଲୋଭର ମୃତ୍ୟୁ, ଏ ବିଷୟରେ ଆପଣ କଣ କହିବେ?
0: ଅତି ଲୋଭରୁ ମୃତ୍ୟୁ, ମୋର ଆଗ ଏଥିରେ ଗୋଟେ ନୀତିବାଣୀ ଆମର ମନେ ପଡୁଛି, ସ୍କୁଲରେ ପଢା ହଉଥିଲା, ଯୋଉଟା କି ସମସ୍ତଙ୍କ ଜୀବନରେ ମଧ୍ୟ ମାନେ ସେଟା ମନେ ରଖିବା କଥା। ଅତି ଦର୍ପେ ହତଲଙ୍କା, ଅତି ମାନେ ଚ କୌରବା, ଅତି ଦାନେ ବଳିବଦ୍ଧ, ଅତି ସର୍ବତ୍ର ଗହିତ। ଆମର ସବୁଟା ଅତି ହେଇଗଲେ, ଯୋଉ କହନ୍ତିନି ଅତି ଲେମ୍ବୁ ଚିପୁଡିଲେ ପିତା, ଯେତିକି
1: ଅତି ଲାଭରୁ
0: ମାତ୍ରାରେ
1: ବି କ୍ଷତି,
0: ଅତି ଲାଭରୁ କ୍ଷତି। ସେମିତି ଗୋଟେ ଗପଟେ ବି ମନେ ପଡୁଛି, ଆମର ସ୍କୁଲରେ ଥିଲା ଛୋଟ ପିଲାବେଳେ, ଗୋଟେ ସ୍ତ୍ରୀ ଲୋକଟେ ଅଣ୍ଡା ଗୋଟେ ବୋଝରେ ଧରିକି ମୁଣ୍ଡରେ ଧରିକି ଯାଉଥିଲା, ଭାବୁଥିଲା ଆଜି 100ଟା ଅଣ୍ଡା ଅଛି, 100ଟା ଅଣ୍ଡା ବିକି ଦେଇକି ତା ଦେହରେ ଯୋଉ ପଇସା ହବ ସେଥିରେ ମୁଁ 1000ଟା ଅଣ୍ଡା କିଣିବି, ସେଥିରେ ଯେତିକି ପଇସା ହବ ସେଥିରେ, ଏମିତି ଭାବି ଭାବି ଭାବି ଚାଲିଛି ସେ। ତାପରେ ଏତେ ଖୁସିରେ ମୁଣ୍ଡଟାକୁ ହଲେଇ ଦେଲା ଯେ ସବୁ ଅଣ୍ଡା ପଡିକି ଭାଙ୍ଗିଗଲା, ତାର ଯୋଉ ସ୍ୱପ୍ନଟା ସ୍ୱପ୍ନରେ ରହିଗଲା, ଅତି ଲୋଭ କରୁ କରୁ ତାର ଇତି ହେଇଗଲା, ତାର ଗୋଟେ ଟଙ୍କାଟେ ତାର ଲାଭ ଛାଡ଼, ତାର ମୂଳ ବି ଉଠିଲାନି, ଏଇ ଗପଟି ମୋର ମନେ ପଡୁଛି। ତାପରେ ଏମିତି ଆମର ଗୋଟେ କଥା ଅଛି ମଧ୍ୟ, ଅତି ଲୋଭେ ତନ୍ତି ମରେ, ଆମର ପ୍ରବାଦ ଅଛି, ସେ ଓଡ଼ିଆ ଗପ ଅଛି ତା ଉପରେ ମଧ୍ୟ, ଏତେ ସବୁ ତ ଆଉ କହିବାକୁ ସମୟ ହବନି, କିନ୍ତୁ ଏମିତି ସବୁ କିଛି କିଛି ଜିନିଷ ମନେ ପଡୁଛି।
1: ସବୁବେଳେ ଅତିଟା ଖରାପ,
0: ହଁ, ଅତି ସର୍ବତ୍ର ଗହିତ।
1: ପୁଣି ଆପଣ କଣ କରନ୍ତି କହିଲେ? ଖାଲି ଆମେ ତ ଏ ବିଷୟରେ କଥା ହବାନି, ବର୍ତ୍ତମାନ କିଛି ଟିକେ ମାନେ ଆପଣଙ୍କର ପାରିବାରିକ କଥା ଉପରେ ଟିକେ ଯିବା, କଣ କରନ୍ତି ଆପଣ?
0: ମୁଁ ଗୃହିଣୀ, ଅଧ୍ୟାପିକା ମଧ୍ୟ, ମୋର ଉଦ୍ଭିଦ ବିଜ୍ଞାନରେ ମୁଁ ଅଧ୍ୟାପନା କରେ, ତା ବାଦ ଟିକେ ଲେଖାଲେଖିର ସଉକ ଅଛି।
1: କଣ କଣ ସବୁ ଲେଖନ୍ତି?
0: କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ସବୁ ଦିଗରେ କିଛି କିଛି ଲେଖିଛି।
1: ତାହେଲେ ଆଜି ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ଆମ ଅନ୍ୟ ଶ୍ରୋତା ଭଉଣୀ ମାନଙ୍କୁ ଆଉ ଆମ ମାନଙ୍କୁ ମଧ୍ୟ ଗୋଟେ କବିତା ପଢି ଶୁଣେଇ ପାରିବେ?
0: ହଉ, ଠିକ ଅଛି। କବିତାର ଶୀର୍ଷକ ହଉଛି ଛୋଟ ଅନୁଭୂତିଟି। ଛୋଟ ଛୋଟ ଅନୁଭୂତି ନେଇଏ ଜୀବନ, ଛୋଟ ଛୋଟ ଅନୁଭୂତି ନେଇଏ ଜୀବନ, କେବେ ଖରା କେବେ ଛାଇ ବ୍ୟାକୁଳିତ ମନ, ଏନ୍ତୁଡ଼ିରୁ ଜୁଇ ଯାଏ ହସ ଲୁହ ମିଶି, ଯଶ ନିନ୍ଦା ସବୁକିଛି ଦିଅନ୍ତି ପରସି, ଶୈଶବ ଯେ ବିତି ଯାଏ ବୋଉ କାନି ତଳେ, ଜୀବନ ଗଣିତ କଷେ ସଂସାରର ଜଳେ, ଯୌବନ ବି ଅମାନିଆ, ଯୌବନ ବି ଅମାନିଆ ଆସେ ଧୀରେ ଧୀରେ, ପ୍ରେମର ବୋଇତ ବାହେ ପ୍ରୀତିର ସାଗରେ, ଧବଳ କେଶ ଜଣାଏ ବୟସର ଗତି, ସାଉଁଟିବା ଚାଲିଥାଏ କେତେ ଅନୁଭୂତି, ଅପରାହ୍ନ ମାଡ଼ି ଆସେ ଜୀବନର ଖେଳେ, ସପନର ପ୍ରଦୀପଟି ମିଞ୍ଜି ମିଞ୍ଜି ଜଳେ, ସଞ୍ଜ ନଈ ଆସେ ପୁଣି ଅସ୍ତମିତ ବେଳା, ଜୀବ ପକ୍ଷୀ ଉଡ଼ିବାକୁ ପ୍ରସ୍ତୁତ ହୋଇଲା, ଧର୍ମ ଅଧର୍ମ ମାପିବା ମାପ ଘୃଣା ପ୍ରୀତି, ଧର୍ମ ଅଧର୍ମ ମାପିବା ମାପ ଘୃଣା ପ୍ରୀତି, ଅତୀତ ଆସେ ଆଖିରେ ହେଜି ଅନୁଭୂତି, ହେଜି ଅନୁଭୂତି। ଧନ୍ୟବାଦ।
1: ବହୁତ ବଢିଆ। ତେବେ ଭଉଣୀ ଆପଣ ଏଇ ଲେଖାଲେଖି ବ୍ୟତୀତ ଗୀତ କିମ୍ବା ମ୍ୟୁଜିକ ଏସବୁ ଶୁଣିବାକୁ ପସନ୍ଦ କରନ୍ତି?
0: କିଏ ଭଲ ନ ପାଏ ମ୍ୟୁଜିକକୁ, ଗୋଟେ ସଙ୍ଗୀତ ହଉଛି ଜୀବନ।

0: ମୂଳ ଆଧାର। ଆମେ ଯଦି ସଙ୍ଗୀତକୁ ନ ଶୁଣିବା, ଆମେ ଯୋଉ କହନ୍ତି ହିଲିଂ ଥେରାପି, ସଙ୍ଗୀତଟା ହଉଛି ଗୋଟେ ହିଲିଂ ଥେରାପି। ଯେଉଁ ଗୀତ ଶୁଣିଦେଲେ ଆମ ମନରେ ଯେତେ ଆମ ନବରସ ମନ ଭିତରେ ଅଛି, ତା ଭିତରୁ ସଙ୍ଗୀତରେ ତ ନବରସ ଭର୍ତ୍ତି ରହିଛି, ଆମେ ସେଇ ସଙ୍ଗୀତକୁ ଯଦି ଶୁଣିଦେବା ତାହେଲେ ମନ ଆତ୍ମା ସବୁ ଶାନ୍ତ ପଡିଯାଏ।
1: ତାହେଲେ ଭଉଣୀ, ଆଜି ଆପଣଙ୍କ ପସନ୍ଦର ଗୋଟେ ଗୀତ କୁହନ୍ତୁ, ଯାହାକି ଆମେ ଆପଣଙ୍କୁ ଶୁଣେଇବୁ।
0: ମତେ ପ୍ରକୃତରେ କିଶୋର କୁମାରର ସବୁ ଗୀତ ଭାରି ଭଲ ଲାଗେ, ସେଥିରୁ ରିମ ଝିମ ଗିରେ ସାବନ ମତେ ଗୀତଟି ବହୁତ ପସନ୍ଦ।

0: ଆପଣ ଏମିତି ଆମ ପାଖକୁ କଲ୍ କରୁଥାନ୍ତୁ, ଆମ ସହିତ ଯୋଡ଼ି ହଉଥାନ୍ତୁ, ତାହେଲେ ଶୁଣନ୍ତୁ ଆପଣଙ୍କ ପସନ୍ଦର ଏଇ ଗୀତଟି। ଧନ୍ୟବାଦ।
1: ନିଶ୍ଚିତ ନିଶ୍ଚିତ ଧନ୍ୟବାଦ। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: ହ୍ୟାଲୋ,
1: ହ୍ୟାଲୋ,
0: ନମସ୍କାର ଭଉଣୀ।
1: ନମସ୍କାର।
0: ଆପଣ କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ମିନାକ୍ଷୀ ସାହୁ କହୁଥିଲି, ଜୟନଗରରୁ, ଜୟପୁର।
0: ମିନାକ୍ଷୀ ଭଉଣୀ, ଆପଣ କେମିତି ଅଛନ୍ତି କୁହନ୍ତୁ।
1: ଭଲ ଅଛି।
0: ମିନାକ୍ଷୀ ଭଉଣୀ, ଆପଣ ରଜ ପାଳିଥିବେ, ତ ରଜରେ କଣ କଣ ସବୁ ପିଠା ପ୍ରସ୍ତୁତ କଲେ କୁହନ୍ତୁ।
1: ରଜରେ ପୋଡ଼ପିଠା ହେଲା, ଚକୁଳି, ଇଡ଼ଲି।
0: ତ ଆପଣଙ୍କର ପସନ୍ଦିଆ ପିଠା କଣ ରହିଛି?
1: ମୋର ପସନ୍ଦିଆ ପିଠା ହଉଛି ଚକୁଳି।
0: ହେଲେ ଆପଣ ଚକୁଳି କଲେ ଘରେ ସମସ୍ତେ ଖାଆନ୍ତି।
1: ହଁ,
0: ତ ଭଉଣୀ, ଆଜି ଆମର ବିଷୟବସ୍ତୁ ରହିଛି ଅତି ଲୋଭରୁ ମୃତ୍ୟୁ। ତାହେଲେ ଏ ବିଷୟରେ ଆପଣ କଣ କହିବେ? ଆପଣ ପିଲାମାନଙ୍କୁ ଏ ବିଷୟରେ କେମିତି ଶିଖାନ୍ତି?
1: ଦେଖନ୍ତୁ, ଯୋଉ ଜିନିଷ ତ ଅଧିକ ହେଇଗଲେ ତା ଅସୁବିଧା ହେଇଥାଏ। ସେ ଯୋଉ ଖାଇବା ବିଷୟରେ ହେଲେ ମଧ୍ୟ, ଯଦି ଅଧିକ ଖାଇଦବା ଆମେ, ତାହେଲେ ପେଟ ବଥେଇବ, ବଦହଜମ ହବ, ଡାଇରିଆ ଧରିବ, ଏମିତି ଟାଇପ ର ହବ। ତ ସେଯୋଗୁ ଯୋଉ ଜିନିଷ ହେଲେ ଗୋଟେ ଲିମିଟ ରେ ଖାଇବାର ଅଛି। ଅଧିକ ଲୋଭ କରିଲେ ହଇରାଣ ହବାକୁ ପଡ଼ିଥାଏ।
0: ସତ କଥା, ଏଇଟା ତ ଗଲା ଖାଦ୍ୟ ଜିନିଷରେ। ପରେ ମଧ୍ୟ ଆମେ ଛୋଟ ପିଲାମାନଙ୍କୁ, ଯେତେବେଳେ ପିଲାମାନେ ସ୍କୁଲ ଯାଆନ୍ତି, ଅନ୍ୟର ଜିନିଷକୁ ଦେଖିକି ବି ଆମେ କୌଣସି ପ୍ରକାର ଲୋଭ କରିବାନି। ଆମେ ସେ ଜିନିଷ ପିଲାମାନଙ୍କୁ ଶିଖେଇ ପାରିବା।
1: ଅନ୍ୟର ଜିନିଷ ଲୋଭ କଲେ ଭଲ ନାହିଁ, ନିଜର ଯେତିକି ଅଛି ସେତିକି ସନ୍ତୁଷ୍ଟ ହବା କଥା।
0: ବର୍ତ୍ତମାନର ପିଲାମାନେ ବାହାରୁ ଚାରି ଜାଗା ସହିତ, ଚାରି ପିଲା ସହିତ ମିଶୁଛନ୍ତି, ତ ସେମାନଙ୍କୁ ଆମେ ଶିଖେଇବା ଯେ ନିଜ ପାଖରେ ଯାହା ଅଛି ସେତିକିରେ ଆମେ ଖୁସି ହବା,
1: ସନ୍ତୁଷ୍ଟ ହବା।
0: ଆଜି ଆପଣ କୁହନ୍ତୁ, ଆପଣ କୋଉ ଗୀତ ଶୁଣିବାକୁ ପସନ୍ଦ କରିବେ?
1: ପୁରାତନ ଗୀତ ଶୁଣିବାକୁ ଚାହୁଁଛି, ଫୁଲ ଚନ୍ଦନ ଲଗେଇ ଦିଅନ୍ତୁ।
0: ଠିକ ଅଛି, ତାହେଲେ ଭଉଣୀ ଆପଣ ଫୁଲ ଚନ୍ଦନର ଗୀତ ଆପଣଙ୍କ ପସନ୍ଦର ଆପଣ ଶୁଣନ୍ତୁ। ଏମିତି ଆମ କାର୍ଯ୍ୟକ୍ରମକୁ ଆପଣ କଲ୍ କରୁଥାନ୍ତୁ। ଧନ୍ୟବାଦ,
1: ଧନ୍ୟବାଦ।
0: ରହିଲୁ ଭଉଣୀ,
1: ନମସ୍କାର।

0: ହ୍ୟାଲୋ,
1: କିଏ କହୁଛନ୍ତି? କୋଉଠୁ କହୁଛନ୍ତି?
0: ମୁଁ ପ୍ରବୀଣା ସାହୁ କହୁଥିଲି, କୋରାପୁଟରୁ।
1: ହଁ ଭଉଣୀ, ପ୍ରବୀଣା ଭଉଣୀ,
2: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ।
0: ଧନ୍ୟବାଦ।
2: କେମିତି ଅଛନ୍ତି କହିଲେ?
0: ହଁ ଭଲ ଅଛି, ଆପଣମାନେ କେମିତି ଅଛନ୍ତି?
2: ବହୁତ ଭଲ। ଭଉଣୀ, କାଲି ରଜ ସରିଲା, କାଲି ତ ଶେଷ ରଜ ଥିଲା, ମାନେ ବସୁମତୀ ସ୍ନାନ ଯୋଉ କୁହନ୍ତି କାଲି ଥିଲା, ଆଉ ତା ପୂର୍ବରୁ ପହିଲି ରଜ, ରଜ ସଂକ୍ରାନ୍ତି, ଭୂମି ଦହନ, ଏସବୁ କେମିତି ପାଳନ କଲେ?
0: ଆମ ଆଡ଼େ ଟିକେ ମହିଳାମାନେ ଟିକେ ପୂଜା କରନ୍ତିନି, ପୁରୁଷମାନେ ପୂଜା କରନ୍ତି ତିନି ଦିନ, ଆଉ ସଜବାଜ ହେଇକି ଅଳୁଖା ପରିତା ଲଗେଇକି ଝୁଲାରେ ଟିକେ ଝୁଲିବା, ପାର୍କ ଫାର୍କ ବୁଲିବା, ପିଠା, ପୋଡ଼ ପିଠା, କାକରା ପିଠା ସବୁ କରିକି ଖାଉ ଆଉ। ଟିକେ ଭାତ ଖାଆନ୍ତିନି ଆମ ଆଡ଼େ।
2: ନିଜେ ଖାଆନ୍ତି ଆଉ ସାଇ ପଡ଼ିଶାକୁ ମଧ୍ୟ ଦିଅନ୍ତି ନା?
0: ହଁ ହଁ।
1: ତ ଭଉଣୀ, ଆଜିର ବିଷୟ ଆମର ରହିଛି ହ୍ୟାଲୋ ସଙ୍ଗିନୀର, ଅତି ଲୋଭରୁ ମୃତ୍ୟୁ। ତ ଏ ସମ୍ପର୍କରେ ଆପଣ କଣ କହନ୍ତି ଭଉଣୀ?
0: କି ଲୋଭରୁ ମୃତ୍ୟୁ? ହଁ, ସେ ଉଦାହରଣ ଯେମିତି ଆପଣ ଲୋଭ କରିକି ସୁନାର ଲଙ୍କା ବଢିବେ ବୋଲିକି ସବୁ କାଞ୍ଚିଥିଲେ ସବୁ, କିନ୍ତୁ ଶେଷରେ ପରିଣତି କଣ ହେଲା ଆମେ ଜାଣିଛୁ। ଯୋଉଟା ହେଲେ ବି ଅତି ହେଲେ ସେଟା ଖରାପ, ଯେମିତି ଅତି ଲେମ୍ବୁ ଚିମ୍ପୁଡ଼ିଲେ ପିତା ବୋଲି କହୁଛନ୍ତି, ସେମିତି ଅତି ଲୋଭରୁ ଯେମିତି ଗୋଟେ ଗପ ଅଛି, ଯୋଉ କୁକୁରଟେ ମାଂସ ଖଣ୍ଡ ଧରିଥିବ ସେ ପାଣିକୁ ଦେଖିକି ସେ ଲୋଭ କରି ଆର ଖଣ୍ଡଟେ ବି ହରେଇବ।
2: ହଁ, ତାର ନିଜର ପ୍ରତିଛବିକୁ ଦେଖିକି ସେ ଭୋକିଥିଲା, ଯାହାଫଳରେ କି ହାଡ଼ ଖଣ୍ଡଟେ ପାଣି ଭିତରକୁ ଖସି ଯାଇଥିଲା।
0: ହଁ ହଁ, ଏମିତି ବହୁତ ଗୁଡାଏ ଉଦାହରଣ ଆମେ ପିଲାବେଳଠୁ ଗପ ମାଧ୍ୟମରେ ଶୁଣି ଆସିଛୁ।
2: ଏସବୁକୁ ଆମେ ନୀତିବାକ୍ୟ ବି କହିପାରିବା, ଗପ ବି କହିପାରିବା,
0: ଏମିତି ଆମର ବହୁତ ଗୁଡାଏ ରୂଢି ଅଛି, ସେଥିରେ କିଛି ନା କିଛି ରହସ୍ୟ ଲୁଚି ରହିଛି।
2: କିନ୍ତୁ ଭଉଣୀ, ଦେଖିବାକୁ ଗଲେ ବର୍ତ୍ତମାନ କିଛି ମାନେ ଯୋଉ ଆଧୁନିକତାର ଚାକଚକ୍ୟ ଭିତରେ ଏଇ ରୂଢି ଗୁଡିକ ଲୋପ ପାଇ ଆସୁଛି। କଥା ଆଳରେ ଯୋଉ ଆଗ ବୁଢ଼ୀମା ମାନେ ଯେମିତି କହୁଥିଲେ ପ୍ରାୟ ଆଉ ସେମିତି
0: ମେନ୍ ତାର କାରଣ ହେଲା ପିଲାମାନଙ୍କ ଆଜିକାଲି ଆମର ଏସବୁ ରୂଢି ବାକ୍ୟ ସବୁ ଆମେ ଓଡ଼ିଆରେ ବ୍ୟବହାର କରୁଛୁ, ଆଜିକାଲି ସବୁ ଇଂଲିଶ ମିଡିୟମରେ ପଢିଲାଣି ପିଲା, ଓଡ଼ିଆ ବାକ୍ୟ କେମିତି ବ୍ୟବହାର କରିବେ? ପିଲାମାନଙ୍କ ତ ଓଡ଼ିଆରେ କଣ କହିଲେ ବି ସେମାନେ ବୁଝି ବି ପାରୁନି।
1: ଠିକ କଥା, ସତ କଥା ଭଉଣୀ, ଯେ ଆମେ ବ୍ୟବହାର କରୁନି, କିନ୍ତୁ ତାହାର ଯୋଉ ମାନ୍ୟତା ରହିଛି, କଥାଟା ଯୋଉ ରହିଛି, ଆମେ ଯଦି ବିଚାର କରିବା ତାହେଲେ ନିଶ୍ଚିତ ଭାବେ ସେଇଟା ସତ। ତ ସେଇଟା ଆମେ ଆମ ପିଲାମାନଙ୍କୁ ପିଲାଟି ଦିନରୁ ଶିଖେଇବା ଦରକାର, ଯେ କୋଉ ଜିନିଷଟା ଭଲ, କୋଉ ଜିନିଷଟା ଖରାପ। ସତ କଥା ଯେ ଆମେ କାମ କଲାବେଳକୁ କୌଣସି ଜିନିଷ ଯେତିକି ପାଇବା ସେତିକିରେ ସନ୍ତୁଷ୍ଟ ହେବା, ଅତି ଲୋଭ କରିବା ନାହିଁ, ଠିକ ନା
0: ଭଉଣୀ?
1: ହଁ ଭଉଣୀ, ତ ଆଜିର ବିଷୟ ତ ଆମେ କଥା ହେଲେ ଭଉଣୀ, ତ ଆଜି ଆପଣ କୋଉ ଗୀତ ଶୁଣିବାକୁ ପସନ୍ଦ କରିବେ ଭଉଣୀ? ତ ଆପଣଙ୍କ ପସନ୍ଦର ଗୀତ ଶୁଣନ୍ତୁ, ଏମିତି ଆମ କାର୍ଯ୍ୟକ୍ରମକୁ ଶୁଣୁଥାନ୍ତୁ ଆଉ ଫୋନ୍ କରୁଥାନ୍ତୁ। ଧନ୍ୟବାଦ ଭଉଣୀ।
0: ଧନ୍ୟବାଦ।

0: ସ୍ୱାଗତିକା।
1: ହଁ ମୈତ୍ରୀ,
0: ଆଜିର କାର୍ଯ୍ୟକ୍ରମ ବହୁତ ଭଲ ଲାଗିଲା, ହଁ ନା?
1: ହଁ ନିଶ୍ଚୟ।
0: ଆଜି କେତେ ସଙ୍ଗିନୀ ଆମ ସହିତ ରହିଥିଲେ ଆଉ ଅତି ଲୋଭରୁ ମୃତ୍ୟୁ ଏ ବିଷୟରେ ଆମ ସହିତ କଥା ବି ହେଲେ,
1: ଆଉ କିଛି ନୂଆ କଥା ମଧ୍ୟ ଶିଖିଲେ।
0: ହଁ, ତାଙ୍କ ପସନ୍ଦର ଗୀତ ବି ଶୁଣିଲେ ଆଉ ବହୁତ ଜିନିଷ ଜାଣିଲେ ମଧ୍ୟ। ସେମାନଙ୍କ ସହିତ କଥା ହେଇ ହଉ, ଦେଖ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ସାରିବା ପାଇଁ, ତାହେଲେ କାର୍ଯ୍ୟକ୍ରମକୁ ଏଇଠି ରଖିବା।
1: ନିଶ୍ଚୟ। ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ଆମ ପାଖକୁ ଆପଣମାନଙ୍କର ମତାମତ ପଠାଇ ପାରିବେ। ଏଥିପାଇଁ ଆମ ଫୋନ୍ ନମ୍ବରଟି ହେଲା 9438268568।
0: ପୁଣି ଥରେ ନମ୍ବରଟିକୁ କହି ରଖୁଛୁ, 9438268568। ଏହି ନମ୍ବରରେ ଆପଣ ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ। ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ, ମୋ ମୈତ୍ରୀ,
1: ମୋ ସ୍ୱାଗତିକା।
0: ନମସ୍କାର।

ଏତେବେଳ ଯାଏ ଶୁଣୁଥିଲେ ଘର ଓଘରଣୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ମୈତ୍ରୀ ପ୍ରହରାଜ ଏବଂ ସ୍ୱାଗତିକା ପଟ୍ଟନାୟକ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରେଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିବେ ମିଡ୍ଡେ ନ୍ୟୁଜ୍ ରେଲି କରି।

ପ୍ରକୃତିର ଉପାଦାନଗୁଡ଼ିକର ସୁରକ୍ଷାକୁ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଜନଜାତି ସମ୍ପ୍ରଦାୟ ବିବେଚନା କରନ୍ତି କହିଲେ ରାଷ୍ଟ୍ରପତି। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଚଳିତ ଆର୍ଥିକ ବର୍ଷରେ 26,000 କିଲୋମିଟରରୁ ଅଧିକ ଗ୍ରାମୀଣ ରାସ୍ତା ନିର୍ମାଣ କରିବେ ସରକାର। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ। ଆମେରିକା ଓ ଇରାନ୍ ମଧ୍ୟରେ କାର୍ଯ୍ୟକାରୀ ହୋଇଛି ବୁଝାମଣାପତ୍ର ଏବଂ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ ହକି ପ୍ରତିଯୋଗିତାରେ ଉରୁଗୁଏକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଜନଜାତି ସମ୍ପ୍ରଦାୟର ଜୀବନଶୈଳୀ ସ୍ୱାଭାବିକ ଭାବେ ପ୍ରକୃତି ଏବଂ ଆଧ୍ୟାତ୍ମିକତାର ନିକଟତର ହୋଇଥାଏ। ସେମାନେ ପୃଥିବୀ, ଜଳ, ବାୟୁ, ସୂର୍ଯ୍ୟ ଏବଂ ପ୍ରକୃତିର ଅନ୍ୟାନ୍ୟ ଉପାଦାନଗୁଡ଼ିକୁ ସମ୍ମାନ ପ୍ରଦର୍ଶନ କରନ୍ତି। ପ୍ରକୃତିର ଉପାଦାନଗୁଡ଼ିକର ସୁରକ୍ଷାକୁ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଜନଜାତି ସମ୍ପ୍ରଦାୟ ବିବେଚନା କରନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ମଧ୍ୟପ୍ରଦେଶର ବେତୁଲଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଆଧ୍ୟାତ୍ମିକ ଜାଗରଣ ମାଧ୍ୟମରେ ଜନଜାତି ସମ୍ପ୍ରଦାୟର ସଶକ୍ତିକରଣ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଏହା କହିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ ସମାଜର ପ୍ରତ୍ୟେକ ବର୍ଗ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶର ବିକାଶରେ ଜନଜାତି ସମ୍ପ୍ରଦାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିବା ସହ ଏଭଳି ସମ୍ମିଳନୀ ସେମାନଙ୍କ ଭବିଷ୍ୟତ ଗଠନ ଦିଗରେ ଏକ ରୂପରେଖ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କହିଛନ୍ତି। ମଧ୍ୟପ୍ରଦେଶ ଏବଂ ଓଡ଼ିଶାକୁ 5-ଦିନିଆ ଗସ୍ତ ଆରମ୍ଭରେ ରାଷ୍ଟ୍ରପତି ଆଜି ଇନ୍ଦୋର ବିମାନ ବନ୍ଦରରେ ପହଞ୍ଚଥିଲେ। ସେଠାରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ତାଙ୍କୁ ସ୍ୱାଗତ କରିଥିଲେ। ମଧ୍ୟପ୍ରଦେଶର ଓମକାରେଶ୍ୱର ଆସନ୍ତାକାଲି ରାଷ୍ଟ୍ରପତି ଆନ୍ତର୍ଜାତିକ ସିକିଲ୍ସେଲ୍ ଦିବସ ସମାରୋହରେ ଯୋଗଦେବେ। ମଧ୍ୟପ୍ରଦେଶ ଗସ୍ତ ଶେଷ କରି ଆସନ୍ତାକାଲି ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିର ଉଦ୍ଘାଟନ କରିବେ। ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ରାଷ୍ଟ୍ରପତି ରାଇରଙ୍ଗପୁରସ୍ଥିତ କୁସୁମୀ ବ୍ଲକ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ଏକ ବୃହତ୍ ସମନ୍ୱିତ ଗ୍ରାମୀଣ ପାଇପ୍ ଜଳଯୋଗାଣ ପ୍ରକଳ୍ପକୁ ଉତ୍ସର୍ଗ କରିବେ। ରାଷ୍ଟ୍ରପତି ମୁର୍ମୁ ଆସନ୍ତା ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାହାଡ଼ପୁରର ସ୍କୁଲ ଏବଂ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 21 ତାରିଖରେ ମଧ୍ୟପ୍ରଦେଶର ଜବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ଚଳିତ ଆର୍ଥିକ ବର୍ଷରେ ଦେଶରେ 26,000 କିଲୋମିଟରରୁ ଅଧିକ ଗ୍ରାମୀଣ ରାସ୍ତା ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଏବଂ ଗ୍ରାମାଞ୍ଚଳ ସଂଯୋଗୀକରଣ ପଦକ୍ଷେପ ଅଧୀନରେ ଏହି ସଡ଼କ ନିର୍ମାଣ ପାଇଁ 18,900 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଗ୍ରାମୀଣ ବିକାଶ ବିଭାଗ ସଚିବ ରୋହିତ କଂସଲଙ୍କ ଅଧ୍ୟକ୍ଷତାରେ ଗ୍ରାମୀଣ ସଡ଼କ ଯୋଗାଯୋଗ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା ହୋଇଛି। ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ସମେତ ଅନ୍ୟ ରାଜ୍ୟଗୁଡ଼ିକର ବରିଷ୍ଠ ପଦାଧିକାରୀ ବୈଠକରେ ଅଂଶଗ୍ରହଣ କରିଥିଲେ। ସଡ଼କ ଯୋଗାଯୋଗର ସୁବିଧା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇବା ଉପରେ ଶ୍ରୀ କଂସଲ ବୈଠକରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଶ୍ରୀ କଂସଲ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରୀୟ ଯାଞ୍ଚକୁ ସୁଦୃଢ଼ କରିବା, ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ସମୟ ଅନୁଯାୟୀ କାର୍ଯ୍ୟ ଶେଷ ଏବଂ ରକ୍ଷଣାବେକ୍ଷଣ ପାଇଁ ଇ ମାର୍ଗ ପ୍ଲାଟଫର୍ମର ବ୍ୟବହାରକୁ ସୁନିଶ୍ଚିତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ତୃଣମୂଳ କଂଗ୍ରେସ ବିଧାୟକ ଋତୁବ୍ରତ ବାନାର୍ଜୀଙ୍କ ନିଷ୍ପଭିକୁ ବିରୋଧ କରି ଆଗତ ଆବେଦନ ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେବାକୁ କୋଲକାତା ହାଇକୋର୍ଟ ମନା କରିଛନ୍ତି। ଟିଏମ୍ସି ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଆଗତ ଏହି ଆବେଦନର ଆଜି ପ୍ରାଥମିକ ଶୁଣାଣି କରି ଜଷ୍ଟିସ୍ କୃଷ୍ଣ ରାଓଙ୍କ ଖଣ୍ଡପୀଠ ବିଧାନସଭା ବାଚସ୍କତିଙ୍କ ନିଷ୍ପଭି ଉପରେ ସ୍ଥଗିତାଦେଶ ପ୍ରାର୍ଥନାକୁ ନାକଚ କରିଛନ୍ତି। ଶ୍ରୀ ଚଟ୍ଟୋପାଧ୍ୟାୟ ବିରୋଧୀ ଦଳ ନେତା ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଯାହାକି ବାଚସ୍କତିଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇଥିଲା। ତେବେ କୋର୍ଟ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ 3 ସପ୍ତାହ ସମୟ ପ୍ରଦାନ କରିଛନ୍ତି। ଆସନ୍ତା ମାସ 28 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ବିଧାନସଭା ବାଚସ୍କତି ରଥୀନ୍ଦ୍ର ବୋଷ ଟିଏମ୍ସି ବିଧାୟକ ଋତୁବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଛି। 4 ଜଣ ପୁରୁଷ ଓ 3 ଜଣ ମହିଳା ମୃତକଙ୍କ ମଧ୍ୟରେ 3 ଜଣ ଭାଇ ଓ ଗୋଟିଏ ଦମ୍ପତି ଅଛନ୍ତି। ଛୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଖରୀ ମସରୁନ୍ଦ ରାସ୍ତାରେ ଗୋଟିଏ ଯାତ୍ରୀବାହୀ ଗାଡ଼ି 500 ମିଟର ଖାତକୁ ଖସିପଡ଼ିଥିଲା। ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ଘଟିଥିଲା। ହିମାଚଳ ପ୍ରଦେଶ ପୁଲିସ୍ର ପ୍ରାଥମିକ ତଦନ୍ତରୁ ଚାଳକ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆମେରିକା ଏବଂ ଇରାନ୍ ମଧ୍ୟରେ ଏକ 14-ସୂତ୍ରୀ ଚୁକ୍ତିନାମା ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ସ୍ୱାକ୍ଷରିତ ହୋଇଛି। ସ୍ୱିଜରଲ୍ୟାଣ୍ଡଠାରେ ଆନୁଷ୍ଠାନିକ ଭାବେ ଆସନ୍ତାକାଲି ଏହି ଚୁକ୍ତିନାମା

0: ସ୍ୱାକ୍ଷରିତ ହେବାରୁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଇତିମଧ୍ୟରେ ବୁଝାମଣାପତ୍ର କାର୍ଯ୍ୟକାରୀ ହେବା ସହ ପ୍ରାୟ ଚାରିମାସ ଧରି ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ ସଂଘର୍ଷ ବର୍ତ୍ତମାନ ପାଇଁ ବନ୍ଦ ରହିଛି। ସମ୍ପୂର୍ଣ୍ଣ ଶାନ୍ତି ସମାଧାନ ପାଇଁ 60 ଦିନ ଭିତରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରାଯିବ। ଏହି ବୁଝାମଣାପତ୍ର ଅନୁଯାୟୀ ଇରାନ୍ ଚାରିପାଖରେ ଆମେରିକା ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ନୌସେନା ଅବରୋଧ ପ୍ରତ୍ୟାହାର ହେବା ଆରମ୍ଭ ହୋଇଛି। 30 ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଦେଇ ସାଧାରଣ ସାମଗ୍ରିକ ଯାତାୟତ ପୁନଃ କାର୍ଯ୍ୟକ୍ଷମ ହେବାର ଆଶା ରହିଛି। ବାଣିଜ୍ୟିକ ପରିବହନ ପାଇଁ ସୁରକ୍ଷିତ ପଥ ପ୍ରଦାନ କରିବାକୁ ଇରାନ୍ ପ୍ରତିଶ୍ରତି ଦେଇଛି। ଏହି ଚୁକ୍ତିନାମା ସମଗ୍ର ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଗତ 12 ବର୍ଷ ବିକାଶ ଓ ଐତିହ୍ୟର ସୁବର୍ଣ୍ଣ ଯୁଗ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି ଏହି 12 ବର୍ଷରେ ରାମ ଜନ୍ମଭୂମି ମନ୍ଦିର, କାଶୀ ବିଶ୍ୱନାଥ କରିଡର, ଉଜ୍ଜୟିନୀ ମହାକାଳ ଲୋକ ନିର୍ମାଣ କରାଯାଇଥିଲା। ଏହା ସହିତ ବିଶ୍ୱସ୍ତରୀୟ ଯୋଗାଯୋଗ ବ୍ୟବସ୍ଥା, ଭିତ୍ତିଭୂମି ପ୍ରକଳ୍ପ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅଭିଯାନ ଦ୍ୱାରା ଦେଶ ବିକାଶ ଯାତ୍ରାରେ ଉଲ୍ଲେଖନୀୟ ବିକାଶ ହୋଇଛି। 1 କୋଟିରୁ ଅଧିକ ରେକର୍ଡର ଡିଜିଟାଇଜେସନ୍, 668 ପୁରାତନ କଳାକୃତିର ପୁନରୁଦ୍ଧାର, 11 ଆଦିବାସୀଙ୍କ ସ୍ୱାଧୀନତା ସଂଗ୍ରାମ ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଏହା ବ୍ୟତୀତ 11 ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି। ସରକାରଙ୍କ ଏହି ଆଭିମୁଖ୍ୟ ଉଭୟ ଐତିହ୍ୟ ବିକାଶ କିପରି ପରସ୍କର ସହିତ ଜଡ଼ିତ ତାହା ଦର୍ଶାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ନାଗପୁରର ଅମ୍ବାଝରିସ୍ଥିତ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ ଗୋଳାବାରୁଦ କାରଖାନାଠାରେ 10,000 ଟନ୍ ବିଶିଷ୍ଟ ଏକ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏହି ପ୍ରେସ୍ ଏକ ପ୍ରମୁଖ ଜାତୀୟ ସମ୍ପତ୍ତି ହେବ। ଏହି ପ୍ରେସ୍ ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ପାଇଁ ବୃହତ୍ ଉଚ୍ଚଶକ୍ତି ସମ୍ପନ୍ନ ଏବଂ ସଠିକ୍ ଆଲୁମିନିୟମ୍ ମିଶ୍ରିତ ଏକ୍ସଟ୍ରୁଜନ୍ ଉତ୍ପାଦନ କରିବାରେ ଦେଶର ସାମର୍ଥ୍ୟକୁ ମଜବୁତ କରିବ। ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଆଲୁମିନିୟମ୍ ଉପକରଣର ଆମଦାନୀ ଉପରେ ଦେଶର ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ। ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଏହା ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହିତ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଚେନ୍ନାଇରୁ ଚମଡ଼ା ସାମଗ୍ରୀ ଓ ମୋଟର ଉପକରଣ ଧରି ଏକ ମାଲବାହୀ ବିମାନ ପ୍ରଥମଥର ପାଇଁ ନୋଇଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀ କହିଛନ୍ତି ଚେନ୍ନାଇ ବିମାନ ବନ୍ଦରରୁ ମେଡ୍ ଇନ୍ ଭାରତର ମୋବାଇଲ୍ ଫୋନ୍, ମୋଟର ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଉପକରଣ ପଠାଯାଇଛି। ଏହା ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହିତ କରିବା ସହିତ ଯୋଗାଣ ଶୃଙ୍ଖଳକୁ ଦୃଢ଼ କରିବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ନୋଇଡା ଆନ୍ତର୍ଜାତିକ ବିମାନ ବନ୍ଦର 2 ଦିନ ପୂର୍ବେ ପ୍ରଥମଥର ପାଇଁ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଛି। ଜାତିସଂଘର ଖାଦ୍ୟ ଏଜେନ୍ସୀ ପକ୍ଷରୁ ଜଳବାୟୁ ସଂକଟ, ଦେଶ ମଧ୍ୟରେ ବିବାଦ ଓ ଅର୍ଥାଭାବ ହେତୁ ଆସନ୍ତା ମାସରେ ବିଶ୍ୱର 13 ସ୍ଥାନରେ କ୍ଷୁଦା ବୃଦ୍ଧି ପାଇବ ବୋଲି କୁହାଯାଇଛି। ବିଶ୍ୱ ଖାଦ୍ୟ ଏବଂ କୃଷି ସଂଗଠନ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ରିପୋର୍ଟରେ ଏବେ ବିଶ୍ୱର ପ୍ରାୟ 266 ନିୟୁତ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା କୁହାଯାଇଛି। ରିପୋର୍ଟରେ ସୁଦାମନ, ଦକ୍ଷିଣ ସୁଦାନ, ୟେମେନ୍ ଏବଂ ପାଲେଷ୍ଟାଇନ୍ରେ କ୍ଷୁଦାଭାବ ସବୁଠାରୁ ଅଧିକ ହୋଇଥିବାବେଳେ ନାଇଜେରିଆ ଏବଂ ସୋମାଲିଆ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି। ଅନ୍ୟପକ୍ଷରେ 2022 ଖାଦ୍ୟ ସହାୟତା ପାଇଁ 60% ଅର୍ଥ ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି। ନ୍ୟୁଜିଲାଣ୍ଡଠାରେ ଅନୁଷ୍ଠିତ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ରେ ଭାରତ ଆଜି ଉରୁଗୁଏକୁ 3-2 ପରାସ୍ତ କରିଛି। ଏହା ସହ ଭାରତ କ୍ରମାଗତ ତୃତୀୟ ବିଜୟ ହାସଲ କରି ପୁଲ୍ ଏ ର ଶୀର୍ଷସ୍ଥାନ ଅଧିକାର କରିବା ସହିତ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ସେମିଫାଇନାଲ୍ରେ ଭାରତୀୟ ଦଳ ଆସନ୍ତା 20 ହେବାକୁ ଥିବା ଚିଲି ଓ କୋରିଆ ମଧ୍ୟରେ ବିଜେତାଙ୍କୁ ଭେଟିବ। 2026 ଫିଫା ବିଶ୍ୱକପ୍ରେ ଇଂଲଣ୍ଡ 4-2 କ୍ରୋଏସିଆକୁ ପରାସ୍ତ କରି ଗ୍ରୁପ୍ ଏଲ୍ ଅଭିଯାନ ଆରମ୍ଭ କରିଛି। ଆମେରିକାର ଆର୍ଲିଙ୍ଗଟନ୍ର ଡଲା ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଗତକାଲି ପର୍ତ୍ତୁଗାଲ ଓ ଡିଆର୍ କଙ୍ଗୋ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ 1-1 ଅମୀମାଂସିତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକୃତିର ଉପାଦାନଗୁଡ଼ିକର ସୁରକ୍ଷାକୁ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଜନଜାତି ସମ୍ପ୍ରଦାୟ ବିବେଚନା କରନ୍ତି, କହିଲେ ରାଷ୍ଟ୍ରପତି। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଚଳିତ ଆର୍ଥିକ ବର୍ଷରେ 26,000 କିଲୋମିଟରରୁ ଅଧିକ ଗ୍ରାମୀଣ ରାସ୍ତା ନିର୍ମାଣ କରିବେ ସରକାର। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ। ଆମେରିକା ଓ ଇରାନ୍ ମଧ୍ୟରେ କାର୍ଯ୍ୟକାରୀ ହୋଇଛି ବୁଝାମଣାପତ୍ର ଏବଂ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ ହକି ପ୍ରତିଯୋଗିତାରେ ଉରୁଗୁଏକୁ 3-2 ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines.

ଚକ୍ ଦେ ଇଣ୍ଡିଆ ଏହି ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି। ଶିଳ୍ପୀ ହେଲେ ସୁଖବିନ୍ଦର ସିଂ, ସଲିମ ମାର୍ଚାନ୍ ଏବଂ ମାରିଆନେ ଡି କ୍ରୁଜ୍। ଗୀତ ରଚନା କରିଛନ୍ତି ଜୟଦୀପ, ସଙ୍ଗୀତ ପରିଚାଳନା ସଲିମ ସୁଲେମାନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ

0: କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଗରମ ମସଲା ଚଳଚ୍ଚିତ୍ରରୁ ସେଭିଲି ସୋନୁ ନିଗମ ଗୀତ ରଚନା କରିଛନ୍ତି ମୟୂର ପୁରୀ, ସଙ୍ଗୀତ ପରିଚାଳନା ପ୍ରୀତମ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଚାନ୍ଦିନୀ ଚୌକ୍ ଟୁ ଚାଇନା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ କୈଳାସ ଖେର। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା କୈଳାସ ଖେର।

0: ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ସମୟ ଦିନ 2:30। ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ

0: এবং কোয়েন খুঁজাই। সবরি ভাষারে
1: কেবল আকাশবাণী।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଶୀତଳଷଷ୍ଠୀ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି। ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ। ବିସ୍ତୃତ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବା ସହ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ହିତାଧିକାରୀ ଓ ଡାକ୍ତରମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାବ୍ୟତୀତ ହାଟଭଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଚିଲ୍ଲାର ଉଦ୍ଘାଟନ କରିବେ। ଶନିବାର ଦିନ ରାଷ୍ଟ୍ରପତି ପାହାଡ଼ପୁର ଗସ୍ତ କରିବା ସହିତ ଗୋଷାଣୀପୀଠ, ସାନ୍ତାଳୀ ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା ମଧ୍ୟ କରିବେ। ସେ ଏକ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିବା ସହିତ ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ। ସେହିପରି ଏସ୍ଏଲ୍ଏସ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକ କାର୍ଯ୍ୟର ଅଗ୍ରଗତି ଉପରେ ମଧ୍ୟ ରାଷ୍ଟ୍ରପତି ସମୀକ୍ଷା କରିବେ। ପରଦିନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମିଳିତ ଭାବେ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କର ପ୍ରମୁଖ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମ୍ବଲପୁରରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କର 2 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି।

ଜିଲ୍ଲା ସଂସ୍କୃତି ଭବନଠାରେ ରାଜ୍ୟ ସରକାରଙ୍କର ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ଲକ୍ଷପତି ଦିଦି, ପିଏମ୍ ସୂର୍ଯ୍ୟଘର, ଭିଭିଭୂମି ବିକାଶ ଓ ରୋଜଗାର କ୍ଷେତ୍ରରେ ରାଜ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ବୋଲି ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ତଥା ବିକାଶମୂଳକ ପ୍ରକଳ୍ପର ସଫଳତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକରେ ରାଜ୍ୟ କୃଷି ବିଭାଗର ଉପଲବ୍ଧି ନେଇ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷି ଓ କୃଷକଙ୍କ ବିକାଶ ପାଇଁ ନିଆଯାଇଥିବା ଜନକଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ସ୍ମିତା ପାଣି ସଦସ୍ୟ ରହିଛନ୍ତି। ଏହି କମିଟି ମୁଦ୍ରଣଜନିତ ତ୍ରୁଟିର ତଦନ୍ତ କରି ଏଥିପାଇଁ ଦାୟୀ ଅଧିକାରୀ ଏବଂ ସଂସ୍ଥା ବିଷୟରେ ଅନୁଧ୍ୟାନ କରିବା ସହ ଆସନ୍ତା 7 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାକୁ ନେଇ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍ତି, ଆସନ୍ତା ବର୍ଷରୁ ଏହା ଉପରେ ଗୁରୁତ୍ୱ ଦିଆଯିବ। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଶିକ୍ଷକମାନଙ୍କୁ ପୁସ୍ତକରେ ଥିବା ତ୍ରୁଟି ସଂଶୋଧନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। 2027-28 ଶିକ୍ଷାବର୍ଷରୁ ନୂଆ ବହିରେ ଏପରି ତ୍ରୁଟି ଆଉ ଦୃଷ୍ଟିଗୋଚର ହେବ ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ପର୍ଯ୍ୟନ୍ତ ସକାଳ 6 ପୂର୍ବାହ୍ନ 11 ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ହେବ। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଭର୍ଚୁଆଲ ଏକାଡେମୀର କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାହିତ୍ୟ, ସଂସ୍କୃତି, ଲୋକକଳା ଓ ଗବେଷଣା ଆଦି କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହଭାଗିତା ସୁନିଶ୍ଚିତ କରିବା ନେଇ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୋଗ ଦିବସ ପାଳନ ଅବସରରେ ଜିଲ୍ଲା ଷ୍ଟାଡିୟମରେ ଏକ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଗଜପତି ଜିଲ୍ଲାର ପାରାଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନ ଉପଲକ୍ଷେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା 21 ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଞ୍ଚଳରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ନେଇ ଆଲୋଚନା କରାଯାଇଛି। ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ ବାର୍ତ୍ତାକୁ ନେଇ କାର୍ଯ୍ୟକ୍ରମ ପାଳନ କରିବାକୁ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଉତ୍ସବ ମୁଖର ହୋଇଉଠିଛି। ଦେବଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଜାରି ରହିଛି। ଦେବୀ ପାର୍ବତୀ ଆଜି କନ୍ୟାଳୟକୁ ଆଗମନ କରିଛନ୍ତି। ଗତବର୍ଷ କନ୍ୟା ପିତାମାତାଙ୍କ ଗଇଁଠାଳ ଫିଟା ପରେ ଚଳିତ ବର୍ଷ କନ୍ୟା ପିତାମାତା ମନ୍ଦିର ଯାଇ ଦେବୀ ପାର୍ବତୀଙ୍କୁ ଘରକୁ ଆଣିଛନ୍ତି। ନନ୍ଦପଡ଼ାର ବମ୍ ବରାଡ଼ ବାବା ବାଲୁଙ୍କେଶ୍ୱର, ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ବୁଢ଼ାରାଜାର ପାହାଡ଼େଶ୍ୱର ବାବାଙ୍କ ସମେତ ସବୁଠି ପ୍ରସ୍ତୁତି ଶେଷ ହୋଇଛି। ରାତ୍ରିର ଶୁଭଲଗ୍ନରେ ବରାନୁଗମନ ଓ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଶୀତଳଷଷ୍ଠୀ ଅବସରରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଶୀତଳଷଷ୍ଠୀ ରାଜ୍ୟର କେବଳ ଏକ ପର୍ବ ନୁହେଁ, ବରଂ ଏହା ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ଗାରିମା ଓ ଭାବମୟ ପରିଚୟ। ଏହା ଆଧ୍ୟାତ୍ମିକ ଧର୍ମଧାରା ଓ ସଂସ୍କୃତିର ବିରଳ ସମାହାର ଅଟେ। ଶୀତଳଷଷ୍ଠୀ ପର୍ବରେ

ଶାଳଉଠା, ପତରପେଣ୍ଡି, ଗୁଆଗୁଣା, ବେଦନିମନ୍ତ୍ରଣ, ଦେବବିବାହ ଏବଂ ନଗର ପରିକ୍ରମା ଭଳି ପ୍ରତିଟି ପାରମ୍ପରିକ ନୀତିକାନ୍ତି ସମଗ୍ର ବିଶ୍ୱରେ ଏହି ପର୍ବକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ମା ପାର୍ବତୀ ଓ ଦେବଦେବ ପ୍ରଭୁ ଶିବଙ୍କର ଏହି ବିବାହ ଅବସରରେ ସମଗ୍ର ଜଗତ କଲ୍ୟାଣର ଚେତନା ଉଜ୍ଜୀବିତ ହୋଇ ରହିଛି ବୋଲି ଶ୍ରୀ ପ୍ରଧାନ ଆଲୋକପାତ କରିଛନ୍ତି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବାଧିକ 58 ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଶୀତଳ ସୃଷ୍ଟି ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି। ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଆମର ପ୍ରଥମ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ନୂତନ ପ୍ରତିଭାରେ ଶୁଣିବେ ପୂଜା ଗୌଡ଼ଙ୍କ ସହ ସାକ୍ଷାତକାର, ପରେ ଶୁଣିବେ ଜାଣିବା କଥା।

କାର୍ଯ୍ୟକ୍ରମ ଶୁଣିବେ ଆଜି ଅପରାହ୍ନ 15:30। ଏଥିରେ ଭେଟଘାଟରେ ଶୁଣିବେ ଏସ୍ଏଚ୍ଜି କଲେ କାଇ ସୁବିଧା, ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର, ସରକାରୀ ହାସ୍ପାତାଲ ତାନେ କାଇ କାଇ ସୁବିଧା ମିଳିଲାନି। ଶ୍ରୀମଦ୍ ଭାଗବତ ଶୁଣିବେ 6:20, 6:30 ପ୍ରଚାର କରିବ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ରେଲି କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଏବଂ ରାତି 8:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। କିଷାନବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବ ରାତି 7:30। ଏଥିରେ ଶୁଣିବେ ଆଲୋଚନା ଧାନ କାଟିବା ପରେ ଯତ୍ନ। ରାତି 8:15 ଶୁଣିବେ ଧାରାବାହିକ ନାଟକ ପରଜା, ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା ପଦ୍ମଲୋଚନା ଦାସ ଏବଂ ଅଶୋକ ମିଶ୍ର। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ରାତି 9:30 ପ୍ରଚାର କରିବୁ ସଜମୌଜ କାର୍ଯ୍ୟକ୍ରମ। ରାତି 9:45 ଶୁଣିବେ କେତୋଟି ଦେଶୀୟ ଗୀତ। ରାତି 10:00 ଶୁଣିବେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ, ରେଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:30 ପ୍ରଚାର କରିବ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ଶୁଣିଲେ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:48। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଆମର ସାନ୍ଧ୍ୟ ଅଧିବେଶନ ଶୁଣିପାରିବେ ଆଜି ଅପରାହ୍ନ 5:00। ତେବେ ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଆପଣମାନେ ଶୁଣନ୍ତୁ ବିବିଧ ଭାରତୀର ପ୍ରସାରଣ କାର୍ଯ୍ୟକ୍ରମ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।

ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଅପରାହ୍ନ 5ଟା। ସ୍ୱାଗତ କରୁଛୁ ଆପଣମାନଙ୍କୁ ଆଜିକାର ସାନ୍ଧ୍ୟ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ। ଅଧିବେଶନ ପ୍ରାରମ୍ଭରେ ଭେଟି ଦେଉଛୁ ଯୁବ ଶ୍ରୋତାଙ୍କ ମନପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀ।

0: ସକାଳର ସୂର୍ଯ୍ୟ ହସି କହେ, ନୂଆ ଦିନଟି ଆସିଗଲେ, ସ୍ୱପ୍ନ ସବୁକୁ ସାଥୀ କରି ଆଗକୁ ଯାଉ ମନ ଭରି।
1: କଷ୍ଟ ଆସିଲେ ଭୟ ନ କର, ସାହସ ଧରି ଆଗକୁ ବଢ଼, ପରିଶ୍ରମର ଫଳ ମିଠା, ଜୀବନ ହେବ ସୁନ୍ଦର ଗଢ଼ା। ଶୁଭ ସନ୍ଧ୍ୟା ସାଥୀ, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମକୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ପୁଷ୍ପାଞ୍ଜଳି
2: ଆଉ ମୁଁ ସରୋଜିନୀ। ନମସ୍କାର।

0: ତେବେ ସାଥୀ, କାର୍ଯ୍ୟକ୍ରମଟିକୁ ଆଗକୁ ବଢ଼ାଇବା ଏବଂ ଶୁଣିବା ଗୋଟେ ସୁନ୍ଦର ବିଚାର।
1: ଜୀବନରେ ସଫଳତା ପାଇବାକୁ ପରିଶ୍ରମ, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ଅତ୍ୟନ୍ତ ଆବଶ୍ୟକ। ସମୟର ସଠିକ୍ ବ୍ୟବହାର କରି ନିଜ ଲକ୍ଷ୍ୟ ପାଇଁ ନିରନ୍ତର ଚେଷ୍ଟା କରିବା ଉଚିତ। ଭଲ ଚିନ୍ତା ଓ ଭଲ କାମ ମଣିଷକୁ ସଫଳ ଏବଂ ମହାନ କରେ।

0: ଆମ ସମାଜରେ ଅନେକ ଏମିତି ଯୁବକ ଓ ଯୁବତୀ ଅଛନ୍ତି ଯେଉଁମାନେ ନିଜର କଠିନ ପରିଶ୍ରମ, ଆତ୍ମବିଶ୍ୱାସ ଏବଂ ଦୃଢ଼ ସଂକଳ୍ପ ବଳରେ ସଫଳତାର ନୂଆ ଉଦାହରଣ ସୃଷ୍ଟି କରୁଛନ୍ତି। ଆଜି ଆମ ସହ ଯୋଗ ଦେଇଛନ୍ତି ସେହିପରି ଏକ ଯୁବ ପ୍ରତିଭା, ଯିଏ ନିଜର କାର୍ଯ୍ୟ ମାଧ୍ୟମରେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଆସନ୍ତୁ ତାଙ୍କ ସହ କିଛି କଥାବାର୍ତ୍ତା କରିବା। ଆଜି ଆମର ସାକ୍ଷାତକାରର ବିଷୟଟି ରହିଛି ନୂତନ ପ୍ରତିଭା।
1: ନମସ୍କାର ଭଉଣୀ, ଆପଣଙ୍କୁ ଆମ ଯୁବବାଣୀ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ ଜଣାଉଛି। ପ୍ରଥମେ ଆପଣଙ୍କ ପରିଚୟଟି ଦେଇ ଦିଅନ୍ତୁ।
2: ନମସ୍କାର, ମୋ ନାଁ ପୂଜା ଗୌଡ଼, ମୁଁ ଜୟପୁର ଜୟନଗରରୁ କହୁଛି। ମୋର ଶିକ୍ଷାଗତ ଯୋଗ୍ୟତା ହେଲା ମୁଁ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଛି, ଆଉ ମୋର ନୂଆ ପ୍ରତିଭା ହେଉଛି ମୁଁ ଜଣେ ପ୍ରଫେସନାଲ୍ ବିୟୁଟିସିଆନ୍। ଆଉ ମୋତେ ନୂଆ ନୂଆ ଜିନିଷ ସବୁ ଶିଖିବାକୁ ଭଲ ଲାଗେ, ଯେମିତିକି ସ୍କିନ୍ ଟ୍ରିଟମେଣ୍ଟ, ହେୟାର ଟ୍ରିଟମେଣ୍ଟ, ନେଲ୍ ଆଉ ବହୁତ କିଛି। ମୋର ବିୟୁଟି ସାଲୁନ୍ ଅଛି ଜୟନଗର ଛକ ଉପରେ, ମୋ ସାଲୁନ୍ର ନାଁ ହେଉଛି ପୂଜାସ ବିୟୁଟି ହବ।
1: ଆଜ୍ଞା, ବହୁତ ବଢ଼ିଆ ଭଉଣୀ, ଆପଣ ଗ୍ରାଜୁଏସନ୍ କରିକି ଏହି ଲାଇନ୍ରେ ଆସିବାକୁ କେମିତି ଇଚ୍ଛା ପ୍ରକାଶ କଲେ?
2: ମୋତେ ଆଗରୁ ହିଁ ବିୟୁଟି ଇଣ୍ଡଷ୍ଟ୍ରିରେ ଟିକେ ଇଣ୍ଟରେଷ୍ଟ ଥିଲା ଶିଖିବା ପାଇଁ। ମୋ ଭିତରେ ଯେତିକି ବି ସ୍କିଲ୍ ଥିଲା ତାକୁ ବାହାରକୁ ଆଣିବା ପାଇଁ ବୋଲିକି ମୁଁ ଆଉ ଟିକେ ଇଚ୍ଛା କଲି ଯେ ବିୟୁଟି ଜିନିଷ ଯାକ ଟିକେ ଶିଖିବି, ଆଉ ଟିକେ ନଲେଜ୍ ଗେନ୍ କରିବି, ଆଉ ଗୋଟେ ସେଲୁନ୍ ଓପନ୍ କରିବି ବୋଲି ମୋର ଇଚ୍ଛା ଥିଲା। ତାପରେ ଧୀରେ ଧୀରେ ଏହି ଜିନିଷ ପ୍ରତି ମୋର ଇଣ୍ଟରେଷ୍ଟ ବଢ଼ିବାରେ ଲାଗିଲା, ଆଉ ମୋର କାମ ମଧ୍ୟ ମୋର କଷ୍ଟମର ମାନଙ୍କୁ ବହୁତ ଭଲ ଲାଗିଲା।
1: ତାହେଲେ ଭଉଣୀ, ଆପଣ କେବେଠୁ ଏହା କରୁଛନ୍ତି?
2: ମୋର ସାଲୁନ୍ ଖୋଲିବାର ତ ହେଇଗଲାଣି 4-5 ବର୍ଷ ପାଖାପାଖି। ମୁଁ 4-5 ବର୍ଷ ହେଲାଣି ସାଲୁନ୍ଟାକୁ ଚଲଉଛି, ଆଉ ଲୋକମାନେ ବି ସେତିକି ଭଲ ପାଇବା ଦଉଛନ୍ତି ମୋତେ, ମୋ କାମକୁ ସେମାନେ ସେତିକି ଭଲ ପାଉଛନ୍ତି ଆଉ ସପୋର୍ଟ ବି କରୁଛନ୍ତି।
1: ବହୁତ ବଢ଼ିଆ ଭଉଣୀ, ତାହେଲେ ତ ଆପଣ ଗୋଟିଏ ଇଣ୍ଡିପେଣ୍ଡେଣ୍ଟ ବିଜନେସ୍ ୱୁମେନ୍ ଭାବରେ ଅଛନ୍ତି, ତାହେଲେ ଆପଣ ଅନ୍ୟ କାହାକୁ ଏହିସବୁ ପ୍ରକାର ସ୍କିଲ୍ ପ୍ରୋଭାଇଡ଼ କରୁଛନ୍ତି କି?
2: ଆଜ୍ଞା, ହଁ, ମୁଁ ନିଜେ ଇଣ୍ଡିପେଣ୍ଡେଣ୍ଟ ହେବା ସହିତ ଅନ୍ୟକୁ ମଧ୍ୟ ଇଣ୍ଡିପେଣ୍ଡେଣ୍ଟ କରିପାରୁଛି, ସେମାନଙ୍କୁ ମଧ୍ୟ ମୁଁ କିଛି ସ୍କିଲ୍ ଶିଖାଇ ପାରୁଛି, ବିୟୁଟି ନଲେଜ୍ କିଛି ଦେଇପାରୁଛି, ସେମାନଙ୍କୁ ମଧ୍ୟ ମୁଁ କେମିତି ପଇସା କମେଇ ପାରିବେ, କେମିତି ରୋଜଗାର କରିପାରିବେ ସେଇ କ୍ଷମତା ସେମାନଙ୍କୁ ମଧ୍ୟ ମୁଁ ଶିଖାଇ ପାରୁଛି କିଛି। ଆଜିକାଲି ତ ଜବ୍ ମାନେ ଏତେ ସହଜରେ ମିଳୁନାହିଁ କି କେତେ ଜଣ ବି ଅଛନ୍ତି କରିବାକୁ ବି ପସନ୍ଦ କରିପାରୁନାହାନ୍ତି, କିନ୍ତୁ ଏହି ଲାଇନ୍ ବିୟୁଟି ସାଲୁନ୍, ବିୟୁଟି ଇଣ୍ଡଷ୍ଟ୍ରିର ଏହି ଲାଇନ୍ଟା ବା ବିୟୁଟିସିଆନ୍ ଲାଇନ୍ଟା ବହୁତ ଭଲ ଅପ୍ସନ୍।

0: ସେମାନେ ଏଇଟା ଗୋଟେ ବହୁତ ଭଲ ଇଣ୍ଡଷ୍ଟ୍ରି ଯଦ୍ୱାରା କି ସେମାନେ ଫ୍ୟୁଚରରେ ବହୁତ ଭଲ ଜିନିଷ କରିପାରିବେ। ସମସ୍ତେ ତ ଜବ୍ କରିପାରିବେ ନାହିଁ, କିନ୍ତୁ ଯଦି ଏହି ଇଣ୍ଡଷ୍ଟ୍ରିରେ କାହାର କିଛି ଇଣ୍ଟରେଷ୍ଟ ଅଛି ତେବେ ବହୁତ ଭଲ ଗ୍ରୋଥ କରିପାରିବେ, ନଲେଜ ଗେନ୍ କରିକି ଆଗକୁ ମଧ୍ୟ ବଢ଼ିପାରିବେ।
1: ତାହେଲେ ଆପଣ ତ ଏହି ବିୟୁଟି ଇଣ୍ଡଷ୍ଟ୍ରିରେ ଅଛନ୍ତି, ତ ସମସ୍ତେ ଏହି ଲାଇନ୍ ପ୍ରତି ଆପଣଙ୍କୁ ସପୋର୍ଟ କରୁଛନ୍ତି କି?
0: ଆଜ୍ଞା, ହଁ, ସମସ୍ତେ ସପୋର୍ଟ କରୁଛନ୍ତି ମୋତେ। ପ୍ରଥମେ ତ ମୁଁ ନିଜେ ହିଁ ଷ୍ଟାଣ୍ଡ କରିଥିଲି ମୋର ପୂଜାସ୍ ବିୟୁଟି ହବ୍ ସାଲୁନ୍କୁ, କିନ୍ତୁ ଧୀରେ ଧୀରେ ଫ୍ରେଣ୍ଡସ୍, ଫ୍ୟାମିଲି ଆଉ କଷ୍ଟମର୍ମାନେ ମୋତେ ବହୁତ ସପୋର୍ଟ କଲେ ଆଗକୁ ବଢ଼ିବା ପାଇଁ, ଯାହାଦ୍ୱାରା କି ମୋର ବିଜନେସ୍ଟା ଆଉ ଟିକେ ଗ୍ରୋଥ୍ କରୁଛି।
1: ତାହେଲେ ଭଉଣୀ, ଏହି ବିୟୁଟି ଇଣ୍ଡଷ୍ଟ୍ରିରେ ଆପଣ ନୂଆ ନୂଆ ଜିନିଷ କ'ଣ ସବୁ ଶିଖିଲେ?
0: ହଁ, ବିୟୁଟି ଇଣ୍ଡଷ୍ଟ୍ରିରେ ତ ଆଜିକାଲି ବହୁତ ନୂଆ ନୂଆ ଜିନିଷ ସବୁ ପଳାଇ ଆସିଲାଣି, ତ ମୁଁ ବହୁତ ନୂଆ ନୂଆ ଜିନିଷ ଶିଖିବାକୁ ମଧ୍ୟ ପାଇଛି। ଯେମିତିକି ମେକଅପ୍ ଉପରେ, ପାର୍ଟି ମେକଅପ୍, ବ୍ରାଇଡ଼ାଲ ମେକଅପ୍, ବେବି ଶାୱାର ମେକଅପ୍, ଟ୍ରେଡିସନାଲ ମେକଅପ୍, କେଉଁ ଫେସ୍ ଏକର୍ଡ଼ିଙ୍ଗଲି ଆମେ କେମିତି ମେକଅପ୍ ଦେଇପାରିବା, କେଉଁ ଫେସ୍ ଏକର୍ଡ଼ିଙ୍ଗଲି ଆମେ କାହାକୁ ହେୟାର ଷ୍ଟାଇଲ୍ ଦେଇପାରିବା, କେମିତି ହେୟାର ଷ୍ଟାଇଲ୍ ଦେଇପାରିବା, ବହୁତ ନୂଆ ନୂଆ ଟେକ୍ନିକ୍ ଯାକ ବି ଶିଖିବାକୁ ମୁଁ ପାଇଛି। ଆଉ ସ୍କିନ୍ ଉପରେ ରହିଲା ଆମର ହାଇଡ୍ରାଫେସିଆଲ, ସ୍କିନ୍ ଆନାଲାଇଜିଙ୍ଗ, ମସାଜ ଟେକ୍ନିକ୍ସ, ହେୟାର ଟ୍ରିଟମେଣ୍ଟ, ହେୟାର ଥେରାପି, ସ୍କାଲ୍ପ ଥେରାପି, ବହୁତ ନୂଆ ନୂଆ ଜିନିଷ ଯାକ ମୁଁ ଶିଖିବାକୁ ପାଇଛି। ହଁ, ଆଉ କଷ୍ଟମର୍ମାନଙ୍କୁ ମଧ୍ୟ କେମିତି କମ୍ୟୁନିକେଟ୍ କରିବେ ସେ ଜିନିଷ ବି ମୁଁ ନୂଆ ନୂଆ ଜିନିଷ ସବୁ ଶିଖିଲି। କେଉଁ କଷ୍ଟମର୍କୁ ଆମେ କେମିତି ବିହେଭ୍ କରିବା, କାର୍ ମାଇଣ୍ଡସେଟ୍ ଦେଖିକି ଆମେ କେମିତି କଥା ହେବା, ବହୁତ ନୂଆ ନୂଆ ଜିନିଷ ଶିଖିବାକୁ ପାଇଛି। ଆଉ ମୋର ବିୟୁଟି ଟିପ୍ସ ଯାକ ଥାଏ, ଘରୋଇ ଉପଚାର ଥାଏ କେତେଟା, ସେମାନଙ୍କୁ ସେ ଟିପ୍ସ ବି ସେୟାର କରେ, ସେମାନେ ତାହା ୟୁଜ୍ କରିକି ଘରେ ଆପ୍ଲାଏ କରନ୍ତି, ତାପରେ ରିଜଲ୍ଟ ବିଷୟରେ ମଧ୍ୟ ମୋତେ କୁହନ୍ତି, ତାହା ମୋତେ ବହୁତ ସାଟିସ୍ଫାଏ ଲାଗେ, ଯାହାକି ମୁଁ ନୂଆ ନୂଆ ଜିନିଷ ଶିଖିବାକୁ ଆଉ ଟିକେ ଚେଷ୍ଟା କରିଥାଏ।
1: ବହୁତ ବଢ଼ିଆ ଭଉଣୀ, ତାହା ଶୁଣିକି ବହୁତ ଖୁସି ଲାଗିଲା। ଆପଣ ଯୁବପିଢ଼ିକୁ କ'ଣ ଉପଦେଶ ଦେବାକୁ ଚାହିଁବେ ଯାହାଦ୍ୱାରା କି ସେମାନେ କିଛି ନିଜ ସ୍କିଲ୍ ଶିଖିକି, ସେମାନେ କିଛି ନିଜ କୌଶଳ ଶିଖିକି ଇଣ୍ଡିପେଣ୍ଡେନ୍ସ ବା ସ୍ୱରୋଜଗାର ହୋଇପାରିବେ?
0: ଆଜ୍ଞା, ଯୁବପିଢ଼ିମାନଙ୍କୁ ମୁଁ ଏହା ହିଁ ଉପଦେଶ ଦେବାକୁ ଚାହୁଁଛି, ଆପଣ ବିୟୁଟି ଇଣ୍ଡଷ୍ଟ୍ରି ହେଉ କି ଅଲଗା କେଉଁ ଇଣ୍ଡଷ୍ଟ୍ରିରେ ମଧ୍ୟ କିଛି ଯିବାକୁ ଚାହୁଁଛନ୍ତି, ତେବେ ନିଜର ସ୍କିଲ୍କୁ ଚିହ୍ନନ୍ତୁ ଆଉ ଭଲ ଭାବରେ ଶିକ୍ଷା ଗ୍ରହଣ କରନ୍ତୁ। ସ୍କିଲ୍କୁ ପ୍ରଥମେ ଗ୍ରୋଥ କରନ୍ତୁ, ତାପରେ ଆପ୍ଲାଏ କରନ୍ତୁ। ନିଜେ ଇଣ୍ଡିପେଣ୍ଡେଣ୍ଟ ହେବା ସହିତ ଅନ୍ୟକୁ ମଧ୍ୟ ଇଣ୍ଡିପେଣ୍ଡେଣ୍ଟ କରାନ୍ତୁ। ଖାସ କରି ମହିଳାମାନେ ଏହି ଇଣ୍ଡଷ୍ଟ୍ରିରେ ବହୁତ ଆଗକୁ ଗଲେଣି ଆଉ ଯିବେ ମଧ୍ୟ, ତ ନିଜର ସ୍କିଲ୍କୁ ଏମିତି ହିଁ ଭଲ ଭାବରେ ଗ୍ରୋଥ କରନ୍ତୁ ଆଉ ଇଣ୍ଡିପେଣ୍ଡେଣ୍ଟ ହୁଅନ୍ତୁ। ଏହାଦ୍ୱାରା ନିଜେ ନିଜର ସ୍କିଲ୍ ଶିଖିପାରିବେ ଆଉ ସଫଳ ମଧ୍ୟ ହୋଇପାରିବେ। ଧନ୍ୟବାଦ।
1: ଧନ୍ୟବାଦ ଭଉଣୀ, ଆପଣ ଆମକୁ କିଛି ମୂଲ୍ୟବାନ ସମୟ ଦେଇ ଆମ ସହିତ କଥା ହେଲେ, ତାହା ପାଇଁ ବହୁତ ବହୁତ ଧନ୍ୟବାଦ।
0: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ମୋତେ କିଛି କହିବା ପାଇଁ ସୁଯୋଗ ଦେଇଥିବାରୁ, ବହୁତ ବହୁତ ଧନ୍ୟବାଦ, ନମସ୍କାର।
2: ଶୁଣୁଥିଲେ ତ ସାଥୀ ଆଜିର ସାକ୍ଷାତକାର ପୂଜା ଗୌଡ଼ ଭଉଣୀଙ୍କ ସହିତ। ଆଶା କରୁଛୁ ଆପଣଙ୍କୁ ନିଶ୍ଚିତ ଭଲ ଲାଗିଥିବ।

ତେବେ ସାଥୀ ଏବେ ଜାଣିବା କିଛି ଜାଣିବା କଥା ସମ୍ପର୍କରେ। ପ୍ରଥମେ ଜାଣିବା ମୁଦ୍ରା ଋଣ ଯୋଜନା ସମ୍ପର୍କରେ। ପ୍ରଧାନମନ୍ତ୍ରୀ ମୁଦ୍ରା ଋଣ ଯୋଜନା ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ ଆର୍ଥିକ କାର୍ଯ୍ୟକ୍ରମ, ଯାହା ଦେଶର କ୍ଷୁଦ୍ର ଓ ନୂତନ ଉଦ୍ୟୋଗୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆରମ୍ଭ କରାଯାଇଛି। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଆଧୁନିକ ବ୍ୟବସାୟିକ ଚିନ୍ତାଧାରା ଥିବା ବ୍ୟକ୍ତିବିଶେଷଙ୍କୁ ବିନା କୌଣସି ଗ୍ୟାରେଣ୍ଟି କିମ୍ବା ବନ୍ଧକରେ ଆର୍ଥିକ ସହାୟତା ପ୍ରଦାନ କରିବା, ଯାହାଦ୍ୱାରା ଦେଶରେ ସ୍ୱରୋଜଗାର ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହି ଯୋଜନାର ସବୁଠାରୁ ବଡ଼ ସୁବିଧା ହେଉଛି ଏଥିପାଇଁ ବ୍ୟାଙ୍କରେ ସୁନା ବା ଜମିବାଡ଼ି କାଗଜପତ୍ର ବନ୍ଧକ ରଖିବାକୁ ପଡ଼େ ନାହିଁ। ଏହାଛଡ଼ା ଗ୍ରାହକଙ୍କୁ ଏକ ମୁଦ୍ରା କାର୍ଡ ମିଳିଥାଏ, ଯାହାଦ୍ୱାରା ଦୈନନ୍ଦିନ ବ୍ୟବସାୟିକ ଖର୍ଚ୍ଚ ପାଇଁ ଆବଶ୍ୟକ ଅନୁସାରେ ଟଙ୍କା ଉଠାଯାଇପାରେ।

ତାହେଲେ ସାଥୀ ଏବେ ଜାଣିବା ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନା ବିଷୟରେ। ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନା ଭାରତ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଅଟେ। ଏହାକୁ 5 ଏପ୍ରିଲ 2016 ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଆରମ୍ଭ କରିଥିଲେ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦେଶର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ମହିଳାମାନଙ୍କୁ ସ୍ୱୟଂ ରୋଜଗାର ଓ ବ୍ୟବସାୟ କରିବା ପାଇଁ ଉତ୍ସାହିତ କରିବା। ଏହି ଯୋଜନା ଅନୁସାରେ ବ୍ୟାଙ୍କମାନେ ନୂତନ ବ୍ୟବସାୟ ଆରମ୍ଭ ପାଇଁ 10 ଲକ୍ଷ ଟଙ୍କାରୁ 1 କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ପ୍ରଦାନ କରନ୍ତି। ଏହାଦ୍ୱାରା ଯୁବମାନେ ନିଜର ଉଦ୍ୟମ ଆରମ୍ଭ କରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରନ୍ତି। କୃଷି, ଉତ୍ପାଦନ, ସେବା ଓ ବାଣିଜ୍ୟ ଭଳି ବିଭିନ୍ନ କ୍ଷେତ୍ରରେ ଏହି ଋଣ ବ୍ୟବହାର କରାଯାଇପାରେ। ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନା ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ରୋଜଗାର ସୃଷ୍ଟିରେ ମଧ୍ୟ ସହାୟକ ହେଉଛି।

0: ତେବେ ସାଥୀ ଚାଲନ୍ତୁ ବର୍ତ୍ତମାନ ଶୁଣିବା ନେହେରୁ ଯୁବ କେନ୍ଦ୍ର ସଂଗଠନ ବିଷୟରେ। ନେହେରୁ ଯୁବ କେନ୍ଦ୍ର ସଂଗଠନ ଭାରତ ସରକାରଙ୍କ ଏକ ପ୍ରମୁଖ ଯୁବ ସଂଗଠନ ଅଟେ। ଏହା 1972 ସ୍ଥାପିତ ହୋଇଥିଲା। ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଯୁବମାନଙ୍କୁ ସଂଗଠନ କରି ସେମାନଙ୍କ ମଧ୍ୟରେ ନେତୃତ୍ୱ, ସାମାଜିକ ସେବା ଏବଂ ଜାତୀୟ ଏକତାର ଭାବନା ବିକାଶ କରିବା। ଏହି ସଂଗଠନ ମିନିଷ୍ଟ୍ରି ଅଫ୍ ୟୁଥ୍ ଏଫେୟାର୍ସ ଆଣ୍ଡ ସ୍ପୋର୍ଟସ୍ ଅଧୀନରେ କାର୍ଯ୍ୟ କରେ। ଦେଶର ଗ୍ରାମ ଏବଂ ସହର ଅଞ୍ଚଳର ଯୁବମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜାଗୃତ କରାଯାଏ। ସ୍ୱଚ୍ଛତା ଅଭିଯାନ, ଗଛ ଲଗାଣ, ରକ୍ତଦାନ ଶିବିର ଏବଂ ବିପଦ ସମୟରେ ସହାୟତା ଭଳି ସାମାଜିକ କାର୍ଯ୍ୟରେ ଯୁବମାନଙ୍କୁ ଅଂଶଗ୍ରହଣ କରାଯାଏ।
1: ଛାଡ଼ିଗଲା ବର୍ଷା ନାଇଁ, ହଉ ଆଉ ଏଥର ଭଲ ହବ। ହଁ।

0: ତେବେ ସାଥୀ, ଚାହୁଁ ଚାହୁଁ ସମୟ କିପରି ଗଡ଼ିଗଲା ଆମକୁ ଜଣାପଡ଼ିଲା ନାହିଁ। ତେବେ ଏବେ ଜାଣିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆଗାମୀକାଲି ଶୁକ୍ରବାର ସମ୍ପର୍କ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ହେଲୋ ଗୁଞ୍ଜନ, ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ସଙ୍ଗୀତ।

0: ଆପଣଙ୍କ ମତାମତ ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ମାଧ୍ୟମରେ ଆମକୁ ପଠାଇ ପାରିବେ। ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ପଠାଇବା ପାଇଁ ଆମର ନମ୍ବରଟି ହେଉଛି
1: 9438268568
0: ଏବଂ ଇମେଲ ଆଇଡିଟି ହେଉଛି
1: airjaipur@gmail.com।
2: ତାହେଲେ ସାଥୀ, ଆଉ ଏକ ସୁନେଲି ସନ୍ଧ୍ୟାରେ ମିଶିବାର ପ୍ରତିଶ୍ରୁତି ନେଇ ଆମେ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜି କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସରୋଜିନୀ ମଣ୍ଡଲ
0: ଆଉ ମୁଁ ପୁଷ୍ପାଞ୍ଜଳି। ରହିଲୁ ସାଥୀ,
1: ନମସ୍କାର।

ତାହେଲେ ଏ ତ ଥିଲା ସାଥୀ ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଏ ସମ୍ପର୍କରେ ଆପଣଙ୍କ ମତାମତ ଦେବାକୁ ଯେପରି ନ ଭୁଲନ୍ତି।

ଅଧିବେଶନ ପ୍ରାରମ୍ଭରେ ଥିଲା ଯୁବଶ୍ରୋତାଙ୍କ ପାଇଁ ଆମ କେନ୍ଦ୍ରର ଭେଟି ଆଜିର ଯୁବବାଣୀ ଆକାଶବାଣୀ ଜୟପୁର। ଆମେ ଆପଣଙ୍କୁ କହି ରଖୁଛୁ ଆଜି ରାତି 8:15 ଶୁଣିବେ ଧାରାବାହିକ ପରଜା। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ ଏବଂ ଅଶୋକ ମିଶ୍ର। ରାତି 9:30 ଭେଟିଦେବୁ ସାପ୍ତାହିକ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସଜମଉଜ। ରାତି 10:00 ଶୁଣିବେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନା ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଉପସ୍ଥାପନା ମନୋଜ କୁମାର ପାତ୍ର ଏବଂ ସନ୍ତୋଷୀ ଆଚାରୀ।

0: ଯେନ୍ ଲୁସ୍କିରେ ମାତ୍ର ତୁଇ ଏମିତି କାଇଁ ସେ ପଛପଟେ ହେଲେ ନାଇଁ କାର ହେଲେ କଥାବାର୍ତ୍ତା କର ଶୁଣେ ଦେଶ
1: ଜି କାଇ ଆଲେ ଶୁଣେ କାଇ
2: ଆଲେ ଦିଦି ତମ ନା କହିଟା ମୋ ନା ବବିତା ଦାସ ମୁଁ କୋଟପାଡ଼ ଏନ୍ଏସି ରେ ଆଜିକୁ 15-20 ବର୍ଷ ହେଲା ମୁଁ ଚାକିରି କରିଛି।

0: ଡିଏମ୍ଏମ୍ ହିସାବରେ।
1: ତମର ଘର କୋନ୍ତି?
0: ମୋର ଘର ଜୟପୁର, ମାତ୍ର ମୁଁ କାମ ଚାକିରି କରିଛି କୋଟପାର ଏନ୍ଏସି ରେ।
1: ହେଲେ ଚାକିରି କରି କେତେ ବର୍ଷ ହେଇଯାଇଛି ଦିଦି?
0: ଚାକିରି କରିକି 15-20 ବର୍ଷ ହେଲାଣି।
1: ହେଲେ ଏନ୍ଏସି ଭିତରେ ତମର କାଇ କାମ ଦିଦି? ସେଟା ମୁଖ୍ୟ କାମ
0: ଏନ୍ଏସି ଭିତରେ ଆମେ ତ ବିଭିନ୍ନ ପ୍ରକାର କାମ କରୁଛୁ, ମହିଳା ମାନଙ୍କ ପାଇଁ ବିଶେଷ କରି କାମ କରୁଛୁ, ଯୋଉଥିରେ କି ସ୍ୱୟଂ ସହାୟକ ଦଳ ଗଠନ କରୁଛୁ। ସ୍ୱୟଂ ସହାୟକ ଦଳ ଗଠନ ମାଧ୍ୟମରେ ମା ମାନଙ୍କର ସୁବିଧା ଅସୁବିଧା କଥା ବୁଝୁଛୁ, ସେମାନେ କେମିତି ବିକାଶ ହେବେ, ନିଜକୁ ନିଜେ ବିକଶିତ ହେବେ, ସେ କାମ ମଧ୍ୟ କରୁଛୁ।
1: ହେଲେ ଏସ୍ଏଚ୍ଜି କଲେ କାଇଟା ସବୁ ସୁବିଧା ମାନେ ମିଳିଲାନି ଦିଦି?
0: ଏସ୍ଏଚ୍ଜି କଲେ ଏ ପ୍ରକୃତରେ ଆମେ ଯୋଉ ମା ମାନଙ୍କୁ ନଉଛୁ, ବିଶେଷ କରି ଆମର ଘର ଭିତରେ ରହିଯାଇଥିବା ମା ମାନଙ୍କୁ ଆମେ ଅଧିକ ପ୍ରାୟୋରିଟି ଦେଇକି ଏଇ ଗ୍ରୁପ ମାଧ୍ୟମରେ ତାଙ୍କୁ ଏକତ୍ରିତ କରାଉଛୁ। ପ୍ରଥମ ଲକ୍ଷ୍ୟ ହଉଛି ଗୃହ ଭିତରେ ରହିଯାଇଥିବା ମା ମାନଙ୍କୁ ଆଗକୁ ଆଣିବା, ପ୍ରଥମ ଲକ୍ଷ୍ୟ। ଦ୍ୱିତୀୟ ଲକ୍ଷ୍ୟ ହଉଛି ଯେ ମା ମାନେ ଦେଖ ଘରେ ଯିଏ ଚାକିରି କରୁଛନ୍ତି ସେମାନେ ନିଜେ ନିଜେ ସଞ୍ଚୟ କରିପାରୁଛନ୍ତି, ନିଜ ପିଲାମାନଙ୍କ ପାଇଁ ନିଜେ ଖର୍ଚ୍ଚ କରିପାରୁଛନ୍ତି। କିନ୍ତୁ ଆମର ଏଇ ଯୋଉ ଗୃହିଣୀ ମାନେ ରହିଯାଉଛନ୍ତି, ଯୋଉମାନେ ମାନେ କୌଣସି ପ୍ରକାର ସାମାଜିକ ପ୍ରତିଷ୍ଠା କରିବାର ସୁଯୋଗ ନଥାଉଛି, ସେଇ ମା ମାନଙ୍କୁ ଆମେ ବିଶେଷ କରି ଗ୍ରୁପରେ ନେଇଥାଉ। ଏଇ ଗ୍ରୁପରେ 10 ଜଣ ମାଙ୍କୁ ଏକାଠି କରିକି ଗୋଟେ ଗ୍ରୁପ ତିଆରି କରୁ, ଆଉ ସେଇ ମାଧ୍ୟମରେ ପ୍ରଥମ ଶିକ୍ଷା ଆମେ ଦଉ ଯେ ପ୍ରଥମେ ଯାହା ବି ତମର ରୋଜଗାର ହଉଛି, ପ୍ରଥମ କାମ ପ୍ରଥମ କାର୍ଯ୍ୟ ହଉଛି ଯେ ସଞ୍ଚୟ କରିବାଟା, ନିଜ ନାଁରେ ନିଜେ ସଞ୍ଚୟ କରିବାଟା ପ୍ରଥମ କାମ। ସେଇ ସ୍ୱୟଂ ସହାୟକ ଦଳ ମାଧ୍ୟମରେ ଆମେ ତାଙ୍କୁ ପ୍ରଥମେ ସ୍ତ୍ରୀ ଭାବରେ ରହିବା ଶିଖଉଛୁ। ଯେତେବେଳେ 10 ଜଣ ସ୍ତ୍ରୀ ଲୋକ ମିଶୁଛନ୍ତି, ଗୋଟେ ଗୋଷ୍ଠୀ ହଉଛନ୍ତି, ବିଭିନ୍ନ ପରିବାରରୁ ସେମାନେ ଆସିକି ଗୋଷ୍ଠୀ ମାଧ୍ୟମରେ ରହିବା ଶିଖଉଛୁ। ସେକେଣ୍ଡ କଥା ହଉଛି ଆମେ ତାଙ୍କୁ ସଞ୍ଚୟ ଶିଖଉଛୁ, ନିଜ ନାଁରେ ନିଜେ ସଞ୍ଚୟ କରିବେ। ଏଇ ସଞ୍ଚୟ ମାଧ୍ୟମରେ ସେମାନେ କଣ କରିବେ, 6 ମାସ ଗୋଟେ ଏସ୍ଏଚ୍ଜି ଯଦି 6 ମାସ ସଞ୍ଚୟ କଲା, ତାକୁ ଆମେ ଋଣ କାରବାର କରିବାକୁ ଶିକ୍ଷା ଦଉଛୁ। ସେ ନିଜର ଯେତେକ ସଞ୍ଚୟ, ପ୍ରଥମେ ଯେତିକି ସଞ୍ଚୟ ନିଜ ଟଙ୍କା କଲା, 10 ଜଣ ସଞ୍ଚୟ କଲେ, ଫର ଏକ୍ସାମ୍ପଲ ଆମକୁ କହୁଛି 10 ଜଣ ମହିଳା ମିଶିଲେ 6 ମାସ ସଞ୍ଚୟ କଲେ, 6,000 ଟଙ୍କା ସେମାନେ ସଞ୍ଚୟ କଲେ, 6,000 ଟଙ୍କାକୁ ମଧ୍ୟ ସେମାନେ ନିଜ ଭିତରେ ଋଣ କାରବାର କରିପାରିବେ। କେମିତି ନା, ଧରନ୍ତୁ ମତେ ଆଜି ମୋର ପିଲାର ଦେହ ଭଲ ନାହିଁ, କି ମତେ ଆଜି କଣ ଗୋଟେ ଜିନିଷ ଘର ପାଇଁ କିଣିବାର ଅଛି, ଗୋଟେ ସ୍ତ୍ରୀ ଲୋକକୁ ଅର୍ଜେଣ୍ଟ ଦରକାର ପଡିଲା, ଅର୍ଜେଣ୍ଟ ଦରକାର ପଡିଲା ମାନେ ଆମେ ରାତି ଭିତରେ ମଧ୍ୟ ନିଜ ଟଙ୍କାକୁ ଆମେ ତାକୁ ଦେଇପାରିବା, ଉଇଥ ଇଣ୍ଟରେଷ୍ଟ ଆମେ ଗୋଟେ ଟଙ୍କା ଦେଇକି 2 ଟଙ୍କା ଇଣ୍ଟରେଷ୍ଟ କରିକି ଆମେ ଦେଇପାରିବା, ସେ କାମଟା ଆମେ ତାଙ୍କୁ ଶିଖଉଛୁ। ଆଉ ଗୋଟେ ସୁବିଧା ବି ଅଛି, ସ୍ୱୟଂ ସହାୟକ ଦଳ ଯୋଉମାନେ ନିୟମିତ ଭାବରେ ସଞ୍ଚୟ କଲେ, ନିୟମିତ ଭାବରେ ବୈଠକ କରିବେ, ନିୟମିତ ଭାବରେ ଆଲୋଚନା କରିବେ, ନିଜର ଭଲ ଅସର ବିଷୟରେ ଚିନ୍ତା କରିବେ, ସେଇ ଟାଇପ୍ର ଗ୍ରୁପକୁ ମଧ୍ୟ ବ୍ୟାଙ୍କ ଲୋନ୍ ଦଉଛି। ଯେତେବେଳେ ବର୍ଷେ ହେଇଯିବ ଗୋଟେ ଗ୍ରୁପର, ତାକୁ ବ୍ୟାଙ୍କ ମଧ୍ୟ ଲୋନ୍ ଦଉଛି। ବ୍ୟାଙ୍କ ଲୋନ୍ ଆଣିକି ଗ୍ରୁପ କଣ କରିବେ, ବୈଠକ ମାଧ୍ୟମରେ ନିଷ୍ପତ୍ତି ନେଇଥିବେ ଯେ ଆମେ କଣ ଗୋଟେ ଛୋଟ ଛୋଟ ବିଜନେସ କରିବା, କିଏ ଟେଲରିଂ କାମ ବି କରିଥାଉ, କିଏ ପିଠା ବି ତିଆରି କରୁ, କିଏ ବଡି ପାମ୍ପଡ଼ ବି ତିଆରି କରୁ, କ୍ଷୁଦ୍ର ବ୍ୟବସାୟ କାମଟା ଆମେ ଏଇ ଗ୍ରୁପ ମାଧ୍ୟମରେ ତାଙ୍କୁ ଶିଖେଇଥାଉ। ଯାହାଫଳରେ କି ସେମାନେ ଯେତେବେଳେ ଲୋନ୍ ଆଣନ୍ତି, ସେ ଲୋନ୍ କୁ ସେଇ ମାଧ୍ୟମ ସେଇ କାର୍ଯ୍ୟରେ ଲଗେଇକି ନିଜର ବ୍ୟବସାୟକୁ ବୃଦ୍ଧି କରିବା ସହିତ ପରିବାରକୁ ମଧ୍ୟ ଇକୋନୋମିକାଲି ସାହାଯ୍ୟ ମଧ୍ୟ କରିପାରନ୍ତି।
1: ମୁଁ ପଚାରବାଟା, ଏ ଯୋଉ ବ୍ୟାଙ୍କ ତାନେ ଋଣ ମାନେ ମିଳିଲାନି କି ଆମର ମାଇଜିଟକି ମାନକେ?
0: ହଁ,
1: ମିଳିବା କାଜେ ଆରେ କାଇ ପତି ପତ୍ର ଦରକାର ପଡୁଛି କି ବ୍ୟାଙ୍କ?
0: ଗୋଟେ ଗ୍ରୁପ ତରଫରୁ ଯଦି ଲୋନ୍ ମଗା ହଉଛି, କେବଳ ଆଧାର କାର୍ଡ, ନିଜସ୍ୱ ବ୍ୟାଙ୍କ ପାସବୁକ୍, ଆଉ ଗ୍ରୁପର ପାସବୁକ୍, ଆଉ ପାସପୋର୍ଟ ସାଇଜ ଫଟୋ। ଆଉ ଗ୍ରୁପ ଗ୍ରୁପ 10 ଜଣ ମହିଳା ମିଶିକି ଗୋଟେ ଗ୍ରୁପ କରିଛନ୍ତି ମାନେ 10 ଜଣଙ୍କର ଫଟୋ ଗୋଟେ, ଏମିତିକି ମାଗିବେ। ଆଉ ରିଜୋଲ୍ୟୁସନ ମାଗିବେ ଯେ ଗ୍ରୁପରେ ରିଜୋଲ୍ୟୁସନ କେତେ ବର୍ଷ ହେଲା ତମର ଗ୍ରୁପ କରା ହେଇଛି, ଆଉ ଏବେ ଯେତିକି 1,00,000 ଟଙ୍କା ହଉ କି 5,00,000 ଟଙ୍କା ହଉ ଲୋନ୍ ନବ, ତାହେଲେ ସେ 5,00,000 ନେଇକି ସେମାନେ କଣ ବ୍ୟବସାୟ କରିବେ, ସେଇଟା ଗୋଟେ ରିଜୋଲ୍ୟୁସନ ସେ ମାଗିବ। ହଁ, ଛାନବିନ କରିବା ପାଇଁ ବୋଲିକି ସେ ପ୍ରମାଣପତ୍ର, କୌଣସି ପ୍ରମାଣପତ୍ର ଗୋଷ୍ଠୀକୁ ଦରକାର ନାହିଁ, ସ୍ୱୟଂ ସହାୟକ ଗୋଷ୍ଠୀକୁ ଦରକାର ନାହିଁ। ଆଉ ରାସନ କାର୍ଡ, ରାସନ କାର୍ଡ ମଧ୍ୟ 10 ଜଣଙ୍କ ଭିତରେ 7 ଜଣଙ୍କର ଥିଲେ ମଧ୍ୟ ବି ବ୍ୟାଙ୍କ ସେଟା ଏପ୍ରୁଭ କରିବ, କାହିଁକି ନା ନ୍ୟାସନାଲ ଅର୍ବାନ ଲାଇଭଲିହୁଡ ମିଶନ ବୋଲିକି ଗୋଟେ ପ୍ରୋଜେକ୍ଟ ଚାଲିଛି, ଯୋଉଥିରେ କି ମହିଳାମାନଙ୍କୁ 70-30 ଗ୍ରୁପରେ ମାନେ 70% ଲୋକ ଯଦି ରାସନ କାର୍ଡ ହୋଲ୍ଡର ଅଛନ୍ତି ତାଙ୍କୁ ରିହାତି ମିଳିବ, ଇଣ୍ଟରେଷ୍ଟ ସବସିଡିଟା ମିଳିବ। ଧରନ୍ତୁ 12 ଟଙ୍କା ଯଦି ବ୍ୟାଙ୍କ ନଉଛି, 12 ଟଙ୍କା ଇଣ୍ଟରେଷ୍ଟ, ବର୍ତ୍ତମାନ ତ ଆହୁରି ଇଣ୍ଟରେଷ୍ଟ କମିଯାଇଛି, କିନ୍ତୁ ଯଦି ବାଇ ଚାନ୍ସ 12 ଟଙ୍କା ଇଣ୍ଟରେଷ୍ଟ ନଉଛି, ତାହେଲେ ଗଭର୍ଣ୍ଣମେଣ୍ଟ ତା ପାଇଁ 7 ଟଙ୍କା ଫେରସ୍ତ ଦବ ହେଲା। ସେଇ ସୁଯୋଗଟା ଗୋଷ୍ଠୀଗତ ଋଣ କାରବାରରେ ମଧ୍ୟ ସେ ଗୋଟେ ସୁବିଧା ଅଛି ମହିଳାମାନଙ୍କ ପାଇଁ।

0: ଏବେ ଗୋଟେ ସ୍ତ୍ରୀ ଲୋକ ହଠାତ୍ ରେ ଯାଇକି ବ୍ୟାଙ୍କ ରୁ ପଇସା ମାଗିଲେ ସେ ପଇସା ଦେବେନି, କେତେ ବଡ ବିଜନେସ କରିଥିଲେ ମଧ୍ୟ ଟ୍ରେଡ୍ ଲାଇସେନ୍ସ ଆଣନ୍ତୁ, ଆପଣଙ୍କର ଉଦ୍ୟମ ରେଜିଷ୍ଟ୍ରେସନ ହେଇଛି ନା ନାହିଁ ଦିଅନ୍ତୁ, ଏମିତି ବିଭିନ୍ନ ପ୍ରକାର ଇନକମ ଟ୍ୟାକ୍ସ ଅଛି ନା ନାହିଁ ବୋଲି ପଚାରିବେ। କିନ୍ତୁ ବ୍ୟକ୍ତିଗତ ଭାବରେ ଗୋଟେ ମହିଳା ଲୋନ୍ ନବ ମାନେ ତାକୁ ଏତିକି ଜିନିଷ କିଛି ଆବଶ୍ୟକ ନାହିଁ,
1: ହେଲେ ଏସ୍ଏଚ୍ଜି କଲେ ଏସବୁ ସୁବିଧା ସବୁ ମିଳିଲାନି।
0: ତା ସହିତ ବି ଅଛି ଗଭର୍ଣ୍ଣମେଣ୍ଟର ବିଭିନ୍ନ ପ୍ରକାର ସ୍କିମ ଅଛି, ଦେଖନ୍ତୁ ଜଣେ ଯଦି ମହିଳା କରିଛି ଏଇ ଗ୍ରୁପ ଲୋନ୍ ରୁ ନେଇକି ସେ ଛୋଟ ବ୍ୟବସାୟଟା ଆରମ୍ଭ କରିଛି, ଯଦି ପରବର୍ତ୍ତୀ ମୁହୂର୍ତ୍ତରେ କୌଣସି କାରଣରୁ ଗ୍ରୁପ ରୁ ବାହାରି ପଡିଲା କିନ୍ତୁ ବ୍ୟବସାୟ ଅଛି, ସେ ବ୍ୟବସାୟକୁ ମଧ୍ୟ ସେମାନେ ପିଏମ୍ ସ୍ୱନିଧି ବୋଲି ଗୋଟେ ପ୍ରୋଜେକ୍ଟ ମଧ୍ୟ ଚାଲିଛି, ସେ ପିଏମ୍ ସ୍ୱନିଧିରେ ମଧ୍ୟ ସୂକ୍ଷ୍ମ ବ୍ୟବସାୟ ଅଛି ଯଦି ତାକୁ ସେଠି ମଧ୍ୟ ସେ 15,000 କୌଣସି ବ୍ୟାଙ୍କ ପାସ୍ରୁ ଆଧାର କାର୍ଡ ଆଉ ଭୋଟ କାର୍ଡ ଏତିକି ଡକୁମେଣ୍ଟ ସବମିଟ କରିକି ମଧ୍ୟ ମ୍ୟୁନିସିପାଲିଟି ହଉ, କର୍ପୋରେସନ ହଉ କି ଏନ୍ଏସି ହଉ, କର୍ମଚାରୀଙ୍କ ସହିତ କଣ୍ଟାକ୍ଟ କରିକି ସେ ଲୋନ 15,000 ନେଇପାରିବ। ଏ ସ୍କିମରେ ମଧ୍ୟ ସ୍ୱଳ୍ପ ଛୋଟ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ମଧ୍ୟ ଦିଆଯାଉଛି, ପ୍ରଥମ କିସ୍ତି ହେଉଛି 15,000, 15,000 ସୁଝି ସାରିଲା ପରେ 25,000, 25,000 ସୁଝି ସାରିଲା ପରେ 50,000, 50,000 ଲୋନ ଯେତେବେଳେ ଆମେ ମହିଳାଙ୍କୁ ଦଉଛୁ ସେ ସମୟରେ କ୍ରେଡିଟ କାର୍ଡର ଗୋଟେ ବ୍ୟବସ୍ଥା ମଧ୍ୟ କରାଯାଇଛି ଗଭର୍ଣ୍ଣମେଣ୍ଟ ତରଫରୁ, ଯେଉଁଥିରେ କି 30,000 ଟଙ୍କା ପର୍ଯ୍ୟନ୍ତ ସେ ଜିନିଷ ମଧ୍ୟ କିଣିପାରିବ ସେ କ୍ରେଡିଟ କାର୍ଡ, ଏଇଟା ମଧ୍ୟ ସରକାରଙ୍କ ତରଫରୁ ସୁବିଧା ଅଛି। ଏଇଟା ଗୋଷ୍ଠୀ ମାଧ୍ୟମରେ ଆରମ୍ଭ କରିକି ମଧ୍ୟ କଲେ ଏଇ ସବୁ ସୁବିଧା ସେମାନେ ପାଇପାରିବେ।
1: ବଢିଆ କଥା ଦିଦି, ତମର ସାଙ୍ଗରେ କଥା ହେଇକରି ଜାଣିବାକେ ହେଲା ଏସ୍ଏଚ୍ଜି କଲେ କାଇ ରକମ ସବୁ ସୁବିଧା ମାନେ ଆମର ମାଇଜି ଟକି ମାନେ କି ମିଳିଲାନି, ସେ କଥାବାର୍ତ୍ତା କରତେ ରୁ ଆଉ ଏମିତି ସେ ଜ୍ଞାନ କଥା ମାନେ ଆମର ଭାଇ ବୋନ ଲୋକେ କେଟାଇତେ ରୁଆ ଜୁଆର ଲାଗୁ ହେଲିନି।
2: ଏ କଥାବାର୍ତ୍ତା ଆମେ ଶୁଣାଇଲୁ ସେ ଜନ କଥାବାର୍ତ୍ତା କରୁ ହୁଏ ତାହା ପୁଣି ଗୋଟେ ଗୀତ ଶୁଣାଇ ଦେଶ ନାଇଁ ବୋଇଲେ ସେ ମିଶା ମନ ଦୁଃଖ କରୁଛି କି ନାଇଁ
3: ଶୁଣାଇ ଦେଉ ଖାଇ।

0: ମୋ ନାଁ ଡକ୍ଟର ଶିବସାଇ ସୁରୁ, ମୁଁ ଅଛି ଆମର ଏଡିଏମ୍ଓ ଡିଜିଜ୍ କଣ୍ଟ୍ରୋଲ ଏଡିଏମ୍ଓ ଟିବି ଚାର୍ଜରେ ଅଛି।
1: କେମିତି ଏଟା ଚାଷ ବାବୁ?
0: ଆମର ସିଡିଏମ୍ଓ ଅଫିସରେ କାର୍ଯ୍ୟରତ ଅଛି।
1: କେମିତି? କୋରାପୁଟ।
0: କୋରାପୁଟ
1: ବାବୁ ଆକା ହେଲେ ଆମର ଜନ ମନେ ଅଛେ, ସବୁ ଗାଁ ଗାଁ ମିଶା ଅଛେ, କଣ କହନ୍ତି ବ୍ଲକ ମାନକେ ଅଛେ, ସବୁ ତାନେ ଅଛେ ବୋଲୁ
0: ହେଲେ
1: ଆମର ଜନ ସରକାରୀ ଯେତିକି ହସ୍ପତ୍ର ମାନେ ଅଛେ ସେ ଭିତରେ ଆମର ଲୋକ କାଇ କାଇ ସୁବିଧା ମନ ମିଳିଲାନି?
0: ସରକାର ସରକାରୀ ହସ୍ପିଟାଲରେ କି କି ସୁବିଧା ମିଳିଲାନି? ଆମର ସୁବିଧା ଭିତରେ ଆମର ସରକାରଙ୍କର କର୍ତ୍ତବ୍ୟ ବୋଧ ଅଛନ୍ତି। ଗଭର୍ଣ୍ଣମେଣ୍ଟ କୁ ଆମର ଫାଷ୍ଟ କାମ ହଉଛି ଯଦି କି ଲୋକ ରୋଗ ହେଲା, କାହାକୁ ଜ୍ୱର ହେଲା, ଥଣ୍ଡା ହେଲା, ଖାସ ହେଲା, କାହାର କିଛି ରୋଗ ବୈରାଗ ହେଲା, ତ ଗଭର୍ଣ୍ଣମେଣ୍ଟର ଫ୍ରି ଡାଇଗ୍ନୋଷ୍ଟିକ ଫାସିଲିଟି ଅଛି। ପ୍ରଥମେ ଡାଇଗ୍ନୋସିସ୍ କରିବାର ଫାସିଲିଟି ଅଛି, ଯୋଉଥିରେ କି ଆମେ ଜାଣିପାରିବା କୋଉ ପ୍ରକାର ରୋଗ ହେଇଛି, ପରୀକ୍ଷା କରିବାଟା, ରକ୍ତ ପରୀକ୍ଷା,
1: ରକ୍ତ ପରୀକ୍ଷା,
0: ରକ୍ତ ପରୀକ୍ଷା, ତାପରେ ଖଙ୍କାର ପରୀକ୍ଷା, ତାପରେ ଆମର ଚେଷ୍ଟ ଏକ୍ସରେ, ସିଟି ସ୍କାନ, ବିଭିନ୍ନ ପ୍ରକାରର ପରୀକ୍ଷା ଅଛି, ପରିସ୍ରାର ପରୀକ୍ଷା, ବିଭିନ୍ନ ପ୍ରକାର ପରୀକ୍ଷା ଅଛି, ଯାହାଫଳରେ କି ଆମେ ତାର ନିରୂପଣ କରିପାରିବା କି ତାର ରୋଗଟା କଣ ହେଇଛି। ତ ସେ ରୋଗଟା ଜାଣିପାରିଲେ ଆମେ ନେକ୍ସଟ ତାର ଟ୍ରିଟମେଣ୍ଟ ଉପରକୁ ଆସିବା।
1: ଏ ଯେନ୍ ପରୀକ୍ଷା ମନ କରଲାଇନି ଆସ୍ପତ୍ରୀ ମନକେ, ସେଟା ଡାବୁ ଦେବା ଲାଗିଛି କି ପାଙ୍ଗ ପାଙ୍ଗ?
0: ନାଇଁ ନାଇଁ, ଏଟା ସମ୍ପୂର୍ଣ୍ଣ ଭାବେ ଫ୍ରି ଅଫ କଷ୍ଟ।
1: ହେଲେ ଡାବୁ ନ ଲାଗ ବୋଲ କଥା ହେଲେ ଯେନ୍ ପରୀକ୍ଷା ହେଲେ ମିଶା କରିଛି ସେ ଆସ୍ପତ୍ରି ଯାଇକରି। ହେଲେ ଏ ଯେନ୍ ପରୀକ୍ଷା ମନ କୋନ କୋନ ଆସ୍ପତ୍ରୀ ସରକାର ଆସ୍ପତ୍ରୀ ଯେ କୋନ କୋନ ଆସ୍ପତ୍ରୀ ତାନେ ସୁବିଧା ଅଛେ କି ସବୁ ଇ ଯେନ୍ ସାନ ସାନ ଆସ୍ପତ୍ରୀ ସରକାରଟା ମାନେ ସିତି ମିଶା ଅଛେ?
0: ନାଇଁ ନାଇଁ, ଆମର ଯେତକ ପରୀକ୍ଷା ଅଛି ତା ଭିତରେ ଟୋଟାଲ ଡାଇଗ୍ନୋଷ୍ଟିକ ଟେଷ୍ଟ ଭିତରେ ଆମର ଏସେନ୍ସିଆଲ ପରୀକ୍ଷା ଭିତରେ ଅଛି ଡେଙ୍ଗୁ, ମ୍ୟାଲେରିଆ, ତାପରେ ଟ୍ୟୁବରକ୍ଲୋସିସ, ତାପରେ ଚେଷ୍ଟର ଏକ୍ସାମିନେସନ, ତାପରେ ସିବିସି, ଇଏଫଆର, ବହୁତ ସାରା ପରୀକ୍ଷା ଅଛି। ତ ଆମର ଡାଇଗ୍ନୋସିସ ପାଇଁ ଲୋକ ନିଜ ପକେଟରୁ ପଇସା ଖର୍ଚ୍ଚ କରିକି ବାହାରେ ଯାଇକି ରକ୍ତ ପରୀକ୍ଷା କି ପରିସ୍ରା ପରୀକ୍ଷା କରିବାର ଆଉ କିଛି ଆବଶ୍ୟକତା ନାହିଁ। ଗଭର୍ଣ୍ଣମେଣ୍ଟରେ ସବୁ ଫାସିଲିଟି ଅଛି, ଏଲ୍ଟି ଅଛନ୍ତି, ସେ ଟେଷ୍ଟ କରିଦେବେ।
1: ହେଲେ ସବୁ ଆସ୍ପତ୍ରୀ ସାନେ ସୁବିଧା ଅଛେ ନାଇଁ କି? ହେଲେ ଏଟା ପରୀକ୍ଷା କଥା କହିଲା ବାବୁ, ଆରି କୋନ କୋନ ରୋଗ ମନକେ କାଇକି ଆରି କାଇ ସୁବିଧା ବନା?
0: ରୋଗ ପାଇଁ ଯେମିତି କି ଆମର ସୁବିଧା ହିସାବରେ ଆମର ଡାଇଗ୍ନୋସିସ କଲା ପରେ ତାପରେ ଆସିଲା ଟ୍ରିଟମେଣ୍ଟ। ଟ୍ରିଟମେଣ୍ଟ ପାର୍ଟଟା ଯୋଉ ଡକ୍ଟର ଥିବେ ଓପିଡିରେ ସେ ତାଙ୍କୁ ପରୀକ୍ଷା ନିରୀକ୍ଷା କଲା ପରେ, ରକ୍ତ ପରୀକ୍ଷା କଲା ପରେ ଯୋଉ ରିପୋର୍ଟ ସେ ଯାଞ୍ଚ କରିବେ, ତାପରେ ଟ୍ରିଟମେଣ୍ଟ କରିବା ପାଇଁ ଯୋଉ ମେଡିସିନ ସବୁ, ମେଡିସିନ ବି ଫ୍ରି ଅଫ କଷ୍ଟ ମିଳିବ। ଆମର ଏସେନ୍ସିଆଲ ଡ୍ରଗ୍ ଲିଷ୍ଟରେ ସବୁ ଅଛି ମେଡିସିନ, ଅଲମୋଷ୍ଟ 99% ମେଡିସିନ ଗଭର୍ଣ୍ଣମେଣ୍ଟ ଫ୍ରିରେ ଆଭେଲେବୁଲ ଅଛି, ସବୁ ଜେନେରିକ ସପ୍ଲାଇ ଅଛି, ପ୍ଲସ ଆମର ଭଲ ମେଡିସିନ ବି ଅଛି ଆଭେଲେବୁଲ। ଇଭେନ କିମୋଥେରାପିର ମୁଁ ଆପଣଙ୍କ ମାଧ୍ୟମରେ କହି ରଖୁଛି, କିମୋଥେରାପି ଯୋଉଟା କି ଆମର କ୍ୟାନ୍ସର ର ମେଡିସିନ, ଯୋଉଟା ଦାମ ବହୁତ କଷ୍ଟଲି ମେଡିସିନ ଥାଏ, ବହୁତ ଲକ୍ଷ ଲକ୍ଷ ଟଙ୍କା ମେଡିସିନ, ଆମର ଗଭର୍ଣ୍ଣମେଣ୍ଟ ତାକୁ ସମ୍ପୂର୍ଣ୍ଣ ଭାବେ ଫ୍ରି ଅଫ କଷ୍ଟ ଆଭେଲେବୁଲ କରାଉଛି। ଜାଣି ରଖିବା ଦରକାର କି ବାହାରୁ କ୍ୟାନ୍ସର ମେଡିସିନ କିଣିବାର କିଛି ଆବଶ୍ୟକତା ନାହିଁ। ଆମର ହସ୍ପିଟାଲ ଅଛି ଯେମିତିକି DHH ଆମର ଆଭେଲେବୁଲ ଅଛି କ୍ୟାନ୍ସର ମେଡିସିନ।
1: ଏ ଟିବି ଏଡ୍ସ ଏଟା ପାଇଁ କାଇ ସୁବିଧା ଅଛି?
0: ଟିବି ପାଇଁ ମେଡିସିନ ବି ସମ୍ପୂର୍ଣ୍ଣ ଭାବେ ଫ୍ରି ଅଛି, ଏଡ୍ସ ପାଇଁ ବି ମେଡିସିନ ଯାହା ଅଛି ଫ୍ରି ଅଛି, ଡାଇଗ୍ନୋସିସ ପାଇଁ ମଝିରେ ମଝିରେ CD4 କାଉଣ୍ଟ, ଭାଇରାଲ ଲୋଡ୍ ଟେଷ୍ଟିଂ, HIV ପାଇଁ, ଆଉ ଆମକୁ ଟିବି ପାଇଁ ସ୍ପୁଟମ ପରୀକ୍ଷା, ଚେଷ୍ଟ ଏକ୍ସରେ, CBNAT ଟେଷ୍ଟିଂ, TrueNAT ଟେଷ୍ଟିଂ, ଏସବୁ ମେସିନ ଅଛି, ପ୍ଲସ ଟେଷ୍ଟିଂ ବି ଫ୍ରି ଅଫ କଷ୍ଟ ହଉଛି। ଯୋଉ ନାଟ ମେସିନ କଥା ମୁଁ କହିଲି ସେଟା ବାହାରେ ଟେଷ୍ଟିଂ କଲେ 3,000-4,000 ପଡୁଛି, କିନ୍ତୁ ଗଭର୍ଣ୍ଣମେଣ୍ଟରେ ଏଟା ଫ୍ରି ଅଫ କଷ୍ଟ ଆଭେଲେବୁଲ ଅଛି।
1: ହେଲେ ଏତିକି ସବୁ ଆମକୁ ପାଙ୍ଗୁଆରେ ସୁବିଧା ମିଳିଛି ଅଛି ନା କି? ଅଗମେରବା ମାଇଜୀ ବୋଲେ ଗର୍ଭବତୀ ମାଇଜୀ ମନକେ କି ସାନ ସାନ ପିଲା ମନକେ ସେମାନଙ୍କେ କାଇ ଅଲଗା ସୁବିଧା ଅଛି କି ବାବୁ?
0: ମହିଳାମାନଙ୍କ ପାଇଁ ଆମର VHND ସେସନ ହଉଛି, ତ ଯୋଉ VHND ସେସନ ହଉଛି ସେ VHND ସେସନରେ ସେମାନଙ୍କ ପାଇଁ ଫାଷ୍ଟ ଜିନିଷ ହଉଛି ସେମାନଙ୍କୁ ତାଙ୍କର ଯାଞ୍ଚ ହଉଛି, ଯାଞ୍ଚ କରିଲା ପରେ ଯଦି ତାଙ୍କର କିଛି ଆନିମିଆ ରହୁଛି ତାହେଲେ ଆମେ ସାଙ୍ଗେ ସାଙ୍ଗେ ତାକୁ ମେଡିସିନ ଆଉ ବାକି ଯାହା ଟ୍ରିଟମେଣ୍ଟ ଦବା କଥା ତାଙ୍କୁ ବ୍ୟବହାର, ଯେମିତି ଲାବେଟଲୋଲ ହାଇ ବ୍ଲଡ ପ୍ରେସର ପାଇଁ ମେଡିସିନ ଆମେ ତାଙ୍କୁ ଦିଆହଉଛି, ମାଗ୍ନେସିୟମ ସଲଫେଟ ଦିଆହଉଛି, ସବୁ ମେଡିସିନ ଫ୍ରି ଅଫ କଷ୍ଟ ଦିଆହଉଛି।
1: ଏଟା ଗର୍ଭବତୀ ମାଇଜୀ ଟୋକି ମନକେ?
0: ହଁ ହଁ,
1: ପିଲା ମନକେ ବାବୁ?
0: ଛୋଟ ପିଲା।

0: ମାନଙ୍କ ପାଇଁ ବି ଯଦି କାହାର ଇଏ ରହୁଛି କଞ୍ଜେନିଟାଲ ଡିଫେକ୍ଟ ରହୁଛି, ଯେମିତିକି ଆମର ହାର୍ଟରେ ହୋଲ୍ ରହୁଛି କି କିଛି ସିକେଡିର କିଛି ଇସ୍ୟୁ ରହୁଛି କି ଅଲଗା ଯଦି ଯେକୌଣସି ମାଲଫର୍ମେସନ ଅଛି ଯୋଉଟାକି ଆମର ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ଏବଂ ଇଣ୍ଟେଷ୍ଟାଇନର କିଛି ଅସୁବିଧା ଅଛି, ସେ ସର୍ଜରୀ ଗୁଡାକ ଗଭର୍ଣ୍ଣମେଣ୍ଟ ଆର୍ବିଏସ୍କେ ତରଫରୁ ପୁରା ଆମେ ନିଜେ ପର୍ସନାଲି କଲେକ୍ଟର ସାର୍, ସିଡିଏମ୍ଓ ସାର୍ ତାକୁ ଫଲୋ କରୁଛନ୍ତି, ଟ୍ରାକ୍ କରୁଛନ୍ତି, ଆଉ ସମ୍ପୂର୍ଣ୍ଣ ଭାବେ ଫ୍ରି ଅଫ୍ କଷ୍ଟ ଅପରେସନ୍, ସେଇ ଲୋକର ଅପରେସନ୍ ଯଦି ଆମ ପାଖରେ ନ ହେଇପାରୁଛି ଆମେ ତାକୁ, ଯେହେତୁ ଆମର ସୁପର ସ୍ପେଶାଲିଟି ଆମର ନାହିଁ, ଆମର ଡକ୍ଟର ନାହାନ୍ତି ସୁପର ସ୍ପେଶାଲିଷ୍ଟ, ଆମେ ତାକୁ ପଠାଉଛୁ କଲିକତା, ଆମେ ତାକୁ ପଠାଉଛୁ ବମ୍ବେ ପଠାଉଛୁ, ତାଙ୍କର ଘରର ଗୋଟେ ଲୋକ ଆଟେଣ୍ଡାଣ୍ଟ ତାଙ୍କ ସାଙ୍ଗରେ ସେ ପେସେଣ୍ଟ ଯାଇକି ସମ୍ପୂର୍ଣ୍ଣ ଭାବେ ଫ୍ରି ଅଫ୍ କଷ୍ଟ ଅପରେସନ୍ ହେଇକି ଆସୁଛନ୍ତି।
1: କେତେ ସୁବିଧା ସରକାର ଥାନେ ଆସିନି କି ହେଲେ ବାବୁ, ଏବେ ସରକାରୀ ଗୋଟେ ଆସ୍ପତ୍ରୀ ଥାନେ ଗାଲୁ ସେ ଜନ ଖଟ କୁଟା ଦେବା କି ସେଟା କି ଖାଇବା ପିଇବା ସୁବିଧା ଅଛି କି କେନ୍ତା ସେଠି?
0: ହଁ, ଖାଇବା ପିଇବା ସୁବିଧା ଅଛି, ଆପଣଙ୍କର ଯୋଉମାନେ ହସ୍ପିଟାଲରେ ଆଡମିଟ ହେଲେ, ଯୋଉମାନେ ଆଇପିଡିରେ ଆଡମିଟ ହେଲେ ତାଙ୍କୁ ଖାଇବା ବ୍ୟବସ୍ଥା ଅଛି।
1: ବୋଲେ ସେ ଆପଣ ରୋଗୀ କି ଆଗା କି ତା ସଙ୍ଗେ ଯେ ରହିଛି ତା କାହାରି?
0: ନାହିଁ, ରୋଗୀ ପାଇଁ ଖାଇବା ବ୍ୟବସ୍ଥା ଅଛି।
1: ଆରେ ତାର ସଙ୍ଗେ ଯେ ରହିଛି ତା କାହାରି ସେମିତି ବ୍ୟବସ୍ଥା ନାହିଁ କି?
0: ନା।
1: ହେଲେ ବାବୁ, ଏବେ ଯୋଉ ଆମର ଭାଇ ଭଉଣୀ ମାନଙ୍କ ତମ ଗୋଟେ ପଦ କୁହା ଯେ ଏମନ ଇତି ସିତି ବୁଲଲାଇନି, ଦିଶାରି ଗୁଣିଆ ତାନେ ବୁଲଲାଇନି, ଆସ୍ପତ୍ରୀ ତାନେ ଯିବା କଥା କି ନାହିଁ?
0: ହଁ, ଯୋଉମାନେ ଦିଶାରି ପାଖକୁ ଯାଉଛନ୍ତି, ମୋର ଗୋଟେ ହମ୍ବଲ ରିକ୍ୱେଷ୍ଟ ରହିବ କି ଦିଶାରି ମାନେ ପାଖକୁ ନ ଯାଇକି ଇନଫର୍ମଡ ଡିସିଜନ ନେବା ପାଇଁ ଡାକ୍ତର ପାଖକୁ ଯାଆନ୍ତୁ, ଯୋଉଟା ହବ ମାନେ ସାଇଣ୍ଟିଫିକାଲି ଯୋଉଟା ପ୍ରୁଭନ, ଯୋଉଟା ଆକ୍ଚୁଆଲି ସାଇନ୍ସ ପ୍ରୁଭ କରୁଛି, ଯୋଉଟା ସାମ୍ନାସାମ୍ନି ଜଣା ପଡୁଛି। 21st century ଆମେ ଦିଶାରି ପାଖକୁ ଯଦି ଯିବା ଗୁଣିଆ ଗାରେଡି କରିବା ତାହେଲେ ତାର ଟ୍ରିଟମେଣ୍ଟ ସମ୍ପୂର୍ଣ୍ଣ ଭାବେ ହେଇପାରିବନି।
1: ସବୁ ଲୋକ ତ ଆମର ପାଙ୍ଗୁଆ ତ ଖାଇଛେ ଡାକ୍ତରଖାନା ତାନେ ଆମର ଚିକିତ୍ସା ହେଇଛି ଆଛେ ସବୁ ଲୋକ ଯାଉନି କି? ହଲୋ ବାବୁ, ଏତିକି କଥାବାର୍ତ୍ତା ହେଲୁ, ଆର ଗୋଟେ ଦିନ କଥାବାର୍ତ୍ତା ହେଉଛୁ ନା, ଆମର ଭାଇ ଭଉଣୀ ମାନେ ଶିଖିବାଇ ତମର ତାନୁ ଆଉ ଜୁହାର ଲାଗୁ।
0: ଜୁହାର ଜୁହାର।
1: ନାଇଁ ଡାକ୍ତର ବାବୁ, କେତେ ସୁବିଧା କହିଲେ, କେତେ ସୁବିଧା ଛାଡ଼ବୁ ଏଟା, ତାକୁ ଗୀତ ଗୋଟେ ଶୁଣାଇ
2: ଦିଅ।

ରାତି 8ଟାରେ ରାତି 8:15ରେ ଶୁଣିବେ ଧାରାବାହିକ ପରଜା। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ ଏବଂ ଅଶୋକ ମିଶ୍ର। ରାତି 8:30ରେ ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ବେହେଲାରେ ଧୁନ୍ ପରିବେଷଣ କରିଛନ୍ତି ପଣ୍ଡିତ ଭିଜି ଯୋଗ ଏବଂ ଶିଳ୍ପୀଙ୍କ କଣ୍ଠରେ ଶୁଣିବେ ରାଗ ଦୁର୍ଗା। ରାତି 9:30ରେ ଭେଟିଦେବୁ ସାପ୍ତାହିକ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସଜ ମଉଜ। ରାତି 9:45ରେ ଶୁଣିବେ କେତୋଟି ଦେଶିଆ ଗୀତ। ରାତି 10ଟାରେ ଶୁଣିବେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:30ରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପୁଣି ଥରେ ଆପଣଙ୍କୁ ମନେ ପକାଇ ଦେଉଛୁ, ଆସନ୍ତାକାଲି ଅର୍ଥାତ୍ ଜୁନ୍ ମାସର 19 ତାରିଖ ଶୁକ୍ରବାର ଅପରାହ୍ନ 5:10ରେ ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରିବୁ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ରୋଜଗାର ମେଳା 2026ର ସିଧା ପ୍ରସାରଣ। ତେଣୁ 19 ତାରିଖ ଶୁକ୍ରବାରର ଯୁବବାଣୀ କାର୍ଯ୍ୟକ୍ରମର ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମ ଶୁଣିବେ 26 ତାରିଖ ଶୁକ୍ରବାର ଅପରାହ୍ନ 5ଟାରେ ଏବଂ 19 ତାରିଖ ଶୁକ୍ରବାର ଚୈତିଜନ କାର୍ଯ୍ୟକ୍ରମ ଶୁଣିବେ 5:30 ପରିବର୍ତ୍ତେ ସନ୍ଧ୍ୟା 6:10ରେ। କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନା ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଭେଟି ଦେଉଛୁ କେତୋଟି ଗୀତ ହିନ୍ଦୀ ଚଳଚ୍ଚିତ୍ରରୁ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର ଏକାଦଶତମ ଭାଗ।

ପୁତ୍ରଙ୍କ ଯଜ୍ଞ ଅଶ୍ୱକୁ ଇନ୍ଦ୍ର ହରଣ କରିନେବାରୁ ତାଙ୍କ ପୁତ୍ର ଇନ୍ଦ୍ରଙ୍କୁ ଧରିବା ପାଇଁ ଗଲେ। ସେ ଅଶ୍ୱକୁ ଉଦ୍ଧାର କରି ଆଣିବାରୁ ଋଷିମାନେ ତାର ନାମକରଣ କଲେ ବିଜିତାଶ୍ୱ। ପୁଣି ଇନ୍ଦ୍ର ରାତ୍ରି ସମୟରେ ଅଶ୍ୱକୁ ଚୋରି କରି ନେଇଗଲେ। ପୁନର୍ବାର ବିଜିତାଶ୍ୱ ଅଶ୍ୱକୁ ଉଦ୍ଧାର କରିବାକୁ ଗଲେ। ସେ ଅଶ୍ୱକୁ ଉଦ୍ଧାର ମଧ୍ୟ କଲେ। ପୃଥୁ କ୍ରୋଧ ପ୍ରକାଶ କରି ଇନ୍ଦ୍ରଙ୍କୁ ନିହତ କରିବା ପାଇଁ କୋଦଣ୍ଡ ଧରନ୍ତେ ଋଷିମାନେ ତାଙ୍କୁ ସେଥିରୁ ନିବୃତ୍ତ କଲେ। ବ୍ରହ୍ମାଙ୍କ କଥା ଅନୁସାରେ ପୃଥୁ ଇନ୍ଦ୍ରଙ୍କୁ କ୍ଷମା କଲେ। ନାରାୟଣ ମଧ୍ୟ ପୃଥୁଙ୍କୁ ଉପଦେଶ ଦେଲେ। ଇନ୍ଦ୍ର ପୃଥୁଙ୍କୁ କ୍ଷମା ମାଗିଲେ।

0: ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତର ଏକାଦଶତମ ଭାଗ ଶୁଣିଲେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବା ପାଇଁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ବିକାଶ ମନ୍ତ୍ର, ପରେ ଆଞ୍ଚଳିକ ସମ୍ବାଦ ଏବଂ ଶେଷରେ ଶୁଣନ୍ତୁ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ।

0: ସାର୍ ନମସ୍କାର। ନମସ୍କାର ସାର୍, ଆପଣଙ୍କର ପରିଚୟ। ମୋ ନାଁ ହେଲା ସୁବ୍ରତ କୁମାର ତ୍ରିପାଠୀ, ଜନଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ଡାଇରେକ୍ଟର।
1: ଆଜ୍ଞା ସାର୍, ଆପଣ ସ୍କିଲ୍ ଇଣ୍ଡିଆ ଉପରେ କାମ କରୁଛନ୍ତି, ତେବେ ସ୍କିଲ୍ ଇଣ୍ଡିଆ ଅଭିଯାନ କ'ଣ ସାର୍, ଏହାର ଉଦ୍ଦେଶ୍ୟ ସବୁ କ'ଣ ରହିଛି?
0: ଜନଶିକ୍ଷଣ ସଂସ୍ଥାନ ଏଇଟା ହେଲା ଗୋଟେ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ପ୍ରୋଜେକ୍ଟ, ଯେଉଁ ଜାଗାରେ ଆମେ ଡ୍ରପ୍ ଆଉଟ୍ କିମ୍ବା ଯେଉଁମାନେ ସେମି ସ୍କିଲ୍ଡ ଲେବର ଫୋର୍ସ ଯୋଉ ରୁରାଲ ଏରିଆରେ ଟ୍ରାପ୍ ହେଇକି ରହିଯାଇଛନ୍ତି, ଆମେ ତାଙ୍କ ଡୋର୍ ଷ୍ଟେପ୍କୁ ଯାଇକି ତାଙ୍କୁ ଟ୍ରେନିଂ ଦେଇଥାଉ। ଯେମିତିକି ଫର୍ମାଲ ଏଜୁକେସନ ITI ଅଛି କିମ୍ବା ଅନ୍ୟ ସଂସ୍ଥା ଅଛି, ସେଇ ଜାଗାରେ ସେମାନେ ଆସିକି ଯେହେତୁ ଶିକ୍ଷା ନେଇପାରିବେ ନାହିଁ, ସମୟ ଅଭାବରୁ ହଉ କିମ୍ବା ଅନ୍ୟ କୌଣସି ରିଜନରୁ, ତ ସେଇ ଜିନିଷକୁ ଆଖିରେ ରଖିକି କେନ୍ଦ୍ର ସରକାର ଏଇ ସ୍କିମ୍ଟା ଲଞ୍ଚ କରିଛନ୍ତି, ଯେଉଁ ଜାଗାରେ ଆମେ ପ୍ରତ୍ୟେକ ଗାଁକୁ ପ୍ରତ୍ୟେକ ବ୍ଲକକୁ ଯାଇକି ତାଙ୍କ ଏରିଆରେ ତାଙ୍କ ଘର ପାଖରେ ତାଙ୍କୁ ଟ୍ରେନିଂ ଦେଇଥାଉ।
1: ତେବେ ସାର୍, ଏଇ ଯୋଉ ସ୍କିଲ୍ ଇଣ୍ଡିଆ ଅଭିଯାନ ଚାଲିଛି, ଆମ କଳାହାଣ୍ଡି ଜିଲ୍ଲାରେ ପର୍ଯ୍ୟନ୍ତ ପାଖାପାଖି କେତେ ଜଣ ତାଲିମ ନେଇ ସାରିଛନ୍ତି ସାର୍?
0: ସ୍କିଲ୍ ଇଣ୍ଡିଆରେ ଆକ୍ଚୁଆଲି 2-3 ଅନ୍ୟ ବି ସ୍କିମ୍ ରଖୁଛି, କିନ୍ତୁ ଜନଶିକ୍ଷଣ ସଂସ୍ଥାନ ଦେଖନ୍ତୁ 2021ରୁ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ କାମ କରିବା ଆରମ୍ଭ କଲା, ଆଉ 2021 ସେସନରୁ ଆମେ କାମ କରିକି ଏପର୍ଯ୍ୟନ୍ତ ଆମେ ପାଖାପାଖି 7,000 ଲୋକଙ୍କୁ ଆମେ ଅଲରେଡି ଟ୍ରେନ୍ କରିସାରିଛୁ। 7,000ରୁ ପାଖାପାଖି 6,500 ଖାଲି ମହିଳା, ଆଉ ବାକି 500 କିମ୍ବା 600 ସେଇଟା ପୁରୁଷ ହେଇଥିବେ। ତ ଆମର ଏଇ ଟ୍ରେନିଂର ମୁଖ୍ୟ ଉଦ୍ଦେଶ୍ୟ ଥାଏ ଅନ୍ସ୍କିଲ୍ ଲେବର, ସେମାନେ ଯୋଉ ଘରେ ରହିଯାଇଛନ୍ତି ତାଙ୍କୁ କେମିତିକି ଆମେ ମେନ୍ ଷ୍ଟ୍ରିମ୍ରେ କାମରେ ଆମେ ତାଙ୍କୁ ଅପରଚ୍ୟୁନିଟି ଯୋଗାଇ ପାରିବୁ।
1: ତେବେ ସାର୍, ସ୍କିଲ୍ ଇଣ୍ଡିଆ ଅଧୀନରେ କେଉଁ କେଉଁ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ତାଲିମ ଦେଉଛନ୍ତି?
0: ଏଥିପାଇଁ ଆକ୍ଚୁଆଲି ଆମର 50 କୋର୍ସର ଗୋଟେ ଲିଷ୍ଟ ଅଛି, ଆମର ଯୋଉ 50 ଲିଷ୍ଟ ଅଛି ସେ ଭିତରୁ ଆମେ ଆମ ଦରକାର ଅନୁସାରେ ଆମେ ଟ୍ରେଡ୍ ବାଛିଥାଉ। ଆଉ ମୁଖ୍ୟତଃ ଆମେ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ସିଲେଇ ହେଲା, ବିୟୁଟି କେୟାର ଆସିଷ୍ଟାଣ୍ଟ ହେଲା, ତାପରେ ଇଲେକ୍ଟ୍ରିକାଲ ଟେକ୍ନିସିଆନ ହେଲା, ୱେୟାରମ୍ୟାନ ହେଲା, ଫୁଡ୍ ପ୍ରୋସେସିଂ ଆଇଟମ, ବଡି ପାମ୍ପଡ଼, ଆଚାର, ଏଇ ଟାଇପ୍ର ଜିନିଷ ବନେଇବାଟା ହେଲା। ଆମ ଏରିଆରେ ବହୁତ ଲୋକ ବ୍ୟାମ୍ବୋ ଉପରେ କାମ କରନ୍ତି, ତ ବ୍ୟାମ୍ବୋ କ୍ରାଫ୍ଟ ଆମେ ଦେଇଥାଉ, କମ୍ପ୍ୟୁଟର ଟ୍ରେନିଂ ଦେଇଥାଉ, ହ୍ୟାଣ୍ଡ ଏମ୍ବ୍ରଏଡରୀ ଦେଇଥାଉ, ଏଇ ଟାଇପ୍ର ପାଖାପାଖି ଆମେ 10-12 ଟ୍ରେଡ୍ ଆମେ ଦେଇଥାଉ। ପ୍ଲମ୍ବିଂ ଦେଇଥାଉ, କନଷ୍ଟ୍ରକ୍ସନ ଦେଇଥାଉ, ମିସ୍ତ୍ରୀ କାମ ଯୋଉଟା ସେଇଟା ବି ଆମେ ଦେଇଥାଉ। ଆମର ଯୋଉ ଫିଲ୍ଡ ଷ୍ଟାଫ୍ ଅଛନ୍ତି, ଆମର ଯୋଉ ପ୍ରୋଗ୍ରାମ୍ର ଷ୍ଟାଫ୍ ଯୋଉମାନେ ଅଛନ୍ତି, ସେମାନେ ବିଭିନ୍ନ ବ୍ଲକ ବିଭିନ୍ନ ଗାଁକୁ ଯାଇକି ସେ ଜାଗାରେ ସେମାନେ ସରପଞ୍ଚ ହେଲା କିମ୍ବା ଟିକେ ଆକ୍ଟିଭ ଥାନ୍ତି ଏଇ କାମ ପାଇଁ, ତାଙ୍କ ସହିତ କଣ୍ଟାକ୍ଟ କରିକି ପ୍ରଥମେ ଆମେ ଆଦାୟ କରୁ ଯେ ସେ ଜାଗାରେ କ'ଣ ହେଇପାରିବ, ସେ ଜାଗାରେ କୋଉଥିପାଇଁ ଲୋକ ଇଣ୍ଟରେଷ୍ଟେଡ୍ ଅଛନ୍ତି, କୋଉ କୋଉ ଟ୍ରେଡ୍, ମାନେ ଜେନେରାଲି ସିଲେଇ ପାଇଁ ସବୁ ଜାଗାରେ ଇଣ୍ଟରେଷ୍ଟେଡ୍ ଥାନ୍ତି, କିନ୍ତୁ ସିଲେଇ ଛାଡ଼ିକି ଆଉ କୋଉଥିପାଇଁ ସେମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି, ଆଉ ସେଥିପାଇଁ ସେଇ ଏରିଆରେ ଶିଖେଇବା ପାଇଁ ଟିଚର ଅଛନ୍ତି କି ନାହିଁ, ଏ ଦୁଇଟା ଜିନିଷ ହେଲା ପରେ ଆମେ ଗୋଟେ ମିଟିଂ କରିଥାଉ, ଯୋଉ ଜାଗାରେ ବେନିଫିସିଆରୀ ମାନଙ୍କୁ ଆମେ ଏଇ ଜିନିଷର କ'ଣ ସୁବିଧା ହେବ, ସେମାନେ ଟ୍ରେନିଂ ନେଲା ପରେ କୋଉ କୋଉ ବେନିଫିଟ୍ ପାଇବେ।
1: ତେବେ ସାର୍, ତାଲିମ ନେଲା ପରେ ତାଙ୍କର ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତି ପାଇଁ କ'ଣ ସବୁ ବ୍ୟବସ୍ଥା କରନ୍ତି?
0: ଜନଶିକ୍ଷଣ ସଂସ୍ଥାନ ଏଇଟା ହେଲା ଆପଣଙ୍କର ଆତ୍ମନିଯୁକ୍ତିର ଗୋଟେ ସ୍କିମ୍, ତ ଏଇ ଜାଗାରେ ଏମ୍ପ୍ଲୟମେଣ୍ଟ ଲିଙ୍କେଜ୍ କିଛି ଡାଇରେକ୍ଟଲି ନାହିଁ, କିନ୍ତୁ ଆମେ ଡିଷ୍ଟ୍ରିକ୍ଟ ଲେଭେଲରେ ଯୋଉ DIC ଅଛନ୍ତି, ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରିଆଲ ସେଣ୍ଟର କିମ୍ବା ଆମର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛନ୍ତି, ତାଙ୍କ ସହିତ କୋଡିନେଟ୍ କରିକି ତାଙ୍କୁ ପ୍ଲେସମେଣ୍ଟ ବି ଦେବା ପାଇଁ ଆମେ ଟ୍ରାଏ କରିଥାଉ। ୟା ବାଦ ସେମାନେ ବିଭିନ୍ନ ସ୍କିମ୍ ଗଭର୍ଣ୍ଣମେଣ୍ଟର ଯୋଉ ସ୍କିମ୍ ଗୁଡାକ ଆସୁଥାଏ ସେଇ ଜାଗାରେ ସେମାନେ କେମିତି

0: କି ଲୋନ୍ ନେଇକି ନିଜେ ଗୋଟେ ଷ୍ଟାର୍ଟଅପ୍ ଷ୍ଟାର୍ଟ କରିପାରିବେ, ସେଥିପାଇଁ ବି ଆମେ ଚେଷ୍ଟା ଆମେ କରିଥାଉ। ସ୍କିଲ୍ ଇଣ୍ଡିଆର ଇକୋସିଷ୍ଟମ୍ରେ ଦେଖନ୍ତୁ ସମସ୍ତଙ୍କର କିଛି ନା କିଛି ରୋଲ୍ ରହିଛି। ତ ଏଇ ଜାଗାରେ ଆମର ରୋଲ୍ ରହିଛି ତାଲିମ ଦେବାଟା। ଆମେ ତାଲିମ ଦେଲା ପରେ ସେମାନେ ଅନ୍ୟ ଏଜେନ୍ସି ଯୋଉଗୁଡାକ ଅଛନ୍ତି ତାଙ୍କ ପାଖକୁ ଯାଇକି କେମିତି କି ଏଇ ତାଲିମର ଆଉଟକମ୍ଟା ସେମାନେ ପାଇପାରିବେ ସେଇଟା ଚେଷ୍ଟା କରିବା କଥା। ତ ବେନିଫିସିରୀ ଯାଇକି ସେ ଜାଗାରେ ଲୋନ୍ ନେଇକି ତାଙ୍କ ଗାଇଡେନ୍ସ ନେଇକି ସେମାନେ ଷ୍ଟାର୍ଟ କରୁଛନ୍ତି।
1: ତେବେ ଏଇ କାର୍ଯ୍ୟକ୍ରମକୁ ନେଇକି ଆପଣଙ୍କର ଏଭଳି କିଛି ଅନୁଭୂତି ଅଛି କି ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ?
0: ଦେଖନ୍ତୁ, ଯେତେବେଳେ ଜଣେ ଟିଚର ଷ୍ଟୁଡେଣ୍ଟକୁ ପଢାଏ ତ ସେ ଡେଫିନେଟଲି ଷ୍ଟୁଡେଣ୍ଟରୁ କିଛି ବେଟର ଆଉଟକମ୍ ଆଶା କରିଥାଏ। ଠିକ ସେମିତି ଆମେ ବି ଯେତେବେଳେ ଗୋଟେ ଦକ୍ଷତା ଟ୍ରେନିଂ ଦଉଛୁ, ଆମେ ବି ଆଶା କରୁଛୁ ଯେ ଆମ ବେନିଫିସିରୀ ସେଇ ଦକ୍ଷତାକୁ ନେଇକି ଆକୁ କିଛି କରନ୍ତୁ, କିଛି ନିଜ ପାଇଁ ହଉ ସମାଜ ପାଇଁ ହଉ କିଛି ଭଲ କରିପାରନ୍ତୁ, ସେଇଟା ହିଁ ଆମର ଚେଷ୍ଟା ଥାଏ। ଆଉ ଏଇ ଦିଗରେ ବହୁତ ଗୁଡାଏ ଆମର ବେନିଫିସିଆରୀ ଅଛନ୍ତି ଯୋଉମାନେ ନିଜ ଷ୍ଟାର୍ଟଅପ୍ ସେମାନେ ଷ୍ଟାର୍ଟ କରିଛନ୍ତି। ନିଜର ଗୋଟେ ବ୍ୟୁଟି ପାର୍ଲର ହେଲା କିମ୍ବା ନିଜର ଗୋଟେ ଟେଲରିଂ ସପ୍ ସେମାନେ ଷ୍ଟାର୍ଟ କରିଛନ୍ତି। ଆଉ ନିଜେ ଷ୍ଟାର୍ଟ କରିବା ସାଙ୍ଗେ ସାଙ୍ଗେ ସେମାନେ ତାଙ୍କ ସାଙ୍ଗରେ ଯୋଉମାନେ ପଢୁଥିଲେ, ତାଙ୍କ ସାଙ୍ଗରେ ଯେମାନେ ବେନିଫିସିଆରୀ ତାଲିମ ନେଉଥିଲେ, ତାଙ୍କୁ ହିଁ ସେମାନେ ସେ ଜାଗାରେ ଏନଗେଜ୍ କରିପାରିଛନ୍ତି। ଏଇଟା ଗୋଟେ ବୋଲି ନୁହେଁ, କଳାହାଣ୍ଡି ଡିଷ୍ଟ୍ରିକ୍ଟର ବିଭିନ୍ନ ଏରିଆରେ, ଜୟପାଟଣା ଏରିଆରେ ଗୋଟେ ବେନିଫିସିଆରୀ ଆମର ଜଣେ ସେ ଗୋଟେ ତାଙ୍କ ନିଜ ବ୍ୟୁଟି ପାର୍ଲର ଷ୍ଟାର୍ଟ କରିପାରିଲେ। ବେହେରା ଏରିଆରେ ଆମର କିଛି ଭଉଣୀମାନେ ସେମାନେ ତାଙ୍କର ଗୋଟେ ପ୍ରଡକ୍ସନ ଗ୍ରୁପ ଗୋଷ୍ଠୀ ରେଜିଷ୍ଟର କରିକି ସ୍କୁଲର ଡ୍ରେସ୍ ଆଉ ଅନ୍ୟାନ୍ୟ ଜିନିଷ ସେମାନେ ପ୍ରସ୍ତୁତ କରିକି ସେମାନେ ଜୀବିକା ମାନେ ଆର୍ନ କରିପାରିଲେ। ତ ଏଇ କିଛିଟା ଜିନିଷ ଦେଖିଲା ପରେ ଆମକୁ ବହୁତ ଖୁସି ଲାଗେ ଆଉ ଏଇଟା ହିଁ ଆମର ସନ୍ତୁଷ୍ଟି।
1: ତେବେ ସ୍କିଲ୍ ଇଣ୍ଡିଆ ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ କଣ ସବୁ ଆଉ ଆପଣଙ୍କର ଯୋଜନା ରହିଛି ସାର୍?
0: ସ୍କିଲ୍ ଇଣ୍ଡିଆ କଣ ହଉଛି ନା, ବହୁତ ଲୋକ ଜାଣିପାରୁନାହାନ୍ତି ଆଉ ସେ ଦିଗରେ ହିଁ ଆକ୍ଚୁଆଲି ମୁଁ ଭାବୁଛି ଯେ ପ୍ରଚାର ପ୍ରସାର ହେବା କଥା। ବହୁତ ଗୁଡାଏ ଲୋକ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ଯେ ମାନେ ଗଭର୍ଣ୍ଣମେଣ୍ଟ ତାଙ୍କୁ ଆତ୍ମନିର୍ଭର କରିବା ପାଇଁ କୋଉ କୋଉ ଜିନିଷ ଗୁଡାକ ସେ ଷ୍ଟାର୍ଟ କରିଛି। ନୋ ଡାଉଟ୍ ଗଭର୍ଣ୍ଣମେଣ୍ଟ ଚେଷ୍ଟା କରୁଛି, ବ୍ଲକ ଲେଭେଲ କାଉନସିଲିଂ କ୍ୟାମ୍ପ ଏବେ ଜଷ୍ଟ ହେଇଥିଲା, ତ ବିଭିନ୍ନ ପ୍ରକାର ଚେଷ୍ଟା ଚାଲିଛି। କିନ୍ତୁ ଏଇ ଦିଗରେ ଆଉ କିଛି ଅଧିକା କାମ ହେବା ଦରକାର, ଯୋଉ ଜାଗାରେ କି ଗ୍ରାସରୁଟ ଲେଭେଲ ତକ ଏଇ ମେସେଜଟା ଯାଇପାରିବ ଯେ ସେମାନଙ୍କୁ ଗାଁ ସେଇ ଟ୍ରେଡିସନାଲ କାମ ଛାଡିକି କିଛି ଅନ୍ୟ ଜିନିଷ କରିବାକୁ ପଡିବ, ଯୋଉ ଜାଗାରେ ସେମାନେ କିଛି ଅଧିକା ଉପାର୍ଜନ କରିପାରିବେ।
1: ତେବେ ଏଥିପାଇଁ ଯୁବପିଢ଼ିକୁ ଆପଣ କିଛି କହିବାକୁ ଚାହିଁବେ ସାର୍?
0: ଯୁବପିଢ଼ି ପାଇଁ ଗୋଟେ ହିଁ ମୋର କଥା ରହିବ ଯେ ସମସ୍ତେ ଆଜିକାଲି କଣ ହଉଛି ନା, ଜବ୍ କଥା ଚିନ୍ତା କରୁଛନ୍ତି ଯେ ସେମାନେ କେମିତି କି ଗଭର୍ଣ୍ଣମେଣ୍ଟ କିମ୍ବା ସେମି ପ୍ରାଇଭେଟ କିମ୍ବା ପ୍ରାଇଭେଟ ର ଯାଇକି ଏନଗେଜ ହେଇକି ଗୋଟେ 10-4 ସେଇଠି ରହିକି କାମ କରିକି ପଳେଇ ଆସିବେ, ସେଇଟା ଯେ ସେତେ ଦୂର ସନ୍ତୁଷ୍ଟି ନୁହେଁ। ଯୁବପିଢ଼ିକୁ ମୋର ଗୋଟେ ସଜେସନ ଏଟା ରହିବ ଯେ ସେମାନେ ନିଜ ଆଡୁ କିଛି ଗୋଟେ ଷ୍ଟାର୍ଟ କରନ୍ତୁ। ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ କିଛି ସ୍କିଲ ର ରିକ୍ୱାରମେଣ୍ଟ ଥାଏ, କିଛି ମାର୍କେଟ ର ମାନେ ନିଡ୍ ଥାଏ, ସେଇଟାକୁ ସେମାନେ ଟିକେ ନିଜେ ଧ୍ୟାନ ଦେଇକି କିମ୍ବା ୱିଥ୍ ଦ ହେଲ୍ପ ଅଫ୍ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ, ଡିଷ୍ଟ୍ରିକ୍ଟ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛି, DIC ଅଛନ୍ତି, ତାଙ୍କ ସହିତ କଣ୍ଟାକ୍ଟ କରିକି ସେମାନେ କୋଉ ଜିନିଷ କଲେ ବେଟର ହେଇପାରିବ ସେଇଟା ଚିନ୍ତା କରିକି ନିଜେ ଗୋଟେ ଷ୍ଟାର୍ଟଅପ୍ କରିବା ପାଇଁ ଚିନ୍ତା କରନ୍ତୁ। ସେଇଟା ହିଁ ମୋ ହିସାବରେ ଗୋଟେ ବେଟର ଅପରଚ୍ୟୁନିଟି ହେବ, ତାଙ୍କ ପାଇଁ ନୁହେଁ ବଟ୍ ସୋସାଇଟି ପାଇଁ। ସେମାନେ ନିଜ ସାଙ୍ଗେ ସାଙ୍ଗେ ଆଉ କିଛି ଲୋକଙ୍କୁ ନିଯୁକ୍ତି ଦେଇପାରିବେ, ତ ସେଇ ଜାଗାରେ ହିଁ ଆମ ସନ୍ତୁଷ୍ଟି ମିଳିବ।
1: ତେବେ ଏଇ ଯୋଜନା କାର୍ଯ୍ୟକାରୀ କରିବାରେ କଣ ବିଶେଷ ଆହ୍ୱାନର ସମ୍ମୁଖୀନ ହେଲା ଭଳି ଆପଣଙ୍କୁ ଲାଗୁଛି କି ସାର୍?
0: ଦେଖନ୍ତୁ, ଲୋକଙ୍କ ଯୋଉ ମାଇଣ୍ଡସେଟ୍ଟା ଥାଏ, କେହି ବି ତାଙ୍କ ନିଜ ଏରିଆରୁ ବାହାରିକି ଯିବା ପାଇଁ ଚାହୁଁନାହାନ୍ତି। ଏଇ ଜାଗାରେ ଆମେ ଯୋଉଟା ଗୋଟେ ମେଜର ପ୍ରୋବ୍ଲେମ ଆମେ ଫେସ୍ କରୁଛୁ, ଆମେ ଇଣ୍ଟରାକ୍ଟ ହେଲା ଟାଇମ୍ରେ ଆମକୁ ବହୁତ କନ୍ଭିନ୍ସ କରିବାକୁ ପଡୁଛି ଲୋକଙ୍କୁ, ସେମାନେ ତାଙ୍କ ଏରିଆ ଶିଖି ସାରିଲା ପରେ ବି ସେମାନେ ନିଜ ଏରିଆ ଛାଡିକି ଅନ୍ୟ ଏରିଆରେ ଅପରଚ୍ୟୁନିଟି ଥିଲେ ବି ସେମାନଙ୍କୁ ଯିବା ପାଇଁ ସେମାନେ ଇଣ୍ଟରେଷ୍ଟେଡ୍ ହଉନାହାନ୍ତି। ତ ସେଇ ଗୋଟେ ହିଁ ଜିନିଷ ଟିକେ ଲୋକେ ନିଜ ଆଡୁ ଚିନ୍ତା କରିକି ଟିକେ ମାଇଣ୍ଡସେଟ୍ ଚେଞ୍ଜ କରିବା ପାଇଁ ଯୋଉ ଚେଷ୍ଟା ହେବା କଥା, ସେଇଟା ଗୋଟେ ହିଁ ଜିନିଷ ଲ୍ୟାକ୍ ରହିଯାଉଛି ଏଇ ଜାଗାରେ।
1: ତେବେ ସେ କଣ ବାର୍ତ୍ତା ଦେବାକୁ ଚାହିଁବେ ଆମ ଶ୍ରୋତା ବନ୍ଧୁମାନଙ୍କୁ?
0: ମୁଁ ସମସ୍ତଙ୍କୁ ଏଇଟା ହିଁ କହିବାକୁ ଚାହୁଁଛି ଯେ ଏଇ ସମୟରେ ଭାରତ ମେକ୍ ଇନ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ ଉପରେ ବହୁତ କାମ କରୁଛି, ଆଉ ସମସ୍ତେ ତାର ଗୋଟେ ପାର୍ଟ ହେବା ପାଇଁ ଚେଷ୍ଟା କରନ୍ତୁ। ନିଜେ ଟ୍ରେନିଂ ନେବା ସଙ୍ଗେ ସଙ୍ଗେ ଗୋଟେ ଛୋଟ ଷ୍ଟାର୍ଟଅପ୍, କୌଣସି ଗୋଟେ ପ୍ରୋଜେକ୍ଟ ନେଇକି ଆରମ୍ଭ କରିବା ପାଇଁ ଟ୍ରାଏ କରନ୍ତୁ, ସୋ ଦେଟ୍ ଆମର ଏଇ ଯୋଉ ଚେଷ୍ଟାଟା ଅଛି ସେଇଟା ସଫଳ ହେଇପାରିବ।
1: ବହୁତ ସୁନ୍ଦର ବାର୍ତ୍ତା ସାର୍, ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆପଣ ସ୍କିଲ୍ ଇଣ୍ଡିଆ ସମ୍ପର୍କରେ ଆମ ସହ ଆଲୋଚନା କଲେ। ଏହି ଆଲୋଚନାରୁ ନିଶ୍ଚିତ ଭାବରେ ଆମର ଯୁବପିଢ଼ି ପ୍ରେରଣା ପାଇବେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ମୋର ନାମ ଦୁର୍ଲଭୀ ହଂସ, ବେହେରା ଗ୍ରାମ କଲାହାଣ୍ଡିରେ ମୋର ଘର। ଏବେ ମୁଁ ଯୁକ୍ତ 3 ଶେଷ ବର୍ଷ ପଢିବା ସହ ସିଲେଇ କାମ କରୁଛି। ଏଥିପାଇଁ ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ମିଶନ ମୋତେ ସାହାଯ୍ୟ କରିଛି। ଦନପାଟ ଯୁବ ସେବା ସଂଗଠନ ବେହେରା, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନ।

ଅର୍ଗାନାଇଜେସନ ମୁଣ୍ଡ୍ରାଗୁଡ଼ା ଏବଂ ଜନଶିକ୍ଷଣ ସଂସ୍ଥା ଭବାନୀପାଟନା ସହଯୋଗରେ ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ଆମ ଅଞ୍ଚଳର ଯୁବତୀ ଓ ମହିଳାଙ୍କୁ ସିଲେଇ ତାଲିମ ପ୍ରଦାନ କରାଯାଇଛି। ଏଥିରେ ତାଲିମ ଗ୍ରହଣ କରି ଆମେ ସଶକ୍ତ, ଆତ୍ମନିର୍ଭର, ସଂଗଠିତ ଓ ସ୍ୱାବଲମ୍ବୀ ହୋଇପାରିଛୁ। ଆମେ ପ୍ରାକ୍ ବିଦ୍ୟାଳୟ ପୋଷାକ, ବିଦ୍ୟାଳୟ ପୋଷାକ, ରେଡିମେଡ୍ ପୋଷାକ ଓ ବ୍ୟାଗ୍ ତିଆରି କରି ରୋଜଗାରକ୍ଷମ ହୋଇପାରିଛୁ। ସଂଗଠିତ ଭାବେ କାମ କରିବାକୁ ଆମେ ଦନପାତ ଉତ୍ପାଦକ ଗୋଷ୍ଠୀ ଗଠନ କରିଛୁ। ଏଥିପାଇଁ ସରକାର ସହାୟତା ବି ମିଳିଛି। ବର୍ତ୍ତମାନ ଆମ ଗୋଷ୍ଠୀରେ 300 ଜଣ ମହିଳା କାର୍ଯ୍ୟରତ ଅଛନ୍ତି। ଧର୍ମଗଡ଼ ବ୍ଲକର 21 ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୋଷାକ ସିଲେଇ କରି ବଣ୍ଟନ କରିଥିଲୁ। ସ୍ଥାନୀୟ ବଜାରରେ ମଧ୍ୟ ଆମ ସିଲେଇ ବ୍ୟାଗ୍ର ଚାହିଦା ରହିଛି। ମୋଟାମୋଟି ଭାବେ ସ୍କିଲ ଇଣ୍ଡିଆ ମିଶନ ଆମକୁ ସଶକ୍ତ, ସ୍ୱାବଲମ୍ବୀ କରିଛି। ଏଣୁ ସରକାରଙ୍କୁ ଧନ୍ୟବାଦ।

0: ଶୁଣିଲେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ସୁଧୀର କୁମାର ଧାଙ୍ଗଡ଼ା ମାଝି। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
4: PLI है ना?
5: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा, और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉग इन करें indiapost.gov.in पर।
6: नमस्कार, आकाशवाणी कटक आंचलिक संवाद पढ़ुछंति सत्यव्रत बेहुरा। मुख्य संवाद, मयूरभंज जिले में विभिन्न कार्यक्रम में जोगदेवाई आसंताकाली ओडिशा गस्तरे आसिबे राष्ट्रपति। कार्यरे अवहेलापाई 128 जन डाक्तर विरोध में श्रृंखलागत कार्यानुष्ठान निमन्ते मुख्यमंत्री निर्देश। सहरांचल में पीएनजी व्यवस्था को त्वरान्वित करने राज्य सरकार पदक्षेप, ଏବଂ ଶୀତଳଷଷ୍ଠୀ ଯାତ୍ରାରେ ଆଜି ସମ୍ପନ୍ନ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବା ସହ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ହିତାଧିକାରୀ ଓ ଡାକ୍ତରମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଉଦ୍ଘାଟନ କରିବେ। ଶନିବାର ଦିନ ରାଷ୍ଟ୍ରପତି ପାହାଡ଼ପୁର ଗସ୍ତ କରିବା ସହିତ ଗୋଷାଣୀପୀଠ, ସାନ୍ତାଳୀ ହାଜି ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା କରିବେ। ରାଷ୍ଟ୍ରପତି ଏକ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ। ସେହିପରି ଏସ୍ଏଲ୍ଏସ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକର କାର୍ଯ୍ୟର ଅଗ୍ରଗତି ଉପରେ ମଧ୍ୟ ରାଷ୍ଟ୍ରପତି ସମୀକ୍ଷା କରିବେ। ପରଦିନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମିଳିତ ଭାବେ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିବେ। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋହାହନ ରାଶି ମିଳିବ। ଗତ ବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 99,446 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟରେ ବିଭିନ୍ନ ଡାକ୍ତରଖାନାରେ ଦୀର୍ଘ 5 ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଥିବା 128 ଜଣ ମେଡିକାଲ ଅଫିସରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କନ୍ଧମାଳ ପୁଲିସ୍ ହସ୍ପିଟାଲର ପୂର୍ବତନ ମେଡିକାଲ ଅଫିସର ଡାକ୍ତର ବିଚକ୍ଷଣା ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀ ସରକାରୀ ସେବାରୁ ବହିଷ୍କାର କରିଛନ୍ତି। ଡାକ୍ତର ପାଣିଗ୍ରାହୀ 2012 ପରଠାରୁ ଅନଧିକୃତ ଭାବେ କାର୍ଯ୍ୟରେ ଅନୁପସ୍ଥିତ ରହିବା ସହ ନିର୍ଦ୍ଦେଶ ଅନୁପାଳନ କରିନଥିଲେ। ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ନୂତନ ଡାକ୍ତରଖାନା ଖୋଲିବା ସହିତ ଏହାର ଆଧୁନିକୀକରଣ କରୁଛନ୍ତି। ନିଯୁକ୍ତି ପାଇବା ପରେ କାର୍ଯ୍ୟରେ ଅନୁପସ୍ଥିତ ରହିବା ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର 24 ଜିଲ୍ଲାର 707 ଦୁର୍ଗମ ଅଞ୍ଚଳରେ 4G ମୋବାଇଲ୍ ଟାୱାର ସ୍ଥାପନ ନିମନ୍ତେ ଜମି ହସ୍ତାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି

0: ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡିଜିଟାଲ୍ ଭାରତ ନୀତି ଯୋଜନା ଅଧୀନରେ ଦୁର୍ଗମ ଅଞ୍ଚଳରେ ଡିଜିଟାଲ୍ ସଂଯୋଗକୁ ସୁଦୃଢ଼ କରିବା ପାଇଁ ବିଏସ୍ଏନ୍ଏଲ୍କୁ 2000 ବର୍ଗ ଫୁଟ୍ ଜମି ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ 294 ସ୍ଥାନରେ ଟାୱାର ସ୍ଥାପନ ପାଇଁ ଅନୁମତି ମିଳିସାରିଥିବା ଜଣାପଡ଼ିଛି। ସହରାଞ୍ଚଳ ଗ୍ୟାସ୍ ଯୋଗାଣ ବ୍ୟବସ୍ଥା ଅଧୀନରେ ପାଇପ୍ ଯୋଗେ ଗ୍ୟାସ୍ ସଂଯୋଗ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ପୌର କମିଶନର ଓ ସାଧାରଣ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ପରାମର୍ଶ ଅନୁଯାୟୀ ରାଜ୍ୟ ସରକାର ଘରୋଇ ପିଏନ୍ଜି ସଂଯୋଗ ବ୍ୟବସ୍ଥା ଉପଲବ୍ଧ ଥିବା ଅଞ୍ଚଳରେ ଉପଭୋକ୍ତାଙ୍କୁ ଏଲ୍ପିଜି ବଦଳରେ ପିଏନ୍ଜି ବ୍ୟବହାର ଲାଗି ସୁବିଧା ଯୋଗାଇ ଦିଆଯିବ। ଓଡ଼ିଶା ସହରାଞ୍ଚଳ ଗ୍ୟାସ୍ ବିତରଣ ନୀତି 2026କୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଉତ୍ସବମୁଖର ହୋଇଉଠିଛି। ଦେବଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଜାରି ରହିଛି। ଦେବୀ ପାର୍ବତୀ ଆଜି କନ୍ୟାଳୟକୁ ଆଗମନ କରିଛନ୍ତି। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
1: ପରମ୍ପରା ଓ ସଂସ୍କୃତିର ଅନନ୍ୟ ସମିଶ୍ରଣ ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ସହରର କୋଣ ଅନୁକୋଣ ମୁଖରିତ ହୋଇଉଠିଛି। ଗତବର୍ଷର କନ୍ୟା ପିତାମାତାଙ୍କ ଗଇଁଠଳ ଫିଟା ପରେ ଚଳିତ ବର୍ଷ କନ୍ୟା ପିତାମାତା ମନ୍ଦିର ଯାଇ ଦେବୀ ପାର୍ବତୀଙ୍କୁ ଘରକୁ ଆଣିଛନ୍ତି। ନନ୍ଦପଡ଼ାର ବମ୍ବରାଡ଼ ବାବା ବାଲୁଙ୍କେଶ୍ୱର, ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ବୁଢ଼ା ରାଜାର ପାହାଡ଼େଶ୍ୱର ବାବାଙ୍କ ସମେତ ସବୁଠି ପ୍ରସ୍ତୁତି ଶେଷ ହୋଇଛି। ରାତ୍ରି ଶୁଭଲଗ୍ନରେ ବରାନୁଗମନ ଓ ବିବାହ ସମ୍ପର୍କ ସମ୍ପନ୍ନ ହେବ। ଶୀତଳଷଷ୍ଠୀ କେବଳ ଏକ ପର୍ବ ନୁହେଁ, ବରଂ ଓଡ଼ିଆ ସଂସ୍କୃତିର ଅନନ୍ୟ ପରିଚୟ। ଶୀତଳଷଷ୍ଠୀରେ ଥାଳ ଉଠା, ପତର ପେଣ୍ଡି, ଗୁଆଗୁଣା, ବେଦ ନିମନ୍ତ୍ରଣ, ଦେବ ବିବାହ ଏବଂ ନଗର ପରିକ୍ରମା ଭଳି ପାରମ୍ପରିକ ନୀତିକାନ୍ତି ଏହି ପର୍ବକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀ।
0: ଭଦ୍ରକ ଜିଲ୍ଲା ଆରଡ଼ି ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ହରଗୌରୀଙ୍କ ବିବାହ ପାଇଁ ମଙ୍ଗଳକୃତ୍ୟ ଓ ହଳଦୀ ସ୍ନାନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ହରଗୌରୀଙ୍କ ବିବାହ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ଶିକ୍ଷକମାନେ ସଂଶୋଧନ କରି ଶ୍ରେଣୀଗୃହରେ ଶିକ୍ଷାଦାନ କରିବେ ବୋଲି ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ଏସ୍ସିଇଆର୍ଟି ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍ତି। ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବାରୁ ଚଳିତ ବର୍ଷ ନୂଆ ବହି ପ୍ରକାଶିତ ହେବ ନାହିଁ। ଶିକ୍ଷକମାନେ ପାଠ୍ୟପୁସ୍ତକରେ ସଂଶୋଧନ କରି ଶିକ୍ଷାଦାନ କରିବେ। ଆସନ୍ତା ବର୍ଷ ସଂଶୋଧିତ ପୁସ୍ତକ ଛପାଯାଇ ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଅବଗତ କରାଯାଇଥିବା ନିର୍ଦ୍ଦେଶିକା କହିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ସକାଳ ସ୍କୁଲ୍ କରିବା ଲାଗି ନିଷ୍ପତ୍ତି ହୋଇଛି। ଜିଲ୍ଲାର ଶିଶୁବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ସକାଳ 6:30ରୁ 10:30 ପର୍ଯ୍ୟନ୍ତ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା 20 ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଆସନ୍ତା 22 ତାରିଖ ଦିନ ବିଦ୍ୟାଳୟଗୁଡ଼ିକ ଖୋଲିବ ବୋଲି ଜଣାପଡ଼ିଛି। ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟର ଭାଲୁଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେବା ସହ ଶିକ୍ଷକମାନଙ୍କ ସହ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡ଼ାରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀକୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍ଘାଟନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି, ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶମୂଳକ କାର୍ଯ୍ୟକ୍ରମରେ ଅଗ୍ରଗତି ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା, କ୍ରୀଡ଼ା, ଜନଜାତି କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ପରିବହନ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅଗ୍ରଗତି କରିଥିବା ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି। ଦେଶରେ ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ପାଇଁ ନବରଙ୍ଗପୁର ଜିଲ୍ଲାସ୍ତରୀୟ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାରେ 2 ଶିକ୍ଷାନୁଷ୍ଠାନକୁ ନିଟ୍ ପରୀକ୍ଷା ପରିଚାଳନା ଦାୟିତ୍ୱ ମିଳିଛି। ମାଲକାନଗିରି ଜିଲ୍ଲାରେ ମଧ୍ୟ ନିଟ୍ ପରୀକ୍ଷା ନିମନ୍ତେ ସ୍ୱତନ୍ତ୍ର ବୈଠକରେ ପରୀକ୍ଷା ଦିନ ମାଲକାନଗିରି ବସ୍ଷ୍ଟାଣ୍ଡରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଛି। ଏଥର କିଛି ସମ୍ବାଦ ସଂକ୍ଷେପରେ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦରଗା ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ସମ୍ପର୍କରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆୟୋଜିତ

0: ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପୁରୁଣା ସହରରେ ହେଉଥିବା ରଥଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ସୁପରିଚାଳନା ନେଇ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଗଜପତି ଓ ବରଗଡ଼ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଟେବୁଲ୍ ଟପ୍ ଏକ୍ସରସାଇଜ୍ ମାଧ୍ୟମରେ ଅଭ୍ୟାସ ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି। ବରଗଡ଼ ଜିଲ୍ଲାରେ ଜୈବିକ ଓ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଛି। ନୟାଗଡ଼ ଜିଲ୍ଲାରେ ଆଗାମୀ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। କାର୍ଯ୍ୟରେ ଅବହେଳା ପାଇଁ 128 ଜଣ ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସହରାଞ୍ଚଳରେ ପିଏନ୍ଜି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଏବଂ ଶୀତଳଷଷ୍ଠୀ ଯାତ୍ରାରେ ଆଜି ସମ୍ପନ୍ନ ହେବ ଦେବଦମ୍ପତିଙ୍କ ବିବାହୋତ୍ସବ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଦେବଦମ୍ପତିଙ୍କ ବିବାହ, ଆଲେଖ୍ୟ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଦେବଦେବ ମହାଦେବ ହେଉଛନ୍ତି ମଙ୍ଗଳମୟ ଠାକୁର। ମହାଦେବଙ୍କର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ମାତା ପାର୍ବତୀଙ୍କ ସହିତ ବିବାହ ଉତ୍ସବ ଏକ ଶ୍ରେଷ୍ଠ ପାର୍ବଣ ରୂପରେ ସ୍ୱୀକୃତ। ଶିବ ପାର୍ବତୀଙ୍କର ଏହି ବିବାହ ଉତ୍ସବ ପାଳନ ପଶ୍ଚାତରେ ଗୋଟିଏ ପୌରାଣିକ ଭିତ୍ତିଭୂମିକୁ ଆଧାର ଭାବରେ ଗ୍ରହଣ କରାଯାଇଥାଏ। ଶୈବ ପ୍ରଣୟିନୀ, ଦକ୍ଷ କନ୍ୟା ସତୀ ଦକ୍ଷ ଯଜ୍ଞ ଅନଳରେ ଝାସ ଦେବା ପରେ ଭଗବାନ ଶିବ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଦକ୍ଷ ଯଜ୍ଞ ଧ୍ୱଂସ କଲେ। ତାପରେ ସତୀଙ୍କ ବିଚ୍ଛେଦ କାରଣରୁ କୈଳାସକୁ ଯାଇ ହିମବନ୍ତ ଶିଖରରେ ବାସ କରି ଯୋଗ ସାଧନରେ ନିମଗ୍ନ ହେଲେ। ଅନ୍ୟପକ୍ଷରେ ମାତା ସତୀ ପର୍ବତରାଜ ହିମାଳୟଙ୍କର ଘରେ ଜନ୍ମ ନେଲେ। ପର୍ବତରାଜଙ୍କ ଘରେ ଜନ୍ମ ହୋଇଥିବାରୁ ହିଁ ସେ ପାର୍ବତୀ ନାମରେ ପରିଚିତ। ତାଡ଼କାସୁର ବିନାଶ ନିମନ୍ତେ ଶିବ ପାର୍ବତୀଙ୍କର ବିବାହ ଅନିବାର୍ଯ୍ୟ ବୋଲି ଦେବତାମାନେ କାମଦେବଙ୍କୁ ମହାଦେବଙ୍କର ଯୋଗଭଙ୍ଗ ପାଇଁ ଅନୁରୋଧ କରି ତାଙ୍କୁ ପଠାଇଦେଲେ। କିନ୍ତୁ ପ୍ରଭୁ ଶିବ କ୍ରୋଧିତ ହୋଇ ତ୍ରିନେତ୍ରରେ କାମଦେବଙ୍କୁ ଧ୍ୱଂସ କରିଦେଲେ। କିନ୍ତୁ ମାତା ପାର୍ବତୀ ଶିବଙ୍କୁ ପତି ରୂପରେ ବରଣ କରିବାକୁ ଘୋର ତପସ୍ୟା କଲେ। ତାପରେ ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ବେଦୋକ୍ତ ମତରେ ବିବାହ କରିବାକୁ ସମ୍ମତ ହେଲେ। ଶେଷରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାର୍ବତୀ ଦେବୀଙ୍କ ସହ ଦେବଦେବ ମହାଦେବଙ୍କର ବିବାହ ସମ୍ପନ୍ନ ହେଲା। ପୁରାଣ ବର୍ଣ୍ଣିତ ଏହି ଆଖ୍ୟାନକୁ ଭିତ୍ତି କରି ଓଡ଼ିଶାର ଶୈବପୀଠମାନଙ୍କରେ ମହାଯୋଗୀ ମହେଶ୍ୱର ଆଉ ମାତା ଗୌରୀଙ୍କର ବିବାହ ଉତ୍ସବ ପାଳିତ ହୋଇଥାଏ। ଏହି ଉତ୍ସବଟି ଶିବ ବିବାହ କିମ୍ବା ଶୀତଳ ଷଷ୍ଠୀ ଭାବରେ ଲୋକମାନସରେ ଖ୍ୟାତ। ପୁରୀର ଗ୍ରାମାଞ୍ଚଳମାନଙ୍କରେ ଏହି ଉତ୍ସବଟି ନିମନ୍ତ୍ରଣ, ଦିଅଁ ବିବାହ ଆଉ ଶୀତଳ ଷଷ୍ଠୀ କ୍ରମରେ ପାଳିତ ହେଉଥିବା ବେଳେ ପୁରୀ ସହର ଓ ଆଉ କିଛି ଅଞ୍ଚଳରେ ନିମନ୍ତ୍ରଣ, ଦିଅଁ ବିବାହ, ଶୀତଳ ଷଷ୍ଠୀ, ଗୁଆଲି, ସାତମଙ୍ଗଳା ଆଦି କ୍ରମରେ ପାଳିତ ହେଉଥିବା କଥା ଗବେଷକମାନେ କହିଥାନ୍ତି। ତେବେ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ପାଳିତ ହେଉଥିବା ଏହି ଉତ୍ସବଠାରୁ ସମ୍ବଲପୁର ସହରରେ ପାଳିତ ଶୀତଳ ଷଷ୍ଠୀ ଯାତ୍ରା ଅନେକ କାରଣରୁ ନିଆରା ଆଉ ସ୍ୱତନ୍ତ୍ର। ଏଠାରେ ପାଳିତ ବିବାହ ଉତ୍ସବରେ ଆକର୍ଷଣୀୟ ଦିଗଟି ହେଉଛି ଅନୁସୃତ ରୀତିନୀତି। ମଣିଷ ସମାଜରେ ଅନୁଷ୍ଠିତ ବାହାଘରକାଳୀନ ପାଳିତ ପାରମ୍ପରିକ ଚଳଣୀ ବା ବିଧି ଦେବବିବାହ କାଳରେ ବି ଅବିକଳ ଭାବରେ ପାଳନ କରାଯାଇଥାଏ। ସେଥିପାଇଁ ଏହା ଦେବଦମ୍ପତିଙ୍କର ମାନବୀୟ ଲୀଳା ବୋଲି କୁହାଯାଇଥାଏ। ଆମ ରାଜ୍ୟ ଗୋଟିଏ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ କୃଷକ ଭାଇମାନଙ୍କର ଧରଣୀ ଏବଂ ବୃଷ୍ଟି ସହିତ ରହିଛି ଅଖଣ୍ଡ ସମ୍ପର୍କ। ପ୍ରଚଣ୍ଡ ରୌଦ୍ର ତାପରେ ଉତ୍ତପ୍ତ ଧରଣୀ ଏହି ଯାତ୍ରା ସମୟରେ ପ୍ରବାହିତ ପ୍ରାକ୍ ମୌସୁମୀ ବର୍ଷା ଦ୍ୱାରା ଶୀତଳ ହୋଇଥାଏ। ସେଥିପାଇଁ ଏହାର ନାମ ହୁଏତ ଶୀତଳ ଷଷ୍ଠୀ। ଆଉ ଏଥିପାଇଁ ଏହି ପର୍ବର ମୁଖ୍ୟ ତିଥିଟି ହେଉଛି ଅକ୍ଷୟ ତୃତୀୟା। ଏହି ଦିନ ହିଁ ଯାତ୍ରାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥାଏ ଥାଳି ଉଠା କାର୍ଯ୍ୟକ୍ରମରୁ। ସେଦିନ ପଡ଼ାର ବାସିନ୍ଦାମାନେ ଏକାଠି ହୋଇ ନିର୍ବାଚନ କରିଥାନ୍ତି କନ୍ୟା ପିତାମାତାଙ୍କର। ପ୍ରଥା ମୁତାବକ 5 ଦିନ ବ୍ୟାପୀ ଆୟୋଜିତ ଏହି ବିବାହୋତ୍ସବରେ ଅନ୍ୟତମ ପର୍ଯ୍ୟାୟଟି ହେଉଛି ପତ୍ରପେଣ୍ଡି ଯାତ୍ରା। ଶିବଙ୍କର ପିତା କନ୍ୟା ପିତାଙ୍କ ଘରକୁ ଅନ୍ୟାନ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ କୁଣିଆ ହୋଇ ଯାଆନ୍ତି ଏବଂ ସେହି ନିର୍ଦ୍ଦିଷ୍ଟ ବର୍ଷ ପାଇଁ ଶିବ ପାର୍ବତୀଙ୍କର ବିବାହର ସହମତି ନିମନ୍ତେ ସରସି ବା ଶାଳପତ୍ର ପେଣ୍ଡାଏ ପ୍ରଦାନ କରି ସମ୍ବନ୍ଧ ସ୍ଥାପନ କରିଥାନ୍ତି। ବିବାହୋତ୍ସବର ଲଗ୍ନ ସ୍ଥିର ହେବା ପରେ ସବୁ ଦେବଦେବୀଙ୍କୁ ଗୁଆ ଆଉ ହଳଦୀ ପ୍ରଦାନ କରି ନିମନ୍ତ୍ରଣ କରାଯାଇଥାଏ। ଏହି ପରମ୍ପରାକୁ ଗୁଆଗୁଣ୍ଡା ଯାତ୍ରା ବୋଲି କୁହାଯାଇଥାଏ। ଦେବ ନିମନ୍ତ୍ରଣ ସରିଲା ପରେ କନ୍ୟା ପକ୍ଷ ସାଧାରଣ ଚଳଣୀ ଅନୁସାରେ ନିଜର ସବୁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିଥାନ୍ତି। ତାପରେ ଅନୁଷ୍ଠିତ ହୁଏ ଗଣ୍ଠଲା ଖୋଲା ପର୍ବ। ଏହାକୁ

0: ଗଣ୍ଠଲା ହିଟା ବା ସମ୍ବନ୍ଧ ତୁଟାଇବା କୁହାଯାଇଥାଏ। ପଞ୍ଚମ ଦିନ ସକାଳୁ ପୂର୍ବବର୍ଷ କନ୍ୟାଦାନ କରିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ଗଣ୍ଠଲି ଫିଟା ପ୍ରଥା ସମ୍ପନ୍ନ କରନ୍ତି। ସେହିଦିନ ରାତ୍ରକାଳରେ ପ୍ରଭୁ ମହେଶ୍ୱର ସୁସଜିତ ହୋଇ ବରଯାତ୍ରୀଙ୍କ ମେଳରେ ବାଦ୍ୟ ସଙ୍ଗୀତ ନୃତ୍ୟ ଆଉ ବାଣ ରୋଷଣୀ ମଧ୍ୟରେ ପଟୁଆରରେ ଯାଇ କନ୍ୟା ଘରେ ପହଞ୍ଚିଥାନ୍ତି। କନ୍ୟା ପିତା ସାଦରେ ସଭିଙ୍କୁ ସ୍ୱାଗତ କରିଥାନ୍ତି ଏବଂ ତାଙ୍କ ଗୃହରେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ବିବାହ ମଣ୍ଡପରେ ବୈଦିକ ରୀତିରେ ବିବାହ କର୍ମ ସମାପନ ହୋଇଥାଏ। ଶ୍ରୀଶଙ୍କର ଆଉ ଦେବୀ ଗୌରୀଙ୍କର ବିବାହ କାର୍ଯ୍ୟ ସମାପ୍ତ ହେଲା ପରେ ଯାଇ ଅନୁଷ୍ଠିତ ହୁଏ ବହୁ ପ୍ରତୀକ୍ଷିତ ବାହୁଡ଼ା ଯାତ୍ରାର ପଟୁଆର। ତାପରେ ସପ୍ତମୀ ଦିନ ପୂର୍ବାହ୍ନରେ ଆରମ୍ଭ ହୁଏ ନଗର ପ୍ରଦକ୍ଷିଣ ଏବଂ ମନ୍ଦିର ପ୍ରତ୍ୟାବର୍ତ୍ତନର ପର୍ବ, ଆକର୍ଷଣୀୟ ଦ୍ୱିତୀୟ ପର୍ଯ୍ୟାୟର ଶୋଭାଯାତ୍ରା। ଶିବ ପାର୍ବତୀଙ୍କର ବିବାହ ଏକ ଲୋକାଚାରର ପର୍ବ ହୋଇନାହିଁ, ଏଥିରେ ଧର୍ମ ପ୍ରକୃତି ଆଉ ବିଜ୍ଞାନର ମଧୁର ସମନ୍ୱୟ ଲକ୍ଷଣୀୟ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଦେବଦମ୍ପତିଙ୍କ ବିବାହ। ଆଲେଖ୍ୟ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
2: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ଭେଟି ଦେଉଛୁ କେତୋଟି ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ହରି ଓମ୍ ହରି ଚଳଚ୍ଚିତ୍ରରୁ। ନିଜାମଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଉଦିତ ନାରାୟଣ ଏବଂ ଅଞ୍ଜଳି ମିଶ୍ର। ସଙ୍ଗୀତ ପରିଚାଳନା କରିଥିଲେ ଅଭିଜିତ ମଜୁମଦାର। ଏଥର ବିଜୟ ମଲ୍ଲଙ୍କ ରଚନାରେ ଶିଳ୍ପୀମାନେ ହେଲେ ଇରା ମହାନ୍ତି ଏବଂ କୁମାର ବାପି। ସଙ୍ଗୀତ ପରିଚାଳନା ପ୍ରେମାନନ୍ଦ। ଚଳଚ୍ଚିତ୍ର ଆଇ ଲଭ୍ ମାଇ ଇଣ୍ଡିଆ।

ଶେଷରେ ନିଜାମଙ୍କ ରଚନାରେ ଶିଳ୍ପୀ ହେଲେ ହ୍ୟୁମାନ ସାଗର। ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର। ଚଳଚ୍ଚିତ୍ର ଜବରଦସ୍ତ ପ୍ରେମିକ।

0: ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ସମୟ ରାତି 7:15 ହେବା ପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଶୁଣନ୍ତୁ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ନବସୃଜନ ମାଧ୍ୟମରେ ସମାଧାନର ପନ୍ଥା ଉନ୍ମୁକ୍ତ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ରେ ଆଜି ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ କଲେ ଆଲୋଚନା। ସମବାୟ ବ୍ୟାଙ୍କିଙ୍ଗ, ଜୈବ ଉତ୍ପାଦ ଏବଂ ରପ୍ତାନୀ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ହୋଇଛି ଉଚ୍ଚସ୍ତରୀୟ ବୈଠକ। ପିଏମ୍ ଭିଭିଆର୍ୱାଇ ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋହାହନ ରାଶି। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ ଶିକ୍ଷାମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପାରମ୍ପରିକ ପଦ୍ଧତିଗୁଡ଼ିକ ବିଫଳ ହେଉଥିବା କ୍ଷେତ୍ରରେ ନବସୃଜନ ସମାଧାନର ପନ୍ଥା ପ୍ରଦାନ କରିପାରିବ। ପ୍ୟାରିସ୍ରେ ଭିଭାଟେକ୍ 2026 ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି ଡିଜିଟାଲ ଆର୍ଥିକ କାରବାର, ଆର୍ଥିକ ସମାବେଶୀ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କୃଷି ଭଳି କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଯୁକ୍ତି ଆଧାରିତ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ଭାରତର ମହାକାଶ ପ୍ରଯୁକ୍ତି ଏବଂ ପରମାଣୁ ଶକ୍ତି କ୍ଷେତ୍ରର ସଫଳତା ମାଧ୍ୟମରେ ମାନବ ଦକ୍ଷତାର ସୀମା ବ୍ୟାପକ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଯୁକ୍ତିବିଦ୍ୟା ସମସ୍ତଙ୍କ ପାଇଁ ସୁଗମ ହେବା ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି କୃତ୍ରିମ ବୁଦ୍ଧିମତା ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଦୃଷ୍ଟିକୋଣ ନେଇ ଭାରତ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କାର୍ଯ୍ୟ କରୁଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ବାଣିଜ୍ୟ, ନିବେଶ, ପ୍ରଯୁକ୍ତି ଆଦାନ ପ୍ରଦାନ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ଏହା ଅଧିକ ଗତିଶୀଳ କରିବ। ବିଶ୍ୱସ୍ତରୀୟ ଗବେଷକ ଏବଂ ନିବେଶକଙ୍କୁ ଭାରତ ସହିତ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ୟାରିସ୍ରେ ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ସାମୁଦ୍ରିକ ଭିଭିଭୂମି, ଉତ୍ପାଦନ, କୃତ୍ରିମ ବୁଦ୍ଧିମତା ଏବଂ ସ୍ଥାୟିତ୍ୱ ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହୋଇଛି। ବୈଠକ ପରେ ଆକାଶବାଣୀ ସହ ଆଲୋଚନା କାଳରେ କେତେକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାରତରେ ବୃଦ୍ଧି ପାଉଥିବା ସୁଯୋଗ ଉପରେ ଆଲୋକପାତ କରିବା ସହ ସମ୍ପର୍କ ବୃଦ୍ଧି ନେଇ କମ୍ପାନୀ ତରଫରୁ ଗ୍ରହଣ କରାଯିବାକୁ ଥିବା ଯୋଜନା ଉପରେ ସୂଚନା ପ୍ରଦାନ କରିଛନ୍ତି। ବେନୋଇଟ୍ ବାଜିନ୍ର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଥ ଗୋବେନ୍ କହିଛନ୍ତି ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଭାରତ ଏକ ପ୍ରମୁଖ ଉତ୍ପାଦନ ରପ୍ତାନୀ କେନ୍ଦ୍ର ଭାବେ ପ୍ରତିଷ୍ଠା ଲାଭ କରିଛି। ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ଶକ୍ତି ଦକ୍ଷତା ବିକାଶ କ୍ଷେତ୍ରରେ ତାଙ୍କ କମ୍ପାନୀ ନିବେଶ କରିବା ପାଇଁ ବିଚାର କରୁଛି ବୋଲି ସେ ସୂଚନା ଦେଇଛନ୍ତି। ମିଷ୍ଟ୍ରାଲ୍ ଏଆଇର ସିଇଓ ଆର୍ଥର ମେନକ୍ସ କହିଛନ୍ତି ଭାରତୀୟ ଭାଷା କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ଗବେଷଣା କ୍ଷେତ୍ରକୁ ଅଧିକ ବ୍ୟାପକ କରିବାରେ ସହଭାଗୀ ହେବାକୁ ତାଙ୍କ କମ୍ପାନୀ ଆଗ୍ରହ ପ୍ରକାଶ କରିଛି। ସିଏମ୍ଏ ସିଜିଏମ୍ର ଅଧ୍ୟକ୍ଷ ତଥା ସିଇଓ ରୋଜାଲ୍ଡ ସାଦେ କହିଛନ୍ତି ଭାରତ ଜାହାଜ ନିର୍ମାଣ କ୍ଷେତ୍ରରେ ଦ୍ରୁତ ବିକାଶ କରୁଛି। ଭାରତୀୟ ଜାହାଜ ନିର୍ମାଣ କ୍ଷେତ୍ର ସହ ମିଳିତ ଭାବେ 6 ଏଲ୍ଏନ୍ଜି ଚାଳିତ ଜାହାଜ ନିର୍ମାଣ ପାଇଁ ତାଙ୍କ କମ୍ପାନୀ ନିଷ୍ପତ୍ତି ଗ୍ରହଣ କରିଥିବା ସେ ସୂଚନା ଦେଇଛନ୍ତି। ବୈଠକରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବୃଦ୍ଧି ପାଉଥିବା ଅର୍ଥନୈତିକ ଓ ପ୍ରଯୁକ୍ତିବିଦ୍ୟା ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଦେଶରେ ସମବାୟ ବ୍ୟାଙ୍କିଙ୍ଗ, ଜୈବ ଉତ୍ପାଦ ଏବଂ ସମବାୟ ରପ୍ତାନୀକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରି ଏ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତି। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବୈଠକ

ଅଧୀନରେ ସରକାର 26 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ 562 କୋଟି ଟଙ୍କାରୁ ଅଧିକ ରାଶି ବୃତ୍ତି ବାବଦରେ ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ରୁଷର ମସ୍କୋ ସହରର ଦକ୍ଷିଣ ପୂର୍ବ ଅଞ୍ଚଳସ୍ଥିତ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଥିବା ମସ୍କୋର ମେୟର ସର୍ଗେଇ ସୋବାୟାନିନ୍ କହିଛନ୍ତି। ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମସ୍କୋର ତୈଳ ବିଶୋଧନାଗାରକୁ ଲକ୍ଷ୍ୟ କରି ଏଭଳି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏପରିକି ରୁଷର ରୋସ୍ତବ ଅଞ୍ଚଳରେ ମଧ୍ୟ ୟୁକ୍ରେନ୍ ଆକ୍ରମଣ କରିଥିବା ସୂଚନା ମିଳିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ୟୁକ୍ରେନ୍ର 555 ଡ୍ରୋନ୍

0: ଗଣମାଧ୍ୟମ କହିଛି ଚଳିତ ବର୍ଷର ଏହା ହେଉଛି ସବୁଠାରୁ ବଡ଼ ଆକ୍ରମଣଗୁଡ଼ିକ ମଧ୍ୟରୁ ଗୋଟିଏ। ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆମେରିକାର ଆଟଲାଣ୍ଟା ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଆରମ୍ଭ ହେବ। ରାତି 12:30 ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ଲସ୍ ଆଞ୍ଜେଲସ୍ଠାରେ ସ୍ୱିଜରଲ୍ୟାଣ୍ଡ ଏବଂ ବୋସ୍ନିଆ ହର୍ଜେଗୋବିନା ମଧ୍ୟରେ ମ୍ୟାଚ୍ ଖେଳାଯିବ। ପୂର୍ବରୁ ଗ୍ରୁପ୍ ଏ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ କଲମ୍ବିଆ 3-1 ଗୋଲ୍ରେ ଉଜ୍ବେକିସ୍ତାନକୁ ପରାସ୍ତ କରିଛି। ଗ୍ରୁପ୍ ଏଲ୍ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ପାନାମାକୁ 1-0 ଗୋଲ୍ରେ ଘାନା ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିଭିନ୍ନ କ୍ଷେତ୍ରରେ ନବସୃଜନ ମାଧ୍ୟମରେ ସମାଧାନର ପନ୍ଥା ଉନ୍ମୁକ୍ତ ହୋଇପାରିବ, କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ରେ ଆଜି ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ କଲେ ଆଲୋଚନା। ସମବାୟ ବ୍ୟାଙ୍କିଙ୍ଗ୍, ଜୈବ ଉତ୍ପାଦ ଏବଂ ରପ୍ତାନୀ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ହୋଇଛି ଉଚ୍ଚସ୍ତରୀୟ ବୈଠକ। PMVBRY ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋହାହନ ରାଶି। ନୀତିଜି ପୁନଃ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ ଶିକ୍ଷାମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସମ୍ଭାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଧାନସଭାର ଉପବାଚସ୍କତି ଭବାନୀ ଶଙ୍କର ଭୋଇ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଦୁର୍ଗାଚରଣ ତନ୍ତି ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ତିନିଦିନିଆ ଏହି ପ୍ରଦର୍ଶନୀରେ 35 ବିଭାଗୀୟ ଷ୍ଟଲ୍ ସ୍ଥାପନ କରାଯାଇଥିବାବେଳେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ବିଭିନ୍ନ ଉତ୍ପାଦ ଓ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ଉପରେ କହିଥିଲେ।
2: ପ୍ରଥମ ଥର ପାଇଁ 2 ବର୍ଷ ହେବ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଚାଲିଛି। କେନ୍ଦ୍ର ସରକାରଙ୍କର ବ୍ୟାପକ ସହାୟତା ଏବଂ ଓଡ଼ିଶାରେ ଏକ ସମ୍ବେଦନଶୀଳ ସରକାର, ଏକ ବିକାଶ ଧର୍ମୀ ସରକାରର 2 ବର୍ଷ ପୂର୍ତ୍ତି ହୋଇଛି। ବିଗତ ବର୍ଷ 1 ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଆମମାନେ ଆସିଥିଲୁ ଆମର ପ୍ରୋଗ୍ରେସ୍ କାର୍ଡ ଧରିକରି। 2 ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଆମେ ଆସିଛୁ। ଓଡ଼ିଶା ସରକାରଙ୍କର ପ୍ରୋଗ୍ରେସ୍ ରିପୋର୍ଟ ଆପଣମାନଙ୍କ ସାମ୍ନାରେ ଏବଂ ଆପଣମାନଙ୍କର ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଖରେ ଉପସ୍ଥାପନା କରିବା ପାଇଁ ସେ କ୍ରମରେ ସୁନ୍ଦରଗଡ଼ର ମଧ୍ୟ ବିଗତ 2 ବର୍ଷରେ ବିଭିନ୍ନ ବିକାଶ ବିଭାଗର ଯେଉଁ ବିକାଶ ତାର ମଧ୍ୟ ସାହିତ୍ୟ ତିଆରି ହୋଇଛି। ରାଜସ୍ୱ ବିଭାଗ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମଧ୍ୟ ସ୍ୱତନ୍ତ୍ର ସାହିତ୍ୟ ଆମେ ପ୍ରସ୍ତୁତ କରିଛୁ। 2 ବର୍ଷର ଯେଉଁ ଉପଲବ୍ଧି ସାଙ୍ଗରେ ଆମେ ଆବଣ୍ଟନ କରିବୁ। ଓଡ଼ିଶା ସରକାରଙ୍କ ମଧ୍ୟ 2 ବର୍ଷର ପୂର୍ତ୍ତିର କାର୍ଯ୍ୟାବଳୀ ତାର ମଧ୍ୟ ସାହିତ୍ୟ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନା କରିବୁ। କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଯେଉଁ ସାହିତ୍ୟ ରଚନା ହୋଇଛି ସେଟା ମଧ୍ୟ ଆପଣମାନଙ୍କୁ ସମସ୍ତଙ୍କୁ ଆବଣ୍ଟନ କରିବି। ଯେଉଁ ପ୍ରତିଶ୍ରୁତି ଆମେ ଦେଇଥିଲୁ ନିର୍ବାଚନ ପୂର୍ବରୁ, 21 ମୂଳ ପ୍ରତିଶ୍ରୁତି, ଯେଉଁ ପ୍ରତିଶ୍ରୁତି ଓଡ଼ିଶାର ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା ଆହୁରି 800 ଟଙ୍କା ରାଜ୍ୟର ରାଜ୍ୟକୋଷରୁ ଦେଇକରି ଆମେ ବସ୍ତୁତ ଓଡ଼ିଶାରେ ଧାନ ବିକ୍ରିତାକୁ 2300 ଟଙ୍କାରୁ ବଢ଼େଇକରି 3100 ଟଙ୍କାରେ ପହଞ୍ଚେଇଲୁ। ଏବଂ ଏ ନିଷ୍ପତ୍ତି ଭାରତ ବର୍ଷର ପ୍ରଥମ ରାଜ୍ୟ ହେଲା ଓଡ଼ିଶା ଯେଉଁ ରାଜ୍ୟ 3100 ଟଙ୍କା ଲେଖା କ୍ୱିଣ୍ଟାଲ ପିଛା ଧାନର ଦର କରିବା ଏବଂ ତାକୁ କ୍ରୟ କରିବା ଉଭୟ ଖରିଫ ଏବଂ ରବିରେ ଓଡ଼ିଶା ହେଉଛି ସାରା ଭାରତ ବର୍ଷର ପ୍ରଥମ ରାଜ୍ୟ। ଦ୍ୱିତୀୟ ପ୍ରତିଶ୍ରୁତି ଥିଲା ମା ମାନଙ୍କୁ, ଭଉଣୀମାନଙ୍କୁ ଯେଉଁମାନେ 18 ବର୍ଷରୁ ଅଧିକ ହୋଇଛନ୍ତି, ସୁଭଦ୍ରା ଯୋଜନା ମାଧ୍ୟମରେ 5 ବର୍ଷରେ 50,000 ଟଙ୍କା, ଗୋଟିଏ ବର୍ଷରେ 10,000 ଟଙ୍କା, 2 କିସ୍ତିରେ ତାର ମଧ୍ୟ ଚତୁର୍ଥ କିସ୍ତି ଆମେ ମା ଭଉଣୀମାନଙ୍କୁ ପ୍ରଦାନ କରି ସାରିଲୁଣି।
1: ଆସନ୍ନ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉପବାଚସ୍କତି ଭବାନୀ ଶଙ୍କର ଭୋଇ, ସଦର ବିଧାୟକ ଯୋଗେଶ କୁମାର ସିଂ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବୈଠକରେ ବନ୍ୟା ପ୍ରଭାବ ହ୍ରାସ, ଜୀବନ ଓ ସମ୍ପତ୍ତିର ସୁରକ୍ଷା, ସମୟୋପଯୋଗୀ ପଦକ୍ଷେପ ଓ ଆନ୍ତଃବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓର୍ମା, ସୁନ୍ଦରଗଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ 10 KFPO କାର୍ଯ୍ୟକ୍ରମ ଅଧୀନରେ କୃଷକଙ୍କ ଜୀବିକା ସୁଦୃଢ଼ କରିବା ଓ କୃଷିଜାତ ଉତ୍ପାଦର ବଜାର ସଂଯୋଗ ବୃଦ୍ଧି ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବସରରେ ପଞ୍ଚାୟତରାଜ

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ହରିଆ ଦେଖ ଭାଉଜ ଆସିଲେ।
2: ଆରେ ତମେ କାହିଁକି ଆସିଲ ଜମିକୁ?
3: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
2: ଆଉ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
1: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
3: ଆରେ ବାଃ, ଇଏ ତ ବହୁତ ଭଲ କଥା।
4: NFSM ର ସାହାଯ୍ୟ ସଚ୍ଚୋଟ, ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
5: ଭାଇ ଜୁଆର ଜୁଆର।
6: ହଁ ଜୁଆର ଜୁଆର ଜୁଆର ଜୁଆର।
5: କୋଉଠି ତମର କେତେ ଦିନ ହେଲା ଦେଖା ନାହିଁ, ପାଖାପାଖି 3-4 ଦିନ ହବ ତମକୁ ଦେଖି ନାହିଁ ପୁରା ଗାଁରେ।
6: ଆରେ ଥିଲେ ତ ଦେଖିବ।
5: କୁଆଡେ ପଳେଇଥିଲ ଯେ?
6: ହେଟି ଗାଁ ଜାଗ ହାଲା ହେଇଯାଇଛି, ଆମର ଏରିଆର ବାବୁ ଗୋଟେ ଯାଇଛି ବୋଲିକିନା ତମେ କେମିତି ଜାଣିନ?
5: ବୋଲେ କୁଆଡେ ବୁଝିବା ଯାଇଥିଲୁ କି କୁଆଡେ, ମୁଇଁ କେମିତି ଜାଣିବି କହିଲେ?
6: ବୋଲେ ଏଟା ଯାଇଥିଲୁ ଆମେ କେତେଟା ଚାଷୀ ଆମର ଅଞ୍ଚଳର, ମୁଇଁ ଯାଇଥିଲି ଆହୁରି ଆମର ଏଇ ଜିଲ୍ଲାର ମିଶାର କେତେଟା ଚାଷୀ ଯାଇଥିଲେ ଭିନ୍ନ ଭିନ୍ନ ଜାଗାରୁ, ବୁଝିଲ କି? ଗୋଟେ ତାଲିମ ଶିବିର ଗୋଟେ ଥିଲା।
5: ତାଲିମ ବୋଲେ ଟ୍ରେନିଂ?
6: ହଁ ଟ୍ରେନିଂ ଟ୍ରେନିଂ ଟ୍ରେନିଂ ବୋଲେ ଚାଷୀ ମାନଙ୍କୁ କେମିତି ଆଗକୁ ନେଇ ହବ, କେମିତି ନୂଆ ନୂଆ ଜ୍ଞାନ କୌଶଳ ସହିତ ଚାଷୀ ଚାଷ କଲେ 2 ପଇସା ଅଧିକ ରୋଜଗାର ହବ,
5: କେତେ ରକମର ଶିଖିବା ବୋଲ ପାଠଶାଳା ବୋଲ,
6: ସେଠି ବିଭିନ୍ନ ବିଷୟ ଉପରେ ଆଲୋଚନା ହେଲା। ବିଭିନ୍ନ ବିଭାଗର କୃଷି ଅଧିକାରୀ ମାନେ ଆସିଥିଲେ, ତା ସାଙ୍ଗରେ କୃଷି ବୈଜ୍ଞାନିକ ମାନେ ଆସିଥିଲେ। ଗୁଡାଏ କଥାବାର୍ତ୍ତା ଆମେ ସେଠି ଶିଖିଲୁ, ଜାଣିଲୁ, ବୁଝିଲୁ କି ନାହିଁ?
5: କି କି ବିଷୟ ଶିଖିଲ?
6: ବଢିଆ କଥା ମାନେ କହିଲେ ସବୁ ଜାଗା ତ ମୁଁ ଏବେ କହିପାରିବି ନାହିଁ। ଦେଖ ମୁଇଁ ସବୁ ଜାଗ ଜାଣିବା ଜିନିଷ ସବୁ ଟିପିକିନା ରଖିଛି, ଆହୁରି ଖାତାରେ ଲେଖିକିନା ରଖିଛି। ହଁ ହେଲେ ଆମକୁ ବେଶୀ ସୂଚନା ମାନେ ଦେଲେ ସେ ଭିତରୁ ଗୋଟେ ଜିନିଷ ମତେ ଭଲ ଲାଗିଲା କିଛି ବୋଲେ ମାଟି ପରୀକ୍ଷାଟା। ମାଟି ପରୀକ୍ଷା ଦେଖ ଏବେ ଆମର ଅଞ୍ଚଳରେ ମିଶାର ସବୁ ଚାଷୀ ଭାଇ ଭଉଣୀ ମାନେ କରୁଛନ୍ତି କି
5: ନାଇଁ? କୋଉଠି ଭାଇ?
6: କି ପାଇଁ କରୁନାହାନ୍ତି? ନା ତାର ଲାଭ କିସ ଜାଣୁନାହାନ୍ତି ନାଇଁ କି? ହେଲେ ମାଟି ପରୀକ୍ଷା କଲେ ଆମକୁ ଫାଇଦା କିସ ହବ ତାର ବିଷୟରେ ଆଲୋଚନା ହେଲା। ମାଟି ପରୀକ୍ଷା କଲେ ଆମେ ତାର ଫଳାଫଳ ଆମେ ଜାଣିପାରିବା, ସ୍ୱାସ୍ଥ୍ୟ କାର୍ଡ ଗୋଟେ ମିଳିବ ଆମକୁ, ମାଟିର ସ୍ୱାସ୍ଥ୍ୟ କାର୍ଡ, ତାର ଅନୁସାରେ ଆମେ କୋଉ ସାର ଅଭାବ ଅଛି କିସ ସେଟା ଆମେ ଜାଣିପାରିଲେ ସେ ସାର ଆମେ ପକେଇ ପାରିବା।
5: ବୋଲେ କୋଉଠୁ ମିଶାର ମାଟି ଦେଲେ ପରୀକ୍ଷା ହେଇଯିବ? ନା ତାର ମିଶାର ଗୋଟେ ପଦ୍ଧତି ଅଛି,
6: ତାର ମିଶାର ପଦ୍ଧତି ଅଛି ବୋଲନି, ତାର ବିଷୟରେ ମିଶାର ସେଠି ବୁଝେଇଲା ଆମକୁ କେମିତି ମାଟି ତମେ ସଂଗ୍ରହ କରିବ, ବୁଝିଲ କି ନାହିଁ? ତାର ସାଙ୍ଗରେ ମାଟି ପରୀକ୍ଷା କଲେ ଆର ଗୋଟେ କିସ ଲାଭ, ଏବେ ତମେ ସେ ମାଟିରେ କି କି ଚାଷ କରିପାରିବ ଯୋଦ୍ୱାରା କି ତମକୁ ଅମଳ ଟିକେ ଭଲ ଆସିବ, ଆଦାୟ ଭଲ ପାଇବ।
5: ବୋଲେ ମାଟିକୁ ଧରିକି ନା ଆମେ କିସ ବାଛିବାର?
6: ହଁ ଏଇଟା ତ ଗଲା ମାଟି ପରୀକ୍ଷା।

0: କଥା ତାର ସାଙ୍ଗରେ ଆମେ ସାର ବ୍ୟବହାର କରୁଛୁ କି ନାହିଁ?
1: କରୁଛୁ କା?
0: ହଁ, ଖାଲି ଆମେ ସାର ବୋଲି କହିଲେ ଆଜିକାଲି ଚାଷୀ ଭାଇ ଭଉଣୀ ମାନେ ଜାଣିଛ ଯେ ଖାଲି ଆମର ରାସାୟନିକ ସାର ଆକା ମାରି ମାରି
1: ନା ଖତ ଆକା ଭାଇ। ତାପରେ ଆହୁରି ଦେଖ ତ ଆମେ ତ ଟିକେ ଋଣ ମାଡି କରି କରିଥାଉଛୁ କା। ଏସୁ ଯଦି ଏତିକି ବାସ୍ତା ଖାଇଲା ଆର ଥରକୁ ଆଉ ଗୋଟେ ବାସ୍ତା ବଢେଇଲେ ପୁରା ଟିକେ ଜବର ପାଚି ଆଇବ ବୋଲି ସବୁ ଟିକେ ଆଶା କା କି ନାହିଁ?
0: ହଇ ହଇ ହଇ ହଇ
1: ସେମିତି ବି ହଉଛି।
0: ଆଗ ଆମ ଗୋବର ଖତ ଟିକେ ମିଳୁଥିଲା, ଆଜିକାଲି ଗୋବର ଖତ ମିଳିବାଟା ବି କଷ୍ଟ ହେଇଗଲା।
1: ନାଇଁ ଭାଇ, ଗାଈ ଗୋରୁ କାହାର ଘର ନାହିଁ?
0: ନାଇଁ ଗାଈ ଗୋରୁ ନାହିଁ ବୋଲିକିରି ଆଉ ଗୋବର ଖତ ତ ନାହିଁ ବୋଲି ଖାଲି ସାର ଆଗ ମାରୁଛନ୍ତି। ଆଉ ଜିଆ ଖତ କିଏ କିଣିକିରି ଆଣୁଛି, ଖତ କିଏ କିଣିକି ଆଣିବ ବୋଲି ଭଳିଆ ସାର ତ ମିଳୁଛି, କିଣିଦିଅ ମାରିଦିଅ। ମାତ୍ର ତା ଦ୍ୱାରା ଆମର କି ସବୁ ଅପକାର ହଉଛି? ଉପକାର ନାହିଁ, ଅପକାର
1: ବୋଲେ ନଷ୍ଟି।
0: ହଁ, କି ସବୁ ନଷ୍ଟି ହଉଛି ସେଟା ଆଉ ଚାଷୀ ବୁଝିବାକୁ ନାହିଁ କି ଜାଣିବାକୁ ନାହିଁ।
1: ବୋଲେ ମାଟିକୁ ସୁରକ୍ଷିତ ରଖବାଟା ହଉଛି ଆମର ମୂଳ କଥା ବୋଲ ତ?
0: ମାଟି ତ ମୂଳ କି ନାହିଁ? ଏ ମାଟି ଥିଲେ ତ ସବୁ, ଏ ମାଟି ଭଲ ଥିଲେ ଆମେ ଯୋଉ ରକମର ଚାଷ କଲେ ମିଶା ସେଠି ଆମେ ଭଲ ଆଦାୟ ପାଇପାରିବା।
1: ସତ କା ଭାଇ, ନାଇଁ
0: କି? ମାଟି ମାକୁ ଆମେ ଯଦି ଖରାପ କରିବା ବୋଇଲେ ଆମେ ଆଗକୁ ଆଉ ଫସଲ କେମିତି ମିଳିବ?
1: କହିଲେ ତମେ ସେଠି ସବୁ ଶିଖିଲ ବୋଲେ ଯେତିକି ଆମେ ଜୈବିକ ଖତ ବ୍ୟବହାର କରିବା, ଆହୁରି ଆମର ଯେମିତି ଆମର ଗାଁ ମନରେ ମିଳୁଛି ବୋଲ ତ ଜିଆ ଖତ, ହାଣ୍ଡି ଖତ, ବ୍ରହ୍ମାସ୍ତ୍ର, ଜୀବାସ୍ତ୍ର ବୋଲୁଛନ୍ତି, କେତେ ରକମର
0: କେତେ ରକମର ଅଛି, ସବୁଜ ସାର ଅଛି, ବିଭିନ୍ନ ରକମର ସେଠି ଆମକୁ ବୁଝେଇଲେ କିଛି ଜାଣିଛ ନା? ଖାଲି ରାସାୟନିକ ସାର ଉପରେ ନିର୍ଭର ନ କରିକିନା ଆମେ ବିଭିନ୍ନ ପ୍ରକାର ଯୋଉ ଜୈବିକ ସାର ଯାକ ଅଛି ତାକୁ ଆମେ ବ୍ୟବହାର କରିବା, ତା ସାଙ୍ଗରେ ଆମେ ଟିକେ ରାସାୟନିକ ସାର ବ୍ୟବହାର କରିବା
1: ଯେତିକି ଲୁଡ଼ା।
0: ହଁ, ତାପରେ ଧୀରେ ଧୀରେ ଧୀରେ ଯେତେବେଳେ ମାଟିକୁ ଅଭ୍ୟାସ ହେଇଯିବ ଯେ ଖାଲି ଜୈବିକ ସାରରେ ମିଶାର ଫସଲ ଭଲ ଆସିବ, ସେତେବେଳକୁ ଧୀରେ ଧୀରେ କରିକି ଆମେ ରାସାୟନିକ ସାର ମିଶାରୁ ଛାଡି ପାରବା ବୋଲିକିରି ବୁଝେ।
1: ଚେଷ୍ଟା କଲେ ହବ ଭାଇ, ଆମେ ସବୁ ଚାଷୀ ଯଦି ଗୋଟେ ମନ ହବା, ଏ ବର୍ଷ ନହେଲା କି ଦୁଇ ବର୍ଷ ନହେଲା ବୋଲେ ଚାରି ପାଞ୍ଚ ବର୍ଷରେ ବି ହବ କା?
0: ହବ ନା, ଖାଲି ଏତିକି ନାହିଁ, ସେଠି ଆହୁରି ମିଶାରୁ ଡାଲି ଜାତୀୟ ଫସଲ ଆମେ ଯଦି ହାତକୁ ନବା ବୋଲେ ଆମର ଜମିରେ କରବା,
1: ଏ ଆମର ମୁଗ ବିରି କାନ୍ଦୁଲ ବୋଲ,
0: ହଁ ବୋଇଲେ ଆମକୁ କି ସବୁ ଫାଇଦା ମିଳିବ ବୁଝିଲ କି? ବୋଲେ ମାଟିର ଉର୍ବର ଶକ୍ତି ବଢିବ ତାର ଦ୍ୱାରା, ତାର ସାଙ୍ଗରେ ମିଶ୍ରିତ ଫସଲ ଚାଷ ଯଦି ଆମେ କରିବା ତାହିଁରୁ କେମିତି ଆମେ ଲାଭ ପାଇପାରିବା?
1: ମିଶ୍ରିତ ବୋଇଲେ,
0: ମିଶ୍ରିତ ବୋଇଲେ ଦେଖ, ମିଶ୍ରିତ ବୋଲି ତ ଜାଣିଛ ମିଶାମିଶି, ବୋଲେ ଗୋଟେ ରକମର ଚାଷ ନ କରିକିନା ଯୋଉ ଜମିରେ ଏବେ ଦେଖ, ଏବେ କେତେଟା ଚାଷୀ ଭାଇ ଭଉଣୀର ଜମି ଯାକ ଅଛି ଯୋଉଠିକି ଢିପ ଜାଗା, ପାଣିର ଅଭାବ, ବର୍ଷା ପାଣି ଉପରେ ନିର୍ଭର କରିକିନା ଧାନ ଚାଷ କରିଦଉଛନ୍ତି ସେଠି,
1: ନାଇଁ
0: କି? ଧାନ ନ ଲଗେଇକିନା ବା ଧାନ ସାଙ୍ଗରେ ମିଶାରୁ କି କି ଚାଷ ଆମେ ସାଙ୍ଗରେ ଲଗେଇ ପାରିବା? ଏ ବୋଲେ କୋଉ କାରଣରୁ ଯଦି ଗୋଟେ ନଷ୍ଟ ହେଇଗଲା ବୋଲେ ଆଉ ଗୋଟେ ସେଟା ଭରଣାଟା ହେଇଯିବ।
1: ବୋଲେ ମିଶାମିଶି ଚାଷ ମିଶାର କରିବାର
0: କରିହବ, କେତେ ଧାଡି ଗୋଟେ ଚାଷ କଲ ଆଉ କେତେ ଧାଡି ଆଉ ଗୋଟେ ଚାଷ ଲଗେଇଲ, ଆଉ ଗୋଟେ କେତେ ଧାଡି ଆର ଗୋଟେ ଫସଲ ନେଲ, ଏମିତି ଆମେ ଚାରି ପାଞ୍ଚ ରକମର କି ତିନି ରକମର କି ଚାରି ରକମର ମିଶେଇକି ମିଶାରେ ଆମେ ଚାଷ କରିହବ
1: ବୋଲେ ସବୁଆଡୁ ଟିକେ ଲାଭ ମିଳିବ।
0: ହଁ, ତାର ସାଙ୍ଗରେ ଆର କିଛି ରୋଗ ପୋକ ସମସ୍ୟା ମିଶାରୁ ଟିକେ କମ ହବ ଯଦି ଆମେ ମିଶ୍ରିତ ଫସଲ ଚାଷ କରିବା।
1: କେତେ ରକମର କଥା ଶୁଣିଲ ଭାଇ, ଗଲା ବେଳକୁ ମୋତେ ଟିକେ ଡାକିଲ ନା?
0: ଦେଖ ଏଇଟା ପୁରା ଏଇଟା ସବୁ କିସ କହିବେ, ସେଟା ସିଲେକ୍ସନ ହେଇଥିଲା।
1: ଓହୋ, ତମର ନା ବାଛିଥିଲି
0: ଆହୁରି କିସ ତ? ସେଟା ଆଇଲା ଥରକୁ ମୁଁ ତମକୁ ଖବର ଦେବି ଯେ ମହିଳା ଚାଷୀ ମାନଙ୍କର ଗୋଟେ ତାଲିମ ଅଛି ପଳେଇବେ ମଝିରେ, ବୁଝିଲ କି ନାହିଁ? ଖାଲି ମହିଳା ଚାଷୀ ମାନଙ୍କୁ ନେବେ, ତମର ନାଁ ଲେଖେଇବା। ଆହୁରି ଆମେ ତ ଏଠି ବୈଠକରେ ମିଶାରେ ବିଭିନ୍ନ କଥାବାର୍ତ୍ତା ଶୁଣୁଛୁ ସବୁବେଳେ, ବୈଠକରେ ବୈଜ୍ଞାନିକ ବାବୁମାନେ ଆସୁଛନ୍ତି, ଆମର କୃଷି ଅଧିକାରୀ ବାବୁମାନେ ଆସୁଛନ୍ତି, ଆମର ବିଭିନ୍ନ ବିଭାଗର ଅଧିକାରୀ ବାବୁମାନେ ମିଶାରେ ଆସୁଛନ୍ତି, ଆମକୁ ବିଭିନ୍ନ କଥା ଶିଖଉଛନ୍ତି, ଆମେ ତାଙ୍କଠୁ ବହୁତ ଗୁଡ଼ାଏ ଜିନିଷ ଶିଖୁଛୁ ଜାଣୁଛୁ, ତାକୁ କାମରେ ଲଗେଇକିନା ଉପକାର ମିଶାରେ ପାଉଛୁ।
1: ଲକ୍ଷ୍ୟ କିସ ଭାଇ, ଆମର ସବୁ ଚାଷୀ ଭାଇ ଭଉଣୀ ମାନେ ଶୁଣନ୍ତୁ, ତାଙ୍କେ ବି କାମରେ ଲଗାନ୍ତୁ ବୋଲିକିନା,
0: ସେଇ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମେ ସବୁଦିନ ଶୁଣୁଛୁ ଚାଷୀଙ୍କୁ ଦ୍ୱିପଦ କଥା।
1: ସତ କା ଭାଇ,
0: ନାଇଁ କି? ଆଉ ଆଜି ମିଶାରୁ ସେମିତି ଗୋଟେ ଭଲ ବିଷୟବସ୍ତୁ ରଖା ହେଇଛି ପୁରା ଖ୍ରୀଷ୍ଟା,
1: ଆମେ ତ ଧାନ କଟା କୁଟି ସାରିଲେଣି, ତମର ବି କେତେ ଆଡେ ସରିଲାଣି, ଆମର ବି ସରିଲାଣି,
0: ଇଆଡେ ଲଗେଇବା ପାଇଁ ରେଡି ହେଇଗଲାଣି, ଏବେ ରବି ଫସଲ ଧାନ ଆମେ କଟାକୁଟି ଏବେ କରିଦେଲୁଣି, କେତେ ଜଣଙ୍କର କଟାକୁଟି ଚାଲିଛି ବୋଲ।
1: ମାତ୍ର ଧାନ କାଟିବା ପରେ ଆମେ ଜମିର ପରିଚାଳନା କେମିତି କରିବା, ତାର ଯତ୍ନ କେମିତି ନେବା,
0: ବଢିଆ ବଢିଆ
1: ଉପରେ ଗୋଟେ ଆଲୋଚନା ଅଛି ଭାଇ,
0: ଯେ ଏଇଟା ଆର ବିଷୟରେ କିଏ କହିବା ପାଇଁ ଆସିଛି ନା କେମିତି?
1: ଏଇଠି ପୁରା ତମର ପଛପଟ ଦେଖୁନ, ଆଜ୍ଞା ଆଇଲେ।
0: ଓହୋ, ଆଜ୍ଞା ବସିଛନ୍ତି କି? ଓହୋ, ହେଲେ
1: ତମ ପଚାରିବ କି ମୁଁ ପଚାରିବି?
0: ନାଇଁ, ତମେ ଏକା ପଚରା ଉଚରା କର, ଆମେ ବସିକିନା ଶୁଣୁ ସବୁ।
1: ହଉ, ହେଲେ ଆରମ୍ଭ କରିବା।
0: ହଁ ହଉ
2: ସାର, ନମସ୍କାର।
3: ହଁ ନମସ୍କାର ମ୍ୟାଡମ,
2: ଆପଣଙ୍କ ପରିଚୟ ଟିକେ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
3: ମୋ ନାଁ ଶ୍ରୀଧର ପଟ୍ଟନାୟକ, କୃଷି ଅଧିଦର୍ଶକ, ମୁନିଗୁଡା କୃଷି ଜିଲ୍ଲା କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ, ଆଉ ଚନ୍ଦ୍ରପୁର ବ୍ଲକରେ କୃଷି ଅଧିଦର୍ଶକ ଭାବେ ବର୍ତ୍ତମାନ ଅବସ୍ଥାପିତ ରହିଅଛି।
2: ଆମ ଅବିଭକ୍ତ କୋରାପୁଟ ଜିଲ୍ଲାରେ ତ ଚାଷୀ ଭାଇ ଭଉଣୀ ମାନେ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି, ସେମିତିରେ ଧାନ ଚାଷ ଉପରେ ବହୁତ ପ୍ରାଧାନ୍ୟ ଦିଅନ୍ତି ସାର ଏପଟେ ଆମ ଅବିଭକ୍ତ କୋରାପୁଟ ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନେ, କିନ୍ତୁ ବେଳେବେଳେ ଦେଖିବା

0: ମିଳେ ଧାନ କାଟିବା ପରେ ଅମଳ ପରେ ସେମାନେ ଯୋଉ ଅବଶିଷ୍ଟାଂଶ ଥାଏ ସେସବୁକୁ ନିଆଁ ଲଗେଇକି ସେମାନେ ତାକୁ ଦମନ କରିବା ପାଇଁ ଚେଷ୍ଟା କରନ୍ତି, ସେମିତିରେ ପରିବେଶ ଉପରେ କଣ ପ୍ରଭାବ ପଡେ ସାର୍?
1: ନିଶ୍ଚିତ ରୂପେ ଆପଣ ଯୋଉ ତଥ୍ୟ ଦେଇଛନ୍ତି ତାହା ଚାଷୀ ଭାଇ ଭଉଣୀ ମାନଙ୍କୁ ମୁଁ ନିଶ୍ଚିତ ରୂପେ ଆଲୋକପାତ କରିବି। ଆମ ଅଭିଯୁକ୍ତ କୋରାପୁଟ ଜିଲ୍ଲା ହଉଛି ଶତକଡା 70-75 ଭାଗ ଚାଷ ଉପରେ ନିର୍ଭର କରନ୍ତି ପ୍ରତ୍ୟକ୍ଷ ପରୋକ୍ଷ ଭାବରେ। ସେମାନେ ତାଙ୍କର ମୁଖ୍ୟ ଫସଲ ହେଲା ଧାନ, ଧାନ ପରେ ସେମାନେ ଆଉ ପାଣିର ଅଭାବ ଯୋଗୁଁ ସେମାନେ ଆଉ କିଛି ଫସଲ ବି କରୁନାହାନ୍ତି। ଆଉ ଧାନଟାକୁ କାଟି ସାରିଲା ପରେ ସେମାନେ ସେ ଯୋଉ ଜମିକୁ ପଡ଼ିଆ ରଖୁଛନ୍ତି, ପଡ଼ିଆ ରଖିକିରି ସେମାନେ ଯୋଉ ମୌଲ ଗଛ ମାନଙ୍କୁ ଯୋଉ ତଳେ ଗଛ ତଳେ ଯୋଉ ନିଆଁ ଲଗେଇକିରି ଜମିରେ ବିସ୍ତୃତ ହେଇକି ସେ ନିଆଁଟା ପୁରା ସମ୍ପୂର୍ଣ୍ଣ ରୂପେ ବନ୍ୟଜନ୍ତୁକୁ ଏବଂ ଅନ୍ୟାନ୍ୟ ଆମର ପରିବେଶ ଉପରେ ପ୍ରଦୂଷଣ କରୁଛନ୍ତି, ଯାହାଦ୍ୱାରା କି ଆପଣଙ୍କର ଜଙ୍ଗଲ ନଷ୍ଟ ହେଉଛି, ତା ସହିତ ମାଟିର ଭୌତିକ ଅଂଶ ବି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହେଇଯାଉଛି। ତେଣୁକରି ଓଡ଼ିଶା ସରକାରଙ୍କ ରାଜ୍ୟ ଯୋଜନାରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। ଆପଣଙ୍କର ଏବେ ଯୋଉ କଥା କହୁଥିଲେ ମୁଗ ଫସଲ ହଉ ଡାଲି ଜାତୀୟ ଫସଲ ଇଏ ଯୋଉ ପ୍ରାକ୍ଟିସ ବା ଅଭ୍ୟାସ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି। ବିଶେଷ କରି ଆମ ଓଡ଼ିଶାରେ ଦେଖିବେ ଆପଣ ଗଞ୍ଜାମ ଜିଲ୍ଲାରେ ଆପଣଙ୍କ ଧାନ କାଟିବା 15 ଦିନ ଥିବ, ଇଏ ମୁଗ ବିରି ହଉ କିମ୍ବା ଡାଲି ଜାତୀୟ ଫସଲକୁ ଛଟା ବୁଣା କରନ୍ତି, କରିବାରେ ଆପଣଙ୍କର ବିଭିନ୍ନ ପ୍ରକାର ସକାରାତ୍ମକ ଦିଗ ଗୁଡିକ ରହିଛି, ଯାହାଦ୍ୱାରା କି ମାଟିର ଜଳ ଧାରଣ କ୍ଷମତା ଯୋଉଟାକି ଆମେ ଇଂରାଜୀରେ କହିବା ୱାଟର ହୋଲ୍ଡିଂ କାପାସିଟିଟା କୁ ବଢାଏ। ତା ସହିତ ଆପଣଙ୍କର ମାଟିକୁ ଯବକ୍ଷାର ଯାନ ମଧ୍ୟ ପ୍ରଦାନ କରିଥାଏ ଯୋଉଟାକି ନାଇଟ୍ରୋଜେନ ଫିକ୍ସେସନ କରିଥାଏ ଏଇ ଯୋଉ ମୁଗ ଚାଷ କରିବା ଦ୍ୱାରା। ଆପଣଙ୍କର ମୁଗ ଚାଷ ତ ଆପଣଙ୍କର ଅଳ୍ପ ଅବଧି, ସେଗୁଡାକୁ ଚାଷ କରିବା ଦ୍ୱାରା ଏଇଟା ଚାଷୀମାନଙ୍କର ଫସଲ ଉତ୍ପାଦନ ବୃଦ୍ଧି ଘଟିଥାଏ, ତା ସହିତ ମାଟିର ଖତ ଅଂଶଟା ମଧ୍ୟ ବୃଦ୍ଧି କରିଥାଏ। ତେଣୁକରି ସରକାରଙ୍କର ବର୍ତ୍ତମାନ ଗଲା 3 ବର୍ଷ ହେଲା ରାଇସ୍ ଫେଲୋ ଏରିଆ ମ୍ୟାନେଜମେଣ୍ଟରେ ଆପଣମାନଙ୍କୁ ସରକାର ପ୍ରତ୍ୟେକ ଗୋଟିଏ ହେକ୍ଟର ଜମିକୁ 20 କେଜି ଲେଖିଏ ଆପଣଙ୍କର ମୁଗ ବିରି ଦିଆହଉଛି, ତା ସହିତ ଆପଣଙ୍କର ବୁଟ ଚଣା ମଧ୍ୟ ଦିଆଯାଉଛି ମାଟିରେ, ସେଟାକୁ ଚାଷ କରି ତାର ଅବଶିଷ୍ଟାଂଶକୁ ଖତ ଆକାରରେ ବ୍ୟବହାର କରି ପୁଣି ନେକ୍ସଟ ଯୋଉ ପରବର୍ତ୍ତୀ ଫସଲ ପାଇଁ ସେଟା ଆପଣଙ୍କୁ ଅଧିକ ମାଟିର ଉର୍ବରତାକୁ ବଢାଇବାରେ ସହାୟକ ହୋଇଥାଏ। ବିଶେଷ କରି ଆପଣ ଦେଖିବେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା ଅଞ୍ଚଳରେ ଶତକଡା 90% ଅମଳ ହେଇଯାଇଥାଏ ଆପଣଙ୍କର ଧାନ। ଅମଳ ପରେ ସେମାନେ କଣ କରୁଛନ୍ତି କି ନା ଆଜି ଯୋଉ ଜମିରେ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ନିଆଁ ଲଗେଇଥାନ୍ତି। ତେଣୁକରି କଣ ହଉଛି ଆପଣଙ୍କର ମାଟିରେ ଥିବା ଯୋଉଟାକି ଅଣୁଜୀବ ଗୁଡିକ ଆପଣଙ୍କର କୃଷକ ମାନଙ୍କର ଯୋଉ ବନ୍ଧୁ ଜିଆ ଏଗୁଡିକ ମାନଙ୍କର ବଂଶ ମଧ୍ୟ ନଷ୍ଟ ହେଇଯାଉଛି, ଯାହାଫଳରେ କି ଆମକୁ ମାଟିର ବିଭିନ୍ନ ପ୍ରକାର ଆମର ଯୋଉ 17 ପ୍ରକାର ଏଲିମେଣ୍ଟସ ଯୋଉ ଗଛ ବା ଉପାଦାନ ପାଇଥାଏ ସେଗୁଡାକ ଉପାଦାନ ନ ପାଇକି ପତ୍ର ହଳଦିଆ ହେବାରେ ସମ୍ଭାବନା ଥାଏ, ତାପରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ଅଭାବ ରହିଯାଇଥାଏ, ଯାହାଫଳରେ କି ଯୋଉ ଆମେ ଯେତିକି ପରିମାଣରେ ଆମେ ଅମଳ ଚାହିଁବା ସେତିକି ପରିମାଣରେ ଆମେ ଅମଳ ପାଇପାରୁନା ମ୍ୟାଡମ।
0: ଆଜ୍ଞା ଆଜ୍ଞା, ତାହେଲେ ଯୋଉ ଧାନ ଅମଳ କଲା ପରେ ତାର ଅବଶିଷ୍ଟାଂଶକୁ ସେମାନେ କେଉଁଭଳି ଭାବରେ ଉପାୟ କଲେ ସେମାନେ ମାଟିରେ ମିଶେଇକି ଉର୍ବରତା ଶକ୍ତି ମଧ୍ୟ ବଢେଇ ପାରିବେ? ଆଜ୍ଞା,
1: ପୂର୍ବରେ ଆମର ଯୋଉ ବାପା ଜେଜେବାପା ମାନେ କଣ କରୁଥିଲେ ତାକୁ ଆମେ ସମର ପ୍ଲାଇଂ କରୁଥିଲେ, ଯୋଉଟାକି ଆମେ ଦେଶିଆ ଭାଷାରେ କହିବା ଶୀତ କାଶା କହିବା, ଶୀତ କାଶା କରୁଥିଲେ। ଯେତେବେଳେ ଚାଷ ସରିଲା ପରେ ଯୋଉ ମାଟିର ମିନିମମ ମଏଶ୍ଚରରେ ସେମାନେ ଚାଷ କରିକି ସେଇ ଯୋଉ ଅବଶିଷ୍ଟାଂଶକୁ ମାଟି ଦ୍ଵାରା ମିଶେଇକିରି ଜୈବିକ ଖତ ହେଇଯାଉଥିଲା, ତାକୁ ଆମେ ସମର ପ୍ଲାଇଂ ବା ଆପଣଙ୍କର ଯୋଉ ଶୀତ କାଶା କରିକି ତାକୁ ମାଟିରେ ମିଶେଇ ଦେଇକି ତାକୁ ଇଏ କରିବା କଥା, କରିବା ଦ୍ଵାରା ଆପଣଙ୍କର ସଞ୍ଚୟ ହେବ, ମାଟିର ଉର୍ବରତା ବୃଦ୍ଧି ଘଟିବ। ତେଣୁକରି ସମସ୍ତ ଚାଷୀ ଭାଇମାନଙ୍କୁ ଅନୁରୋଧ କରାଯାଉଛି କି ତାଙ୍କେ ଯୋଉ ଧାନ କାଟିବା ପରେ ଆପଣଙ୍କର ବିଶେଷ ପରିମାଣରେ ପାଣି ଆବଶ୍ୟକ କରନି, ଯେତିକି ପରିମାଣରେ ପାଣି ଥିବ ସେଇ ପାଣି ପତ୍ରରେ ଆପଣଙ୍କର ଡିସେମ୍ବର ମାସ କିମ୍ବା ନଭେମ୍ବର ଧାନ କାଟିବା ପରେ ଯଦି ସେମାନେ ବୁଣିଦେବେ ମୁଗ କିମ୍ବା ଆପଣଙ୍କର ବିରି, ତାହେଲେ ଜମିର ଯୋଉ ଭୌତିକ ଅଂଶଟା ନଷ୍ଟ ହେବ ନାହିଁ, ତା ସହିତ ଚାଷୀମାନେ ଅଧିକ ଅମଳ ପାଇଥାନ୍ତି। ଆଉ ସିଡ୍ ବର୍ନ ବା କିମ୍ବା ଆପଣଙ୍କର ବିଭିନ୍ନ ପ୍ରକାର ଯୋଉ ଉପାଦାନର ଅଭାବରେ ବିଭିନ୍ନ ପ୍ରକାର ରୋଗ ତିଆରି ହେଉଛି ସେଠାରୁ ଆମେ ବଞ୍ଚିତ ହେଇପାରିବା।
0: ସଚେତନତା ମୂଳକ କିଛି ସେମାନଙ୍କୁ ଗାଁରେ ଚାଷୀମାନଙ୍କୁ ବାର୍ତ୍ତା ଦେବାର ମଧ୍ୟ ବିଭାଗ ତରଫରୁ? ଆଜ୍ଞା,
1: ବିଭାଗ ତରଫରୁ ଆପଣଙ୍କର ଆକାଶବାଣୀ ଆପଣମାନଙ୍କର ଯେମିତି ଜୟପୁର ରହିଛି କିମ୍ବା କଟକ କେନ୍ଦ୍ର ରହିଛି, ତା ରେଡିଓ କିମ୍ବା ଟେଲିଭିଜନ ବା ପ୍ରିଣ୍ଟ ମିଡିଆ ମାଧ୍ୟମରେ ମଧ୍ୟ ସଚେତନ କରାଯାଉଛି ଯେ ଚାଷୀମାନଙ୍କର ଜମିକୁ କେମିତି ଆମେ

0: ରଖିବୁ ଆଉ ଇଏ ଯୋଉ ଡାଲି ଜାତୀୟ ଫସଲ କରି ମାଟିର ଭୌତିକ ଅଂଶକୁ କେମିତି ଉର୍ବର କରାଯିବ ସେ ସମ୍ପର୍କରେ ଅନେକ ଗୁଡ଼ିଏ ଆମର ଗାଁ ସ୍ତରରେ ଥିବା କୃଷକ ସାଥୀ, ଗ୍ରାମ୍ୟ କୃଷି କର୍ମଚାରୀ, କୃଷି ଅଧିଦର୍ଶକ ଏବଂ ବ୍ଲକ ଲେଭେଲ ଅଫିସର ମାନେ ବିଭିନ୍ନ ପ୍ରକାର ସଚେତନମୂଳକ କାର୍ଯ୍ୟକ୍ରମ କରୁଛନ୍ତି। ପଞ୍ଚାୟତରେ ଯୋଉ ଆପଣଙ୍କର ନୋଡାଲ ବୈଠକରେ ଆଲୋଚନା କରିକି ଅନେକ ଗୁଡ଼ିଏ ସଚେତନମୂଳକ କାର୍ଯ୍ୟକ୍ରମ ମାନେ ସୃଷ୍ଟି କରାଯାଉଛି।
1: ଆଜ୍ଞା ଆଜ୍ଞା, ଚାଷୀ ଭାଇ ଭଉଣୀ ମାନେ ଏସବୁ ମାଧ୍ୟମରେ କେମିତି ଉପକୃତ ହେଉଛନ୍ତି ଆଉ ତାକୁ କାର୍ଯ୍ୟକାରୀ ମଧ୍ୟ କରୁଛନ୍ତି, ଆଜ୍ଞା ଆପଣ ଜାଣିବାରେ?
0: ହଁ, ନିଶ୍ଚିତ ରୂପେ ସେମାନଙ୍କର ଯୋଉ ଚାଷ କରୁଛନ୍ତି ସେମାନେ ବିଗତ 3 ବର୍ଷ ହେଲାଣି ଆପଣଙ୍କର ଚାଷୀମାନେ ଜଣଙ୍କର କ୍ଷେତ୍ର ପ୍ରଦର୍ଶନ ଦେଖି ଆଉ ଜଣେ ମାନେ ଆଦୃତ ହେଇକିରି ଚାଷଟାକୁ ବଢୁଛନ୍ତି। କିଛିଟା ପରିମାଣରେ ବୃଦ୍ଧି ଘଟିଛି ଡାଲି ଜାତୀୟ ଫସଲରେ, ନଥିଲେ ତ ଆଗରେ 3 ବର୍ଷ ପୂର୍ବରୁ ତ କିଛି ହେଉନଥିଲା। ବର୍ତ୍ତମାନ ତ ସମସ୍ତେ ଡାଲି ଜାତୀୟ ଫସଲ କରିକି କିଛି ଲାଭ ପାଉଛନ୍ତି। ତା ସହିତ ଉତ୍ପାଦିତ ଡାଲି ଜାତୀୟ ଫସଲକୁ ମିନିମମ ସପୋର୍ଟ ପ୍ରାଇସ୍, ଯେଉଁଟା ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ସରକାର କିଣୁଛନ୍ତି।
1: ତାହେଲେ ଆଜ୍ଞା, କୋଉ ପ୍ରକାର ପଦକ୍ଷେପ ସବୁ ନେଲେ ଚାଷୀ ଭାଇ ଭଉଣୀ ମାନେ ନିଜର ମାଟିକୁ ସୁରକ୍ଷା ଦେଇପାରିବେ ଆଉ ପରିବେଶକୁ ମଧ୍ୟ ସୁରକ୍ଷିତ କରି ରଖିପାରିବେ, ଆଜ୍ଞା ମାଟିର ଉର୍ବରତା ମଧ୍ୟ ବଢାଇ ପାରିବେ?
0: ପ୍ରଥମେ ହେଲା ଜଙ୍ଗଲ ଓ ପରିବେଶ ବିଭାଗରୁ ସେମାନଙ୍କୁ ସଚେତନ କରାଯାଉଛି ଯେ ଯୋଉ ଫେବୃଆରୀ ମାସରେ କିମ୍ବା ଜାନୁଆରୀ ମାସରେ ଆପଣଙ୍କର ଯୋଉ ମାଲକାନଗିରି ଜିଲ୍ଲାରେ ଆପଣ ଅନୁମାନ କରୁଥିବେ ଶିଆଳି ପତ୍ର ତୋଳିବା ପାଇଁ ଜଙ୍ଗଲ ସଫା କରିଦେଉଛନ୍ତି। ଜଙ୍ଗଲ ସଫା କରିକି ସେମାନେ ନିଆଁ ଲଗାଇ ଦେବା ଫଳରେ ସେଟା ଜମି ଯୋଉ ଅବଶିଷ୍ଟାଂଶ ଆପଣ ଯୋଉ କଥା କହୁଥିଲେ ଅବଶିଷ୍ଟାଂଶକୁ ବ୍ୟାପି ଯାଇକି ସେ ଗଛ ଜମି ସବୁ ସଫା ହେଇଯାଉଛି ନିଆଁରେ। ସେମାନଙ୍କୁ ବିଭିନ୍ନ ପ୍ରକାର ସଚେତନ ଦିଆଯାଉଛି, ଯୋଉ ଫରେଷ୍ଟ ଡିପାର୍ଟମେଣ୍ଟ ମଧ୍ୟରୁ ଜଙ୍ଗଲ ବିଭାଗ ମଧ୍ୟ ସଚେତନ କରୁଛି ଏବଂ କୃଷି ବିଭାଗ ମଧ୍ୟ ସଚେତନ କରୁଛନ୍ତି। ସେମାନଙ୍କୁ ବିଭିନ୍ନ ପ୍ରକାର ଡଗୱେଲ ବୋରୱେଲ ଯୋଜନା ଗୁଡାକ ମାଧ୍ୟମରେ ପାଣି ବ୍ୟବସ୍ଥା କରାଇକି ଚାଷ କରିବା ପାଇଁ ବିଭିନ୍ନ ଯୋଜନା ମାନ ତିଆରି କରୁଛନ୍ତି ସରକାର।
1: ଶେଷରେ କହିଦିଅନ୍ତୁ ସାର୍, ଅଧିକ ଅମଳ ପାଇବା ପାଇଁ, ନିରୋଗ ଅମଳ ପାଇବା ପାଇଁ ଚାଷୀ ଭାଇ ଭଉଣୀ ମାନେ କୋଉ କୋଉ ବିଷୟ ପ୍ରତି ଅଧିକ ଧ୍ୟାନ ଦେବା ନିହାତି ଜରୁରୀ?
0: ନିଶ୍ଚିତ ରୂପେ ଚାଷୀ ଭାଇ ମାନଙ୍କୁ ମୋର ଗୋଟିଏ ନିବେଦନ ଯେ ମାଟି ହଉଛି ଆମର ମା, ମାଟିକୁ ଆମେ ସଦାସର୍ବଦା ଆମେ ରାସାୟନିକ ସାର ଠୁ ଦୂର ରହିକିରି ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଜିନିଷକୁ ଆମେ ଖତ ଆକାରରେ ବ୍ୟବହାର କରିକି ଚାଷ ଜମିକୁ ଠିକ ରୂପେ ରଖିବା ଆଉ ଜମିକୁ ଆମେ ଏଣେ ତେଣେ ନ କରିକିରି ଆମେ କଣ କରିବା, ଆମେ ଯେତେବେଳେ ଆମେ ଆମ ଚାଷୀ ଭାଇ ମାନେ କଣ କରୁଛନ୍ତି, ଚାଷ ସରିଲା ପରେ ଜମିକୁ ଖାଲି ପକେଇ ଦଉଛନ୍ତି, ସେ ଘାସ ହେଇଯାଉଛି, ଘାସରେ ବିଭିନ୍ନ ପ୍ରକାର ପୋକ ଗୁଡିକ ବସା ବାନ୍ଧିକି ଅଣ୍ଡା ଦେଇକିରି ତାର ବଂଶ ବଢେଇକି ବୃଦ୍ଧି କରିକିରି ଆମର ଜମିରେ ବିଭିନ୍ନ ପ୍ରକାର ପୋକ ରୋଗ ହେବାର ସମ୍ଭାବନାକୁ ଅଧିକରୁ ଅଧିକ କରୁଛନ୍ତି। ତେଣୁକରି ମୁଁ ପ୍ରତ୍ୟେକ କ୍ଷୁଦ୍ର ନାମମାତ୍ର ଚାଷୀ ରହିଛନ୍ତି ସେମାନଙ୍କୁ ମୋର ନିବେଦନ ଯେ ଆମେ ଯୋଉ ପ୍ରାକୃତିକ ଉପାୟରେ ଚାଷ କରିବା ଆଉ ପ୍ରାକୃତିକ ଉପାୟରେ ଆମେ ଯୋଉ ହାଣ୍ଡି ଖତ ହଉ କିମ୍ବା ଆପଣଙ୍କର କମ୍ପୋଷ୍ଟ ହଉ ଗୋବର ଖତ ହଉ ବର୍ତ୍ତମାନ ମିଳୁଛି ଆପଣଙ୍କର ବିଭିନ୍ନ ପ୍ରକାର SHG ଜରିଆରେ ଅନ୍ୟାନ୍ୟ ବେସରକାରୀ ଅନୁଷ୍ଠାନ ମାନଙ୍କ ଦ୍ୱାରା ମିଳୁଥିବା ଖତକୁ ଆମେ ବ୍ୟବହାର କରିକି ଜମିକୁ ଆମର ମାଟି ମାକୁ ସନ୍ତୁଳିତ ରଖିବା ଏବଂ ଆମେ ଯୋଉ ଖରା ମାସରେ ଜଙ୍ଗଲକୁ ଆମେ ନିଆଁ ଲଗେଇକି ଆମ ଜମିକୁ ନଷ୍ଟ କରୁଛୁ ସେ କୁଡ଼େକୁ ନଷ୍ଟ ନ କରି ଏଭରେଜ ୟିଲ୍ଡ ଯୋଉ ଆମର କମିଯାଉଛି, ଯୋଉ ଆମର ଆରାହାରି ଯୋଉ ଅମଳଟା ତାକୁ ଆମେ କେମିତି ବୃଦ୍ଧି ଘଟେଇବା, ଗୋଟିଏ ଚାଷ ନ କରିକି ତାକୁ ଆମେ 2-3 ଚାଷ ମିଶ୍ରିତ ଚାଷ କରିବା ଦ୍ୱାରା ଚାଷୀ ଲାଭବାନ ହେଇପାରିବ। ବର୍ତ୍ତମାନ ଓଡ଼ିଶା ସରକାରଙ୍କର ବା କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଆପଣଙ୍କର ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ ଏପ୍ରୋଚ୍ ସମନ୍ୱିତ ଚାଷ ପଦ୍ଧତି ଯୋଜନା ଚାଲିଛି, ସେ ଚାଷ ପଦ୍ଧତି ମାଧ୍ୟମରେ ଗୋଟିଏ ଚାଷୀ ବର୍ଷକରେ ବିଭିନ୍ନ ପ୍ରକାର ଚାଷ କରି ଲାଭବାନ ହେଇପାରିବେ। ସେ ଜିନିଷକୁ ଯଦି ନଜର ରଖି ଯଦି ଚାଷୀ ଯଦି ଚାଷ କାମକୁ ଗୋଟେ ଲାଭଜନକ ବ୍ୟବସାୟିକ ଦୃଷ୍ଟିରେ ଯଦି ଦେଖିବ, ନିଶ୍ଚିତ ରୂପେ ଆମର ଯୋଉ ସମସ୍ୟା ଗୁଡିକ ରହିଯାଉଛି ଯୋଉଟାକି ଦାଦନ ସମସ୍ୟା ଗୋଟେ ପ୍ରଧାନ ସମସ୍ୟା, ତା ଜମି ଥାଇକି ଆମେ ବାହାରେ ଯାଇକି ଖଟୁଛୁ, ଏସବୁରୁ ଆମେ ମୁକ୍ତି ପାଇବା ସହିତ ଆମେ ଆମ ପିଲାମାନଙ୍କୁ ଭଲ ପାଠ ପଢାଇବା ପାଇଁ ଆମେ ଆମର ଆର୍ଥିକ ସୁଦୃଢ ହେବ ବୋଲି ମୁଁ ଆଶା କରୁଅଛି।
1: ଆପଣ ଆମ ଅନୁଷ୍ଠାନ ପାଇଁ ନିଜର ବହୁମୂଲ୍ୟ ସମୟ ଦେଲେ, ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ କିପରି ସେମାନେ ନିଜର ଆୟକୁ ଦ୍ୱିଗୁଣିତ କରିପାରିବେ ସେ ସମ୍ପର୍କରେ ବହୁତ ସୁନ୍ଦର ସୂଚନା ସବୁ ଦେଲେ, ତେଣୁ ଆମ ଅନୁଷ୍ଠାନ ତରଫରୁ ତଥା ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ସାର୍, ରହିଲୁ, ନମସ୍କାର,
0: ଧନ୍ୟବାଦ।
2: ବାଃ, ବଢିଆ କଥାବାର୍ତ୍ତା, ମାନେ
3: ମନ ପାଇଲା କି ନାଇଁ ବୋଲୁଥିଲି। ଦେଖ ତ ତମେ ସେ ମିଟିଂରେ ଯେମିତି ବସିକିନା ସବୁ ଟିପିଲି ବୋଇଲ ମତେ ମିଶାର ସେ ଖାତା ଟିକେ ଦେଖେଇବ ଯେ ବୁଝି ହବ କି
2: ନାଇଁ। ଏବେ ମିଶାର ଲେଖିକି ରଖିଲି କେତେଟା ଜିନିଷ
3: ଦେଖୁଥିଲି, ତୁମେ ମାତ୍ର ବଡ଼ ନିଷ୍ଠା ରେଖା ଭାଇ, ଦେଖିବି ଯୋଉ କାମ ମିଶାର ଶୁଣିବ ବୋଲେ ତାକୁ ଟିକେ ମନ ରହିବ କି ନାଇଁ ବୋଲି ଲେଖି ଦେଇଥିବ, ମାତ୍ର ତୁମଠୁ ବି କେତେ କଥା ଶିଖିବାର ଅଛି ଦେଖ।
2: ଶୁଣ, ସବୁ ପାଖରୁ କିଛି ନା କିଛି ଶିଖିବା ଜିନିଷ ଅଛି,
3: ସତ କା ଭାଇ।
2: ଏବେ ବୋଲେ କୁକୁର ବିଲେଇ ମାଙ୍କଡ ଠୁ ଧରିକିନା

0: ଯେତିକି ଆମର ପ୍ରକୃତିରେ ଜୀବଜନ୍ତୁ ଅଛନ୍ତି କି ଆମର ଗଛଲତା ମିଶାର ଅଛନ୍ତି ସମଗ୍ର ଜୀବ ଜଗତରୁ ଆମକୁ ଶିଖିବା ଜିନିଷ ଅଛି
1: ବୁଝିଲ
0: କାହା ପାଖରୁ କିଛିଟା ଶିଖିବା ଜିନିଷ ମିଳିବ ସେଟା ଆମେ ଯଦି ଭଲକିରି ଦେଖିବା ଭାବିବା ଚିନ୍ତିବା ବୋଲେ ଆମେ ଜାଣିପାରିବା
1: ବୋଲେ ଭଲ କଥା ଶିଖିବାର ଅଛି ଭାଇ ହେଲା ଯେ ତମର ଟିକେ ମନ ଶ୍ରଦ୍ଧା କରିବା ପାଇଁ ଗୋଟେ ଗୀତ ବାଜଣା ବ୍ୟବସ୍ଥା ବି କରୁଛି
0: ଓଇ ଆମେ ତ ସବୁଦିନ ଗୋଟେ ଗୀତ ଶୁଣୁଛୁ କା ହେଲେ କୋଉ ଗୀତ ବ୍ୟବସ୍ଥା ହେଇଛି ଶୁଣେଇ ଦିଅ ହେଲେ
1: ଶୁଣିଲେ ତ ଜାଣିବ କି ପାଇଁ କହିବି ଆଗରୁ ଶୁଣ ହେଲେ

0: ମନ ପାଇଲା କି ନାହିଁ?
1: ବଢିଆ ମଜା ଲାଗିଲା କି? ତ
0: ଦେଖ ତ କେତେ ରକମର କଥା ଥାଉଛି, ଆମେ ଟିକେ ବୈଠକ ଆଇବା, ପ୍ରତିଦିନ ଆଇବା ବୋଲେ ଆମେ ସବୁ ନୂଆ ନୂଆ କଥା ଜାଣିପାରିବା। ତାପରେ ଯେତିକି ବିଶେଷଜ୍ଞ ଆଜ୍ଞା ମାନେ କହୁଛନ୍ତି ତାଙ୍କଠୁ ମଧ୍ୟ କେତେ ପ୍ରକାର ଆଲୋଚନା ଶୁଣିବା, ଗୀତ ଟିକେ ଶୁଣିକି ନା ମିଶାର ମନୋରଞ୍ଜନ ହବ, ଆହୁରି ଗୀତ ମାଧ୍ୟମରେ ମିଶାର ଆମର ଚାଷବାସର କଥା ଥାଉଛି କା। ତାପରେ ଶେଷରେ ଦେଖ ତ ଚାଷୀ ଭାଇର ଅନୁଭୂତିର କଥା ରଖୁଛୁ କି ନାଇଁ? ଆଜିର ଚାଷୀ ବୋଲିକି
1: ମୁଇଁ ଏବେ ତ ଗାଁ ଆଡେ ଯାଇଥିଲି କି ନାଇଁ, ତାଲିମ ତ ଯାଇଥିଲି, ସିବାଟେ ଆଉ ଗୋଟେ ଗାଁ ମିଶା ପଳେଇଲି ଟିକେ, ସେଠି ଗୋଟେ ଚାଷୀ ଭାଇ ସାଙ୍ଗରେ ଦେଖା ସାକ୍ଷାତ ହେଲା। ପଚରା ଉଚରା କଲି କେମିତି ବାବୁ କିଏ ସବୁ ଚାଷବାସ କରୁଛୁ ବୋଲିକି ନା, ହେଲେ ସେଟା କଥାବାର୍ତ୍ତା ଝିକେଇକି ଆଣିଛି, ଶୁଣବା କି?
0: ଶୁଣବା ଭାଇ,
1: ହଇ ଶୁଣଦବା ପରିଚୟ ଟିକେ।

0: ହଁ ଭାଇ,
1: ନାଁ ହଉଛି ଦେବେନ୍ଦ୍ର ମୌରିଆ, ଗ୍ରାମ ଜଗନ୍ନାଥପୁର, ମୋ ବାପାଙ୍କ ନାଁ ଡୁମୁ ମୌରିଆ, ବ୍ଲକ ନନ୍ଦାହାଣ୍ଡି, ଜିଲ୍ଲା ନବରଙ୍ଗପୁର।
0: ବୟସ କେତେ ହବ ଭାଇ?
1: ବର୍ତ୍ତମାନ 28 ଚାଲିଛି ସାର୍।
0: 28 ବର୍ଷ ନାଇଁ କି? ଘରେ
1: ହଁ
0: କିଏ କିଏ ଅଛନ୍ତି? ହେଲେ
1: ସାର୍, ମା ବାପା ଭାଇ ଅଛୁ। ହଁ
0: ଏବେ କଣ କରୁଛ ଭାଇ?
1: ସାର୍, ମୁଁ ତ ଗୋଟେ କୃଷକ ସାଥୀ ଅଛି ସାର୍, ଜମି ବାଡ଼ି ଅଛି,
0: କେତେ ପାରା ଜମି ଅଛି?
1: ଆମର ପାଖାପାଖି 5 ଏକର ଜମି ଅଛି ସାର୍।
0: ଚାଷବାସ କିଏ ବୁଝାବୁଝି କରୁଛି? ତ
1: ତା ସହ ମୁଁ ମଧ୍ୟ ବୁଝୁଛି, ବାପା ବୁଝୁଛନ୍ତି।
0: କେଉଁ ରକମର ଜମି ଏଇଟା?
1: ମାନେ ଖାଲ ଜମିଟା ଧାନ ଚାଷ ହବ, ତାପରେ ଖରା ଟିକେ ପନିପରିବା କରୁଛୁ, ଏ ବୋରୱେଲ ଖୋଳିଛୁ, ତ
0: ଓହୋ,
1: ଧାନ କାଟିଲା ପରେ ତଳି ପକାଇକିରି ପନିପରିବା ଚାଷ କରୁଛୁ, ଖରାଟିଆ ଚାଷ, ରବି ଫସଲ।
0: ଓହୋ,
1: ରବି ଫସଲ ମାନେ ଆମର ଟମାଟୋ ବାଇଗଣ ଟିକେ ଖାଇଲା ପରେ କରୁଛୁ,
0: ହଁ
1: ତାପରେ ମୁଗ ବିରି ଯାକ ବୁଣୁଛୁ।
0: ଆଚ୍ଛା, ହେଲେ ମୁଗର ବିରିର କିସମ କି କିସମ ବ୍ୟବହାର କରୁଛ, କୋଉଠୁ ଆଣୁଛ ଏଇଟା?
1: ଆମେ ଅଫିସ ତରଫରୁ ଯୋଉଟା ପାଇଥିଲୁ ଗଭର୍ଣ୍ଣମେଣ୍ଟ ତରଫରୁ, ସେଠି ବୁଣିଲା ପରେ ନାଇକି ସେଠି ବଳିଲାରୁ ସେଟା ବିହନ କରିକି ବାକିଟା ଖାଉଛୁ ଆଉ,
0: ଓହୋ,
1: ଖାଉଛୁ ବିକୁଛୁ।
0: ମୁଗ ବିରି ଫସଲରେ କେମିତି ଆଦାୟ ଆସୁଛି ଭାଇ?
1: ଆଦାୟ ମାନେ ଏବେ ଦେଖନ୍ତୁ, ଗୋଟେ ଏକରକୁ ତ 8 କେଜି ମୁଗ ମନେକର ବୁଣିଥିବୁ ସାର୍, ବୁଣିଲା ପରେ ସେଠି ହେଇଯାଉଛି ଆମର 4 କ୍ୱିଣ୍ଟାଲ ମୁଗ ପଳେଇ ଆସୁଛି ସାର୍, ଭଲ କରି କଲେ।
0: ଓହୋ, କେତେ ବର୍ଷ ହେଲା ଏଇ ମୁଗ ବିରି ଫସଲ ଚାଷ ହଉଛି?
1: ଆମେ କରିବାଟା ତ ଏ ବର୍ଷ ସହିତ 5 ବର୍ଷ ହେଲା, ଏ ବୋରୱେଲ କରୁଛୁ।
0: ଏବେ ବୋରୱେଲ ହେଲା ପରେ ଟିକେ ସୁବିଧା ହେଇଛି ପାଣିର ସୁବିଧାଟା?
1: ମାନେ ଆଗରୁ କରୁନଥିଲୁ ସାର୍, ଆଗରେ ପାଣି ସୁବିଧା ନଥିଲା।
0: ଓହୋ ହୋ ହୋ, ବୋରୱେଲଟା କେବେଠୁ ଖୋଳା ହେଲା?
1: ବୋରୱେଲ ରହିକିରି ଏ ବର୍ଷ 6 ବର୍ଷ ହେଲା ସାର୍।
0: ବୋରୱେଲଟା ନିଜେ ପଇସା ଖର୍ଚ୍ଚ କରିକିରି କଲ ନା ସରକାରୀ ସୁବିଧା ସୁଯୋଗରୁ?
1: ନାଇଁ, ସରକାରୀ ସୁବିଧାରେ ପାଇଛୁ ସାର୍।
0: କେମିତି କଣ କରିବାକୁ ପଡିଲା?
1: ଆମର ବିପିଏଲ ଥ୍ରୁରୁ ଆମେ ପାଇଛୁ, SC ST ଥ୍ରୁରୁ। ମାନେ ଆମେ ଏସ୍ସି ଆଉ ଏସ୍ଟି କୁ ନଉଥିଲେ ସାର୍ 10,000, ଆଉ ଯୋଉ ଜେନେରାଲ ଚାଷୀମାନଙ୍କୁ 20,000 ଟଙ୍କା ନଉଥିଲେ ଗଭର୍ଣ୍ଣମେଣ୍ଟ ସବସିଡ।
0: ବୋଲେ ଏଇଟା ଗୋଟେ ଚାଷୀକୁ ଗୋଟେ ଦିଆ ହବ ନା କେତେଟା ଚାଷୀକୁ ମିଶେଇକି ଗୋଟେ ଦିଆ ହବ?
1: ବର୍ତ୍ତମାନ ଜଣେ ଜଣେ ଚାଷୀ 5 ଏକର ଜାଗା ହେଲେ, 5 ଏକର ସମସ୍ତଙ୍କର 4ଟା ଚାଷୀ ହେଲେ ନାଇଁ କି, 20 ଏକର ହେଲେ ତାଇଁରୁ ଗୋଟେ ଡିପୁ ବସିବ ସାର୍। ସେ ଯେତିକି ଡିପୁ ବସିଥିବ ତାଇଁରୁ 4ଟା ଚାଷୀ ନାଇଁ କି ତାଙ୍କର ବିଲ୍ ଆକାରରେ ବାନ୍ଧିବେ, ଆଉ କଣ ପ୍ରୋବ୍ଲେମ ହେଲେ ଆମର ଇଲେକ୍ଟ୍ରିକାଲରେ ଜଣେଇବେ, ଲାଇନମ୍ୟାନ ଯାକ ଆସିକି ତିଆରି କରିଦେବେ।
0: ଓହୋ, ହେଲେ ଭାଇ ଆଗରୁ ତ ବୋରୱେଲ ନଥିଲା, ଏବେ ବୋରୱେଲ ହେଲା ପରେ କଣ କଣ ସବୁ ସୁବିଧା ହେଲା ଭାଇ?
1: ସାର୍, ଏବେ ବୋରୱେଲ ହେଲା ପରେ ଚାଷୀ 2 ଫସଲି କରିପାରୁଛନ୍ତି ସାର୍, 2 ଫସଲି କରିକି ମାର୍କେଟରେ ମଧ୍ୟ ଟମାଟୋ ବାଇଗଣ କି ସବୁକିଛି ଜିନିଷ ଗଲା ପରେ ତାଙ୍କର ମୁଗ ବିରିଠୁ ଆରମ୍ଭ କରି ସବୁକିଛି ଟିକେ ପାଉଛନ୍ତି ସମସ୍ତ ଚାଷୀ। ଆଉ ଆଗରେ ତ ଯୋଉ ନାଳ ତାପରେ କୂଅ ହିସାବରେ ଟିକେ ଟିକେ ଚାଷ କରୁଥିଲେ, ଏବେ ବହୁତ ଗୁଡ଼ିଏ ଚାଷୀ ଚାଷ କରୁଛନ୍ତି, ରବିରେ ମକା ଫକା ମଧ୍ୟ କରିକିରି ଟିକେ ଚାଷୀ ଟିକେ ଲାଭବାନ ଅଛି।
0: ଆଚ୍ଛା, ଚାଷ ପାଇଁ ସରକାରୀ ସୁବିଧା ସୁଯୋଗ କଣ ମିଳିପାରୁଛି?
1: ଆମର କୃଷି ବିଭାଗ ତରଫରୁ ଆମ ମୁଗ ଟିକେ ଆସୁଛି ବିହନ ପାଇଁ ବୁଣ ବୋଲିକିରି ଚାଷୀମାନଙ୍କୁ ମୁଗ ଆସୁଛି, ତାପରେ ମଝିରେ ଆସିଥିଲା ଟମାଟୋ ମଧ୍ୟ ଆସିଥିଲା ଗତ ବର୍ଷ, ଟମାଟୋ ବିହନ ଭଲ ହେଇଥିଲା ଟମାଟୋ।
0: ହଉ ଭାଇ, ଚାଷକୁ ନେଇକିରି ତମର ଅନୁଭୂତି ଆମକୁ କହିବାରୁ ବହୁତ ବହୁତ ଧନ୍ୟବାଦ।
1: ହଁ ରହିଲି ସାର୍, ନମସ୍କାର।
2: ଯେତିକି ଚାଷୀ ସେତେ ଅନୁଭୂତି ବୋଲ ତ, ସବୁଠୁ କିଛି ନା କିଛି ଶିଖିବାର ଅଛି ବୋଲି ତମେ ଯେମିତି କହିଲ, ଆମେ ବି ଚାଷୀ ଭାଇ ଭଉଣୀ ମାନଙ୍କର କଥା ଶୁଣିଲେ, ତାଙ୍କେ କୋଉ ରକମର ଚାଷ ପଦ୍ଧତି ଅବଲମ୍ବନ କଲେ ତାଙ୍କେ କେମିତି ଆଗକୁ ବଢିଲେ ବୋଲେ ମୁଇଁ ବି କରିବି ବୋଲି ଇଚ୍ଛା ଲାଗବ।
0: ଆଉ ନାଇଁ ଯେ ସରକାରଙ୍କ ତରଫରୁ ଯେତିକି ସବୁ ସୁବିଧା ସୁଯୋଗ ମାନେ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ବୋଲିକିରି ମିଳୁଛି, ତାର ଫାଇଦା ଆମେ ଯଦି ନେବା ବୋଇଲେ ଏକା ଆମେ ଆଗକୁ ବଢି ପାରିବା ଚାଷରେ।
2: ନେବା ପାଇଁ ବୋଲେ କଣ କରବାର ଅଛି?
0: କଣ କରବାର ଅଛି ବୋଲେ
2: ଯାଇକିନା ଆମେ ବିଭାଗୀୟ କର୍ମକର୍ତ୍ତା ସହିତ ଭେଟଘାଟ କରବାର ଅଛି।
0: ହଁ, ସେମିତି ଭେଟଘାଟ କରୁଥିଲି ବୋଲି ସିନା ମୋର ନାମ ସାର ତାଙ୍କେ ଦେଲେ ଯେ ଇ ବାବୁଟା ବେଶୀ ଟିକେ ଶିଖିବା ପାଇଁ ଜାଣିବା ପାଇଁ ଚାହୁଁଛି, ଆକୁ ଆଉ ଟିକେ ତାଲିମ ଦବା ବୋଲିକି ନା।
2: ଏବେ ତମେ ମିଶର ଗୋଟେ କାମ କର, ଆମର ଗାଁରେ ଯେତିକି ଚାଷୀ ଭାଇ ଭଉଣୀ ଅଛୁ ବୋଲ ତ, ତମେ ଯୋଉ ଚିଠାରେ ଲେଖି ଆଣିଛ ବୋଲଛ, ସବୁକୁ ଗୋଟେ ଦିନ ଡାକିକିନା ସବୁକୁ ବତେଇ ଦିଅ,
0: ବସବା ନା ଗୋଟେ ମିଟିଂ ଗୋଟେ କରବା, ଯେତିକି ମୁଇ ଶିଖିଛି ମୁଇ କହିଲି, ଆର କିଏ କୋଉଠି ଯାଇକିନା ଶିଖିକି ଆସି ସିଏ ଟିକେ କହିବ। ଏମିତି ଏକା ଆମେ ଯଦି ଆଦାନ ପ୍ରଦାନ କରିବା ଆମର ଶିକ୍ଷାର, ବୋଇଲେ ସମସ୍ତେ ଜାଣିପାରିବା ଶିଖିପାରିବା କି
2: ନାଇଁ?
0: ସବୁର ଉନ୍ନତି ହେଲେ ଏକା ଆମର ସମାଜର ଉନ୍ନତି ହବ, ଆମର ଗାଁର ଉନ୍ନତି ହବ, ଆମର ଆହୁରି ରାଜ୍ୟର ଉନ୍ନତି ହବ, ତାର ସାଙ୍ଗରେ ଆମର ଦେଶର ଉନ୍ନତି ମିଶା।
2: ବଢିଆ କଥା ଗୋଟେ କହିଲ ଭାଇ, ସତକା
0: ଯେ ଏମିତି ଗପୁଥିବା ନା ଯିବା
2: ନାଇଁ, ବେଳ ଘୋଡି ମିଶା ହେଲାଣି ଦେଖ
0: ହଇ, ସମାନ ଟାଇମ ହେଇଗଲେ ଭୋକ ମିଶାର ଲାଗୁଛି, ଅଭ୍ୟାସ ହେଇଯାଇଛି କି ନାଇଁ?
2: ନାଇଁ ନାଇଁ, ତମକୁ ସତ, ତମର ସମାନ ଟାଇମ ରେ ମାତ୍ର ଖାଇବାର ଅଭ୍ୟାସ ଗୋଟେ ଭଲ କଥା ଭାଇ।
0: ହେଲେ ଯିବା
2: ଯିବା ହେଲେ ଭାଇ,
0: ଚାଲ ଯିବା ଯିବା।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ, ଭାରତ ସରକାର।

ଚାଷୀ ଭାଇଙ୍କ ଆପଣାର ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ଗୋଲାପୀ ଗୋଲାପୀ ଚଳଚ୍ଚିତ୍ରରୁ। ଶ୍ରୀକାନ୍ତ ଗୌତମଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଉଦିତ ନାରାୟଣ ଏବଂ ନିବେଦିତା। ସଙ୍ଗୀତ ପରିଚାଳନା କରିଥିଲେ ବିକାଶ ଦାସ। ଏଥର ଅରୁଣ ମନ୍ତ୍ରୀଙ୍କ ରଚନାରେ ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ନିବେଦିତା। ସଙ୍ଗୀତ ପରିଚାଳନା ବୈଦ୍ୟନାଥ ଦାସ। ଚଳଚ୍ଚିତ୍ର ଲୈଲା ଓ ଲୈଲା।

ଶେଷରେ ବିଜୟ ମଲ୍ଲଙ୍କ ରଚନାରେ ଶିଳ୍ପୀମାନେ ହେଲେ ରତିକାନ୍ତ ଏବଂ ତୃପ୍ତି ଦାସ। ସଙ୍ଗୀତ ପରିଚାଳନା ଶରତ ନାୟକ। ଚଳଚ୍ଚିତ୍ର ଚକାଚକା ଭଉଁରୀ।

ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆଜି ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଧାରାବାହିକ ନାଟିକା ପରଜା। ଆଜି ଶୁଣନ୍ତୁ ଏହାର ଏକାଦଶତମ ଭାଗ। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପରିଚାଳନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ।

0: ଧାରାବାହିକ ନାଟକ ପରଜାର ଦଶମ ଭାଗରେ ଜିଲିର ବିଚିତ୍ର ମାନସିକ ଦଶାର କଥା ଆପଣମାନେ ଶୁଣିଥିଲେ। ଜିଲି ଅଜାତିଆର ହାତ ଧରିଲା, ସାହୁକାର ଘରକୁ ଚାଲିଗଲା। ହେଲେ ତାକୁ ସାହୁକାର ସାଥିରେ ତା ନିଜ ଗାଁରେ ରହିବାକୁ ପଡ଼ିଲା। ଲୁକୁଲାଜକୁ ଡରି ସେ ବିବ୍ରତ ହେଲା। ସାହୁକାର କିନ୍ତୁ ଜିଲିର ମନ ବୁଝି ତାକୁ କଦମଝୋଲା ଗାଁକୁ ନେଇଗଲା। ଜିଲି ସବୁ ପାଇଲା, ସେ ସାହୁକାରିଣୀ ହେଲା। ତଥାପି ସତରେ କ'ଣ ଜିଲି ଏଇଆ ଚାହିଁଥିଲା? ବାଟରେ ଚାଲୁ ଚାଲୁ ପାଦ ତାର ଖସିଗଲା, ତାପରେ ସେ ପଙ୍କ ଭର୍ତ୍ତି ଗାତରେ ପଡ଼ିଗଲା। ସାହୁକାର ତ ପାପ ପଙ୍କ, ସେ ପଙ୍କରେ ଜିଲି ଛଟପଟ ହେବାରେ ଲାଗିଲା। ତଥାପି ମୁକ୍ତିର ଉପାୟ ନାହିଁ। ଏଣେ ଶୁକ୍ରୁ, ଟିକ୍ରା, ମାଣ୍ଡିଆ କେହି ବି ଜିଲିର ଏ ପ୍ରକାର ପଦକ୍ଷେପକୁ ଗ୍ରହଣ କଲେ ନାହିଁ। ଦୁଃଖ ଆଉ କ୍ଷୋଭ ସେମାନଙ୍କୁ ବିବ୍ରତ କଲା। ହେଲେ ଉପାୟ କିଛି ନାହିଁ। ସାହୁକାର ଜିଲିକୁ ପାଇବା ପରେ ବି ଟିକ୍ରା, ମାଣ୍ଡିଆ ଏବଂ ଶୁକ୍ର ପ୍ରତି ତାର ମନୋଭାବ ବଦଳିଲା ନାହିଁ। ତା ଅତ୍ୟାଚାର ଧୀରେ ଧୀରେ ବଢ଼ିବାରେ ଲାଗିଲା। ଆଉ ତାପରେ
1: ମାଣ୍ଡିଆ
2: ବା
1: ଇ ବିଡ଼ା କେମିତି ମୁଗୁଳାଇବା? ହେ ନ ଦିବାଲି,
2: ହଁ
1: ଏ ସାହୁକାର ଖାଇ ବୋଲାନି, ଦେଖିଲୁ କି ଜମି ଛାଡ଼ବି ନାହିଁ ବୋଲାନି।
3: ମୁଇଁ ଜାଣିଲି ଅଛି ବା, ସାହୁକାର ମାନେ ବୋଲେ ବଡ଼ ଜାଟିର ଲୋକ, ଜଣଟା ହେଲେ ମିଶା ଗୋଟେ ମାଠ ତାଙ୍କର ହାତରେ ଗଲେ ନା ସଜେ ସଜେ ସେବା ନ ଛାଡ଼, ତୁଣ୍ଡେ ଟୁଣ୍ଡେ ନ ଛାଡ଼େ ହୋ। ଦେଖ ମୁଁ କହିଲିନି ଦେଖିନା ସେ ନ ଛାଡ଼େ
4: ବା, ତାର ଟଙ୍କା ତ ତାଙ୍କେ ଯାଚିଲୁ, ସେ ନ ନେଲେ ନାହିଁ। ଏବେ ଜବରଦସ୍ତି ଆମର ଜମିରେ ଆମେ ଚାଷ କରୁ, ସେ କାଇଁ କରୁଛି ଦେଖ
1: ହୋ। ମୁଣ୍ଡ ଫାଟାଫାଟି, ଧାରା ଧାରି, ପୁଲିସ ରିପୋର୍ଟ, କେସ୍, ସେଟା ମାନେ ବଡ଼ ବାଧା ହୋ ବାବୁ। ନାହିଁ ନାହିଁ, ଜବରଦସ୍ତି ଜମିରେ ଚାଷ କରବା ନାହିଁ।
3: ଏରେ ବା, ମୁଇଁ ଗୋଟେ ଉପାୟ ଚିନ୍ତା କଲି ଅଛି, ଶୁଣା। ରିପୋର୍ଟ କେଚୁ ଆମର ଅଞ୍ଚଳର ଆଉ ଅଧିକାରୀ, ଅଞ୍ଚଳ ଅଧିକାରୀ ତାର ପାଖେ ଯାଇକରି ଦାବା ଗୋଟେ ପକାଉ, ସେ ଏକା ଗୋଟେ ଲୋକଟା ହେଲେ ମିଶା ଗୋଟେ ବାଟ ଦେଖାଇଛି।
1: ଓହ, ଜମି ଗଲା ଆରି ଦାବା ଦରବାର, ଏଟା କାଇ ଶୁଖଲା ଜାଟି ମନେ ମକେ ସେ ଆଇଲାନି।
4: ତୁଇ ଚିନ୍ତା କର ନାଇଁ ବା, ଡର ନାଇଁ, ଦାବା ପକାଇବା, ଧରମ କୋର୍ଟରେ ବିଚାର ହେଇଛି। ଏମିତି ଆମକେ ସାହୁକାର କେତେ ଦିନ ଠକୁଛି, ଆଇନ ଠକି ପାରିବୁ ନାହିଁ।
1: ଆରେ ବାବୁ, ଇ ଦାବା ଦରବାର ବୋଇଲେ ଆମେ ଦେଶିଆ ଲୋକକେ ବେଶୀ ଡର,
4: ବୁଝିଲେ ନାହିଁ।
1: କୋର୍ଟରେ ଗଲେ ସେ ଗୁମୁସ୍ତା, ଦଲେଇତ, ଜମାନ, କାଇ ସେ ଓକିଲ, ସେ ଲୋକର ପଛେ ପଛେ ବୁଲିଲା ବେଳକୁ ଇ ଲୋକ ସମାନ ଗାବରା ଛାଡ଼ି ଯାଇଛି। ଏଲେ ମିଶା କାଇ କରବା, ବେଡ଼ା ତ ଛାଡ଼ି ପାରବା ନାହିଁ ନା।
4: ବେଡ଼ାକେ ଛାଡ଼ି ନହେ,
1: ନାଇଁ ନାଇଁ, ଗୋଟେ କାମ କରୁ, ଆଗ କାଇ ସେ ସେ ନାଇକ ଲଗେଇଛୁ, ତାରୁ ତାରେ ଝୁଣ୍ଟା ହେଲେ ମିଶା, ସେ ଗୋଟେ ଗାଁର ବଡ଼ ମୁଣ୍ଡି ତ, ତାରୁ ତାରେ ବଡ଼ ରହିତେ ଲଗେଇଛୁ।
4: ସେ ମିଶା ସେମିତିଟା,
1: ଆରି ବାକି ପଞ୍ଚାୟତ ମନକେ କହିବା।

0: ମାଣ୍ଡିଆ ଆଉ ଇତି ଆଉ
1: ଆଲେ ଆଲେ
0: ଏନା କେ ମାପରୁ ଜୁଆର ଜୁଆର
1: ମାପରୁ
2: ଜୁଆର ଜୁଆର କୁଆର ବାର ଆଇଲ ସବୁ
0: ଦେଖ ସାହୁକାର ଟଙ୍କା ସୁଜୁରେ ମିଶିଆ ବିଡ଼ା ଦେବି ନାହିଁ ବୋଲାନି ସେଟାର ପାଇଁ ଦାବା ଗୋଟେ କରିବି ବୋଲି ବିଚାର କରିଲିନି ହେଲେ ତୁ ସାକ୍ଷୀ କହିବୁସ୍ କି
2: ଦାବା ପକାଇବୁ ତୁ
0: ହଇ
2: ସାହୁକାର ଉପରେ
0: ହଇ
2: ହଉ ଦାବା ପକା ଯେତେ ତମେ ଆମର ଗାଁରେ ରହିତ ନା ସତ କି ନାହିଁ ଯେ ଆଗ ତମେ ମନେ ଆଖା ଆମର ଲୋକ ନା ପଚାରିକେ
0: ସେତିକି ବିଚାରିଲେ
2: ପକା କି ନା ବାଧା ନାହିଁ ମୁଇଁ ଅଛି
0: ଏତେ ଦେଖା ରୋହିତ ଭାଇ ମନ ସେଦିନ ସାହୁକାର କେମିତି ବେଡ଼ା ଛାଡ଼ବାକେ ନାଇଁ କଲା ଆରେ ମୁଇଁ ଦାବା କରିବି ବୋଲି ମନେ ବିଚାରିଲି ଅଛି ତମେ ସାକ୍ଷୀ କହିବାସ ତ
3: ଆମେ ତ ହେଲୁ ରୋହିତ ପିଲା ତଲେ ବସୁମତୀ ଆରେ ଉପରେ ଧରମ ଦେବତା ଯା ଯା ଜନା ତା ଆମକେ ଆମେ କହିବୁ
1: ବୁଝିଲୁ
3: କି ସବୁ ସତ କହିବୁ ତୁଇ ଦାବା ପକା କି ନା
0: ଅଇହ ସେତିକି ହ ଯିବୁ ବୋଲେ ଅଧିକାରୀ ମନର ଲଗେ କାଲି ହାତେ ଯିବୁ କି ଗୋଟେ ଖାନ୍ଦି କହୁଥିଲି ଆର ତିନିଟା କୁକୁଡ଼ା ଗାର ମିସ୍ତେ ଧରିଲି ଅଛି
1: ମୁଇଁ
0: ବୁଝିଲୁ ମାଣ୍ଡିଆ
1: କିଲବା
0: କୋର୍ଟ ଘରେ ଅଧିକାରୀ ବାବୁ ଲଗେ କଦଲି ଖାନ୍ଦି ଆରି ସେ କୁକୁଡ଼ା ଗାର ସଙ୍ଗାଇ ଦେବୁ ହାତ ଯୋଡ଼ିକିରି କହିବା ହ ମହାପୁରୁ ସାହୁକାର ଏମିତି କଲା ସେମିତି କଲା ବୋଲିକିରି କହିବା ତୁଇ ଆରେ ଟିକରା ମୋର ଲଗେ ଏକା ଠିଆ ହେଇରେ ବାସ୍ ହଁ ମୋର କଥାକେ ସାହେ ବାସ୍ ବୁଝିଲୁ କି ନାଇଁ ଅଧିକାରୀ ବାବୁର ଗୋଡ଼ ଧରବାକୁ ପଡ଼ବ
1: ଆରେ
0: ଅଧିକାରୀ ମିଶା ଶୁଣସି ଯେ ତାରପରେ ଯେମିତି ବିଚାର କର କର କି ନା ଧରମ ସେଠି ଅଛି
1: ହଁ
0: ସେ ଗୁଡା ଦେଶର ବାବା ଆରି ମା ଯେ ହଁ ସବୁର କଥା ତାକେ ଜାଣା ର ସାହୁକାର କେ ଏବେ କେମିତି ଗୋଟେ ମାଟ ବାଜବ କି ଆରି ନ ପାସରେନି ଇନ୍ତ୍ରି ସେ ଲାଗଲାନି
4: କଚେରୀ ପିଡ଼ା ଉପରକୁ ମାଡ଼ଗୋଳ ହଉଛନ୍ତି ଖାଲି
0: ସବୁବେଳେ ସେ କଦଳୀ କାନ୍ଦି ଆରେ ସେ କୁକୁଡ଼ା ଘରେ ଲୁଗାରେ ଭଲ କରି ଡାଫି ଦିଆ
1: ନାଇଁ ଡାଫିଲି ଅଛି
0: ହଁ ଦାଣ୍ଡକୁ ଦିଶୁଛି
1: ଯିବା ସେ ପିଡ଼ା ଉପରେ
0: ସେ ଅଧିକାରୀ କେ ଦେବା
4: ମହାପୁରୁ
0: ଆମର ଗାଁରେ ସାହୁକାର ତାର ଟଙ୍କା ସୁଝିଲା ଉତାରେ ମିଶା ବେଡ଼ା ନ ଛାଡ଼ିଲାନି ପୋଟକାର କଥା କହିଲାନି ଏଲେ ଗାଁର ରୋହିତ ନାୟକ ସବୁ ସାକ୍ଷୀ ଆସତ
4: ଅଛନ୍ତି ହଁ ଦେଖିବା
0: ହେଲେ କେମିତି କରୁ
4: ଏ ଶୁଣେ ଏବେ ଦେଖେ କହୁଛି ଗୋଟେ କଥା ଯଦି ପିଟିସନ ଲେଖିବୁ ନାହିଁ
0: କାଇଟା
4: ପିଟିସନ ଗୋଟେ ଲେଖିବାକୁ ପଡିବ
0: ସେଟା କାଇଟା ମହାପୁରୁ
4: ବୋଇଲେ ଗୋଟେ କାଗଜ ଗୋଟେ ଲେଖିବାକୁ ପଡିବ
1: ପିଟିସନ ଲେଖିବାକୁ
0: ତୁ ତୁ ପରା ଅଧିକ ପରା ନା
1: ତୁ ସବୁ ଜାଣିକରୁ
4: ଶୁଣେ ମୁଁ କହୁଛି କିଛି ହେଲେ ବୁଝିଲୁ ନା ଆହୁରି ଓକିଲ ଗୋଟେ ଧରିବାକୁ ପଡିବ ଯଦି ଏତିକି କରିବ ନାହିଁ ବୋଲେ ନାଇଁ କି ତମର ଭୂମି ମିଳିବ ନାହିଁ ଆଚ୍ଛା କୁ ଓକିଲ ଧରିଛ ତମେ
0: ଭିତରକେ ଯାଇକିରି ଦେଖିବି ଅଧିକାରୀ ଆରି ଦଲେ ତ ଚିହ୍ନବାଇ କି କେନ୍ତି ହେଲେ ସେ ଲେଖୁକେ ନା ଧରିଲେ ନା ହେଲେ

0: ବୋଲି କିସ କରୁ ଥା
1: ଖଣ୍ଡେ ଉଣା କର
0: ଆହୁରି ଅଛି
1: ଆଜ୍ଞା
0: ତାପରେ ଆହୁରି କେତେ ଖର୍ଚ୍ଚ ଅଛି
1: ପାଣି ଖଣ୍ଡେ ଦେବା
0: ଆହୁରି ପଛ କହିବେ
1: ପାଣି ଖଣ୍ଡେ ଖାଇବେ
0: ନାଇଁ ପାଣି ପିଇ ଯିବା ତା ନାଇଁ ମାତ୍ର ଏତିକି ଲାଗିବ ରେ ହେଲେ ଆହୁରି ଗୋଟେ କଥା କହିବି ନା ତୋର ମାତ୍ର ତୁ ଦାବା ନିଶ୍ଚୟ ଜିତିବୁ ରେ ତାର ପଛେ ସାହୁକାର କୁ ନୋଟିସ ଯିବ
1: ସେଟା କାଇଟା ମାପ୍ର
0: ନୋଟିସ
1: କାଇଟା ସେଟା
0: ସାହୁକାର ପାଖକୁ ଯିବ ତୁ ଆସେ ଏଇଠିକି ବୋଲିକି
2: ଏବେ ଯାଇକରି ଜିଲିର ପାଇଁ ଜୋଲା ଟଙ୍କା ମାଗୁ ଜିଲିର କାଜ ବୋଲି ଜୋଲା ଟଙ୍କା ମାଗୁ ବୁଝିଲୁ କି ନାଇଁ ଆମର କୁଡ଼ରେ ତ ଅଛି ଯେ ଝିଅକୁ ନିଅ କି ବିବାହ ହେ ଜିଲ ବାପ କେ ତ ସେ ଜୋଲା ଟଙ୍କା ଦେଇଛି ହେ ତାକେ କାହିଁକି ଛାଡ଼ୁ ଆମେ ତାଙ୍କ ମିଶା ମାଗୁ ବୁଝିଲୁ କି ନାଇଁ ବନ୍ଧୁ କୁଟୁମ୍ବ କେ ଆମର ବୋଝି ମିଶା ଦେ ବୋଲି କରି ତାଙ୍କେ କୁ ସେ ସବୁ ଯାକ ଆମେ ସାହୁକାର ଠୁ ମାଗବାର ଆମର ହକ ଅଛି ଗୋଟେ ଥର ମାଗବା ନହେଲେ ଲେଖକୁ ଧରିକରି ତାର ନାଇଁ ଆହୁରି ଗୋଟେ ଦାବା କରୁ
1: ଛି ମାଣ୍ଡିଆ ଛି ମୋର ପୁରାଣ କେ କାନ୍ଦାଇକିରି ଜନ ଟୋକି ମୋର ଶତ୍ରୁ କେ ଗାଲା ତାର ଜୋଲାଟା ମୁଇଁ ଖାଇବି କି ଛି ମୁଇଁ ତାର ଆବା ନାଇଁ ସେ ମୋର ଟୋକି ନାଇଁ
2: କେ ବୁଝାବାଟେ ମୁଁ ଚାଟି।

0: ଧାରାବାହିକ ନାଟିକା ପରଜାର ଏକାଦଶତମ ଭାଗ ଶୁଣିଲେ। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପରିଚାଳନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆକାଶବାଣୀ ଜୟପୁର।

କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ବେହେଲାରେ ଧୁନ ପରିବେଷଣ କରିଛନ୍ତି ପଣ୍ଡିତ ଭିଜି ଯୋଗ। ଶିଳ୍ପୀଙ୍କ ସହ ତବଲା ସଙ୍ଗତ କରିଛନ୍ତି ଅରୁଣ ଘୋଷାଲ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଦୁର୍ଗା।

0: ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବେହେଲାରେ ଧୁନ୍ ପରିବେଷଣ କଲେ ପଣ୍ଡିତ ଭିଜି ଯୋଗ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ସନ୍ଧ୍ୟା, ପରେ ନ୍ୟୁଜ୍ ଏଟ୍ ନାଇନ୍ ଏବଂ ଶେଷରେ ଶୁଣନ୍ତୁ ସ୍ପଟ୍ଲାଇଟ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी से समाचार संध्या के साथ मैं लवलीन निगम। प्रधानमंत्री नरेंद्र मोदी ने प्रौद्योगिकी में प्रगति तभी हो सकती है जब उसका लाभ सब तक पहुंचे। उन्होंने पेरिस में विवटेक शिखर सम्मेलन में भारत के तेजी से हो रहे डिजिटल परिवर्तन में प्रौद्योगिकी के उपयोग

0: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ବର୍ତ୍ତମାନ ଭେଟି ଦଉଛୁ ସାପ୍ତାହିକ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସଜମୌଜ, ଉପସ୍ଥାପନା ରଞ୍ଜନ କୁମାର ବେହେରା।

0: ଆଜ୍ଞା ଜମା ବାସି ମୌଜ ନୁହଁ, ସଜ ମୌଜ, ହସ କଥା, ମଜା କବିତା, ଆଉ ବିଶେଷ କରି କିଛି କୌତୁକିଆ ପ୍ରଶ୍ନର ଉତ୍ତର ନାହିଁ। ଆରମ୍ଭ କରୁଛୁ ହାସ୍ୟରସର କାର୍ଯ୍ୟକ୍ରମ ସଜ ମୌଜ। ତେବେ ଆଜି ସଜ ମୌଜରେ ଅଛୁ ଆମେ ସମସ୍ତେ, ମାନେ ମୁଁ ରଞ୍ଜନ କୁମାର ବେହେରା,
1: ମୁଁ ଆଜ୍ଞା ଉଦୟ ଶଙ୍କର ଜାନେ,
2: ଆଉ ମୁଁ ସୁପ୍ରଭା,
3: ଆଉ ମୁଁ ସୁଶୀଲ,
4: ମୁଁ ହଉଛି ପ୍ରତୀକ,
5: ମୁଁ ଶ୍ରୀପଦ୍ମା,
6: ଆଉ ମୁଁ ସ୍ମୃତିମୟ ପାଣିଗ୍ରାହୀ।
0: ଆମ ତରଫରୁ ଆପଣ ସମସ୍ତଙ୍କୁ ତାହେଲେ ପ୍ରଥମେ ହସ କଥାରୁ ଆରମ୍ଭ କରିବା। ବାପା ପୁଅଙ୍କ ମଧ୍ୟରେ ଜବରଦସ୍ତ କଥାବାର୍ତ୍ତା ଚାଲିଛି। କଣ କଥାବାର୍ତ୍ତା ଚାଲିଛି ଟିକେ ମନ ଦେଇ ଶୁଣନ୍ତୁ।
7: କଣ ଆଜିକାଲି ଖାଲି ଖୁସିରେ ଜଣା ପଡୁଛୁ ଅଭଦ୍ର କୋଉଠିକାର?
8: ଆରେ ଖୁସି ହେଲେ ଲୋକଟା ଶୋଇବ ନା?
1: ହଁ କଣ ହେଲା?
7: ଆରେ ବା, ଆଜିକାଲି ଦେଖୁଛି ଗାଳି କଲେ ଆଉ ତୁ ରାଗୁନୁ କି ଜବାବ ମଧ୍ୟ ଦଉନୁ, ପୁରା ହସି ଦଉଛୁ ଖୁସିରେ, ମାନେ ଏତେ ଆତ୍ମସନ୍ତୋଷ। ଆତ୍ମସନ୍ତୋଷ? ହଁ ଆତ୍ମସନ୍ତୋଷ କୁଆଡୁ ଆଣିଲୁ ତୁ?
1: ନାଇଁ ବାପା, ଆଉ କଣ ରାଗିବି,
7: କଣ୍ଟ୍ରୋଲ କରୁଛୁ
1: ଆଉ କଣ, ମାନେ ରାଗିବି କମ ପାଇଁ ଯେ ତମେ ତ ମୋର ଭଲ ପାଇଁ ଗାଳି ଖୋର୍ଚ୍ଚ ବାଡ଼ଉଛ ନା, ରାଗିବି ରାଗିବି କମ,
7: ସେଇଟା ବି ଠିକ କଥା ଯେ। ତଥାପି ଏମିତି ରାଗ ଲାଗୁଥିଲେ ତ କେବେ କିନ୍ତୁ ଲାଗୁଥିବ ନା ରାଗ? ଟିକେ ରାଗ ଲାଗିଲେ କଣ କରୁଛୁ?
1: ହଁ ସେ କଣ୍ଟ୍ରୋଲ କରିବା ପାଇଁ କରୁଛି ଗୋଟେ ଦୁଇଟା ଜିନିଷ ଆଉ।
7: କଣ୍ଟ୍ରୋଲ କରିଦଉଛୁ?
1: ହଁ।
7: କେମିତି କଣ୍ଟ୍ରୋଲ କରୁଛୁ?
1: କଣ କଣ ଆଉ କହିବି, ଟଏଲେଟ୍ ସଫା କରିକି କଣ୍ଟ୍ରୋଲ କରିଦଉଛି ବାପା।
7: ହଁ ୱା, ଗର୍ବରେ ନାକ ଉପରେ ହେଇଗଲା ମୋର, ମାଇ ସନ୍ ସାବାସ। ହେଲେ ବି ଟଏଲେଟ୍ ସଫା କଲେ ଗୋଟେ ରାଗଟା କେମିତି କଣ୍ଟ୍ରୋଲ ହବ ମୁଁ ବୁଝିପାରୁନି। ନାଇଁ ଭଲ ଜିନିଷ କରୁଛୁ, କିଛି ଖରାପ କରୁନୁ, କରେ କରେ କରେ, ଟଏଲେଟ୍ ସଫା କରେ, ମୋର ବି କରେ, ହେ ମୋର କରେ, ସାନ ଭଉଣୀର, ସାନ ଭଉଣୀର କଲୁ କି ନାଇଁ?
1: ସବୁର କରିଦେଇଛି।
7: ଆରେ ବା, ଆରେ ବା, ସବୁର କରେ ହେଲା ଟଏଲେଟ୍ ସଫା। ହଁ, ଯେ ଟଏଲେଟ୍ ସଫା କରେ କେମିତି, ମାନେ ତୁ କଣ୍ଟ୍ରୋଲ କରୁଛୁ ଟିକେ କହ, କଣ ଟ୍ରିକ କଣ ତାର?
1: ବୋଲେ କଣ କି ବାପା, ସେ ଯୋଉ ଟଏଲେଟ୍ଟା ମୁଁ ସଫା କରୁନି, ତମର ଦାନ୍ତ ଘଷା ବ୍ରସରେ ସଫା କରୁଛି।
0: ଯେତେବେଳେ ବି ସୁବିଧା ହୁଏ ବୟଫ୍ରେଣ୍ଡ ଏବଂ ଗାର୍ଲଫ୍ରେଣ୍ଡ କେତେବେଳେ ପାର୍କ ଯାଆନ୍ତି, କେତେବେଳେ କେଉଁ ଜାଗାକୁ ଯାଆନ୍ତି ଯେମିତିକି ଟିକେ ମନ ଖୋଲି କଥା ହେବାକୁ, ଏମିତି ବୟଫ୍ରେଣ୍ଡ ଏବଂ ଗାର୍ଲଫ୍ରେଣ୍ଡ ଯାଇଛନ୍ତି ରେଷ୍ଟୁରାଣ୍ଟକୁ, ଆଉ ସେଇଠି କ'ଣ ହେଇଛି ଟିକେ ଶୁଣନ୍ତୁ।
7: ଆରେ ଜୋତା କାହିଁକି କାଢୁଛ, ପିନ୍ଧିକି ଆସ। ମନ୍ଦିର ନାଇଁ,
6: ଖଟ ବୋଲି ଭାବୁଥିଲି ଏଇଟା, ଏଠି ବୋଇବାର କି?
7: ହଁ ଆସ
6: ଆସ
7: ବସ।
6: ଏଇଟା କଣ ଗାମଛା ଯାକ ରଖା ହେଇଛି ନା କଣ ଏଇଟା?
7: ହଁ ଏଇଟା ମାନେ ଖାଇ ସାରିଲା ପରେ ହାତ ଗୋଡ ଦେହ ପୋଛିବା ପାଇଁ। ଆଚ୍ଛା ମତେ ସେଇଟା ଛାଡ, ସବୁ କଣ ଖାଇବା ଆଗେ କୁହ, ତାପରେ ଆମେ ବସିକି ଆରାମସେ କଥା ହେବା।
6: କଣ ଖାଇବ ବୋଲେ ତମେ ଯୋଉଟା ମଗେଇବ ସେଇଟା ଖାଇଦେବି।
7: ମୁଁ ଯୋଉଟା ମଗେଇବି ଖାଇଦେବ, ସେମିତି କିଛି ବଛା ବୁଛି କିଛି ନାହିଁ?
6: ହଁ ହଁ, ତମେ ଯୋଉଟା ମଗେଇବ ସେଇଟା ଖାଇଦେବି।
7: କାହା ସେମିତି ସବୁ ମିଳିଥାନ୍ତା? ହଉ ଠିକ ଅଛି, ମୁଁ ମଗେଇ ଦଉଛି। ୱେଟର ମେନୁ
6: ମିଶା, ଏଇଟା ଖାଇବି,
7: ଏଇଟା ବୋଲେ ପଥର ଖାଉନ?
6: ନାଇଁ କଣଟା ଗୋଟେ କହିଲ କି ନା ଏବେ ଇଂଲିଶରେ କଣ ମେନୁ? ହଁ ମୁଇଁ ସେ ମେନୁ ବୋଲିବାଟା ସେଟା କା ଖାଇବି।
7: ହେ ପ୍ରଭୁ।
0: ଏଥର ବାପା ପୁଅଙ୍କୁ ନେଇ ଆସନ୍ତୁ ଶୁଣିବା ଆଉ ଗୋଟେ ହସ କଥା।
7: ବାବା, ଏ ବାବା କୁଆଡେ ପଳେଇଲେ ଆଙ୍କେ ଗୋଟେ
1: ବେଲେ? ଏଟା କିଅଣ ଡାକିବାର?
7: ନାଇଁ ବାବା ବୋଲେ
1: ବୋଲେ ମୁଁ ତ ବାପା ନା ସାଙ୍ଗରେ।
7: ନାଇଁ ନାଇଁ,
1: ଏଟା କି ସବୁ ବାବା ବାବା ବୋଲେ କିସ? ଏଟା
7: ନାଇଁ ନାଇଁ, ସରି।
1: କଣ ହେଲା କଣ ହେଲା କହ?
7: ନାଇଁ ବାବା, ଗୋଟେ ମସ୍ତ ଗୁଡ୍ ନ୍ୟୁଜ୍ ଗୋଟେ ଅଛି। ହଁ ମସ୍ତ ଗୁଡ୍
1: ନ୍ୟୁଜ୍, ଗୁଡ୍ ନ୍ୟୁଜ୍ ଦବ। କଣ କଣ ଗୁଡ ଅଛି?
7: ବାବା 60,000 ଟଙ୍କା ବଞ୍ଚେଇ ଦେଲି ତମର, 60,000+ ଲକ୍ଷ ଟଙ୍କା ବଞ୍ଚେଇ ଦେଲି ତମର।
1: ହଁ କି?
7: ହଁ ବିଜନେସ ମ୍ୟାନ୍ ର ପିଲା କି ନାଇଁ
1: ବାପାରେ? ହେ ମୋ ପିଲା, ଏଡେ ଏଡେ ସିଆଣି ଆଇଗଲାଣି ନାଇଁ? ହେଲେ କିନ୍ତୁ କିନ୍ତୁ ବଞ୍ଚେଇଲେ ଲକ୍ଷେ ଟଙ୍କା
7: ସାମାନ୍ୟ କି?
1: କିନ୍ତୁ କିନ୍ତୁ କଣ ବଞ୍ଚେଇଲେ, କଣ ଡାଇନ କରିଦେଲୁ?
7: ତମେ କହିଥିଲ ନାଇଁ ବାବା ଏକ୍ସାମରେ, ଏଇ ଯୋଉ ଏକ୍ସାମରେ ପାସ୍ ହେଲେ ମତେ ଗୋଟେ ଗାଡି ଆଣିଦବ ବୋଲି?
1: ହଁ ହଁ କହିଥିବି। ହଁ
7: କହିଥିଲ ବାବା,
1: କହିଥିଲ।

0: ଗାଡ଼ି ଆଣିଦେବି ବୋଲିକି ହେଲେ ଆଉ ଏବେ ଟେନସନ୍ ନାହିଁ ହଇ
1: ଟେନସନ୍ ନାହିଁ
0: ହଁ କାହିଁକି ବୋଲେ ଆଜି ରିଜଲ୍ଟ ଆଇଲା ବୋଲୁଛ ହେଲେ ଆମର
1: ହଁ କି
0: ହଇ
1: ଆରେ କଣ କଣ କିନ୍ ହେଲା କଣ
0: ସେଟା ତ ଗୁଡ୍ ନ୍ୟୁଜ୍ ଆଉ ଲକ୍ଷେ ଟଙ୍କା ବଞ୍ଚେଇ ଦେଲି ଆଉ ହଇ
1: ବୋଇଲେ
0: ବୋଇଲେ ଫେଲ୍ ହେଇଯାଇଛି ବାବା ଆଉ ଗାଡି କିଣିବାକୁ ପଡିବ ନାହିଁ ଲକ୍ଷେ ଟଙ୍କା ବଞ୍ଚିଗଲା କି ନାହିଁ
1: ହେ ଭଗବାନ
0: କି ବୁଦ୍ଧି କି
1: ହେଡ୍ ସେ ଜୋତା ଆଣିଲ ଜୋତା ଆଣିଲ ମୋର
0: ଏ ନାଇଁ ବାବା
2: ସମସ୍ତଙ୍କର ଗୋଟେ ଦାବି ଥିଲା ବା ଡିମାଣ୍ଡ ଥିଲା ଯେ ସଜମୌଜ କାର୍ଯ୍ୟକ୍ରମରେ କୌତୁକିଆ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମର ସଜମୌଜ କାର୍ଯ୍ୟକ୍ରମକୁ କୌତୁକିଆ ପ୍ରଶ୍ନ ପଠାଇଛନ୍ତି ଆମର ନିୟମିତ ଶ୍ରୋତା ବଲାଙ୍ଗୀର ଶାସ୍ତ୍ରୀ ନଗରରୁ ନୀଲୁ ଦାସ ଆଉ ଉତ୍ତର ଦେବା ପାଇଁ ଅଛନ୍ତି ଆମ ପାଖରେ ବଡ ଭାଇ ଉଦୟ ଶଙ୍କର ଜାନି
3: ସମୟ ବଡ ମୂଲ୍ୟବାନ ନା ଟଙ୍କାଟା ବଡ ମୂଲ୍ୟବାନ
4: ଆଜ୍ଞା ଆପଣଙ୍କ ମତରେ କଣ ଆଜିକାଲି ଲୋକ ସବୁ ଦୁଇଟା କଥା ଚିନ୍ତା କରନ୍ତି ଆପଣ ଯଦି ଟଙ୍କା ବଡ ମୂଲ୍ୟବାନ ଭାବୁଛନ୍ତି ତାହେଲେ ନିଶ୍ଚୟ ଆପଣଙ୍କର ପାଞ୍ଚ ଆଙ୍ଗୁଳି ଘିଅରେ ଯାହା କୁହାଯାଏ ସାଧାରଣତଃ ଯଦି ଚାହୁଁଛନ୍ତି ସଦାବେଳେ ମୋର ଗାଡ଼ି ମୋଟର ହଉ ଘର ଦ୍ୱାର ହଉ ମୁଁ ଏକଦମ ଆରାମରେ ଖୁସିରେ ରହେ ଯଦି ଭାବୁଛନ୍ତି ତାହେଲେ ଆପଣଙ୍କ ପାଇଁ ଆଜ୍ଞା ଟଙ୍କା ମୂଲ୍ୟବାନ ଆଉ ଆପଣ ଯଦି ଆଜ୍ଞା ଗୋଟେ ଭଲ ଜୀବନ ଜିଇଁବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ କାହିଁକିନା ସମୟ ଅଛି ଏତେବେଳଠୁ ସୁଧୁରି ଯିବା କଥା ଆମେ ଯଦି ଭଲ ରାସ୍ତାରେ ଯିବା ତାହେଲେ ନିଶ୍ଚୟ ଆମ ପାଇଁ ସମୟଟା ମୂଲ୍ୟବାନ କାରଣ ଆମେ ସମୟକୁ ଯଦି ଠିକ୍ ଲଗେଇ ପାରିବା ତାହେଲେ ଆମ ପାଇଁ ସମୟ ନିଶ୍ଚୟ ମୂଲ୍ୟବାନ
3: ବା ତାହେଲେ ଆଉ ଗୋଟେ ପ୍ରଶ୍ନର ବି ଉତ୍ତର ଦେଇଦିଅନ୍ତୁ ମନୁଷ୍ୟ ପାଖରେ ଯେତେବେଳେ ଧନ ସମ୍ପତ୍ତି ହେଇଯାଏ ମଣିଷ କାହିଁକି ଅହଙ୍କାରୀ ହେଇଯାଏ
4: କାହିଁକି ଅହଙ୍କାରୀ ହେଇଯାଏ ମଣିଷର ଆଜ୍ଞା ଗୋଟେ ମାଙ୍କଡ ବୁଦ୍ଧି ଅଛି ମାଙ୍କଡାମି ବୁଦ୍ଧି ଅଛି ଠିକ ଚାଲିଥିବ ଚାଲିଥିବ ଯେତେବେଳେ ଗୋଟାଏ ଅସଲ ଜିନିଷ ତା ମୁଣ୍ଡ ଭିତରକୁ ପଶିବ ସେତେବେଳେ ତାର ମାଙ୍କଡାମି ବୁଦ୍ଧି ବାହାରିବ ଅର୍ଥାତ୍ ଯେତେବେଳେ ଆଜ୍ଞା କିଛି ନଥିବ ଠିକ ମଣିଷ ଥିବ କିନ୍ତୁ ଯେତେବେଳେ ଆଜ୍ଞା ଧନ ସମ୍ପତ୍ତି ହେଇଗଲା ତାପରେ ଦେଖିବେ ଆଉ କଣ ରାବଣ କିମ୍ବା ମହିଷାସୁର ହେଇଯିବା କଥା ଆଉ
3: ଆଚ୍ଛା ବଢିଆ ବଢିଆ ତାହେଲେ ଆଉ ଗୋଟେ ପ୍ରଶ୍ନର ବି ଉତ୍ତର ଦେଇଦିଅନ୍ତୁ ମଣିଷ ଅଧିକ ବିଶ୍ୱାସ କରେ ଯାହାକୁ ସିଏ ହିଁ କାହିଁକି ବିଶ୍ୱାସଘାତ କରେ
4: ଆଜ୍ଞା ଆଜିକାଲି ଆପଣ ଯଦି ଖବରକାଗଜ ପଢୁଥିବେ ଟେଲିଭିଜନ ଯଦି ଦେଖୁଥିବେ ଅନେକ ଘଟଣା ଏମିତି ଦେଖୁଥିବେ ଏସବୁ ହଉଛି ଆଜ୍ଞା ଆଜିକାଲି ମଣିଷ ସବୁ ଓଲଟା ପଟୁ ଯାଉଛି ଓଲଟା ପଟୁ ଓଲଟା ପଟୁ ମାନେ କଣ ଯେମିତି ଆପଣ ପ୍ରଶ୍ନ କଲେ ବିଶ୍ୱାସ କରେ ଯାହାକୁ ତାକୁ ହିଁ ସେ ବିଶ୍ୱାସଘାତକତା କରେ ମଣିଷ ପଢିଥାଏ ଗୋଟେ କଥା ସମାଜରୁ ଶିଖିଥାଏ ଗୋଟେ କଥା କିନ୍ତୁ କାମ କରେ ସେ ଓଲଟା କାରଣ ମଣିଷ ଜାଣେ ଯେ ଓଲଟା ପଟୁ ଗଲେ ତାର ନିଜର ଲାଭ ଅଧିକ ତେଣୁକରି ସେ ଯାହାଠୁ ସେ ବିଶ୍ୱାସ ପାଏ ବା ଯାହାକୁ ସେ ବିଶ୍ୱାସ କରେ ତାଠୁ ଓଲଟା ସେ ଫଳ ପାଏ ବା ସେ ତାକୁ ଓଲଟା ଫଳ ଦେଇଥାଏ ଏ ହେଉଛି ଆଜ୍ଞା ଆଜିର ଦୁନିଆ ଆଉ କ'ଣ କହିବାକୁ
2: ଯେଉଁ ଶ୍ରୋତାଙ୍କର କୌତୁକିଆ ପ୍ରଶ୍ନ ଏହି ସଜମଜ କାର୍ଯ୍ୟକ୍ରମରେ ସ୍ଥାନ ପାଇନି ସେମାନେ ଦୟାକରି ଦୁଃଖ ପ୍ରକାଶ କରନ୍ତୁ ନାହିଁ କାରଣ ସମୟ ଅଭାବରୁ ଆମେ ଆଜିର ସଜମଜ କାର୍ଯ୍ୟକ୍ରମରେ ତାହାକୁ ସ୍ଥାନ ଦେଇନୁ ପରବର୍ତ୍ତୀ ସଜମଜ କାର୍ଯ୍ୟକ୍ରମରେ ଆପଣଙ୍କର କୌତୁକୀୟ ପ୍ରଶ୍ନ ଯାହା ଭଏସ୍ ମେସେଜ୍ ମାଧ୍ୟମରେ ପଠାଇଛନ୍ତି ତାହା ସ୍ଥାନ ଦେବୁ ଆଶା କରୁଛୁ ଆପଣ ଆମକୁ ଭୁଲ ବୁଝିବେନି
5: ଆଜ୍ଞା ସଜମଜରେ ବର୍ତ୍ତମାନ ଯିବା ଆମେ ମଜା କବିତା ଶୁଣିବାକୁ ମାନେ ବ୍ୟଙ୍ଗ କବିତା ବ୍ୟଙ୍ଗ କବିତାକୁ ନେଇ ଆସିଛନ୍ତି ବଡ ଭାଇ ଉଦୟ ଶଙ୍କର ଜାନି
4: ଆଜି ରଜ ଆମ ଗାଁରେ
3: ରଜ ଚାଲିଛି ରଜ ପର୍ବ ବିଷୟରେ
4: ଏଇ କବିତା ପଠାଇଛନ୍ତି ବୈରାଗୀ ଚରଣ ସାହୁ ପ୍ରସାଦର ପେଟା ଜୟପୁରରୁ ପଠାଇଛନ୍ତି
3: ଆଚ୍ଛା ଆମ ଜୟପୁର ବାବୁ
4: ଆଜ୍ଞା ପୁରୁଣା ଦିନର ନାହିଁ ଆଜି ରଜ ପୁରୁଣା ଦିନର ନାହିଁ ଆଜି ରଜ ନାହିଁ ତୋଟା ଗଛେ ଦୋଳି ରଜ କଟମଟ ଝଙ୍କାର ଶୁଭେନା ସଭ୍ୟତା ଗଲାଣି ଟଳି
3: ଠିକ କଥା
4: ସ୍ମାର୍ଟଫୋନ ପ୍ରିୟ ସାଥୀ ସ୍ମାର୍ଟଫୋନ ପ୍ରିୟ ସାଥୀ ଭଲା ଆଧୁନିକ କିମିଆ କରିଛି ରଜ ଆଜି ଫିକା ପୋଥି କଳା ସଂସ୍କୃତିର ଆଜି ଏ ମାଟିରେ କୁସଂସ୍କାରର କରାମତି
3: ଆଚ୍ଛା ଠିକ ଠିକ
4: ଗାଁ ଦାଣ୍ଡ ଧୂଳି ଆସିବ କୋଉଠୁ ଗାଁ ଦାଣ୍ଡ ଧୂଳି ଆସିବ କୋଉଠୁ କଂକ୍ରିଟ ପ୍ରସ୍ତର ଚିତ୍ର
3: ସତ କଥା
4: ଗ୍ରାମ୍ୟ ଯୁବକଙ୍କ ଆଜି ପ୍ରିୟ ସାଥୀ ମାଦକ ଜୁଆର ମିତ୍ର
3: ସେଇଟା ତ ବଢିଆ
4: ଡ୍ରେସ ପରିଧାନ ନ କହିଲେ ଭଲ ଡ୍ରେସ ପରିଧାନ ନ କହିଲେ ଭଲ କୋଣାର୍କ ନର୍ତ୍ତକୀ ଚିତ୍ର ଚିପା ସାର୍ଟକୁ ଚିପା ଛିଣ୍ଡା ଜିନ୍ ଖୋଲା କେଶ ଚିହ୍ନ ଛତ୍ର
3: ଫ୍ୟାସନ
4: ଧନ୍ୟ ଆମର ସଂସ୍କୃତି
3: ସତ କଥା
4: ପାଶ୍ଚାତ୍ୟ ଫ୍ୟାସନ ପ୍ରେମେ ଆଜି ବନ୍ଧା ଏଇ ଆଜି ଆମ ଗତି ରଜ ସଜବାଜ ପ୍ରସାଧାନ କଥା

0: ନ କହିଲେ ହେବ ଭଲ, ଉଗ୍ର ଆଧୁନିକା ବଜାର ବସିଛି, ପେଣ୍ଟିଂ ବ୍ୟୁଟି ପାର୍ଲର, ଟାଟୁ ହାତ ଶୂନ୍ୟ ଚୁଡ଼ି, ଫିରିଙ୍ଗି ଫ୍ୟାସନ କିମିଆ କରିଛି, ମୁକ୍ତ କେଶ ଯାଉଥାଏ ଉଡ଼ି
1: ଫିରି ଫିରି ହେଇକି।
2: ଯାହା ହଉ, ମଜା କବିତା ଆପଣମାନଙ୍କୁ ଖୁସି ଲାଗିଥିବ। ଆପଣମାନେ ବି ଚେଷ୍ଟା କରନ୍ତୁ, ନିଜ ହାତ ଲେଖା ବ୍ୟଙ୍ଗ କବିତା ଆମର ସଜମଜ କାର୍ଯ୍ୟକ୍ରମକୁ ପଠାନ୍ତୁ। ଆଜ୍ଞା, ସଜ ମଉଜରେ ସ୍ୱାମୀ ସ୍ତ୍ରୀଙ୍କର ଟିକେ କଥାବାର୍ତ୍ତା ନଥିଲେ ଆପଣମାନେ ବୋର୍ ହେଇଯାଆନ୍ତି, ତେଣୁ ପ୍ରତି ସଜ ମଉଜରେ ଆମେ ସ୍ୱାମୀ ସ୍ତ୍ରୀଙ୍କର କଥାବାର୍ତ୍ତା ରଖିଥାଉ। ଆଜି ବି ଆସନ୍ତୁ ଶୁଣିବା।
1: ଏ ଆସିଲ, ଖାଇବା ଟାଇମ ହେଇଗଲାଣି।
3: ହଁ, ଟାଇମ ତ ହେଲାଣି, ଆଜି କେମିତି ପୁରା ଟାଇମ ରେ ଆଗା, ଭାଗ୍ୟ ଆଉ
1: କଣ ମାନେ ଭାଗ୍ୟ, ନା ନା ଠିକ ଟାଇମ ରେ ଦଉଛୁ। ଆଜି ହେଇଛି ପୋଟଳ।
3: ହେ
1: ପୋଟଳ,
3: ମୋର ତ ଯାହା ଭାଗ୍ୟ ଖାଲି ପୋଟଳ ଆଗା ମିଳିଲା।
1: ଆଣୁଛ ଯୋଉ ଆଣୁଛ କି ଆଉ କି ଆଣୁଛ ପରଚ।
3: ହଁ ହଉ, କଣ କଣ କରିଛ, ପୋଟଳ କଣ କରିଛ?
1: ପୋଟଳ ଭଜା, ଭାତ, ଡାଲି, ଆଳୁ ଚଟଣି।
3: ଆଚ୍ଛା,
1: ପାଣି ବି ମିଳୁଛି?
3: ହଁ ସେଇଟା ତ ମିଳିବ ଆଉ। ଆଚ୍ଛା, ସେ ସବୁ କଥା ଛାଡ, ଖାଇବା ତ, ଭୋକ ତ ଲାଗିଲାଣି ଖାଇବା। ହେଲେ ତମେ ଗୋଟେ ଜିନିଷ ଜାଣିଛ କି ନାହିଁ?
1: କଣ?
3: ଦଶରଥଙ୍କ ବିଷୟରେ ଶୁଣିଛ?
1: ହଁ, ତାଙ୍କ ବିଷୟରେ କିଏ ଜାଣିନଥିବ, ରାମଙ୍କ ବାପା ଥିଲେ।
3: ରାମଙ୍କ ବାପା ତ ଥିଲେ, ସୀତାଙ୍କ ଶ୍ୱଶୁର ଥିଲେ, ସବୁ ସେଇଆ ତ ଥିଲେ। ହେଲେ ତମେ ଜାଣିଛ କି ନାହିଁ, ତାଙ୍କର ତିନିଟା ସ୍ତ୍ରୀ ଥିଲା।
1: ହଁ ହଁ ହଁ, ତାଙ୍କର ତିନିଟା ସ୍ତ୍ରୀ ଥିଲେ।
3: ହଁ ବାସ, ହେଲେ ମୁଁ ହେଲେ ଟିକେ ଭାବୁଥିଲି।
1: କଣ ଭାବୁଥିଲ?
3: ମୋର ହେଲେ ତିନିଟା ଖଣ୍ଡେ ହେଇଥାନ୍ତା ଆଉ।
1: କଣ ହେଇଥାନ୍ତା?
3: ଆରେ କଣ ଯେ ବୁଝିପାରୁନ,
1: ଠିକରେ ବୁଝାଅ, କଣ କହିବାକୁ ଚାହୁଁଛ?
3: ଆରେ ମୁଁ ବି ସେମିତି ଗୋଟେ ତିନିଟା ରଖିଥିଲେ ହେଇନଥାନ୍ତା।
1: କଣ?
3: ଆରେ ସେ ସ୍ତ୍ରୀ ମୋ।
1: ହଁ ଆଚ୍ଛା, ତମେ ମହାଭାରତ ପଢ଼ିଛ?
3: ହଁ ପଢିଛି ନା।
1: ଆଚ୍ଛା, ମହାଭାରତ ପଢ଼ିଛ, କୃଷ୍ଣଙ୍କର ଗୀତା ପଢ଼ିଥିବ। ତାର ମେନ୍ କ୍ୟାରେକ୍ଟରଟା କିଏ କହିଲ?
3: ତାର ମେନ୍ କ୍ୟାରେକ୍ଟର ମାନେ କା କଥା, ଫିମେଲ କ୍ୟାରେକ୍ଟର ପଚାରୁଛ?
1: ଯାହା ପାଇଁ ପୁରା ଯୁଦ୍ଧ ହେଇଥିଲା କହୁଛନ୍ତି ସମସ୍ତେ।
3: ଓହୋ, ଦ୍ରୌପଦୀ?
1: ହଁ ଦ୍ରୌପଦୀ। ତାଙ୍କର କେତେଟା ସ୍ୱାମୀ ଥିଲେ ଜାଣିଛ?
3: ଆରେ ନାଇଁ ନାଇଁ, ଥାଉ ଥାଉ, ମୁଁ ତ ମଜା କରୁଥିଲି, ତମେ ରାଗ ନା ଚାଲ।
2: শ্রোতা বন্ধু, কার্যক্রম কেমিতি লাগিলা নিশ্চয় জনাইবে। আউ জনাইবা পাই আমার মোবাইল নম্বর হেলা 9438268568। তাহলে বিদায় নউছু আজির সজমজরু। আমি সমস্তে মু রঞ্জন কুমার বেহেরা,
4: মু আজ্ঞা উদয় শঙ্কর জানে,
5: আউ মু সুপ্রভা,
6: আউ মু সুশীল,
7: মু হউচি প্রতীক,
8: মু শ্রীপদ্মা,
9: আউ মু স্মৃতিময় পাণিগ্রাহী।
2: আম তরফরু আপনা সমস্তঙ্কু
10: নমস্কার।

0: ଏଥିଲା ସାପ୍ତାହିକ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସଜମୌଜ। ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଦେଶିଆ ଗୀତ। ପ୍ରଥମେ ଶିଳ୍ପୀ ହେଲେ ନବକିଶୋର ବାତ୍ରା, ଶିଳ୍ପୀଙ୍କ କଣ୍ଠରେ ଅଶୋକ ମିଶ୍ରଙ୍କ ରଚନା।

0: କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଶୁଣିଲେ ବିଶେଷ କାର୍ଯ୍ୟକ୍ରମର ରେକର୍ଡିଂ।
1: ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ଲୈଲା ମଜନୁ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ଥିଲେ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। ଗୀତ ରଚନା କରିଥିଲେ ସାହିର ଲୁଧିଆନବୀ। ସଙ୍ଗୀତ ପରିଚାଳନା କରିଥିଲେ ମଦନ ମୋହନ। ଏଥର ହସରତ ଜୟପୁରୀଙ୍କ ରଚନାରେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ସାଥୀ। ସଙ୍ଗୀତ ପରିଚାଳନା ରବୀନ୍ଦ୍ର ଜୈନ। ଚଳଚ୍ଚିତ୍ର ରାମ ତେରି ଗଙ୍ଗା ମୈଲି।

କାର୍ଯ୍ୟକ୍ରମର ଶେଷ ଗୀତଟି ଆଖେ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର, ଗୀତରଚନା ସାହିର, ସଙ୍ଗୀତ ପରିଚାଳନା ରବି।

ମହାନ୍ତି ଶୈଳଭମା ମହାପାତ୍ର, ମଦନମୋହନ କିଲାଡ଼ି ଏବଂ କସ୍ତୁରୀ ରଥ। ସରକାରଙ୍କର ବାରବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଣିବେ ଏକ ବିଶେଷ କାର୍ଯ୍ୟକ୍ରମ। ରିଲେ କରିବୁ ଆକାଶବାଣୀ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 10ଟାରେ। ଏହି ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆଜିକାର ସାନ୍ଧ୍ୟ ଅଧିବେଶନ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ସକାଳ 5:00।